ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ସପ୍ତମ ଦିନ 2026 ମସିହା ମଇ ମାସର 28 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଇଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଯିଏ ଦୃଢ଼ ମନରେ ପରିସ୍ଥିତିର ସାମ୍ନା କରେ ସିଏ ହିଁ ଶେଷରେ ସଫଳତା ହାସଲ କରିଥାଏ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ପୁରାତନ ରଚନାରୁ ଏଥିଲେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ସାଧନା ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ସୁଭଦ୍ରା କମିଲାଙ୍କ ରଚନା।

ଏହି ଭକ୍ତିଗୀତଟି ସହିତ ଶେଷ କଲୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ତୁଳସୀଦାସ ବିରଚିତ ରାମଚରିତ ମାନସ।

ରାମଚରିତ ମାନସ ଶୁଣିଲେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ସଂକଳ୍ପ ମାନସିକ ସ୍ତରରେ ଘଟୁଥିବା ଏକ ଜଟିଳ ପ୍ରକ୍ରିୟା। ଚିନ୍ତନକୁ ନେଇ ଏହି ପ୍ରକ୍ରିୟା ସଂଘଟିତ ହେଉଥାଏ। ଏକାଗ୍ର ଭାବରେ ଆମ ମନର ସମସ୍ତ ଚିନ୍ତନକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ପରିଚାଳିତ କରିପାରିଲେ ହିଁ ଆମ ସଂକଳ୍ପ ଆମକୁ ସିଦ୍ଧି ଆଡ଼କୁ ନେଇପାରେ। ସଂକଳ୍ପ ଦ୍ୱାରା ମନକୁ ସ୍ପନ୍ଦିତ କରି ଯେଉଁ ଉଚ୍ଚାରଣ ଜନ୍ମେ ସେଇଟିକୁ ମନ୍ତ୍ର କୁହାଯାଉଥାଏ। ମନ୍ତ୍ରର ଶକ୍ତି ଅଗ୍ନିର କାର୍ଯ୍ୟକାରିତାଠାରୁ କିଛି କମ୍ ନୁହେଁ। ଏକ ନିର୍ଦ୍ଦିଷ୍ଟ ଫଳ ପାଇଁ ମନ୍ତ୍ର କେତେ ଫଳପ୍ରଦ ଭାବରେ ବ୍ୟବହୃତ ହୋଇପାରେ ବାସ୍ତବରେ ଆମେ ବୁଝିନଥାଉ, କାରଣ ଆମ ପାରମ୍ପରିକ ଜ୍ଞାନ ତଥା ତାହାର ବ୍ୟବହାରିକ ଦିଗ ସମ୍ପର୍କରେ ଜାଣିବା କିମ୍ବା ବୁଝିବାର ସୁଯୋଗ ଆମେ ପାଇନାହୁଁ। ସଂକଳ୍ପର ପ୍ରଭାବ କେତେ ସୁଦୂର ପ୍ରସାରୀ ସେ କଥା ଆମ ପରମ୍ପରାରେ ବହୁବାର ପ୍ରମାଣିତ ତଥା ପ୍ରତିଷ୍ଠିତ ହୋଇସାରିଛି। ଆମ ଜଗତ ହିଁ ସଂକଳ୍ପର ଏକ ପ୍ରତିଫଳନ। ପ୍ରତ୍ୟେକଟି ସତ୍ତା ନିଜକୁ ତାର ନିଜ ସ୍ୱରୂପରେ ରଖିବାର ସଂକଳ୍ପ ହିଁ ସେହି ସତ୍ତାକୁ ସେହିଭଳି ରହିବାରେ ସାହାଯ୍ୟ କରୁଥାଏ। ଏହି ସଂକଳ୍ପରେ ସାମାନ୍ୟ ଶିଥିଳତା ଆସିଗଲେ ସେହି ସତ୍ତା ନିଜକୁ ହରାଇ ଅନ୍ୟ କେଉଁ ଏକ ସତ୍ତାରେ ହଜିଯିବା ସୁନିଶ୍ଚିତ। ଆମ ଜଗତରେ ଯେଉଁ ମୌଳିକତା ପ୍ରତ୍ୟେକ ସତ୍ତାକୁ ଅନ୍ୟଠାରୁ ସ୍ୱତନ୍ତ୍ର କରି ରଖିଛି, ତାରି ପଛରେ ଅତି ଗୁଢ଼ ଭାବରେ ଲୁଚି ରହିଛି ସେହି ସତ୍ତାର ସଂକଳ୍ପ। ଜଗତକୁ ଏହି ଭାବରେ ଦେଖିବା ପାଇଁ ଆମ ମନକୁ ଆମେ ନିଜେ ହିଁ ତାଲିମ ଦେବାକୁ ହେବ। ଆମକୁ ଆମ ନିଜ ସତ୍ତାର ପରିଚୟ ସୂଚାଇ ଦେବା ପାଇଁ ଆମ ସମୟରେ ଏମିତି କେହି ଗୁରୁ ନାହାନ୍ତି। ଆମ ମନରେ ମୁଁ କିଏ ବୋଲି ପ୍ରଶ୍ନଟିଏ ଆସିଲେ ତାର ସହଜ ଆଉ ସରଳ ଉତ୍ତର ଦେଇ ଆମକୁ ସନ୍ତୁଷ୍ଟ କରିଦେବାର ସାମର୍ଥ୍ୟ ସତରେ କାହାର ଅଛି ଯେ? ପ୍ରକାରାନ୍ତରେ ଆମ ମନ ମଧ୍ୟ ଏଭଳି ଜଟିଳତା ଭିତରେ ହଜିଗଲାଣି ଯେ ଆମେ ସହଜରେ ଆଉ କାହାକୁ ବିଶ୍ୱାସ କରିବା ଅବସ୍ଥାରେ ମଧ୍ୟ ନାହୁଁ। ଅନ୍ୟକୁ ବିଶ୍ୱାସ କରିବା ତ ଦୂରର କଥା, ଆମେ ନିଜକୁ ମଧ୍ୟ ବିଶ୍ୱାସ କରିବା ଭଳି ଅବସ୍ଥାରେ ନାହୁଁ। ବିଶ୍ୱାସ ଭଳି ଏକ ସୁନ୍ଦର କୌଶଳ ଆମ ନିକଟରୁ ହଜିସାରିଛି। ତାକୁ ବଳବତ୍ତର କରିବା ପାଇଁ ଆମକୁ ସଂକଳ୍ପ କରିବାକୁ ହେବ। ଆମ ଭିତରେ ଯେ ଏକ ଅସୀମ ଅନନ୍ତ ସୁଖର ସମ୍ଭାର ରହିଛି ସେହି କଥାକୁ ବିଶ୍ୱାସ କରିବାକୁ ହେବ। ଆମେ ଯଦି ହିସାବ କରିବା ତେବେ ବୁଝିପାରିବା ଅନ୍ଧାର କେତେ ବଡ଼। ହେଲେ ସେ ଅନ୍ଧାର ଯେତେ ବଡ଼ ହେଉନା କାହିଁକି, ଛୋଟ ଦୀପଟିଏ ସେହି ଅନ୍ଧାରକୁ ଚିରିଦେବାକୁ ଯଥେଷ୍ଟ। ଆମ ସଂକଳ୍ପ ସେହିଭଳି ଏକ ଛୋଟ ଦୀପ। ଆମେ କାହାରି ଉପରୁ ଭରସା ହରାଇବା ନାହିଁ। ଆମ ଅଜ୍ଞାନତା ସେହି ଖୁବ୍ ବଡ଼ ଅନ୍ଧାର ଭଳି ଆମକୁ ମାଡ଼ି ବସୁଛି। ଆମେ ଜ୍ଞାନ ନାମରେ ଯାହା କିଛି ଆହରଣ କରୁଛୁ ସବୁ ସେହି ଅନ୍ଧାର ସପକ୍ଷରେ ଗତି କରି ଆମକୁ ଆମ ନିଜ ସତ୍ତାଠାରୁ ଦୂରେଇ ନେଉଛି। ଏଣୁ ଆମ ପରମ୍ପରା ଭିତରେ ଆମ ପାଇଁ ଯେଉଁ ନିର୍ଦ୍ଦେଶ ରହିଛି ତାକୁ ବୁଝିବା, ଆମ ବିଦ୍ୟା ଆମକୁ ପାର୍ଥିବବାଦର ଯେଉଁ ମାୟାଜାଲରେ ଛନ୍ଦି ଦେଉଛି ଆମକୁ ସେଥିରୁ ମୁକୁଳିବାକୁ ହେବ। ବିଦ୍ୟାର ବାସ୍ତବ ଲକ୍ଷ୍ୟ ଯାହା ଆମକୁ ମୁକ୍ତ କରିବ ସେହି ଅନନ୍ୟ ଦିଗ ପ୍ରତି ଟିକେ ସଚେତନ ହେବା। ଆମ ପାରମ୍ପରିକ ବିଦ୍ୟା ବ୍ୟବସ୍ଥା ଯାହା ଉଦାତ୍ତ ସ୍ୱରରେ ଘୋଷଣା କରିପାରେ ସା ବିଦ୍ୟା ଯା ବିମୁକ୍ତଏ, ସେହି ବିଚାର ବ୍ୟବସ୍ଥାକୁ ଚିହ୍ନିବାକୁ ପାଦ ବଢ଼ାଇବା। ଆମକୁ ଯେଉଁ ଅହଙ୍କାର ସେହି ରାସ୍ତାରେ ଯିବାରୁ ଅଟକାଇ ରଖୁଛି ତାକୁ କାଟିବା, ମୁକ୍ତ ହେବା, ନିଜର ଅହଙ୍କାର ଏବଂ ଆଳସ୍ୟର ଆବରଣ କାଟି ନିଜ ଭିତରର ଅନ୍ଧାର ଚିରିବାର ପ୍ରୟାସରେ ସଂକଳ୍ପର ଛୋଟ ଦୀପଟିଏ ଜାଳିବା, ତମସୋ ମା ଜ୍ୟୋତିର୍ଗମୟର ମର୍ମ ବୁଝିବା। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

0: ଫଳର ରାଜା ଆମ୍ବ ଚାଷ ବିଷୟରେ। ଆମ୍ବ ଭାରତର ଏକ ପ୍ରମୁଖ ଫଳ ଅଟେ। ଏହାକୁ ଫଳର ରାଜା ବୋଲି ମଧ୍ୟ କୁହାଯାଏ। ଛୋଟଠାରୁ ବଡ଼ ସମସ୍ତେ ଆମ୍ବ ଖାଇବାକୁ ଭଲ ପାଆନ୍ତି। ଆମ୍ବ ସ୍ୱାଦିଷ୍ଟ ହେବା ସହ ପୌଷ୍ଟିକ ମଧ୍ୟ ଅଟେ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଓ ବହୁତ ପୋଷକ ତତ୍ତ୍ୱ ରହିଥାଏ। ଆମ୍ବ ଚାଷ ଓଡ଼ିଶାର ଅନେକ ଜିଲ୍ଲାରେ କରାଯାଏ, ବିଶେଷ କରି କୋରାପୁଟ, କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ, ଏହିପରି ବହୁତ ଗୁଡ଼ିଏ ଅଞ୍ଚଳରେ ଆମ୍ବ ଚାଷ ଭଲ ହୁଏ। ଗରମ ଓ ମଧ୍ୟମ ଜଳବାୟୁ ଆମ୍ବ ଚାଷ ପାଇଁ ଉପଯୁକ୍ତ ଅଟେ। ଭଲ ନିଷ୍କାସନ ଥିବା ଦୋଆସା ମାଟି ଆମ୍ବ ଚାଷ ପାଇଁ ସର୍ବୋତ୍ତମ ମନାଯାଏ। ଆମ୍ବ ଚାଷ ପାଇଁ ପ୍ରଥମେ ଭଲ ଜମି ବାଛିବା ଦରକାର। ଜମିକୁ ଚଷି କରି ସଫା କରାଯାଏ, ପରେ ଗାତ ଖୋଳି ସେଥିରେ ଗୋବର ସାର, ଜୈବିକ ସାର ଓ ମାଟି ମିଶାଇ ଭରାଯାଏ। ଭଲ ଗୁଣବତ୍ତାର କଲମ ଚାରା ଲଗାଇଲେ ଶୀଘ୍ର ଫଳ ମିଳେ। ସାଧାରଣତଃ ବର୍ଷା ଋତୁରେ ଚାରା ଲଗାଇବା ଭଲ ହୁଏ। ଚାରା ଲଗାଇବା ପରେ ଗଛକୁ ନିୟମିତ ଯତ୍ନ ଦେବା ଦରକାର। ଛୋଟ ଗଛକୁ ସମୟ ସମୟରେ ପାଣି ଦେବା ଉଚିତ। ଗଛ ଚାରିପାଖରେ ଘାସ ହେଲେ ସେଗୁଡ଼ିକ ସଫା କରିବା ଆବଶ୍ୟକ। ଜୈବିକ ସାର ବ୍ୟବହାର କଲେ ଗଛ ସୁସ୍ଥ ରହେ ଓ ଫଳ ମଧ୍ୟ ଭଲ ହୁଏ। ଆମ୍ବ ଗଛରେ ବିଭିନ୍ନ ପ୍ରକାର ପୋକ ଓ ରୋଗ ଲାଗିପାରେ, ଯେପରିକି ଫଳ ମାଛି, ପତ୍ର ମୋଡ଼ା ପୋକ ଓ ଫଙ୍ଗସ ରୋଗ। ଏହାର ନିୟନ୍ତ୍ରଣ ପାଇଁ ସଫା ସୁତୁରା ରଖିବା ଓ ଜୈବିକ ଔଷଧ ବ୍ୟବହାର କରିବା ଉଚିତ। ନିମ ତେଲ ଛିଟାଇଲେ ମଧ୍ୟ ପୋକ କମିଯାଏ। ଆମ୍ବ ଗଛ ସାଧାରଣତଃ କିଛି ବର୍ଷ ପରେ ଫଳ ଦେବା ଆରମ୍ଭ କରେ। ଗ୍ରୀଷ୍ମ ଋତୁରେ ଆମ୍ବ ପକେ। ଆମ୍ବର ଅନେକ ପ୍ରଜାତି ଅଛି, ଯେପରିକି ହିମସାଗର, ଦଶହରି, ଲଙ୍ଗଡ଼ା, ଅମ୍ରପାଳି ଓ ମଲ୍ଲିକା। ପ୍ରତ୍ୟେକ ପ୍ରଜାତିର ସ୍ୱାଦ ଅଲଗା ହୁଏ। ଆମ୍ବ କେବଳ ଖାଦ୍ୟ ନୁହେଁ, ଏହାରୁ ଅନେକ ପଦାର୍ଥ ମଧ୍ୟ ପ୍ରସ୍ତୁତ ହୁଏ। କଞ୍ଚା ଆମ୍ବରୁ ଆଚାର କରାଯାଏ, ଚଟଣି କରାଯାଏ ଓ ଆମ୍ବ ପନା ତିଆରି କରାଯାଏ। ପାଚିଲା ଆମ୍ବରୁ ଆମ୍ବ ଜୁସ୍ କରାଯାଏ, ଆମ୍ବରୁ ଜାମ୍ କରାଯାଏ, ଆଇସ୍କ୍ରିମ୍ ମଧ୍ୟ ତିଆରି ହୁଏ। ଆମ୍ବ ଚାଷ ଚାଷୀଙ୍କ ପାଇଁ ଲାଭଜନକ ଚାଷ ଅଟେ। ବଜାରରେ ଆମ୍ବର ଚାହିଦା ସବୁବେଳେ ରହେ। ଭଲ ପରିଚର୍ଯ୍ୟା କଲେ ଚାଷୀ ଭାଇମାନେ ଭଲ ଲାଭ ପାଇପାରନ୍ତି। ଏହାସହ ଆମ୍ବ ବଗିଚା ପରିବେଶକୁ ସବୁଜ ଓ ସୁନ୍ଦର କରେ। ସରକାର ମଧ୍ୟ ଉଦ୍ୟାନ ଚାଷ ପାଇଁ ଚାଷୀଙ୍କୁ ବିଭିନ୍ନ ସହାୟତା ଦେଉଛନ୍ତି। ଭଲ ଚାରା, ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଆଜିକାଲି ଅନେକ ଚାଷୀ ଆମ୍ବ ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ଶେଷରେ କହିବାକୁ ଗଲେ ଆମ୍ବ ଚାଷ ଏକ ଲାଭଦାୟକ ଓ ପୌଷ୍ଟିକ ଫଳ ଚାଷ ଅଟେ। ଏହା ଚାଷ କରି ଚାଷୀମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ତେଣୁ ଆମେ ସମସ୍ତେ ଅଧିକ ଫଳ ଗଛ ଲଗାଇ ପରିବେଶକୁ ସବୁଜ କରିବା ଓ ଚାଷୀଙ୍କ ଆୟ ବଢ଼ାଇବା। ଆମ୍ବ ଗଛ ଆମ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଜଡ଼ିତ ଅଟେ। ପର୍ବପର୍ବାଣୀ, ପୂଜାପାଠ ଓ ଶୁଭ କାମରେ ଆମ୍ବ ପତ୍ର ବ୍ୟବହାର କରାଯାଏ। ଘର ଦୁଆରରେ ଆମ୍ବ ପତ୍ରର ତୋରଣ ବାନ୍ଧିଲେ ଶୁଭ ମନାଯାଏ। ତେଣୁ ଆମ୍ବ ଗଛର ଧାର୍ମିକ ମହତ୍ତ୍ୱ ମଧ୍ୟ ଅଛି। ଆମ୍ବ ଚାଷରେ ଧୈର୍ଯ୍ୟ ଓ ଯତ୍ନ ବହୁତ ଦରକାର। ଛୋଟ ଚାରାକୁ ପଶୁମାନଙ୍କ ଠାରୁ ରକ୍ଷା କରିବା ଉଚିତ। ଗଛ ଚାରିପାଖରେ ବାଡ଼ ଦେଲେ ଭଲ ହୁଏ। ବର୍ଷା ଦିନରେ ପାଣି ଜମି ନ ରହିବାକୁ ଧ୍ୟାନ ଦେବା ଦରକାର, କାରଣ ଅଧିକ ପାଣିରେ ଗଛର ମୂଳ ପଚିଯାଇପାରେ। ଆମ୍ବ ଚାଷ କେବଳ ଏକ ଚାଷ ନୁହେଁ, ଏହା ଚାଷୀଙ୍କ ପାଇଁ ଗୋଟିଏ ଆୟର ମାଧ୍ୟମ ଅଟେ।
1: ଆମ୍ବ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି।
2: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରଜା ସମ୍ପ୍ରଦାୟର ଗୀତ। ପ୍ରଥମେ ସେମାନଙ୍କର ମାର୍ଡ ଗୀତ ଶୁଣିବା। ଏହି ଗୀତଟି ଉଭୟ ଧାଙ୍ଗଡ଼ା ଧାଙ୍ଗଡ଼ି ପରସ୍ପରକୁ ଆକୃଷ୍ଟ କରିବାକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲାର ବରିଗୁମା ନିକଟସ୍ଥ ଖିଆଲଗୁଡ଼ା ଗ୍ରାମର ଗୋରିମଣି ପରଜା ଏବଂ ସାଥୀ।

0: ଏଥିଲା ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଚାଷବାସ କଥାର।
1: ଆଜି ଆମେ ଚାଷବାସ କଥାରେ ଶୁଣିବା

ଏଥର ପରଜା ଭାଇ ଭଉଣୀମାନଙ୍କର ପଉସା ପର୍ବ ସମୟର ଗୀତ। ଏହି ଗୀତଟିକୁ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଗାଁ ଦାଣ୍ଡରେ ନାଚି ନାଚି ଗାଇଥାନ୍ତି। ପରିବେଷଣ କରୁଛନ୍ତି ଗୋରିମଣି ପରଜା ଏବଂ।

0: ରିଞ୍ଜଡ଼ି କାର୍ଯ୍ୟକ୍ରମ ଶୁଣିଲେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 6:55 ହେବା ପାଇଁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधि झा। अथ वार्ताः। प्रधानमंत्री नरेन्द्र मोदी स्वच्छ भारत अभियानम् 2.0 इत्यस्य प्रभावपूर्ण क्रियान्वयनस्य आवश्यकतामुद्दिश्य सबलं प्रोक्तवान् यत् अभियानम् आधारभूत संरचना निर्माणमतिक्रम्य

ଚିତା ନାୟିକା ରଚନା ସୁକାମିନୀ ନନ୍ଦ ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ ସୋରା ଭାଷାର କାର୍ଯ୍ୟକ୍ରମ ତାର୍ଭା ପ୍ରଚାର କରିବୁ ଦିନ 12:30। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 2:20। ଏଥିରେ ଶୁଣିବେ ସାକ୍ଷାତକାର ମହିଳା ସଶକ୍ତିକରଣରେ ଏସ୍ଏଚ୍ଜିର ଭୂମିକା ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5:30। କ୍ଷମା କରିବେ ଅପରାହ୍ନ 5:30। ଚୈତିଚନ୍ଦ୍ର ଶୁଣିବେ ନାଟକ 2×4 ରଚନା ରାଜୁ ପ୍ରଧାନୀ ପ୍ରଯୋଜନା ରଞ୍ଜନ କୁମାର ବେହେରା ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। କିଷାନ ବାଣୀ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଧାରାବାହିକ ପରଜା ପ୍ରଚାର କରିବୁ ରାତି 8:15। ମୂଳ ରଚନା ଗୋପୀନାଥ ମହାନ୍ତି ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ ସଜ ମୌଜ ଶୁଣିବେ ରାତି 9:30। ରାତି 10:00 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଖୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ଏଥିରେ ଶୁଣିବେ ରାଗ ପୁରିଆ। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଆଜି ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପୁଞ୍ଜିନିବେଶ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିୟମିତ ଭାବରେ ସମୀକ୍ଷା କରାଯିବ। 2036 ମସିହା ସୁଦ୍ଧା ରାଜ୍ୟକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ସହାୟକ ହେବ। ବେଦାନ୍ତ ଗ୍ରୁପ୍ର ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷ କରି କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଓ ଭିତ୍ତିଭୂମିର ବିକାଶ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ବିପକ୍ଷୀୟ ପ୍ରଶମନ କାର୍ଯ୍ୟକାରୀ ଦଳର ଦ୍ୱିତୀୟ ବୈଷୟିକ ବୈଠକ ଆୟୋଜନ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଆସନ୍ତା 3-5 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହେବ। ଭୁବନେଶ୍ୱରରୁ ପୁରୀ ଦେଇ ଯାଉଥିବା 316 ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସମ୍ପ୍ରସାରଣ ନେଇ ପ୍ରସ୍ତାବିତ ନକ୍ସା ଉପରେ ଆଲୋଚନା କରିଥିଲେ। 67 କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ 4 ଲେନ୍ରୁ 6 ଲେନ୍ କରିବା ସହ ଉଭୟ ପଟରେ ସର୍ଭିସ୍ ଲେନ୍ ନିର୍ମାଣ କରିବା, ସପ୍ତସତୀ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ 6 ଲେନ୍ ଏଲିଭେଟେଡ୍ କରିଡର, ଭିଡ଼ ପରିଚାଳନା ଏବଂ ଉଭୟ ସହର ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ୍ ବିଭାଗରେ ଖାଲି ପଡ଼ିଥିବା 7664 ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନକୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା July 2-10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଆସନ୍ତା 1-12 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରରେ ଥିବା 26 କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍ସାଇଟ୍ରୁ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲାର 71 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଓ କେନ୍ଦ୍ରାପଡ଼ାରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ରାଜପଥଗୁଡ଼ିକରେ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନବରଙ୍ଗପୁରଠାରେ ଅମୃତକାଳ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଗଣେଶ୍ୱର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁରର ସାଂସ୍କୃତିକ ବିଭବ ପ୍ରଦର୍ଶନ ସହିତ କଳାକାରମାନଙ୍କ ସହଯୋଗରେ ଜିଲ୍ଲାର ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତ ବିଶେଷ ଭାବରେ ରୁଧିମନ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଇଦ୍ ଉଜ୍ ଜୁହା ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତା ଦ୍ୱିତୀୟ ମାଇକେଲ କିଣ୍ଡୋ ମେମୋରିଆଲ ଟ୍ରଫି ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଦକ୍ଷିଣ ପୂର୍ବ ରେଳପଥ 3-1 ଗୋଲ୍ରେ ସାଇ କୋଲକାତାକୁ ପରାସ୍ତ କରିଥିଲା। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳି ଜାରି ରହିବ। ପରବର୍ତ୍ତୀ ସମୟରେ ବର୍ଷାର ପ୍ରଭାବରେ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ଜୀବାଣୁନାଶକ ଔଷଧର ସଦୁପଯୋଗ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: କୁହାଯାଇଛି ଶରୀର ବ୍ୟାଧି ମନ୍ଦିର, ଆମକୁ ଯେତେ ପ୍ରକାର ରୋଗ ହୁଏ ସେଥିରୁ ଜୀବାଣୁ ଯାଏ ଚିକିତ୍ସା ପାଇଁ ଯେତେ ଔଷଧ ବ୍ୟବହାର କରିବାକୁ ପଡେ ଜୀବାଣୁନାଶକ ଔଷଧ ଏହି ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ସ ଠିକ ରୂପେ ବ୍ୟବହାର କଲେ ଜୀବନ ରକ୍ଷା ହୋଇପାରେ। ଆଜିକାଲି ଦେଖାଯାଉଛି ଏହାର ଅନିୟନ୍ତ୍ରିତ ବହୁଳ ବ୍ୟବହାର ବା ଦୁରୁପଯୋଗ ହେବା ଦ୍ୱାରା ଏହି ଜୀବନ ରକ୍ଷାକାରୀ ଔଷଧ ଆଉ କାମ କରୁନାହିଁ, ଅର୍ଥାତ୍ ଜୀବାଣୁମାନେ ସେହି ଔଷଧକୁ ଆଉ ଖାତିର କରୁନାହାନ୍ତି। ଅନ୍ୟ ଭାଷାରେ କହିଲେ ସେହି ଔଷଧ ପ୍ରତି ସେମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି, ଫଳରେ ଏକାଧିକ ବା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦେବାକୁ ପଡୁଛି। ଏପରିକି ସ୍ଥଳ ବିଶେଷରେ ଆଣ୍ଟିବାୟୋଟିକ୍ କାମ ନ କରିବା ଦ୍ୱାରା ରୋଗୀର ପ୍ରଭୁତ କ୍ଷତି ହେଉଛି। ଆସନ୍ତୁ ଦେଖିବା ଏହାର ଦୁରୁପଯୋଗ କିପରି ହେଉଛି। ଆମ ଦେଶ ଭଳି ଅନ୍ୟ କେତେକ ବିକାଶଶୀଳ ଦେଶରେ ଔଷଧ ବ୍ୟବହାର ନିୟାମକ ବା ଡ୍ରଗ୍ ପଲିସି ଓ ଔଷଧ ଉପରେ କଟକଣା ନାହିଁ, ଫଳରେ ଲୋକମାନେ ମନ ଇଚ୍ଛା ଔଷଧ ଦୋକାନରୁ ଆଣ୍ଟିବାୟୋଟିକ୍ସ କିଣି ଖାଉଛନ୍ତି। ଏହା ତାଙ୍କ ଦେହରେ ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିବା ପାଇଁ ଉପଯୁକ୍ତ କି ନୁହେଁ, କେତେ ମାତ୍ରାରେ କେତେ ଦିନ ଧରି ଖାଇଲେ ଜୀବାଣୁ ମରିପାରିବେ ସେ ଜ୍ଞାନ ନଥାଇ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ୍ସର ଦୁରୁପଯୋଗ ହେଉଛି। ଉଚ୍ଚ ଶକ୍ତିର ବଟିକା କିଣି ତାକୁ ଭାଗ ଭାଗ କରି ଖାଇବା, ମାତ୍ରା ସମୟ ବ୍ୟବଧାନ ଓ ଯେତେ ଦିନ ପାଇଁ ଖାଇବା କଥା ତାକୁ ନ ମାନିବା, ମନ ଇଚ୍ଛାରେ ବାରମ୍ବାର ଆଣ୍ଟିବାୟୋଟିକ୍ ବଦଳିବା, ସମୟ ଅତିକ୍ରାନ୍ତ ହୋଇଥିବା ଔଷଧ ଖାଇବା ଦ୍ୱାରା ଔଷଧର ଦୁରୁପଯୋଗ ହେଉଛି। ଦେଖାଯାଉଛି ଔଷଧ ଦୋକାନୀ ଏବଂ ଡାକ୍ତରୀ ଶିକ୍ଷା ନଥିବା କୁହାକମାନେ ଗାଁ ଗହଳିରେ ଏହି ଆଣ୍ଟିବାୟୋଟିକ୍ର ବହୁଳ ଦୁରୁପଯୋଗ କରୁଛନ୍ତି। ଏହାଦ୍ୱାରା ଜୀବାଣୁମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି ଓ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ରୋଗୀମାନେ ସାଙ୍ଘାତିକ ଅବସ୍ଥା ଭୋଗୁଛନ୍ତି। ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ଦ୍ୱାରା ଆମ ଦେହରେ ଥିବା ଉପକାରୀ ରୋଗ ପ୍ରତିରୋଧକାରୀ ଜୀବାଣୁମାନେ ମଧ୍ୟ ମରିଯାଉଛନ୍ତି, ଫଳରେ ଆମ ଦେହରେ ରୋଗ ପ୍ରବଣତା ସୃଷ୍ଟି ହେଉଛି। ଆମ ଦେଶର ଗାଁ ଗହଳିରେ ରହୁଥିବା ଗରିବ ରୋଗୀମାନେ ଏହି କୁପ୍ରଭାବର ବିଶେଷ ଭାବେ ଶିକାର ହେଉଥିବା ଦେଖାଯାଉଛି। ବୈଜ୍ଞାନିକମାନେ ବହୁ ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ନିଷ୍କ୍ରିୟ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ କ୍ଲୋରାମ୍ଫେନିକଲ୍ ଆଉ ଭଲ କରିପାରୁନି, ସେଥିପାଇଁ ଦରକାର ପଡୁଛି
3: ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ନିଷ୍କ୍ରିୟ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ କ୍ଲୋରାମ୍ଫେନିକଲ୍ ଆଉ ଭଲ କରିପାରୁନି, ସେଥିପାଇଁ ଦରକାର ପଡୁଛି ତୃତୀୟ ପିଢ଼ିର ଜୀବାଣୁନାଶକ ଔଷଧ। ମ୍ୟାଲେରିଆ ଜ୍ୱରର କୀଟାଣୁ କ୍ଲୋରୋକୁଇନ୍ ପ୍ରତି ରେଜିଷ୍ଟାଣ୍ଟ ହୋଇଗଲାଣି, ଏଥିପାଇଁ ଉଦ୍ଭାବିତ ହୋଇଛି ନୂତନ ଔଷଧ। ଏହି ନୂତନ ଔଷଧ ଯଦି ଦିନେ ଅକାମୀ ହୋଇନଯିବ କିଏ କହିବ? ତେଣୁ ଦିନ ଆସିବ ଜୀବାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ଆଉ ଆଣ୍ଟିବାୟୋଟିକ୍ ମିଳିବ ନାହିଁ। ଆଣ୍ଟିବାୟୋଟିକ୍ସ ଦୁରୁପଯୋଗର ବିଷମୟ ଓ ଭୟାବହ ପରିଣତିରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ନିୟମ ମାନିବାକୁ ହେବ। ସେଗୁଡ଼ିକ ହେଲା, ଡାକ୍ତରଙ୍କ ବିନା ପରାମର୍ଶରେ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଅନୁଚିତ। ଏହି ଔଷଧ ସଠିକ୍ ମାତ୍ରା ଓ ସଠିକ୍ ସମୟ ବ୍ୟବଧାନରେ ଖାଇବା ଉଚିତ। ପରୀକ୍ଷା କରି ରୋଗର ଚିକିତ୍ସା ପାଇଁ କେଉଁ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦରକାର ତାହା ନିର୍ଣ୍ଣୟ କରି ବ୍ୟବହାର କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍ସ ନ ଖାଇ ସଂକ୍ରାମକ ରୋଗର ପ୍ରତିରୋଧ ଓ ପ୍ରତିଷେଧ ବ୍ୟବସ୍ଥା କରାଇବା ଉଚିତ। ଜୀବାଣୁନାଶକ ଔଷଧ ଆମ ଜୀବନର

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଚାରିଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ, ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା, ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିଭିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9ଟି ରାଜ୍ୟର 30,000 କୋଟି ଟଙ୍କା ସମ୍ଭଳିତ 7ଟି ଭିଭିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋହାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର ତୃତୀୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୁଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା।

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ୍ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜ୍କୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ୍ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା, ଜଳବାୟୁ ସ୍ଥିରତା, ଭିଭିଭୂମି ସୁଦୃଢ଼ୀକରଣ ଏବଂ କୃଷକ ସମୃଦ୍ଧି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ରାଜ୍ୟ ସରକାର, ଆଇସିଏଆର୍, କୃଷି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଦେଶରେ ଖରିଫ୍ ଋତୁରେ କୃଷି ଏବଂ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ଭାରତରେ ମୁସଲିମ୍ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ୍ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାୟିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାୟିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବାବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ୱଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟରେ ମୁସଲିମ୍ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ୍ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ୍ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ଆଇନ 2019ର ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ। ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଗାନ୍ଧୀନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ତିନୋଟି ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିଭିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ଶାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ହାଇଦ୍ରାବାଦସ୍ଥିତ କୋ ଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଏସ୍ଇ ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି। ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ ଆର୍ଏଫ୍ପି ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସିବିଏସ୍ଇ କହିଛି। ଆଇପିଏଲ୍ କ୍ରିକେଟ୍ରେ ନୂଆ ଚଣ୍ଡୀଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା।

0: ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ଗବାକ୍ଷ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ।

0: ଆଚ୍ଛା, ତମେ କେବେ ଧ୍ୟାନ ଦେଇଛ କି ଗୋଟିଏ ସମ୍ପର୍କ ଭାଙ୍ଗିବାକୁ ବହୁତ ବଡ଼ କାରଣ ଦରକାର ପଡ଼େନି, କେବେ କେବେ ମାତ୍ର ଦୁଇଟି କଠୋର କଥା ହିଁ ଯଥେଷ୍ଟ ହୋଇଥାଏ।
1: ହଁ, ଆଉ ସେଇ ଦୁଇଟି କଥା ଅଧିକାଂଶ ସମୟରେ ରାଗରେ କୁହାଯାଇଥାଏ, ପରେ ମନ ଶାନ୍ତ ହେଲେ ଅନୁତାପ ହୁଏ, କିନ୍ତୁ ସେ କଥାର ଆଘାତ ମନରେ ରହିଯାଏ।
0: ଠିକ କହିଲ, ପ୍ରେମ ହେଉ କି ବନ୍ଧୁତା, ସମ୍ପର୍କ ହେଉ କି ପରିବାର, ସବୁଠି ଭଲ ପାଇବା ସହିତ ସଂଯମତା ମଧ୍ୟ ଦରକାର।
1: କାହିଁକି ନା ସଂଯମ ନଥିଲେ ଭଲ ପାଇବା ବି ଧୀରେ ଧୀରେ ଅଭିମାନରେ ପରିଣତ ହୋଇଯାଏ। ଯେଉଁଠି ମିଠା ମିଠା କଥା ରହିବା କଥା, ସେଠାରେ ଝଗଡ଼ା, ରାଗ, ରୁଷା ଆଉ ଅଭିମାନ ଆସିଯାଏ।
0: ଆଜିର ଦୁନିଆରେ ଲୋକେ ସମ୍ପର୍କ ତିଆରି କରିବାକୁ ବା ସମ୍ପର୍କ ଗଢ଼ିବାକୁ ଚାହାନ୍ତି, କିନ୍ତୁ ସେ ସମ୍ପର୍କକୁ କିପରି ସମ୍ଭାଳିବାକୁ ହୁଏ ତାହା ଜାଣନ୍ତିନି।
1: ଆଉ ଗୋଟିଏ ସମ୍ପର୍କକୁ ସମ୍ଭାଳିବା ପାଇଁ ସବୁଠାରୁ ବଡ଼ ଜିନିଷ ହେଲା ଧୈର୍ଯ୍ୟ, ବୁଝାମଣା ଆଉ ସଂଯମତା।
0: କାହିଁକି ନା ରାଗ ସମୟରେ ଯିଏ ଚୁପ୍ ରହିପାରେ ସିଏ ହିଁ ସମ୍ପର୍କକୁ ବଞ୍ଚେଇ ପାରେ,
1: ଆଉ ଯିଏ ଅନ୍ୟର ଭୁଲକୁ କ୍ଷମା କରିପାରେ ସେ ହିଁ ସତରେ ଭଲ ପାଇବାର ଅର୍ଥକୁ ବୁଝିପାରେ।
0: ତେବେ ଆଜି ଆମେ ଶୁଣିବା ଏହି ସଂଯମତା ସମ୍ପର୍କରେ ଆଉ କିଛି।
1: ଗବାକ୍ଷ ସହିତ ଆଜି ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା, ନମସ୍କାର।

0: ମଣିଷର ସୌନ୍ଦର୍ଯ୍ୟ କେବଳ ମୁହଁରେ ନୁହେଁ, ତାର ଆଚରଣ, ଚାଲିଚଳନ ଆଉ ବ୍ୟବହାରରେ ମଧ୍ୟ ଲୁଚି ରହିଥାଏ।
1: ହଁ, ଠିକ୍ କଥା। ଆମେ କେମିତି ପୋଷାକ ପିନ୍ଧୁଛୁ, କେମିତି କଥା ହେଉଛୁ, କେମିତି ହସୁଛୁ, ସେସବୁ ଆମର ବ୍ୟକ୍ତିତ୍ୱରୁ ଜଣାପଡ଼ିଥାଏ।
0: ଆଜିକାଲିର ଯୁଗ ହେଉଛି ଫ୍ୟାସନର ଯୁଗ। ସମସ୍ତେ ସୁନ୍ଦର ଆଉ ଆଧୁନିକ ଦେଖାଯିବାକୁ ନିଶ୍ଚୟ ଚାହାନ୍ତି। ହେଲେ ଏସବୁ ଭିତରେ ଆମେ ଏତିକି ମନେ ରଖିବା ଯେ ଆମର ପୋଷାକ ଏମିତି ହେଉ ଯାହା ଆମର ସଂସ୍କୃତିକୁ ସମ୍ମାନ ଦେଉଥିବ, ଯାହା ଆମକୁ ଭଲ ଲାଗିବା ସହ ଅନ୍ୟମାନଙ୍କୁ ମଧ୍ୟ ପସନ୍ଦ ଆସୁଥିବ।
1: ହଁ, କାହିଁକି ନା ସୁନ୍ଦର ପୋଷାକ ମାନେ କେବଳ ଦାମୀ ଜିନିଷ ନୁହଁ, ବରଂ ସଫା, ସୁଚିତ୍ର ଆଉ ସଭ୍ୟ ପୋଷାକ ହିଁ ମଣିଷକୁ ସତରେ ଆକର୍ଷଣୀୟ କରିପାରେ।
0: ଆଉ ଗୋଟେ କଥା ହେଲା ଆମ ହସିବା ଉପରେ। ହଁ, ଗୋଟେ ମିଠା ହସ କେତେ ବଡ଼ ସମସ୍ୟାକୁ ସମାଧାନ କରିଦେବାର ସାମର୍ଥ୍ୟ ରଖିଥାଏ।
1: ହଁ, ନିଶ୍ଚିତ ଭାବରେ। ହସିବା ହେଉଛି ଗୋଟିଏ କଳା, ଯାହାକି ଅନ୍ୟମାନଙ୍କ ଉପରେ ହସିବା ପାଇଁ ନୁହଁ, ବରଂ ଅନ୍ୟମାନଙ୍କ ମନକୁ ଜିତିବା ପାଇଁ ଆବଶ୍ୟକ ହୋଇଥାଏ।
0: ଅନେକ ସମୟରେ ଆମେ ଏମିତି ଭାବରେ ହସିଥାଉ ଯାହାକି ଅନ୍ୟମାନଙ୍କ ମନକୁ କଷ୍ଟ ଦେଇଥାଏ। ତେଣୁ ଆମର ହସ ଆଉ ଆମର କଥାରେ ସଂଯମତା ରଖିବା ଦରକାର।
1: ଠିକ୍ ସେହିଭଳି ଆମର ଖାଦ୍ୟ ଖାଇବା ଅଭ୍ୟାସରେ ମଧ୍ୟ ସଂଯମତା ରହିବା ଦରକାର। ଆଜିର ଯୁବପିଢ଼ି ଫାଷ୍ଟଫୁଡ୍କୁ ଅଧିକ ପସନ୍ଦ କରୁଛନ୍ତି,
0: କିନ୍ତୁ ଏକଥା ମନେ ରଖିବା ଉଚିତ ଯେ ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ଼ ସମ୍ପଦ। ସୁସ୍ଥ ରହିବା ପାଇଁ ସମୟ ଅନୁସାରେ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଦରକାର।
1: ଆମର ଓଡ଼ିଆ ଖାଦ୍ୟ ପଖାଳ, ଶାଗ, ଡାଲି, ଭାତ, ରାଇ, ଆମ୍ବିଳ, ବେସର ଏସବୁ ସ୍ୱାଦିଷ୍ଟ ଲାଗିବା ସହିତ ଆମର ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ।
0: ତେବେ ସତ କହିବାକୁ ହେଲେ ଆମର ଚାଲିବା, କଥା ହେବା ଆଉ ଆମ ଆଚରଣ ଏସବୁ ମିଶି ମଣିଷର ପରିଚୟ ତିଆରି କରେ। ଯଦି ଆମର ବ୍ୟବହାର ଭଲ ହୁଏ, ଆମେ ସମସ୍ତଙ୍କର ହୃଦୟକୁ ଜିତିପାରିବା। ସୁନ୍ଦର ମନ ହିଁ ଅସଲ ସୁନ୍ଦରତା ହୋଇଥାଏ।

ଆମ ମନ ସବୁବେଳେ ଅଶାନ୍ତ ରହିବ, ଇରିଟେଟ ଯୋଉଟା ବିରକ୍ତି ଭାବ ଜାତ ହବ। ତ ସଂଯମତା ରହିବା ଦ୍ୱାରା ଆମେ ଛୋଟ ଛୋଟ କଥାରେ ଉତ୍କ୍ଷିପ୍ତ ହେବା ନାହିଁ, ଯାହାଫଳରେ ମାନସିକ ଚାପ କମିଥାଏ, ମନ ଶାନ୍ତି ରହିଥାଏ। ଯୋଉଟା ଆମକୁ ବିପି ଯୋଉ ଆଜିକାଲି ଦେଖିବେ ଆପଣ ସମସ୍ତଙ୍କର ବ୍ଲଡ ପ୍ରେସର ପ୍ରୋବ୍ଲେମ ହଉଛି, କାହିଁକି ନା ସମସ୍ତଙ୍କୁ ମାନେ ଷ୍ଟ୍ରେସ ସେଇ ମାନେ ଦୁଶ୍ଚିନ୍ତା ଏ ଆଜିକାଲିର ଏଇ ସମାଜରେ ଯାହା କିଛି ବି ଚାଲିଛି ସେଇଥିପାଇଁ। ତ ନିଶ୍ଚିତ ଭାବରେ ଆମକୁ କଣ ଆମର ମନକୁ ଶାନ୍ତ ରଖିବାକୁ ଅଛି, ଚିନ୍ତାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମକୁ ସଂଯମତା ନିହାତି ଜରୁରୀ। ଆଉ ଗୋଟିଏ କଥା ହେଲା ଆମର ଆହାରରେ ସଂଯମତା, ଅତି ସର୍ବତ୍ର ବର୍ଜୟେତ୍, ଅର୍ଥାତ୍ ଯେକୌଣସି ଜିନିଷର ଅତିରିକ୍ତ ବ୍ୟବହାର ଖରାପ ଅଟେ। ଖାଇବା ପିଇବା ଶୋଇବା ଏବଂ ନିଜର ଜୀବନଶୈଳୀରେ ସଂଯମତା ରଖିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆମେ ଯଦି ସ୍ୱାଦକୁ ଭୁଲି ସ୍ୱାସ୍ଥ୍ୟକୁ ଦେଖିବା ନିଶ୍ଚିତ ଭାବରେ ସୁସ୍ଥ ରହିବା। ଯେମିତିକି ଆଜିକାଲି ମାନେ ଫାଷ୍ଟଫୁଡ୍ ଜଙ୍କ ଫୁଡ୍ ଯେତେ ଦୂରେଇ ରହିବା ସେତେ ଭଲ। ଆଜିକାଲି ଅଧିକାଂଶ ଲୋକ ସୁବିଧାବାଦୀ ହୋଇ ଖାଇବା ମଗେଇ ଦେଉଛନ୍ତି, ଯେମିତି 5 ମିନିଟ୍ ଭିତରେ ଆସିକି ଘରେ ପହଞ୍ଚିଯିବ, କିନ୍ତୁ ଛୋଟ ପିଲାମାନଙ୍କୁ କିନ୍ତୁ ଆମ ନିଜ ପାଇଁ ମଧ୍ୟ ଏଇଟା ବହୁତ କ୍ଷତିକାରକ। ତାକୁ ଆମେ ଯେତେ ନିଜେ ଆମେ ଘରେ କରିପାରିବା ଆମେ ସେତେ ଉପକୃତ ହେବା, ଆମର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ମାନେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଫାଷ୍ଟଫୁଡ୍ ଜଙ୍କ ଫୁଡ୍ ସବୁ। ତ ନିହାତି ଭାବରେ ଆଲସ୍ୟ ତ୍ୟାଗ କରି ଯଦି ଆମକୁ ସଚେତନ ହେବାକୁ ପଡିବ, ଆଲସ୍ୟ ଉପରେ ଯଦି ଆମେ ସଂଯମତା ନ ରହିଲେ ନିଶ୍ଚିତ ଭାବରେ ଶରୀର ଦୁର୍ବଳ ହୋଇଯିବ।

ଦେଖନ୍ତୁ ଶିଷ୍ଟାଚାର ଯୋଉଟା ଆମର ବ୍ୟବହାର ଉପରେ ନିହାତି ଭାବରେ ସେଇଟା ନିର୍ଭର କରେ। ଶିଷ୍ଟାଚାର ସଂଯମତା ଭିତରେ ନିଶ୍ଚିତ ଭାବରେ ଗଭୀର ସମ୍ପର୍କ ଅଛି। ଆମେ ଯେମିତି ଆମର ଆଚାର ବ୍ୟବହାର ଆମର ଆଚରଣ ଉଚ୍ଚାରଣ ଯେମିତି ଆମେ କରିବା ଆମର ବାକ୍ ଶକ୍ତିରୁ ଆମର ଯାହା କିଛି ବି କହିବା ଆମର ଚିନ୍ତନରେ ଆମର ମନନରେ ସବୁକିଛି କରିପାରିବା ସେଇଟା ହିଁ ଆମର ଶିଷ୍ଟାଚାର ବୋଲି ଆମେ ଭାବିବା। ନିଶ୍ଚିତ ଭାବରେ ସେଇଟା ଆମ ଫ୍ୟାମିଲିରେ ଆମେ ଛୋଟବେଳୁ ପିଲାଙ୍କୁ ଭଲ ଶିଷ୍ଟାଚାର ଦେବା କଥା ଯୋଉଟାକି ସେମାନେ ସଂଯମୀ ହୋଇପାରିବେ ଆଗାମୀ ସମୟରେ ନିଶ୍ଚିତ ଭାବରେ ତାଙ୍କର ମଧ୍ୟ ଭଲ ମଣିଷ ହିସାବରେ ସମାଜରେ ଗଢି ଉଠିବେ। ସେଇଥିପାଇଁ ଶିଷ୍ଟାଚାର ବି ନିତାନ୍ତ ଜରୁରୀ ଆଉ ସଂଯମୀ ହେବାଟା ବି ବହୁତ ଜରୁରୀ। ଗୋଟେ ପ୍ରବାଦ ଅଛି, ଯୋଉ ହାତ ଅନ୍ୟମାନଙ୍କୁ ଗୋଲାପ ଫୁଲ ଦେଇଚାଲେ ସେଇ ହାତରେ ତାର ଅଜାଣତରେ ଗୋଲାପ ଫୁଲର ସୁଗନ୍ଧ ଲାଖି ରହେ। ତ ଆମେ ଯଦି ଅନ୍ୟମାନଙ୍କୁ ମାନେ ସମୁନ୍ନତ ନିମିତ୍ତ ଯଦି ଚେଷ୍ଟା କରିବା ସେଇ ପ୍ରକ୍ରିୟାରେ ଆମ ନିଜର ଜୀବନ ମଧ୍ୟ ସମୁନ୍ନତ ହେଇଥାଏ। ଆମକୁ କଷ୍ଟ ଦଉଛି ଯୋଉ କଥା ଯାହାଦ୍ୱାରା ଆମେ ବିରକ୍ତି ଭାବ ପ୍ରକାଶ କରୁଛି, ତ ସେ କଥା ସେ କାମ ଆମେ ଅନ୍ୟମାନଙ୍କ ପ୍ରତି ମଧ୍ୟ କରିବା ଉଚିତ ନୁହଁ। ସେଥିପାଇଁ ପ୍ରଥମେ ନିଜ ରାଗ ଉପରେ ହିଁ ଆମକୁ କଣ୍ଟ୍ରୋଲ କରିବାକୁ ପଡିବ, ଯୋଉଟାକି ଆମର ସଂଯମତା ସେଲ୍ଫ କଣ୍ଟ୍ରୋଲ ସେଇଟା ଆମ ଭିତରେ ଅଛି। ତ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ଭଲ ଭାବ ଭଲ ସମ୍ପର୍କ ନିହାତି ଭାବରେ ଗଢି ଉଠିବ ବୋଲି।

ମୁଁ ଯେତେବେଳେ କଲେଜ ପଢୁଥିଲି ଆଉ ସେତେବେଳେ 2005 ମସିହାରେ ମୁଁ ବଲାଙ୍ଗୀର ଓମେନ୍ସ କଲେଜର ପ୍ରେସିଡେଣ୍ଟ ମଧ୍ୟ ଥିଲି। ତ ସେହି ସମୟରେ ନୋମିନେସନ ହେଲା, ତ ମୁଁ ଯାଇଥିଲି। ମୋତେ ପଚାରିଲି ଆପଣ ପ୍ରେସିଡେଣ୍ଟ ହେଲେ କ'ଣ କରିବେ, ତ ମୁଁ କହିଥିଲି ମୁଁ କ'ଣ କ'ଣ ସବୁ ଯାହା କରିବାର ଥିଲା। ତାପରେ ମୋତେ କହିଲେ ଯେ ଆପଣ ହେଉଛନ୍ତି କଲେଜର ମାନେ ବଲାଙ୍ଗୀର ଓମେନ୍ସ କଲେଜର ସମ୍ମାନ ହେଉଛି ଆପଣଙ୍କର ସମ୍ମାନ, ତ ଆପଣଙ୍କୁ ମାନେ ଜଗିକି ରହିବାକୁ ପଡିବ, ଯେମିତି ଆପଣଙ୍କ ଉପରେ ଯଦି କିଛି ଆଞ୍ଚ ନ ଆସି, ଯଦି ଆପଣଙ୍କୁ କେହି କିଛି କହିଲା ତ ସେଇଟା କଲେଜର ମାନେ ବଦନାମ ହେଲା ସହିତ ସମାନ। ତ ସେଇଦିନଠୁ ମୁଁ ମାନେ ଭାବିନେଲି ଯେ ପ୍ରକୃତିରେ ମୁଁ ଘରୁ ବାହାରିବି, କଲେଜ ଯିବି, କଲେଜରୁ ସିଧା ଘରକୁ ଆସିବି। ସେଇଟା ଗୋଟେ ପ୍ରକାରର ଗୋଟେ ସଂଯମତା ମାନେ ଶିକ୍ଷା ପାଇଲି ଯେ ପ୍ରକୃତିରେ ନିଜକୁ ଯେତେ ମୁଁ କଣ୍ଟ୍ରୋଲ କରିପାରିବି, ଯେତେ

ଭଲ ରହିପାରିବି, ମୋ କଲେଜର ବି ମଧ୍ୟ ସେତେ ମାନେ ସମ୍ମାନ ହବ, କଲେଜର କିଛି ବଦନାମ ହବନି, ସେମିତି ତ ମୁଁ ସବୁବେଳେ ଚାହେଁ। ମୋ ବାପା ମା ମଧ୍ୟ ମୋତେ ସବୁବେଳେ ଯୋଉ ଶିକ୍ଷା ଦେଇଛନ୍ତି ଅନ୍ୟମାନଙ୍କୁ ସମ୍ମାନ ଦେବା ପାଇଁ, ନିଜର ବାକ୍ ସଂଯମତା ରକ୍ଷା କରିବା ପାଇଁ, ତ ମୁଁ ଯୋଉଟା ମୋତେ ପସନ୍ଦ ଲାଗେନି ମୁଁ କେବେ ଅନ୍ୟମାନଙ୍କ ସହିତ ମଧ୍ୟ ହେବାକୁ ଦିଏନି। ସେଇଥିପାଇଁ ସମସ୍ତଙ୍କୁ ଗୋଟେ ଅନୁରୋଧ ଯେ ସମସ୍ତେ ଯାହା କିଛି ବି ଆପଣମାନଙ୍କୁ ଭଲ ଲାଗୁନାହିଁ, ଅନ୍ୟ ଯଦି କଡ଼ା କଥା ଦ୍ୱାରା ଯଦି ଆପଣମାନଙ୍କର ହୃଦୟରେ ଯଦି କିଛି ଆଘାତ ହେଉଛି, ତ ଆପଣମାନେ ମଧ୍ୟ ସମସ୍ତେ ଚେଷ୍ଟା କରିବା କଥା ଯେ ଅନ୍ୟମାନଙ୍କ ହୃଦୟକୁ ଆଘାତ ଦେଲା ଭଳିଆ କଥା କହିବା ନାହିଁ। ତ ସେଇଥିରେ ବାକ୍ ସଂଯମତା ବହୁତ ଜରୁରୀ। ଆଉ ଗୋଟେ କଥା ନିଶ୍ଚିତ ଭାବରେ ମୁଁ ଏଠାରେ କହିବି ଯେ ସଂଯମତା ଅର୍ଥ ନିଜକୁ କଷ୍ଟ ଦେବା ନୁହଁ, ବରଂ ନିଜ ଜୀବନ ବିଶୃଙ୍ଖଳିତ ହେବାରୁ ରକ୍ଷା କରିବା ହେଉଛି ସଂଯମତା। ଯେପରି ଗୋଟେ ନଦୀ ଯଦି ତାର ସୀମା ଭିତରେ ରହିଲା, ତାକୁ ସଂଯମତାର ସହ ରହେ, ନିଶ୍ଚିତ ଭାବରେ ସେ ଅନେକ ଲୋକଙ୍କର ଜୀବନଦାନ ଦିଏ। କିନ୍ତୁ ଯଦି ସେ ନଦୀ ସୀମା ଲଙ୍ଘିଯାଏ, ତେବେ ବନ୍ୟାର ରୂପ ନେଇ ସବୁକିଛି ଧ୍ୱଂସ କରିଦିଏ। ଠିକ ସେହିପରି ମଣିଷର ଜୀବନ ମଧ୍ୟ ସଂଯମତା ଦ୍ୱାରା ହିଁ ସୁନ୍ଦର ଆଉ ସୁରକ୍ଷିତ ହୋଇଥାଏ। ତ ଆମେ ଯେତେ ସୁରକ୍ଷିତ ରହିବା, ସଂଯମତା ଆମ ଭିତରେ ଯେତେ ରହିବ, ଆମେ ନିଶ୍ଚିତ ଭାବରେ ଲୋକଙ୍କର ମଙ୍ଗଳ କରିପାରିବା, ସମାଜର ମଙ୍ଗଳ କରିପାରିବା, ଗୋଟେ ସୁନ୍ଦର ବିଶ୍ୱର ପରିକଳ୍ପନା କରିପାରିବା, ଯୋଉଥିରେ କି ଆମର କୌଣସି ବିଶ୍ୱଶାନ୍ତି ମହାଯଜ୍ଞର ମଧ୍ୟ ଆବଶ୍ୟକତା ପଡିବ ନାହିଁ। ସେଇଥିପାଇଁ ସଂଯମତା ଆଜିକାଲି ବହୁତ ବହୁତ ବହୁତ ଜରୁରୀ। ଆଉ ଗୋଟେ କଥା ନିଶ୍ଚିତ ଭାବରେ ମୁଁ କହିବା ପାଇଁ ଚାହିଁବି, ଖୁସିରେ ଅତି ଭାବ ବିହଳିତ ହେବା କଥା ନୁହଁ କି ଦୁଃଖରେ ଭାଙ୍ଗି ପଡିବା କଥା ନୁହଁ। ଯେଉଁମାନେ ଏସବୁ ନିୟନ୍ତ୍ରଣ ରଖିପାରନ୍ତି ସେମାନଙ୍କୁ ସ୍ଥିତ ପ୍ରଜ୍ଞା କୁହାଯାଏ। ତ ନିହାତି ଭାବରେ ଗୋଟେ ସଂଯମୀ ମଣିଷ ହିଁ ସ୍ଥିତ ପ୍ରଜ୍ଞା ହୋଇପାରେ, ଯୋଉଟାକି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝେଇଥିଲେ ମହାଭାରତ ଯୁଦ୍ଧ ସମୟରେ। ନିହାତି ଭାବରେ ଏଇଟା ଆମର ସଂଯମତା ଉପରେ ମଧ୍ୟ ପ୍ରଭାବ ପଡିବ, ମାନେ ସଂଯମୀ ମଣିଷ ହିଁ ସ୍ଥିତ ପ୍ରଜ୍ଞା ହୋଇପାରେ, ଯିଏକି ଦୁଃଖରେ ଭାଙ୍ଗି ପଡିବନି କି ଖୁସିରେ ଭାବ ବିହଳିତ।

0: ରାଗ ମଣିଷର ସ୍ୱାଭାବିକ ଭାବନା। ପ୍ରତ୍ୟେକ ମଣିଷ କେବେ ନା କେବେ ରାଗିଥାଏ, କିନ୍ତୁ ସମସ୍ୟା ରାଗରେ ନୁହଁ, ବରଂ ସମସ୍ୟା ହେଲା ରାଗ ସମୟରେ ଆମେ ଆମର ସଂଯମକୁ ହରେଇ ବସିଥାଉ।
1: ଆଉ ଯେତେବେଳେ ସଂଯମ ହାରିଯାଏ ସେତେବେଳେ ଆମେ ଏମିତି କିଛି କଥା କହିଦେଇଥାଉ ଯାହା ଅନ୍ୟମାନଙ୍କର ମନକୁ ଗଭୀର ଭାବରେ ଆଘାତ କରେ ବା ଆଘାତ ଦେଇଥାଏ।
0: ଏଠି ଗୋଟେ କାହାଣୀ ମନେ ପଡ଼େ। ଗୋଟିଏ ଗାଁରେ ରାହୁଲ ନାମକ ଜଣେ ପିଲାଟି ଥିଲା। ସେ ବହୁତ ଭଲ ଥିଲା, କିନ୍ତୁ ତାର ଗୋଟିଏ ଖରାପ ଗୁଣ ଥିଲା କି ସେ ଖୁବ୍ ଶୀଘ୍ର ରାଗି ଯାଉଥିଲା।
1: ଛୋଟ ଛୋଟ କଥାରେ ମଧ୍ୟ ଚିତ୍କାର କରୁଥିଲା ଆଉ ହୃଦୟକୁ ଆଘାତ ଦେଲା ଭଳି କଥା କହୁଥିଲା। ସେଥିପାଇଁ ତ ତାର ସାଙ୍ଗମାନେ ମଧ୍ୟ ଧୀରେ ଧୀରେ ତାଠାରୁ ଦୂରେଇବାକୁ ଲାଗିଲେ।
0: ଦିନେ କଣ ହେଲା ନା, ରାହୁଲର ବାପା ରାହୁଲକୁ କିଛି କଣ୍ଟା ଦେଇ କହିଲେ, ଏଇ କଣ୍ଟା ତକକୁ ତୋ ପାଖରେ ରଖ, ଆଉ ଯେତେବେଳେ ତୁ ରାଗି ଯାଉଥିବୁ ସେତେବେଳେ ବାଡ଼ିପଟ କାନ୍ଥରେ ଗୋଟେ କଣ୍ଟା ବାଡ଼େଇଦେବୁ।
1: ପ୍ରଥମ ଦିନରେ ହିଁ ରାହୁଲ 30 କଣ୍ଟା ସେ କାନ୍ଥରେ ବାଡ଼େଇଲା। କିଛିଦିନ ସେପରି କରିବା ପରେ ସେ ଅନୁଭବ କଲା ଯେ କଣ୍ଟା ବାଡ଼େଇବାଠୁ ଭଲ ନିଜ ରାଗକୁ ନିୟନ୍ତ୍ରଣ କରିବା।
0: ତେଣୁ ସେ ଧୀରେ ଧୀରେ ରାଗ କମାଇବାକୁ ଚେଷ୍ଟା କଲା। କିଛି ସପ୍ତାହ ପରେ ଏମିତି ବି ଦିନ ଆସିଲା ଯେଉଁ ଦିନ କି ସେ ଜମାରୁ ରାଗିଲା ନାହିଁ। ଏକଥା ସେ ଖୁସି ହେଇ ବାପାଙ୍କୁ କହିଲା।
1: ବାପା କହିଲେ, ବେଶ, ଏବେ ପ୍ରତିଦିନ ଯେତେବେଳେ ତୁ ରାଗକୁ ଜିତିଯିବୁ ସେ କଣ୍ଟାଗୁଡ଼ିକୁ ସେଥିରୁ ବାହାର କରିବୁ।
0: ରାହୁଲ ସବୁ କଣ୍ଟାଗୁଡ଼ିକ କାଢ଼ିଦେଲା। ପରେ ବାପା ସେ କାନ୍ଥଟିକୁ ଦେଖି ପଚାରିଲେ, ଦେଖ, କଣ୍ଟା ତକ ତ ବାହାର କରିଦେଲୁ, କିନ୍ତୁ ତାର ପ୍ରଭାବରେ କାନ୍ଥଟି ପୁରା ନଷ୍ଟ ହୋଇଗଲା, ଯାହାକି ସହଜରେ ଠିକ୍ ହୋଇପାରିବ ନାହିଁ।
1: ଠିକ୍ ସେମିତି ଗୋଟିଏ କଠୋର କଥା ବର୍ଷ ବର୍ଷର ସମ୍ପର୍କକୁ ସହଜରେ ଭାଙ୍ଗି ଦେଇପାରେ। ତେବେ ଏହି କାହାଣୀଟି ଆମକୁ ବହୁତ ବଡ଼ ଶିକ୍ଷାଟି ଦେଇଛି।
0: ରାଗ ମୁହୂର୍ତ୍ତକାଳୀନ, କିନ୍ତୁ ତାହାର ପ୍ରଭାବ ଦୀର୍ଘସ୍ଥାୟୀ।
1: ତେଣୁ ଯେତେବେଳେ ରାଗ ଆସେ ସେତେବେଳେ ଟିକେ ସମୟ ପାଇଁ ଚୁପ୍ ରହିବା, ଗଭୀର ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା ଆଉ ଭାବିଚିନ୍ତି କଥା କହିବା।
0: କାରଣ ସଂଯମତା ହିଁ ମଣିଷର ସବୁଠାରୁ ବଡ଼ ଶକ୍ତି। ଆମେ ସମସ୍ତେ ସବୁବେଳେ ଚେଷ୍ଟା କରିବା ରାଗରେ ନୁହଁ, ବରଂ ସଂଯମତାର ସହ ଜୀବନକୁ ଚଳାଇବା। କାରଣ ମିଠା କଥା ସମ୍ପର୍କକୁ ଯୋଡ଼େ ଆଉ କଠୋର କଥା ସମ୍ପର୍କକୁ ଭାଙ୍ଗେ।

0: ଏବେ ଏଠି କଥା ଉଠିଲା, ସଂଯମୀ ବ୍ୟକ୍ତି କିପରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାଏ। ହଁ, ସଂଯମ ମାନେ କେବଳ ଚୁପ୍ ରହିବା ନୁହଁ, ସଂଯମ ହେଉଛି ନିଜର ରାଗ, କଥା, ଆଚରଣ ଆଉ ଭାବନାକୁ ନିୟନ୍ତ୍ରଣ କରିବାର ଶକ୍ତି ହୋଇଥାଏ।
1: ଆଉ ଯେଉଁ ବ୍ୟକ୍ତି ନିଜକୁ ସମ୍ଭାଳିପାରେ ସେ ସମାଜରେ ସମ୍ମାନ ପାଏ ଆଉ ସମସ୍ତଙ୍କ ହୃଦୟରେ ଜାଗା ପାଇପାରେ।
0: ଜଣେ ସଂଯମୀ ବ୍ୟକ୍ତିର ପ୍ରଥମ ଗୁଣ ମିଠା କଥାବାର୍ତ୍ତା। ସେ କେବେ କାହାକୁ କଠୋର ଭାବରେ କଥା କହେନି, ତାଙ୍କର କଥାରେ ଭଦ୍ରତା ଆଉ ସମ୍ମାନ ଥାଏ।
1: ମିଠା କଥା ଶୁଣିଲେ ଲୋକମାନେ ନିଜେ ନିଜ ତରଫରୁ ସେମାନଙ୍କର ଆଡ଼କୁ ଆକର୍ଷିତ ହୁଅନ୍ତି।
0: ଆଉ ଗୋଟେ ଗୁଣ ହେଉଛି ଧୈର୍ଯ୍ୟ। ଜୀବନରେ ସମସ୍ୟା ରହିବା ଗୋଟେ ସାଧାରଣ କଥା, କିନ୍ତୁ ସଂଯମୀ ବ୍ୟକ୍ତି ଛୋଟ ଛୋଟ କଥାରେ ଭାଙ୍ଗି ପଡ଼େନି, ସେ ଶାନ୍ତ ମନରେ ଭାବି ଚିନ୍ତି ସମସ୍ୟାର ସମାଧାନ କରେ।
1: ଆଉ ଏହି ଗୁଣ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ। ସଂଯମୀ ବ୍ୟକ୍ତି ଅନ୍ୟମାନଙ୍କୁ ସମ୍ମାନ ଦେବା ଜାଣନ୍ତି, ସେମାନେ କେବେ କାହାକୁ ଛୋଟ ବୋଲି ଭାବନ୍ତିନି।
0: ସେ ବଡ଼ ହୁଅନ୍ତୁ କି ଛୋଟ, ସମସ୍ତଙ୍କୁ ସମ୍ମାନ ଭାବରେ ସମ୍ମାନ କରନ୍ତି, ଆଉ ଏହି ଗୁଣ ତାଙ୍କୁ ସମସ୍ତଙ୍କର ପ୍ରିୟ କରିଦିଏ। ଗୋଟେ ସ୍କୁଲରେ ଦୁଇଜଣ ଛାତ୍ର ଥିଲେ, ରିଷି ଆଉ ରବି। ରିଷି ବହୁତ ରାଗିଥିଲା, ଟିକେ ଟିକେ କଥାରେ ଝଗଡ଼ା କରୁଥିଲା, କିନ୍ତୁ ରବି ସବୁବେଳେ ଶାନ୍ତ ରହୁଥିଲା, ସମସ୍ତଙ୍କୁ ସାହାଯ୍ୟ କରୁଥିଲା ଆଉ ମିଠା କଥା କହୁଥିଲା।
1: ଦିନେ କ'ଣ ହେଲା ନା, ସେମାନଙ୍କ କ୍ଲାସରେ ଗୋଟିଏ ବହୁତ ବଡ଼ ସମସ୍ୟା ହେଲା। ସମସ୍ତେ ଝଗଡ଼ା କରିବା ଆରମ୍ଭ କରିଥିଲେ, କିନ୍ତୁ ରବି ଶାନ୍ତ ଭାବରେ ସମସ୍ତଙ୍କୁ ବୁଝେଇଲା ଆଉ ଝଗଡ଼ାକୁ ଶେଷ କରିଦେଲା।
0: ସେହି ଦିନଠାରୁ ସମସ୍ତେ ବୁଝିଲେ ଯେ ଶକ୍ତି ରାଗରେ ନୁହେଁ, ବରଂ ସଂଯମରେ ଅଛି। ହଁ, ସଂଯମୀ ବ୍ୟକ୍ତି ସବୁବେଳେ ସତ କହେ, ଅନ୍ୟକୁ ସାହାଯ୍ୟ କରେ, ରାଗକୁ ନିୟନ୍ତ୍ରଣରେ ରଖେ, ଭୁଲ କଲେ କ୍ଷମା ମାଗେ ଆଉ ସବୁ ପରିସ୍ଥିତିରେ ଶାନ୍ତ ରହିବାକୁ ଚେଷ୍ଟା କରିଥାଏ।
1: ତେବେ ଆମେ ମଧ୍ୟ ଯଦି ଜୀବନରେ ସମ୍ମାନ ଆଉ ଭଲ ପାଇବା ପାଇଁ ଚାହୁଁଛେ, ତେବେ ଆମ ଭିତରେ ସଂଯମ, ଧୈର୍ଯ୍ୟ ଆଉ ଭଦ୍ରତା ଆଣିବା ଦରକାର। କାହିଁକି ନା ସୁନ୍ଦର ଚେହେରା କିଛି ଦିନ ପାଇଁ ଆକର୍ଷଣ କରେ, କିନ୍ତୁ ସୁନ୍ଦର ବ୍ୟବହାର ସାରା ଜୀବନ ମଣିଷର ହୃଦୟରେ ରହିଯାଏ।

0: କହିବାକୁ ଗଲେ ଛାତ୍ରଛାତ୍ରୀ ଜୀବନ ହେଉଛି ମଣିଷ ଜୀବନର ସବୁଠାରୁ ମୂଲ୍ୟବାନ ସମୟ। ଏହି ସମୟରେ ଯେପରି ଅଭ୍ୟାସ ଚିନ୍ତାଧାରା ଆଉ ଚରିତ୍ର ଗଢ଼ି ଉଠେ ତାହା ହିଁ ଆଗାମୀ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ।
1: ଆଉ ଏହି ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ସବୁଠାରୁ ଦରକାରୀ ଗୁଣ ହେଉଛି ସଂଯମତା।
0: ଆଜିର ସମୟରେ ପିଲାମାନେ ବିଭିନ୍ନ ପ୍ରଲୋଭନ ମଧ୍ୟରେ ରହୁଛନ୍ତି। ମୋବାଇଲ, ସୋସିଆଲ ମିଡ଼ିଆ, ଖରାପ ସାଙ୍ଗ, ଅନାବଶ୍ୟକ ମଜାମସ୍ତି ଆଉ ଏସବୁ ଧୀରେ ଧୀରେ ପିଲାମାନଙ୍କୁ ଲକ୍ଷ୍ୟରୁ ଦୂରେଇ ନେଉଛି।
1: ଅନେକ ସମୟରେ କେତେକ ପିଲା କେବଳ ଅନ୍ୟମାନଙ୍କୁ ଦେଖି ଭୁଲ ରାସ୍ତାକୁ ବାଛି ନିଅନ୍ତି। ପରେ ସେମାନେ ବୁଝିପାରନ୍ତି ଯେ ଛୋଟ ଭୁଲ ତାଙ୍କର ଭବିଷ୍ୟତକୁ କେତେ ପ୍ରଭାବିତ କରିଦେଲା।
0: କିନ୍ତୁ ଜଣେ ସଂଯମୀ ଛାତ୍ର ସବୁବେଳେ ନିଜ ଲକ୍ଷ୍ୟକୁ ଆଗରେ ରଖେ। ସେ ସମୟର ମୂଲ୍ୟ ବୁଝେ, ବଡ଼ମାନଙ୍କର କଥା ଶୁଣେ ଆଉ ଭଲ ସାଙ୍ଗ ବାଛିଥାଏ।
1: ସେ ଏକଥା ଠିକ୍ ଜାଣିଥାଏ ଯେ ଆଜିର ପରିଶ୍ରମ ହିଁ ଆସନ୍ତାକାଲିର ସଫଳତା ହୋଇଥାଏ।
0: ହଁ, ଏଠି ଯଦି ଆମେ ପୌରାଣିକ ଦୃଷ୍ଟିକୋଣରେ ଦେଖିବା ତାହେଲେ ଆମକୁ ଅନେକ ଉଦାହରଣ ମିଳିଯିବ, ଯାହାକି ଆମକୁ ଶିଖେଇଥାଏ ଯେ ଯେଉଁ ବ୍ୟକ୍ତି ନିଜର ମନ, ରାଗ ଆଉ ଲୋଭକୁ ନିୟନ୍ତ୍ରଣ କରିପାରେ ସେ ଜୀବନରେ ନିଶ୍ଚିତ ଭାବରେ ସଫଳତା ପାଇଥାଏ।
1: ରାମାୟଣରେ ଶ୍ରୀରାମଙ୍କୁ ସଂଯମର ପ୍ରତୀକ ବୋଲି କୁହାଯାଏ। ତାଙ୍କୁ 14 ବର୍ଷର ବନବାସ ମିଳିଥିଲା, କିନ୍ତୁ ସେ କେବେ ବି ରାଗିନଥିଲେ କିମ୍ବା ନିଜର ପିତାଙ୍କର ଆଜ୍ଞାକୁ ଅମାନ୍ୟ କରିନଥିଲେ। ସେ ଧୈର୍ଯ୍ୟ ଆଉ ସଂଯମତାର ସହିତ ସମସ୍ତ କଷ୍ଟକୁ ସ୍ୱୀକାର କରିଥିଲେ।
0: ଠିକ୍ ସେହିଭଳି ହନୁମାନଙ୍କ ପାଖରେ ଅସୀମ ଶକ୍ତି ଥିଲା, ତଥାପି ସେ ନମ୍ର ଆଉ ସଂଯମୀ ଥିଲେ। ସେ କେବେ ବି ନିଜର ଶକ୍ତିକୁ ଅହଙ୍କାର ପାଇଁ ବ୍ୟବହାର କରିନଥିଲେ, ଯାହାକି ଆମକୁ ଶିଖାଏ ଶକ୍ତିଶାଳୀ ହେବାଠାରୁ ବଡ଼ କଥା ହେଲା ନିଜକୁ ନିୟନ୍ତ୍ରଣରେ ରଖିବା।
1: ହଁ, ଆଉ ରାବଣ ଯିଏକି ବହୁତ ଜ୍ଞାନୀ ଆଉ ଶକ୍ତିଶାଳୀ ଥିଲେ, କିନ୍ତୁ ସେ ନିଜର ଅହଙ୍କାର ଆଉ ଲୋଭକୁ ନିୟନ୍ତ୍ରଣ କରିପାରି ନଥିଲେ। ସଂଯମ ଅଭାବରୁ ଶେଷରେ ତାଙ୍କର ପତନ ହେଲା। ଏହା ଆମକୁ ଶିଖାଏ ଜ୍ଞାନ ଥିଲେ ବି ସଂଯମ ନଥିଲେ ମଣିଷ ଭୁଲ ପଥକୁ ଯାଇପାରେ।

0: ଆଜି ଆମେ ସଂଯମତା ବିଷୟରେ ଅନେକ କଥା ଜାଣିଲୁ। ଆମର କଥାବାର୍ତ୍ତା, ରାଗ, ବ୍ୟବହାର, ପୋଷାକ, ହସିବା, ଖାଇବା, ସମ୍ପର୍କ ଆଉ ଛାତ୍ର ଜୀବନ, ସବୁଠି ସଂଯମତାର ଗୁରୁତ୍ୱ କେତେ ଅଧିକ ତାହା ମଧ୍ୟ ଜାଣିଲୁ।
1: ସତରେ ଗୋଟିଏ ମଣିଷର ଅସଲି ସୌନ୍ଦର୍ଯ୍ୟ ତାର ଚେହେରାରେ ନୁହେଁ, ବରଂ ତାର ସଂଯମତାରେ ଥାଏ। ଜଣେ ସଂଯମୀ ବ୍ୟକ୍ତି ସବୁବେଳେ ମିଠା କଥା କହେ, ଅନ୍ୟକୁ ସମ୍ମାନ କରେ, ରାଗକୁ ନିୟନ୍ତ୍ରଣ କରେ ଆଉ ସବୁ ପ୍ରକାରର ପରିସ୍ଥିତିରେ ବି ଶାନ୍ତ ରହିବାକୁ ଚେଷ୍ଟା କରେ।
0: ସେଥିପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରେ। ରାଗଟା ହେଉଛି ମୁହୂର୍ତ୍ତକାଳୀନ, କିନ୍ତୁ ରାଗରେ କହିଥିବା କଥା ଅନେକ ଭଲ ସମ୍ପର୍କକୁ କିଛି ମୁହୂର୍ତ୍ତ ଭିତରେ ସବୁଦିନ ପାଇଁ ଭାଙ୍ଗିଦିଏ।
1: ତେଣୁ ଯେଉଁଠାରେ ରାଗ ଆସେ ସେଠାରେ ସଂଯମ ଦରକାର, କାହିଁକିନା ସଂଯମ ହିଁ ମଣିଷକୁ ଭୁଲ ନିଷ୍ପତ୍ତିରୁ ରକ୍ଷା କରେ।
0: ବିଶେଷକରି ଛାତ୍ରଛାତ୍ରୀଙ୍କ ଜୀବନରେ ସଂଯମତା ଖୁବ୍ ଆବଶ୍ୟକ। ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢ଼ିବାର ସମୟ। ଏହି ସମୟରେ ଯଦି ସେମାନେ ସମୟର ମୂଲ୍ୟକୁ ବୁଝନ୍ତି, ଖରାପ ସଙ୍ଗରୁ ଦୂରରେ ରହନ୍ତି, ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି ଆଉ ଶୃଙ୍ଖଳାରେ ରହନ୍ତି, ତେବେ ସେମାନଙ୍କର ଭବିଷ୍ୟତ ନିଶ୍ଚିତ ଭାବରେ

0: ସୁନ୍ଦର ହୋଇପାରିବ।
1: ସଂଯମତା ମଣିଷକୁ କେବଳ ଭଲ ଛାତ୍ର କି ଭଲ ବ୍ୟକ୍ତି ନୁହଁ, ବରଂ ଭଲ ମଣିଷରେ ପରିଣତ କରିଥାଏ। ଏହା ଆମକୁ ଶିଖାଏ କେବେ କଥା କହିବା, କେଉଁଠି ଆୟତ୍ତରେ ରହିବା, କିପରି ଆଚରଣ କରିବା, ଆଉ କିପରି ଜୀବନକୁ ସଠିକ୍ ପଥରେ ନେଇଯିବା।
0: କହିବାର କଥା ହେଲା, ଯିଏ ନିଜକୁ ଜିତିପାରେ ସେ ସାରା ଦୁନିଆକୁ ଜିତିପାରେ।
1: ତେଣୁ ଶେଷରେ ଏତିକି କହିବ, ଆସନ୍ତୁ ଆମେ ସମସ୍ତେ ଜୀବନରେ ସଂଯମତାକୁ ଆପଣାଇବା।
0: ମିଠା କଥା କହିବା, ଅନ୍ୟକୁ ସମ୍ମାନ ଦେବା, ରାଗକୁ ନିୟନ୍ତ୍ରଣ।

0: ସମ୍ମାନିତ କରିଥାଏ।
1: ଗବାକ୍ଷରେ ଆଜି ଶୁଣିଲେ ସଂଯମତାର ଶେଷ ଭାଗ। ସଂଯମତା ସମ୍ପର୍କରେ ଆଜି ନିଜସ୍ୱ ମତ ଦେଇଥିଲେ ଲିଲି ପଟେଲ।
0: ତେବେ ଆଶା କରୁଛୁ ଆଜିର ଗବାକ୍ଷ କାର୍ଯ୍ୟକ୍ରମ ଆପଣଙ୍କର ମନକୁ ଛୁଇଁଥିବ। ଆଜି ପାଇଁ ରହୁଛୁ। ଉପସ୍ଥାପନାରେ ଥିଲୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

ସକାଳର ବଦ୍ନ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ କାର୍ଯ୍ୟକ୍ରମ ଗବାକ୍ଷ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁପ୍ରଭା ପାଢ଼ୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏଥିଲା ସୁର ଲହରୀର କେତୋଟି ଗୀତ ଡକ୍ଟର କୁମାରମଣି ସାହୁଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ପରବର୍ତ୍ତୀ ଶିଳ୍ପୀ ଇରା ମହାନ୍ତି, କଣ୍ଠରେ ନିର୍ମଳ ନାୟକଙ୍କ ରଚନା, ସଙ୍ଗୀତ

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ। ଉପସ୍ଥାପନା ରଞ୍ଜନ କୁମାର ବେହେରା।

0: ନମସ୍କାର। ସତ କହିଲେ ହୁଏତ କିଛି ଲୋକ ଆପଣଙ୍କ ପାଖରେ ରହିବେନି, ତଥାପି ବି ଆମେ ସତକୁ ଆପଣାର କରିବା ଉଚିତ, କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁ ଧ୍ୱଂସ କରେ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ ଡାଏଲ୍ ଆକାଶବାଣୀ।
1: ଶୁନ ଶୁନ ଭାଇ ବହେନ ଅଂଶୁଘାତର କଥା, ଶୁନ ଶୁନ ଭାଇ ବହେନ ଖରା ଦିନର କଥା ଇଟା, ଖରା ଦିନର କଥା ଇଟା, ଖରା ଦିନର କଥା ଇଟା ଦେଉଛେ ପାଟା, ଶୁନ ଶୁନ ଭାଇ ବହେନ ଯାକେ ଯଦି ଅଂଶୁଘାତ ହୋଇଗଲେ ଭାଇ ମୁଡ଼େ ପାନି ମାରି ଓଦା କପଡ଼ା ଘୋଡ଼ାଇ ସାଙ୍ଗେ ସାଙ୍ଗେ ନେଇ ତାକେ, ସାଙ୍ଗେ ସାଙ୍ଗେ ନେଇ ତାକେ, ସାଙ୍ଗେ ସାଙ୍ଗେ ନେଇ ତାକେ ଡାକ୍ତରକେ ଦେଖା, ଶୁନ ଶୁନ ଭାଇ ବହେନ ଅଂଶୁଘାତର କଥା, ଶୁନ ଶୁନ ଭାଇ ବହେନ କାଞ୍ଜି ପାନି ବାସି ପଖାଲ ମଡ଼ିଆର ତେଜ ଫଳ ମୂଳ ଖାଇବ ଭାଇ ଡାକ୍ତର ଭୁଜ ଥରକେ ଥର ପିଅ ପାନି, ଥରକେ ଥର ପିଅ ପାନି।

0: ଥର ପିଅ ପାନି ନାଇନ ଆରୁ ଚିନ୍ତା ଶୁନ ଶୁନ ଭାଇ ବହେନ ଏଗାରଟା ପଟେ କାମ କର ପୁଣି ଦିନ ତିନ ବାଜିଲେ ଘରେ ବାହାର ଇ କଥାକେ ମନେ ରଖ ଇ କଥାକେ ମନେ ରଖ ଇ କଥାକେ ମନେ ରଖ କବର କର ଗୁତା ଶୁନ ଶୁନ ଭାଇ ବହେନ ଅଂଶୁଘାତର କଥା ଶୁନ ଶୁନ ଭାଇ ବହେନ ନମସ୍କାର ଆଜ୍ଞା
1: ହଁ ନମସ୍କାର
0: କଳାହାଣ୍ଡି ଜିଲ୍ଲା ମୁଡିଙ୍ଗ ପାଖରେ ପଳାରୁ କ୍ଷମା ସାଗର ସାହୁ
1: କ୍ଷମା ସାଗର ବାବୁ ଭଲ ଅଛନ୍ତି
0: ହଁ ଆଜ୍ଞା ଭଗବାନଙ୍କ ଦୟାରୁ ମୁଁ ଭଲ ଅଛେ
1: ଆଚ୍ଛା କୁହନ୍ତୁ ଆପଣ ତ ଆରମ୍ଭରୁ ଅଂଶୁଘାତ ଉପରେ ଗୋଟେ ଭଲ ଗୀତଟିଏ ଗାଇଲେ
0: ହଁ ଆଜ୍ଞା ଅଂଶୁଘାତ ମାନେ ବେଶୀ ତ ଖରା ବଢି ଯାଉଛେ ଆମର ଶ୍ରୋତା ମାନେ ଯାହା କିଛି ବି ନିଜେ ସତର୍କ ହେଇକରି ପ୍ରଥମରେ ଅଂଶୁଘାତ ବାବଦରେ ଏକା ଟିକେ ସତର୍କ ସୂଚନା ଦେଇକରି କାର୍ଯ୍ୟକ୍ରମ କେ ଆରମ୍ଭ କର୍ମା ବୋଲିକରି ମୁଁ ପଦେ ଗାଇ ଦେଇଛେ ଆଉ
1: ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ
0: ଆଜି ଦେଇଦେବେ ଆଜ୍ଞା ଭୋକା ଫିଲ୍ମ ର ଦେଇଦେବେ
1: ଆଚ୍ଛା କୋଉ ଗୀତ
0: ମଲି ଫୁଟି ମହକିଲା ଗୀତ ଗୋଟେ ଅଛେ ଭୋକା ଫିଲ୍ମ ର ସେ ଗୀତଟା ଦେଇଦେବେ ଚିତ୍ର ସବର ମନୋଜ ପୁଟେଲ ମୁନା ପଣ୍ଡା ପଙ୍କଜ ମିଶ୍ର କରମ ସାନି ସାହୁ ନାଗୁ ପାତ୍ର ସମସ୍ତ ଶ୍ରୋତା ମାନକେ ଡେଡିକେଟ ଟିକେ କରବେ ଆଉ
1: କ୍ଷମାସାଗର ବାବୁ କୁହାଯାଏ ଯେ ଯଦି ଆମେ ଜୀବନରେ ଧୈର୍ଯ୍ୟ ରଖିବା ତାହେଲେ ସବୁ ସମସ୍ୟାର ସମାଧାନ ହେଇଯିବ
0: ହଁ ଆଜ୍ଞା ଆପଣ ଠିକ କଥା କହିଲେ ମାନେ ଯେକୌଣସି କାର୍ଯ୍ୟକ୍ରମ କି କୌଣସି ଜାଗାକେ ଆମେ ଯିବାକେ ଗଲେ ଯାହା କିଛି ଧୈର୍ଯ୍ୟ ସହିତ ଆମେ ଯଦି କାମ କବାର କର୍ମା ମାନେ ନିଶ୍ଚୟ ଆମେ ସକ୍ସେସ ହେଇ ପାର୍ମା ମାନେ ବିପଦ ବେଳେ ଆମେ ଅଧୈର୍ଯ୍ୟ ନେଇ ହେବାର ଅଛେ ବୋଲି ମୋର ବହି ଭାବବାର କଥା
1: ଠିକ ଅଛି କ୍ଷମାସାଗର ବାବୁ ଆଜି ଆପଣ ପ୍ରଥମ ଶ୍ରୋତା
0: ହଁ ଆଜ୍ଞା
1: ଆପଣଙ୍କୁ ଧନ୍ୟବାଦ ଦଉଛୁ ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ
0: ରହୁଛେ ଆଜ୍ଞା ନମସ୍କାର
1: ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ଡୁମାଲୁରି ନାପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି। ଆଜ୍ଞା।
0: ଆଚ୍ଛା, ମନୋଜ ବାବୁ ଭଲ ଅଛନ୍ତି ତ?
1: ହଁ ହଁ ଭଲ ଅଛି ଆଜ୍ଞା। ଆପଣ କେନ୍ତା ଅଛନ୍?
0: ମୁଁ ବି ଭଲରେ ଅଛି। କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆଜ୍ଞା, ମିତରେ ମିତର ଟାଇଟେଲ ଗୀତ ଶୁଣେଇ ଦେବେ। ଆଜ୍ଞା,
0: କଣ ଗୀତଟା ମନେ ଅଛି?
1: ତୋ ଆଖିରେ ମୋ ପଲକ, ତୁ ମୋ ପାଇଁ ହୀରାମତି ମାଣିକ।
0: ତୋ ଆଖିରେ ମୋ ପଲକ।
1: ଆଜ୍ଞା।
0: ଆଉ ମନୋଜ ବାବୁ ଆଜି କୋଉଠି ଅଛନ୍ତି?
1: ଆଜି ଘରେ ଅଛେ ଆଜ୍ଞା।
0: କେମିତି
1: ମାନେ ବଜାର ନାଇଁ ଯିବାର ଆଜ୍ଞା, କାଲି ସବୁ ଶାଗ ଯେତେ ପନିପରିବା ତୋଲି କରି ନେଇ କରି ଯାଇଥିଲି ତ, ଆଜି ନେଇ ବାହାରିବାର, ସେଥିର୍ ଲାଗି ଘରେ ଅଛେ ଆଜ୍ଞା।
0: ଆଚ୍ଛା, ଘରୁ ନେଇ ବାହାରିବାର ମାନେ ଗରମ ପାଇଁ ବାହାରି ନାହାନ୍ତି ନା କେମିତି?
1: ନାଇଁ ନାଇଁ, ଗରମ ବି ହଉଛେ ଆଜ୍ଞା, ଆଉ କାଲି ସବୁ ତୋଲି କରି ନେଇଥିଲି ଆଜ୍ଞା।
0: ସବୁ ବିକ୍ରି ହେଇଗଲା?
1: ହଁ ହଁ ହଁ ଆଜ୍ଞା।
0: ଆଉ ଆଜି ପୁରା ରେଷ୍ଟ?
1: ଆଜ୍ଞା ଆଜ୍ଞା।
0: ତେଣୁକରି ମନେ ପଡ଼ିଗଲା ଡାଏଲ ଆକାଶବାଣୀକୁ ଫୋନ କରିବା ପାଇଁ, ନାଇଁ କି?
1: ଆଜ୍ଞା ଆଜ୍ଞା।
0: ତେବେ ମନୋଜ ବାବୁ, କୁହାଯାଏ ଯେ ପରିଶ୍ରମ ହେଉଛି ସଫଳତାର ସର୍ବଶ୍ରେଷ୍ଠ ଚାବି, ମାନେ କଷ୍ଟ କଲେ କୃଷ୍ଣ ମିଳେ, କାଣା କହିବେ ଏ ବିଷୟରେ?
1: ଆଜ୍ଞା, କଷ୍ଟ ନେଇ କର୍ମା ବେଲେ କେନ୍ତା କରି ଆଜ୍ଞା, ମାନେ ଆମର ଗୁଜୁରାଣ ମେଣ୍ଟିବା ଆଜ୍ଞା, କଷ୍ଟ କରିବାକେ ପଡ଼ବା ଆଜ୍ଞା।
0: କେତେ ଘଣ୍ଟା ପରିଶ୍ରମ କରନ୍ତି, କେମିତି ଫଳ ପାଇଛନ୍ତି?
1: ଆଜ୍ଞା, ମୁଇଁ ତ ଦିନକେ 6 ଘଣ୍ଟା ପରିଶ୍ରମ କରସି ଆଜ୍ଞା, ଆଉ ବଜାର ଗଲେ ଟିକେ ଅଧିକା ଟିକେ ପରିଶ୍ରମ ହେସି ଆଜ୍ଞା। ଆଉ
0: ବଜାରରେ କେମିତି ଅଧିକ ପରିଶ୍ରମ?
1: ମାନେ ବଜାରରେ ନିହାତି 6-7 ଘଣ୍ଟା ବସବାକେ ପଡ଼ସି ଆଜ୍ଞା, ଆଉ ଘରକେ ଆସିକରି ଫେର କାମ କରିବାକେ ପଡ଼ସି ଆଜ୍ଞା।
0: ଆଚ୍ଛା, ମାନେ ବିକ୍ରି ହେଲା ପର୍ଯ୍ୟନ୍ତ ଆପଣ ବସିବେ ବଜାରରେ?
1: ହଁ ଆଜ୍ଞା।

0: ଯଦି ଆପଣଙ୍କର ବିକ୍ରି ନହେଲା କଣ କରୁଛନ୍ତି?
1: ବିକ୍ରି ନେଇ ହେଲେ ଯେନ୍ତା ସେନ୍ତା ଦେଇ କରି ପଲେଇ ଆସୁ ଆଜ୍ଞା, ମାନେ ବେପାରୀ ମାନକେ ଦେଇ କରି ପଲେଇ ଆସୁ
0: ନା, ହୋଟେଲରେ ଦେଇ ଦଉଛନ୍ତି?
1: ହଁ ହଁ ହଁ,
0: ଠିକ୍ ଅଛି ମନୋଜ ବାବୁ, ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ଡେଡିକେଟ୍ ଟିକେ କର୍ମା ଆଜ୍ଞା, ବହୁତ ଦିନ ହେଲା ଡେଡିକେଟ୍ ନାଇଁ କରବାର ଆଜ୍ଞା। ମୁଇଁ
0: କରନ୍ତୁ
1: ଚିତ୍ରସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନିରାକାର ରଣା, ନାଗୁପାତ୍ର ଆଉ ସୁବଲ ସାହୁ, କରମ ସାନି ସାହୁ, ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ଆଉ ଆପଣଙ୍କେ ଆଜ୍ଞା।
0: ଆଚ୍ଛା, ଆପଣ ଏଇ ଯୋଉ ନାଗୁପାତ୍ର, ସୀମାଞ୍ଚଳ ବାବୁ, ଚିତ୍ରସେନ ସବର ମାନଙ୍କୁ କହିବେ ତ ଶୁଣିବେ ଆମର କାର୍ଯ୍ୟକ୍ରମ?
1: ଆଜ୍ଞା ଆଜ୍ଞା, ନିହାତି ନାଇଁ କହିଲେ କେନ୍ତା ଆଗରେ ହେବା ଆଜ୍ଞା।
0: ନହେଲେ ଆପଣ ଡେଡିକେଟ୍ କରିଥିବେ ତାଙ୍କେ ଶୁଣିବେ ନା ବୋଲି ଗଲା?
1: ନାଇଁ ନାଇଁ, ଶୁଣବେ ଆଜ୍ଞା, ମୁଇଁ କହିସି ଆଜ୍ଞା, ଫୋନ୍ କରି କହିସି।
0: ଠିକ୍ ଅଛି, ଧନ୍ୟବାଦ ଦଉଛୁ, ଜୁହାର।
1: ଜୁହାର ଆଜ୍ଞା, ନମସ୍କାର।
0: ନମସ୍କାର।

0: ଯେକୌଣସି ସମସ୍ୟାର ସମାଧାନ ହେଇଯିବ। ଆପଣ ଏ ବିଷୟରେ କାଣା କହିବେ?
1: ନାଇଁ, ଧୈର୍ଯ୍ୟ ତ ମଣିଷର ସବୁଠୁ ବଡ଼ ମୂଲ୍ୟବାନ ଜିନିଷ। ଧୈର୍ଯ୍ୟ ହେଲେ ଯାଇକି ସବୁ ଜିନିଷ ହେଇପାରିବ। ମାନେ କୌଣସି କ୍ଷଣିକ ଉତ୍ତେଜନା ନେଇକି ଯଦି କିଛି କଣ କରିପାରିବେ ବୋଲେ ସେଟା ଭୁଲ ହିଁ କରିବେ, ସେଥିରେ ଠିକ କେବେ ହବନି। ତ ଧୈର୍ଯ୍ୟ ଧରିକି ସବୁ ଜିନିଷର ସମାଧାନ ଅଛି।
0: ଆଚ୍ଛା, ବେଳେବେଳେ ଆମେ ଦେଖୁଛୁ ଯେ ଗୁଡ଼ାଏ କ୍ଷେତ୍ରରେ ଅନେକ ଧୈର୍ଯ୍ୟକୁ ନ ସମ୍ଭାଳିକିରି, ଧୈର୍ଯ୍ୟ ନ ରଖିକିରି ଆତ୍ମହତ୍ୟା କରିଦିଅନ୍ତି। ଆଜିକାଲି ଗୁଡ଼ାଏ ଖବର ସବୁ ମିଳୁଛି ନାଇଁ କି?
1: ସେଟା ତ ଭୁଲ ପଦକ୍ଷେପ।
0: ନିଶ୍ଚୟ
1: ଧୈର୍ଯ୍ୟ ନ ଧରିକିରି ମାନେ ସାଙ୍ଗେ ସାଙ୍ଗେ କୌଣସି ଗୋଟେ ଡିସିଜନ ନେବାଟା ହଉଛି ଭୁଲ କାମ ସବୁ।
0: ଯେମିତିକି କୁହାଯାଏ ମଣିଷ ଜନ୍ମ କେତେ ପୁଣ୍ୟ କଲେ ଯାଇ ମିଳେ, ସେଇ ମଣିଷ ଜନ୍ମକୁ ଯଦି ଆମେ ତୁଚ୍ଛାଟାରେ ଯଦି ହାରିଦେବେ ତା ମାନେ କଷ୍ଟ।
1: ବିଲକୁଲ।
0: ଆପଣ ଆପଣଙ୍କର ବିପଦ ଆସିଲେ କେମିତି ଆପଣ ସମ୍ଭାଳୁଛନ୍ତି?
1: ଧୈର୍ଯ୍ୟ ଧରିକି ସେ ସବୁ ସମାଧାନ କରିବାକୁ ପଡେ, କାହିଁକି ନା ସାଙ୍ଗେ ସାଙ୍ଗେ ଯଦି କିଛି ଉତ୍ତେଜନା ହେଇକିରି କିଛି ଗୋଟେ କରିକି ପକାଇବେ ସେଟା ନିଜେ କ୍ଷତି କରିବେ, ଆଉ କିଛି ନାହିଁ। ଅନ୍ୟ କେହି ତାର ଏଇଟା କରିପାରିବେନି, ନିଜେ ସେଟାକୁ ସମାଧାନ କରିବାକୁ ପଡିବ ଧୈର୍ଯ୍ୟ ଧରିକି।
0: ଘରେ ସବୁ ଭଲରେ ଅଛନ୍ତି?
1: ହଁ ଆଜ୍ଞା, ସମସ୍ତେ ଭଲ।
0: ଏମିତି ଭଲରେ ଥାନ୍ତୁ। ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
1: ଠିକ୍ ଅଛି ଆଜ୍ଞା, ନମସ୍କାର।
0: ନମସ୍କାର।

0: हॅलो डायल आकाशवाणी.
1: हॅलो, शुभ सकाळ भाई. नमस्कार.
0: हा नमस्कार.
1: मुनाबंडा कोटिला कनापुर जगतसिंहपुर कहते.
0: अच्छा कहतु आज कौ गीत शुणे.
1: आज गीत दिखे गोटे पुणा पिठी आलबम
0: रीत
1: अच्छी. आज भी पुणा पिठी साहित्य रखी गायती हिमन सगर दीप्ति रेखा. गीतटा देडे पदे तुलबुल रश्मिता भई रेवती कुमार बेणुधर कुमार शालीन एवं सुज्ञानी कीर्तिश्री मिश्र मनीषा पंडा पंकज राणा जम्बावती भई नीलांचल भई पंकज मिश्र जलकंठ अस्कर महांति शाश्वत महापात्र ଏବେ ଆଉ ଯେତେ ସ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ ଡେଡିକେଟ୍ କରିଦେବେ ଆଉ.
0: ସେମାନେ ଶୁଣିବେ ତ ଆମ କାର୍ଯ୍ୟକ୍ରମ?
1: ହଁ ସବୁ ଶୁଣୁଛନ୍ତି.
0: ତେବେ ମୁନା ବାବୁ
1: ପ୍ରୋଗ୍ରାମ ଶୁଣନ୍ତି କିନ୍ତୁ ଅବଶ୍ୟ ଫୋନ କରନ୍ତିନି, କିନ୍ତୁ ସମସ୍ତେ ଶୁଣୁଛନ୍ତି. ଆପଣ ତ ଜାଣିଥିବେ ରଶ୍ମିତା ଭାଇ କିଏ ଆଉ. ପ୍ରୋଗ୍ରାମ ଶୁଣନ୍ତି, ତାପରେ ଜୟପୁର କବିତା ତ ଲେଖନ୍ତି ଜାଣିଥିବେ ଆପଣ. ଆଉ ଇତିଶ୍ରୀ ମିଶ ଏକା ସବୁ ଶୁଣନ୍ତି. କଲେଜରେ ପଢୁଛନ୍ତି, ପରୀକ୍ଷା ଦେଇସାରିଲେ ଏଥର କଲ୍ ଫଲ୍ କରିବେ ଆଉ.
0: ତେବେ ମୁନା ବାବୁ କୁହାଯାଏ ଯେ ଜୀବନରେ ଯଦି ଆମେ ଧୈର୍ଯ୍ୟ ରଖିବା ତେବେ ବଡ଼ ସମସ୍ୟା ବି ସହଜ ହେଇଯିବ.
1: ଦେଖନ୍ତୁ ଜୀବନ ତ ବହୁତ କିଛି ଆସେ, ସଂଘର୍ଷ ଆସେ, ଭଲ ହୁଅନ୍ତା ଝଡ଼ ଆସିବ. ଆମେ ତାକୁ ଯଦି ଧୈର୍ଯ୍ୟରେ ରଖିକି ଆମେ ଯଦି ସମାଧାନ କରିବା, ନିଶ୍ଚିନ୍ତ ଯେତେ ବଡ଼ ସମସ୍ୟା ଆସୁନା କାହିଁକି

0: ସେଟା ଆମେ ତାକୁ ସାମ୍ନା କରିବା, ନିଶ୍ଚିନ୍ତ ସେ ସମସ୍ୟା ପଳେଇବ। ଏମିତି ମାନେ ନା ଯେ ଆମେ କୌଣସି ସମସ୍ୟାର ସମାଧାନ ନାହିଁ, ଅବଶ୍ୟ ଗୋଟେ ପରିସ୍ଥିତି ସମୟ ପାଇଁ ଛାଡ଼ିଦେବା, କିନ୍ତୁ ଧୈର୍ଯ୍ୟ ରକ୍ଷାର ଅଛି। ଆଜି ଯଦି ଖରାପ ସମୟ ଆସୁଛି, କାଲି ନିଶ୍ଚିନ୍ତ ଭଲ ସମୟ ଆସିବ। ତା ମାନେ ନୁହେଁ ଆଜି ଖରାପ କରୁଛି କାଲି ଭଲ ଆସୁନି, କିନ୍ତୁ ସେତିକି ଧୈର୍ଯ୍ୟ ରକ୍ଷାର ଅଛି ଆମକୁ। ମୁଁ ଯେତେବେଳେ 1997 ଆଖିଟା ହରେଇଦେଲି, ମୁଁ ବହୁତ ଧୈର୍ଯ୍ୟ ରଖିଦେଲି, କାରଣ ମୁଁ ଜାଣିଛି ଗୋଟେ ବାଟ ବନ୍ଦ ହେଲେ ଭଗବାନ ଆଉ 10 ବାଟ ଖୋଲା ରଖିଥିବେ। କିନ୍ତୁ ମୁଁ ବହୁତ ଧୈର୍ଯ୍ୟ ରଖିଥିଲି, କେବେ ଭାଙ୍ଗି ପଡ଼ିନଥିଲି। ଯଦି ଭାଙ୍ଗି ପଡ଼ିଥାନ୍ତି, ମୁଁ ଆଜି ଆପଣଙ୍କ ପାଖରେ ଠିଆ ହେଇନଥାନ୍ତି, କଥାବାର୍ତ୍ତା ପଦେ ହେଇପାରିନଥାନ୍ତି। କିନ୍ତୁ ମୁଁ ତାକୁ ଧୈର୍ଯ୍ୟରେ ରଖିଦେଲି। ଆଜି ଗୋଟେ 5 ପାଖେ ଠିଆ ହେଇପାରୁଛି, ନିଜ ଗୋଡ଼େ ଠିଆ ହେଇ କିଛି ରୋଜଗାର ବି କରିପାରୁଛି, ଆଉ 5 ପାଖେ ଠିଆ ହେଇପାରୁଛି।
1: ତାମାନେ ସମସ୍ୟା ଆମ ହାତରେ, ସମାଧାନ ବି ଆମ ହାତରେ,
0: ସବୁ ଆମର ହାତରେ। ଦେଖନ୍ତୁ ଆଜି ଯଦି ମୁଁ ଖୁସି ହେବି, ସେଟା ନିଜ ପାଇଁ ଖୁସି କାରଣ। ଯଦି ଦୁଃଖର କାରଣ ହେଉଛି ମୁଁ ନିଜେ, ଯଦି ନିଜକୁ ଯୋଉ ବାଟରେ ଆମେ ନେବା ସେଇ ବାଟରେ ଆମେ ଯିବା। ଆମେ ଯଦି ଖରାପ ବାଟେ ଯିବା ନିଶ୍ଚିତ ଦୁଃଖ ପାଇବା, ଯଦି ଆମେ ଭଲ ବାଟେ ଯିବା ସୁଖ ମିଳିବ। ତେଣୁ ସବୁର କାରଣ ନିଜେ, ଅନ୍ୟ ଦୋଷ ଦେବା ନିଜ ଦୋଷଟା ମୁଁ ଭାବେ। ଯାହା ବି କିଛି ହେଉଛି ସବୁ ନିଜ କର୍ମ ଅନୁସାରେ ଆମେ ପାରୁଛେ।
1: ଠିକ ଅଛି, ଧନ୍ୟବାଦ ଦଉଛି।
0: ପାଟନା ଭଲ ଖୁସି ଥାନ୍ତୁ, ଆପଣ ମଣ୍ଟ ଗୋଟେ ରଖିଥାନ୍ତୁ।
1: ଆଜ୍ଞା ନମସ୍କାର,
0: ଚାହୁଁଛି ନମସ୍କାର।

0: ଗରମ ଯେତିକି ଗରମ ବି ହଉଛେ ନା ଘରୁ ଭଟା ବାହାରି ନାଇ ବା ଦଶ ଏଗାର ବହିଲୁ ଆଉ ଯେନ୍ତା ଗୁଲଗୁଲି ହଉଛେ ତ ଗୁଲଗୁଲି ଲାଗି ତ ଆମେ ତ ଘରେ ବି ରହି ନାଇ ହବା
1: ଆଚ୍ଛା ମାନେ ଫ୍ୟାନ ମଧ୍ୟ କାମ ଦଉନି
0: ନାଇ ଆଜ୍ଞା କିଛି କାମ ନା ଦେବା
1: ଆଚ୍ଛା ମାନେ ଗତ ବର୍ଷ ଅପେକ୍ଷା ଏ ବର୍ଷ ଟିକେ ଅଧିକ ଲାଗୁଛି ନା କି
0: ହଁ ଆଜ୍ଞା ହଁ ଗତ ବର୍ଷ ଅପେକ୍ଷା ଏଇ ବର୍ଷ ବହୁତ ଗରମ
1: ତାମାନେ ଆପଣ ଚିନ୍ତା କରନ୍ତୁ ଆସନ୍ତା ବର୍ଷ କେତେ ନ ହବ
0: ହଁ ଆଜ୍ଞା
1: ଧୀରେ ଧୀରେ ତାପମାତ୍ରା ବଢୁଛି
0: ବଢି ବଢି ଯାଉଛି ଆଜ୍ଞା
1: କିନ୍ତୁ ଆମେ ସଚେତନ ହେଉନେ ପରିବେଶ ନଷ୍ଟ କରିବାର ଲାଗିଛି
0: ହଁ ଆଜ୍ଞା ସେଟା ତ ପରିବେଶ ଆମେ ନିଜେ ତାମାନେ ଖରାପ କରୁଛୁ ବୋଲି ଏତିକି ଗରମ ହଉଛି
1: ଆପଣ ଟିକେ ପଛ କଥା ମନେ ପକାନ୍ତୁ ଆପଣଙ୍କର ଯେତେବେଳେ ପାଠ ପଢୁଥିଲେ ଯେତେବେଳେ ଯୁବକ ଥିଲେ ସେତେବେଳେ କେମିତି ଥିଲା ଆପଣଙ୍କ ଗାଁ କେତେ ଘର ଦ୍ୱାର କେତେ ଗଛ ଲତା
0: ବହୁତ କମ ଥିଲା ଆଜ୍ଞା ଏହା ତ ଗାଁ ତାମାନେ ସହର ବାଜି ହେଇଗଲା ତାମାନେ ଗାଁରେ ଆମର ଆଉ ଯେତିକି ତାର ରାସ୍ତା ଚଉଡ଼ା ତାମାନେ ବହୁତ ଛୋଟ ରାସ୍ତା ଥିଲା ଏହା ବହୁତ ଚଉଡ଼ା ରାସ୍ତା ହେଇଗଲା
1: ଆଚ୍ଛା ଜଙ୍ଗଲ
0: ଜଙ୍ଗଲ ବାର ପାହାଡ ଜଙ୍ଗଲ ଯେନ୍ଟା ତାମାନେ ଆମ ପାଖରେ ଥିଲା 20-25 kilometers ଦୂରରେ ସେଟା ତାମାନେ ବହୁତ ଦୂର ଆଜି ପଳେଇଗଲା ରୋଡ ରାସ୍ତା ବଢିଯିବାର ଲାଗି ଘର ଦ୍ୱାର ତାର ବଢିଯିବା ଲାଗି ବହୁତ ଗରମ ସେଥିର ଲାଗି
1: ଠିକ ଅଛି ମୁରଲୀ ବାବୁ ଆପଣ ଭଲରେ ଥାନ୍ତୁ ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣି ଦଉଛୁ
0: ହଁ ଆଜ୍ଞା ଜୁହାର ଆଜ୍ଞା
1: ଜୁହାର ଜୁହାର।

0: ଆଉ ଆଜ୍ଞା ଗୀତଟା ଗୀତଟା ହେଲା ବୋଉଲ ବୋଉ ବୋଉଲ ବୋଉ ଯେଉଁ ଘରେ ଥିବେ ଜଗନ୍ନାଥ ଯେଉଁ ଘରେ ଥିବ ଭାଗବତ ସେଇ ଘରକୁ ମୋ ସବାରି ଯାଉ ବୋଉଲ ବୋଉ ଯେଉଁ ଘରେ ଥିବ ଓଷାବ୍ରତ ଯେଉଁ ଘରେ ଥିବ ପୂଜାପାଠ ସେଇ ଘରକୁ ମୋ ସବାରି ଯାଉ ବୋଉଲ ବୋଉ ବୋଉଲ ବୋଉ ସେଇ ଚଳାଇ
1: ତେବେ ଆପଣ ତ ପ୍ରାୟ ସବୁବେଳେ ଭଜନ ଶୁଣନ୍ତି ଭଗବାନଙ୍କୁ ସବୁବେଳେ ବିଶ୍ୱାସ କରନ୍ତି ଡାକନ୍ତି ନା କି
0: ଆଜ୍ଞା ନିଶ୍ଚିତ ଭଗବାନ ତ ଏକା ସତ୍ୟ ଏ ଦୁନିଆରେ ଭଗବାନଙ୍କ ନାମ ତାଙ୍କ ସେ ଏକା ଦୁନିଆଟା ମିଛ ସେ ଏକା ସତ ତ ନିଶ୍ଚିତ ତାଙ୍କୁ ତ ଆଜ୍ଞା ବିଶ୍ୱାସ କରିବା ତାଙ୍କୁ ଡାକିବା ଆଜ୍ଞା
1: ତେବେ ଭଗବାନ ତ ଭକ୍ତକୁ କେବେ ନିରାଶ କରନ୍ତି ନାହିଁ ସବୁ ଗୁହାରି ଶୁଣନ୍ତି ବର୍ତ୍ତମାନ ଯେମିତି ଗରମ ହଉଛି ଭଗବାନ ଶୁଣିବେନି କହିଲେ
0: ଆଜ୍ଞା ସେଇଟା ଶୁଣିବେ ନାହିଁ ଭଗବାନ ସେଟା ଆମେ ଦାୟୀ ସେଟା ଭଗବାନ କିଛି କହିବେ ସେଇଟା ଗରମ ଲାଗି ଆମ ମନୁଷ୍ୟ ମାନେ ହିଁ ଦାୟୀ ତ ଆମର ଫଳ ଆମେ ତା କର୍ମ ଭୋଗୁଛେ ଏଇଟା ଆଉ ଭଗବାନ କଣ କରିବେ ଆଜ୍ଞା ଆମେ ଯାହା କରିଛେ ସେଇଟା ଫଳ ଏବେ ପାଉଛି ଆମେ ସେଥିପାଇଁ ଦାୟୀ ଆଉ ଆମେ ତ ସବୁ କରିଛନ୍ତି ଆଉ ଏବେ ସେମିତି ଗରମ ହଉଛି ବୃକ୍ଷ ସବୁ କାଟି ଦଉଛନ୍ତି ସବୁ ଜଙ୍ଗଲ କଂକ୍ରିଟ ସବୁ ହଉଛି ତାପରେ ଜଙ୍ଗଲ କଡା ହଉଛି ସେତେ ପରିମାଣରେ ବୃକ୍ଷରୋପଣ ହେଇପାରୁ ନାହିଁ ଆଉ ଜଳବାୟୁ ପରିବର୍ତ୍ତନ ତାପରେ ସବୁ ଯେମିତି ହଉଛି ପରିବେଶ ଦୂଷିତ ହଉଛି ସେ ସବୁ ପାଇଁ ଆମେ ଦାୟୀ ଆଉ ଆମେ ବି ଏଇଟା ଭୋଗିବା ଆଜ୍ଞା ଭଗବାନ କିଛି କରିବେନି ମିଟିଂରେ ସଭା ସମିତିରେ ସମସ୍ତେ ହଁ କରିବା କରିବା ସମସ୍ତେ ସେ ସେତେବେଳେ ସମସ୍ତେ ସେତେବେଳେ ମନ୍ତ୍ରୀ ଏମଏଲଏ ଯିଏ ବି ଥାନ୍ତୁ ହଁ କରିବା କରିବା ସେ ମିଟିଂ ହେଇଗଲେ ମିଟିଂ ଆଉ ଇଟିଂ ସରିଗଲେ ଆଜ୍ଞା ସବୁ ସରିଗଲା ଆଉ କିଛି ହଉନି
1: ଯା ହଉ ଆପଣ ଟିକେ ସଚେତନ ଅଛନ୍ତି
0: ମୁଁ ସଚେତନ ଅଛି ଆଜ୍ଞା ଏପର୍ଯ୍ୟନ୍ତ ବୃକ୍ଷ ଗୋଟେ ବି ଲଗେଇନି ଛୋଟ ଛୋଟ ବୃକ୍ଷ ଲଗେଇଛି ଘର ସେମିତି ଆଉ ବଡ଼ ବୃକ୍ଷ ତ ଲଗେଇନି ସତ କହିଲେ ଆଉ
1: ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କର ପସନ୍ଦର ଭଜନଟି ଆମେ ଶୁଣି ଦଉଛୁ ଶୁଣନ୍ତୁ
0: ଆଜ୍ଞା ଧନ୍ୟବାଦ ଆଜ୍ଞା ନମସ୍କାର
1: ନମସ୍କାର।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ହ୍ୟାଲୋ, ଡାଇଲ ଆକାଶବାଣୀ। ନମସ୍କାର। ଶାଶ୍ୱତ ବାବୁ କୋଉଠୁ କହୁଥିଲେ?
3: ଜୟପୁର।
2: ଭଲ ଅଛନ୍ତି ଶାଶ୍ୱତ ବାବୁ? ଟିକେ ନା ପୁରା ପୁରି ଭଲ?
3: ନା, ପୁରା ଭଲ ଅଛି ଆଜ୍ଞା।
2: କୁହନ୍ତୁ, ଆଜି କୋଉ ଓଡ଼ିଆ ଗୀତ ଶୁଣିବେ?
3: ଆଜ୍ଞା, ଗୀତ ଶୁଣେଇ ଦେବେ, ଭୋଜନ ଗୋଟେ ଶୁଣେଇ ଦେବେ ଆଜ୍ଞା।

0: କେରି ଶୁନା ଦବ
1: କେରି କରି ଶୁନା ଦବ ନାଇଁ କି ଗାଇପାରିବ ଟିକେ ଶୁଣିବା ଆମେ
0: ଜଗନ୍ନାଥଙ୍କୁ ସୁମରଣ କଲେ ଶ୍ରୀ ଜଗନ୍ନାଥଙ୍କୁ ସୁମରଣ କଲେ ସବୁ ସବୁ ଦୁଃଖ କଷ୍ଟ ହୁଏ ଦୂର କେରି କେରି ସୁନା ଦବ
1: ଦେଖିଲେ ବୁଝୁନଥିଲା ଲୋକ ହେଲେ ଗୀତ ଗାଇଦେଲେ ଆଉ ଶାଶ୍ୱତ ବାବୁ ଆପଣ ତ ଆକାଶବାଣୀ ଜୟପୁର କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ଶୁଣନ୍ତି ସକାଳରୁ ରାତି ପର୍ଯ୍ୟନ୍ତ ନାଇଁ କି ଆଚ୍ଛା ଦିନେ ନ ଶୁଣିଲେ ଆପଣଙ୍କୁ କେମିତି ଲାଗେ
0: ନ ଶୁଣିଲେ ଟିକେ ଭଲ ଲାଗୁନି ଆଜ୍ଞା
1: ମାନେ ଖାଇବାକୁ ଇଚ୍ଛା ହଉନଥିବ ନିଦ ହଉନଥିବ ସେମିତି ହଉଛି ନା ବିଶେଷ କରି କୋଉ କାର୍ଯ୍ୟକ୍ରମ ଆପଣ ବେଶୀ ଶୁଣନ୍ତି
0: ଶୁଣୁଛି ଆଜ୍ଞା ଡାଇଲ ଆକାଶବାଣୀ ଆଉ ଆମର ହାଲୋ ପସନ୍ଦ ଆଜ୍ଞା କଥା ଆପଣଙ୍କ ଗୀତ ଆମର ଆଜ୍ଞା
1: ଆପଣ ଯେମିତିକି କାର୍ଯ୍ୟକ୍ରମ ଶୁଣୁଛନ୍ତି ରେଡିଓରେ ରେଡିଓରେ ଶୁଣିଲା ପରେ ଯିଏ କାର୍ଯ୍ୟକ୍ରମ ଉପସ୍ଥାପନା କରୁଛନ୍ତି ତାଙ୍କୁ ଯଦି ଆପଣ ନିଜ ଆଖିରେ ଦେଖୁଛନ୍ତି କେମିତି ଲାଗେ
0: ଭଲ ଲାଗୁଛି ଆଜ୍ଞା
1: ଠିକ୍ ଅଛି ଶାଶ୍ୱତ ବାବୁ ଧନ୍ୟବାଦ ଦଉଛୁ ଆଜି ଆପଣ ଫୋନ୍ କଲେ ଆପଣଙ୍କର ପ୍ରିୟ ଗୀତ ଆମେ ଶୁଣି ଦଉଛୁ ଶୁଣନ୍ତୁ
0: ନମସ୍କାର ଆଜ୍ଞା
1: ନମସ୍କାର।

0: ହ୍ୟାଲୋ ଡାଲିଶ୍ୱଣୀ।
1: ହଁ ସାର୍, ଉଗ୍ରେଶନ ପଟେଲ କହୁଥିଲି ଆଜ୍ଞା, ଟାଙ୍ଗୁ ପଦର ବଲାଙ୍ଗୀର ଜିଲ୍ଲାରୁ।
0: ଆଚ୍ଛା ଉଗ୍ରେଶନ ବାବୁ, ଭଲ ତ?
1: ହଁ ସବୁ ଭଲ ଆଜ୍ଞା, ଆପଣ ଆଡ଼େ ଭଲ ସବୁ
0: ଚାଲିଛି ତ?
1: ଦୀର୍ଘ ତିନି ଦିନ ହେଇଯିବ ଆଜ୍ଞା, ପ୍ରବଳ ଖରା ହେଲା, ଆଜି ଟିକେ ବାଦଲ ଢାଙ୍କିକି ଅଛି, କୁଆଁ ବହୁଛି ଆଜ୍ଞା, ଟିକେ ବର୍ଷା ହୁଏ ତ ହେଇପାରେ, ଲଘୁଚାପ ଅଛି କହୁଛନ୍ତି,
0: ମାନେ ବର୍ଷାର ସୂଚନା ମିଳୁଛି
1: ଆଜ୍ଞା,
0: ଟିକେ ବର୍ଷା ହେଲେ ପାଗ ଟିକେ ଥଣ୍ଡା ହବ ନାଇ କି?
1: ଥଣ୍ଡା ହବ ବହୁତ ଖରା ଆଜ୍ଞା, ଆମେ ଆଶା କରିନଥିଲୁ ଏତେ ଗରମ ହବ ବୋଲିକି। ଆମ ବଲାଙ୍ଗୀରଟା ତ ବର୍ତ୍ତମାନ 40 ଡିଗ୍ରୀ ମଧ୍ୟ ଛୁଇଁଥିଲା ଆଜ୍ଞା, ତ ବଲାଙ୍ଗୀର ସହ।

0: ଦେ ବହୁତ ଘରେ କିଛି ରହି ହଉନି ଆଜ୍ଞା, ବାହାରେ ମଧ୍ୟ ରହି ହଉନି, କାହିଁକି ନା ବାହାରେ ଏଇ ଯୋଉ ଗରମ ପବନ ବହୁଛି, ଗଛ ମୂଳେ ଯୋଉ ରହି ହଉଥିଲା ତାହା ସେଠି ମଧ୍ୟ ରହି ହଉନି ଆଜ୍ଞା।
1: ଗଛ ଥିଲେ ତ ରହିବେ ଆପଣ, ଗଛ ତ ନାହିଁ।
0: ହଁ ଗଛ ଥିଲେ, ହଁ ଗଛ ଥିଲେ ମଧ୍ୟ କାହିଁକି ସେ ଗରମ ଗଛ ଥିଲା।
1: ତେବେ ଉଗ୍ରସେନ ବାବୁ ଆଜି କେନ୍ ଗୀତ ଶୁଣିବେ?
0: ଜୀବନୀ ହାରିଛି।
1: ହଁ କୋଉଠି ଅଛନ୍ତି ଆପଣ, କ୍ଲିୟର ଶୁଭୁନି,
0: ଟିକେ ପବନ ବହୁଛି ଆଜ୍ଞା।
1: ହଁ ଜୀବନେ
0: ଜୀବନେ ହାରିଛି ସବୁ ବାଜି, ଏଇଟା ମହମ୍ମଦ ଅଜିଙ୍କ କଣ୍ଠରେ ଗୀତଟା ଅଛି ଆଜ୍ଞା।
1: ତେବେ ଉଗ୍ରସେନ ବାବୁ, କୁହାଯାଏ ଯେ ଜୀବନରେ ଯଦି ଆମେ ଧୈର୍ଯ୍ୟ ଧରିବା ତାହେଲେ ଯେତେ ବଡ ସମସ୍ୟା ଆସିଲେ ମଧ୍ୟ ଟିକେ ଆମକୁ ସହଜ ଲାଗିବ, ମାନେ ଟିକେ ସମାଧାନ ହେବାର ସୂଚନା ମିଳିବ।
0: ହଁ ମାନେ ବିପଦ ଆସୁଛି କିମ୍ବା ଆମେ ଯେତେବେଳେ ଭାଙ୍ଗି ପଡୁଛେ ସାଙ୍ଗରେ ଜଣେ ଥିଲେ ଆଜ୍ଞା କିମ୍ବା ସାହାଯ୍ୟ ଟିକେ ଆମକୁ ଟିକେ ଧୈର୍ଯ୍ୟ ଟିକେ ଅଧିକ ମିଳିଥାଏ ଏବଂ ଧୈର୍ଯ୍ୟ ଧରିବା କଥା। ଜୀବନରେ ବହୁତ ପ୍ରକାର ଦୁଃଖ ଅଧିକ ଆସେ, ସୁଖ କମ୍ ଆସେ, ବିପଦ ମଧ୍ୟ ଅଧିକ ଆସେ ଆଉ ସୁଖିତ କମ୍ ହେଇଥାଏ, ତ ଧୈର୍ଯ୍ୟ ତ ନିହାତି ଧରିବା କଥା ଆଜ୍ଞା।
1: ଆପଣଙ୍କର ଗୀତ ପସନ୍ଦ ଶୁଣିଲେ ଆମକୁ ଲାଗେ ଯେ ଆପଣ ବି ଜୀବନରେ ଅନେକ କଷ୍ଟ ସହିଛନ୍ତି, ଅନେକ ଦୁଃଖ ଆସିଛି ଆପଣଙ୍କ ଜୀବନରେ, ତଥାପି ଆପଣ ଧୈର୍ଯ୍ୟ ଧରି ଚାଲିଛନ୍ତି।
0: ହଁ ଦେଖନ୍ତୁ, କି ଯେତେ ଦୁଃଖ ଥିଲେ ମୁଁ ଆଜ୍ଞା କାହାକୁ ଟିକେ ବସିବା କହେନି, କାହିଁକି ନା ସୁଖ କହିଲେ ଭଲ, ଦୁଃଖ କହିବା କଥା ଭଲ ନୁହଁ, କିନ୍ତୁ ଯେତେବେଳେ ମଧ୍ୟ ଯିଏ ପଚାରୁଛି କେମିତି ଅଛନ୍ତି କହିଲେ ସେ ମୁହଁରୁ ଗୋଟେ ମାନେ ଅନ୍ୟ କାହାକୁ ଖରାପ ନଲାଗେ ବୋଲି ଭଲ ଅଛି ଆମେ କହିଥାଉ। ନହେଲେ ସମସ୍ତଙ୍କ ଜୀବନ ସେ ସୁଖ ଦୁଃଖ ଲାଗିଛି, କିନ୍ତୁ ଭାଙ୍ଗି ପଡ଼ିନି କେବେ ଆଜ୍ଞା, ସବୁ ସେମିତି ଚାଲିଛି ଆଉ ବହୁତ ସଂଘର୍ଷ କରିଛି ଜୀବନରେ ଆଜ୍ଞା, ଆଉ ଆଗକୁ ବଢ଼ିଛି। ମୁଁ ନିଜେ ଦୁଃଖ ରହିଲି ମୁଁ ଭାଙ୍ଗି ପଡ଼ିଲି ଆଜ୍ଞା, ଘର ପରିବାର ଲୋକ ଭାଙ୍ଗି ପଡ଼ିବେ।
1: ନିଶ୍ଚୟ ନିଶ୍ଚୟ, ଆପଣ ଦେଖୁଥିବେ ଯେ ଅନେକ ଆଜିକାଲି ଖବରକାଗଜରେ ହଉ ବା ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି, ଦେଖିବାକୁ ମିଳୁଛି, ଅନେକ ମାନେ ଦୁଃଖକୁ ବା ବିପଦକୁ ବା ଯେକୌଣସି କାର୍ଯ୍ୟକୁ ସହି ନ ପାରି ଆତ୍ମହତ୍ୟାର ଶିକାର ହଉଛନ୍ତି, ଏସବୁ କରିବା
0: ନାଇଁ ଆଜ୍ଞା, ଏଇଟା ତ ଗୋଟେ ଭୁଲ ଜିନିଷଟେ, କାହିଁକି ନା ବର୍ତ୍ତମାନ କଅଁଳିଆ ବୟସରେ ଆଜ୍ଞା ଯେମିତିକି କଅଁଳ ମନରେ ତାଙ୍କର ବିଭିନ୍ନ ଏଇ ଯୋଉ ସବୁ ଖରାପ ଜିନିଷଟା ପଳେଇ ଆସୁଛି, କି ଜଣେ ଭାବିବା କଥା କି ମୁଁ ଯେତେବେଳେ ଆତ୍ମହତ୍ୟା କଲି ତ ଆମ ଘର ପରିବାର କଣ, ଆମେ ତ ମରିଯିବା କେମିତି କଣ ରହିବି, କିନ୍ତୁ ବର୍ତ୍ତମାନ ପିଲାନିଆ ବୁଦ୍ଧିରେ କଅଁଳ ବୟସରେ ଏସବୁ ଜିନିଷ କରିବାଟା ଭଲ ନୁହଁ।
1: ଠିକ ଅଛି, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣି ଦଉଛୁ
0: ଆଜ୍ଞା। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ମୁଁ ଚିତ୍ରସନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର। ଆଉ କେମିତି ଅଛନ୍ତି ଆଜ୍ଞା?
0: ମୁଇଁ ତ ଭଲରେ ଅଛି, ଆପଣ କେନ୍ତା ଅଛନ୍ ଯେ?
1: ମୁଁ ତ ଆଜ୍ଞା ଟିକେ ମୋର ଦେହ ଟିକେ ଖରାପ ଟିକେ ଆଜ୍ଞା,
0: କଣ
1: ଲାଗେ ତ ଆଜ୍ଞା ପୁରା ଦେହ।

0: ହାତ ଗୋଡ ଟିକେ ବେଶୀ ଲାଗୁଛି ଆଜ୍ଞା।
1: ତଥାପି
0: ରହି ରହି ତ ଆଜ୍ଞା
1: ସେତିକି ଭିତରେ ତ ଆପଣ ଟିକେ ହସିଦେଲେ
0: ଆଜ୍ଞା।
1: ଦେହ ଖରାପ ହେଲେ ମତେ ଟିକେ ହସିଦେଲେ ଆପଣ।
0: ହଁ ଆଜ୍ଞା
1: ଚିତ୍ରସେନ ବାବୁ ନ ହସିଲେ ଭଲ ଲାଗିବ ନାହିଁ।
0: ହଁ ଆଜ୍ଞା
1: ନହେଲେ ଶ୍ରୋତାମାନେ ଶୁଣୁଥିବେ ଆପଣଙ୍କର ସାଙ୍ଗସାଥି ଶୁଣୁଥିବେ ଆଜି ଚିତ୍ରସେନ ବାବୁ ଏନ୍ତା କରି କେମିତି କଥା ହେଲେ ବୋଲି କହିବେ ସତ କି ନାହିଁ।
0: ହଁ ଆଜ୍ଞା
1: କୁହନ୍ତୁ ଚିତ୍ରସେନ ବାବୁ ଆଜି କେମିତି ଗୀତ ଶୁଣିବେ।
0: ଆଜି ସହର ଜଳୁଛି ଟା ଗୋଟେ ଗୀତ ଶୁଣେଇ ଦେବେ ଆଜ୍ଞା।
1: ବାପରେ ସହର ଜଳୁଛି ଫିଲ୍ମର ଗୀତ।
0: ହଁ ହଁ ଫିଲ୍ମର ଗୀତ।
1: କୋଉ ଗୀତଟା
0: ଯୋଉ ଗୀତ ବି ଶୁଣେଇ ଦେବେ ଆଜ୍ଞା।
1: ତାମାନେ ଏଇ ଯୋଉ ବର୍ତ୍ତମାନ ଖରା ଯେମିତି ହଉଛି ତାକୁ ନେଇକି ଆପଣ ଭାବିଲେ ଟିକେ ନାଇଁ କି।
0: ହଁ ଆଜ୍ଞା
1: ପ୍ରକୃତରେ ସହର ଜଳୁଛି ବର୍ତ୍ତମାନ ଯେମିତି ତାପମାତ୍ରା ବଢି ବଢି ଚାଲିଛି ଆଉ ମାନେ ଆସ୍ତେ ଆସ୍ତେ ଆହୁରି ତାପମାତ୍ରା ବଢିବ ଯଦି ଆମେ
0: କଣ କରିବା।
1: ତେବେ ଏଇ ଯୋଉ ଖରାରେ ବା ଏଇ ତାପମାତ୍ରାରେ ଆପଣ ଯେମିତି କହିଲେ ଯେ ଟିକେ ନିଆଁବାଗ ରହିକି କଷ୍ଟ ଲାଗୁଛି ଆପଣ କେତେବେଳରୁ ରୋଷେଇ ଆରମ୍ଭ କରୁଛନ୍ତି ବା କେତେବେଳରୁ କାମ ଆରମ୍ଭ କରୁଛନ୍ତି କେତେବେଳେ ଛାଡୁଛନ୍ତି।
0: ଆମର ହଉଛି ଆଜ୍ଞା ଚାରିଟାରୁ ଆରମ୍ଭ ହଉଛି ଆଜ୍ଞା। ଇଟିଲି ହଉଛି ଆଜ୍ଞା ଫାର୍ଷ୍ଟ ତ ଇଟିଲି ପକଉଛୁ ଆଜ୍ଞା ଚାରିଟାରୁ। ତାପରେ ଇଟିଲି ସରିଲା ପରେ ଆଜ୍ଞା ସିଙ୍ଗଡ଼ା ପକଉଛୁ, ବିରି ବରା ପକଉଛୁ, ପୁରୀ ପକଉଛୁ ଆଜ୍ଞା, ଆଲୁଚପ ପକା ପକେଇ ଚାଲିଛି ଆଉ।
1: ତାମାନେ
0: ଗୋଟେ ଆଉ
1: କେତେଟା ଭିତରେ ଆପଣ ସାରି ଦଉଛନ୍ତି?
0: ଆମର ସରୁଛି ଆଜ୍ଞା ଦଶଟା ସାଢେ ଏଗାରଟା।
1: ଆଚ୍ଛା ତାପରେ ଗଲେ ଆପଣ
0: ଶୀଘ୍ର ଟିକେ ହେଲେ ସାଢେ ଦଶ ବି ହବ ଆଜ୍ଞା, ନେଇ ହେଲେ ଏଗାର ସାଢେ ଏଗାର ହେଇଯାଇଛି।
1: ଆଚ୍ଛା ମନେ କରନ୍ତୁ ସାଢେ ଏଗାରଟା ପରେ ସାଢେ ଏଗାରଟା ବେଳକୁ ଗଲେ ଆପଣଙ୍କ ପାଖରେ କିଛି ମିଳିବନି ଆଉ।
0: ହଁ
1: ସବୁ ଖାଲି?
0: ହଁ ଖାଲି ଆଜ୍ଞା।
1: ତାପରେ ଯାଇକି ରାଉତରେ ସନ୍ଧ୍ୟାବେଳେ?
0: ହଁ ଆଜ୍ଞା।
1: ନା ସନ୍ଧ୍ୟାବେଳେ
0: ନାହିଁ ଆଜ୍ଞା, ସନ୍ଧ୍ୟାରେ ଖୋଲୁନୁ ଆଜ୍ଞା।
1: ହଁ କେବଳ ଗୋଟେ ଓଳି ନାଇଁ କି?
0: ହଁ ଆଜ୍ଞା।
1: ଆଚ୍ଛା ଯେତିକି ଆପଣ ରୋଷେଇ କରିଥିବେ ସବୁ ସରିଯାଉଛି ନା କିଛି ବଳକା ରହୁଛି?
0: ନାଇଁ ଆଜ୍ଞା ସରୁଛି ଆଜ୍ଞା।
1: ସବୁଦିନ ସରିଯାଉଛି ନାଇଁ କି?
0: ହଁ ସବୁଦିନ ସରିଯାଉଛି। କେନ୍ ଦିନ କେନ୍ତା ଟିକେ ସିଙ୍ଗଡ଼ା ଟିକେ ଦୁଇଶହ ତିନିଶହ ଟଙ୍କା ଟିକେ ରହିଯାଇଛି ଆଜ୍ଞା।
1: ସେଟା ରହିଲେ କେନା କାଣା କରିବେ
0: ବୋଲେ ଯେନ୍ ଦିନ ଶୀଘ୍ର ଟିକେ ଆମର ବାରିଗଲା ସାଢେ ଛଅ ଛଅ ଭିତରେ ବୋଲେ ଆଜ୍ଞା ଆମର ମାଲଟା ନେଇ ରହେ ନା ଆଜ୍ଞା। ଟିକେ ଡେରି ହେଇଗଲା ବେଲେ ଟିକେ ସାଢେ ସାତ ସାତ ଭିତରେ ବାରୁଛି ବୋଲେ ଆଜ୍ଞା ଦିନ ରହିଯିବ ଟିକେ।
1: ଆଚ୍ଛା ଏସବୁ ରହିଲେ କାଣା କରୁଛନ୍ତି?
0: ଆର କାଁ କର୍ମା ଆଜ୍ଞା, ଗାଈ ମନକେ ଦେଇ ଦଉଛୁ ଆଜ୍ଞା।
1: ଓହୋ ହୋ ହୋ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତ ଶୁଣି ଦଉଛୁ।
0: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।

0: ହ୍ୟାଲୋ, ଡାଇଲଗ୍ ଆସବାଣୀ।
1: ହ୍ୟାଲୋ ଭାଇ ନମସ୍କାର।
0: ହଁ ନମସ୍କାର, ମୁଁ
1: ଭୁବନେଶ୍ୱର ସୈନ୍ୟପୁର ବାସନ୍ତ କହୁଛି।
0: କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ମୁଁ ଯେ ଏକ ପାଗଳ ପରିଚୟ ମୋତେ ମାଗନା।
0: ମୁଁ ଯେ ଏକ ପାଗଳ ଭଅଁର ପରିଚୟ ମୋତେ ମାଗନା ନାଇଁ କି?
1: ଆଜ୍ଞା।
0: ଆଜି ଗୋଟେ ମାନେ ପୁରୁଷ ସ୍ୱରର ଗୀତ ଟିକେ ଶୁଣିବା ପାଇଁ ଇଚ୍ଛା କାହିଁ କଲେ? ଗୀତଟା ଭଲ, ଯିଏ ଗାଇଛନ୍ତି ଭଲ ଗାଇଛନ୍ତି, କିନ୍ତୁ ଆପଣଙ୍କର ମନ କେମିତି ଆଜି ଟାଣିଲା ଏପଟେ?
1: ନା ଭଲ ଲାଗିଲା ବୋଲି ତ କହିଲି ନା, ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ଲୋକ ହୁଅନ୍ତୁ, କିନ୍ତୁ ଗୀତ ନା ସବୁ ଗୀତ ଭଲ ଲାଗେ।
0: ମାନେ ଯୋଉ ଗୀତ ମନକୁ ଛୁଉଁଛି, ଯୋଉ ଗୀତ ମନକୁ ମାନେ ଆନନ୍ଦ ଦଉଛି, ସେଇ ଗୀତ ଶୁଣିବାକୁ ଭଲ ଲାଗେ ନାଇଁ କି? ଗରମ ତ ନ କହିଲେ ଚଳେ ନାଇଁ କି
1: ଭାଇ? ଗରମ କଥା ପଚାରନ୍ତୁନି।
0: ଆଚ୍ଛା, ସବୁ କଥା ପଚାରିବି କିନ୍ତୁ ଗରମ କଥା ପଚାରିବିନି।
1: କୋଉ ବର୍ଷ ବାହାରେ ଘିମିରି ବର୍ଷ ବାହାରି ପଡି।
0: ଆଚ୍ଛା, ପ୍ରକୃତରେ ଏଇ ଯୋଉ ଗରମରେ ହିଁ ଘିମିରି ବାହାରେ କି?
1: ଗରମ ହେଲେ ତ ଘିମିରି ବାହାରିବ ଆଉ।
0: ଆଚ୍ଛା, ତାର କିଛି ଆଉ ଉପାୟ ନାହିଁ?
1: ତାର ଉପାୟ କଣ କରିବା କହୁନାହାନ୍ତି? ବାହାରେ ତ ଖରା, ଘର ଭିତରେ ତ ପଶି ହଉନି, ଆଦିବାସୀ ଘରକୁ ଘର ଭିତରେ ତ ପଶି ହଉନି, ଯୋଉଠି ବସିଲେ ତ ସବୁଠେ ଗରମ, ପବନ ବାଡ ଆସିକି ଝାଞ୍ଜି ବାଡ଼ଉଛି,
0: ତାମାନେ
1: ତାହେଲେ ତ ସବୁତକ ଆଡଜଷ୍ଟ କରିବାକୁ ପଡିବ, କଣ କରିବା?
0: ଆଚ୍ଛା, ଆପଣଙ୍କର ସେଇ ଘର ପାଖରେ ଗଛ କିଛି ନାହିଁ କି?
1: ନାଇଁ ନାଇଁ, ଆମର ଛାତ ଉପରେ ଘର।
0: ଛାତ ଉପରେ?
1: ଆଜ୍ଞା।
0: ତାମାନେ ମାନେ ଜହ୍ନର କିରଣ ଯେମିତି ଆପଣ ଥଣ୍ଡା ଲାଗୁଥିବ, ସୂର୍ଯ୍ୟଙ୍କ କିରଣ ସେମିତି ଗରମ ଲାଗୁଥିବ?
1: ଆଜ୍ଞା।
0: ଆଉ ରୋଷେଇବାସ ସରିଲାଣି ଆପଣଙ୍କର?
1: ଭାଇ ସକାଳୁ ରୋଷେଇ କରିଦଉଛି, କାହିଁକିନା ଗରମରେ ରୋଷେଇ ଘରେ କିଏ ପଶିବ, ସେଥିପାଇଁ ମୁଁ 9 ଭିତରେ ରୋଷେଇ ସାରିଦିଏ।
0: ତାମାନେ 9 ପରେ ଆଉ ରୋଷେଇ ଶାଳକୁ ଯିବା ଉଚିତ ନୁହଁ?
1: ନାଇଁ, ଆଉ ରୋଷେଇ ଘରକୁ ଯିବାର ନାହିଁ,
0: ଯାଇକି ରାତିରେ ପୁଣି
1: ଆଉ ନାଇଁ, ଖାଇବାକୁ ତ ପୁଣି ଯିବାକୁ ପଡିବ।
0: ନାଇଁ, ଧରନ୍ତୁ ରୋଷେଇ ସାରିଦେଇଛନ୍ତି, ଖାଇଲା ବେଳେ ଆଉ ଜଣେ ଘରର ପୁଅ କି ଝିଅ କି ଆପଣଙ୍କର ପତିଦେବ କହିଲେ ଯେ ଅନ୍ୟ ଗୋଟେ ଆଇଟମ କରିବା ପାଇଁ,
1: କରିବାକୁ ପଡିବ,
0: ସେତେବେଳେ ବିରକ୍ତ
1: କରିବାକୁ ପଡିବ ନା ନାଇଁ? ଦେଖି ଆସିଲେ ପୁଣି ତ ରୋଷେଇ ଆଉ ଥରେ କରିବାକୁ ପଡିବ ନା?
0: ମାନେ ଟିକେ ମନେ ମନେ ଟିକେ ଗାଳି ଦେଇକିରି କରିବେ ନିଶ୍ଚୟ?
1: ଆଜ୍ଞା।
0: ନା ଗାଳି କରୁନାହାନ୍ତି?
1: ନା ଗାଳି କାହିଁ କରିବା, ପୁଣି କରିବାକୁ ପଡିବ ନା? ଆମ ଘରକୁ ହଠାତ ଜଣେ କୁଣିଆ ଆସିଲେ, ମୁଁ ହଁ ଭାତଟା ହେଇଯିବ କିନ୍ତୁ ଦଶ ତରକାରୀ କମ ଥିବ, ପୁଣି ତା ଥର ରୋଷେଇ କରିବାକୁ ପଡିବ ନା? ଘର ହଉ କି ଯାହା ହଉ କିନ୍ତୁ କରିବାକୁ ପଡିବ ଆଉ।
0: କୁଆଡେ ଯିବାର ନାହିଁ ପ୍ଲାନ ଆପଣ? ଯାଇକି ରଜରେ?
1: ଭାଇ ରଜ ପରେ ଯିବାର ନାହିଁ, ମୁଁ ଏଇଠି ହିଁ ଅଛି, କୁଆଡେ ଯିବାର ନାହିଁ।
0: ନାଇଁ, ଗାଁ ଆଡେ ଟିକେ ବୁଲି ଆସିବା ଇଚ୍ଛା ହଉନି?
1: ଗାଁକୁ ତ ଭାଇ ଯାଇଥିଲି ଏବେ 15 ତଳେ ଯାଇଥିଲି, ଆଉ ଦେଖିବା ରଜ ସେମିତି ମୋର ସେମିତି ପିଲାମାନେ ତ ରାଜି ହୁଅନ୍ତିନି ଗାଁକୁ ଯିବା ପାଇଁ।
0: କାହିଁକି?
1: ଗାଁରେ ଭାଇ ଆଗ ରଜ ଭଳିଆ ଯାଇଥିଲା, ଆମ ପିଲାବେଳେ ଯେମିତି ରଜ ଥିଲା ସେ ରଜ ନାହିଁ ଏଠି, କଣ ଭୁବନେଶ୍ୱର ରହିଗଲେ ସେ ପାର୍କ ଟିକେ ଗଲେ ବୁଲିକି ପଳେଇଲେ, କି କୋଉ ମନ୍ଦିର ପଳେଇଲେ ମନ୍ଦିର ଭିତରକୁ ତ ଯିବେନି, ବାହାର ବୁଲିକି ପଳେଇ ଆଇଲେ।
0: ତାମାନେ ଦୋଳି ଖେଳିବେ?
1: ମୋ ଭାଇ ପିଲାମାନଙ୍କ ଛାଡିକା ଯାଇପାରୁଛି କି? ସାଙ୍ଗସାଥି ମାନେ ଆସୁଛନ୍ତି ଡାକୁଛନ୍ତି, କିନ୍ତୁ ମୋ ପିଲାମାନଙ୍କୁ ଛାଡିକି ଯାଇପାରୁନି।
0: ପିଲାମାନେ ଆଉ ଦୋଳି ଖେଳିବେ ନାହିଁ
1: ଭାଇ? ଗାଁକୁ ଗଲେ ପିଲାମାନେ ମଙ୍ଗୁନାହାନ୍ତି ଯିବାକୁ ଦୋଳି ଖେଳିବା କି?
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣ ଭଲରେ ଥାନ୍ତୁ, ଆପଣଙ୍କର ପସନ୍ଦର ଓଡ଼ିଆ ଗୀତଟି ଆମେ ବର୍ତ୍ତମାନ ପ୍ରଚାର କରିଦେଉଛୁ।
1: ଆଜ୍ଞା ଭାଇ ରହିଲି, ନମସ୍କାର।
0: ହଁ ନମସ୍କାର ନମସ୍କାର।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:00-12:40 ଭିତରେ। ଆମ ନମ୍ବର ମନେ ରଖନ୍ତୁ 0685423-0690। ପୁଣି ସାକ୍ଷାତ ଆସନ୍ତା ଗୁରୁବାର 9:00 ଆମର ଡାଏଲ୍ ଆକାଶବାଣୀରେ। ବିଦାୟ ନେଉଛି ମୁଁ ରଞ୍ଜନ କୁମାର ବେହେରା। ନମସ୍କାର।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଦାୱତେ ଇଶ୍କ ଏଇ କଥା ଚିତ୍ରର ଗୀତଟିକୁ ଶୁଣନ୍ତୁ। ଶିଳ୍ପୀ କୀର୍ତ୍ତି ସଗତିଆ, ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତିକାର କୌଶଲ ମୁନିର, ସଙ୍ଗୀତ ସାଜିଦ।

ଫନା ଏହି କଥାଚିତ୍ରର ଗୀତଟିକୁ ଶୁଣୁଛନ୍ତି ଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀମାନଙ୍କ କଣ୍ଠରେ। ଗୀତିକାର ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଛଡା ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ସାର୍ ଆପଣ ବିଶ୍ୱାସ କରନ୍ତୁ, ଏ ଚିଠି ଦୁଷ୍ମନ୍ତ ମହାପାତ୍ରର।
1: ମୁଁ ବିଶ୍ୱାସ କରୁନି, ଦୁଷ୍ମନ୍ତ ସେମିତି ପିଲା ନୁହେଁ। ମୁଁ ତାକୁ ଦୀର୍ଘ 6 ବର୍ଷ ଧରି ଦେଖି ଆସିଛି, ଏମିତି କଦର୍ଯ୍ୟ କାମ ସେ କେବେ କରିପାରେ ନା।
0: କିନ୍ତୁ ସାର୍ ମୁଁ ଭଲ ଭାବରେ ଜାଣେ ଏସବୁ ତାହାରି କାମ, ଖାଲି ସେତିକି ନୁହେଁ ସାର୍, କଲେଜର କାନ୍ଥ ବାଡ଼ରେ ତାହାରି ଇଙ୍ଗିତାରେ ମୋ ନାମ ସହିତ ତା ନାମକୁ ଯୋଡ଼ି ବିଭିନ୍ନ ପ୍ରକାର କଦର୍ଯ୍ୟ କଥା ସବୁ ଲେଖା ହେଇଛି। ବିଶ୍ୱାସ କରନ୍ତୁ ସାର୍, ସେ ଲୋକଟା ମୋତେ ମୋଟେ ସହିପାରୁନି।
1: ଆଚ୍ଛା ଠିକ୍ ଅଛି, ମୁଁ ସବୁ କଥାର ଅନୁସନ୍ଧାନ କରିବି।
0: କିନ୍ତୁ ସାର୍ କଲେଜ ଗୋଟେ ପବିତ୍ର ଶିକ୍ଷାନୁଷ୍ଠାନ, ଏଠି ପାଠ ପଢ଼ିବାର ସମସ୍ତଙ୍କ ଅଧିକାର ଅଛି। ଏ ଅନୁଷ୍ଠାନ ଯଦି କେତେ ଇତର ଅଭଦ୍ରଙ୍କ ଦ୍ୱାରା କଳଙ୍କିତ ହୁଏ ତାହେଲେ ସେଥିପାଇଁ ଆପଣ ଦାୟୀ ହେବେ ସାର୍। ଏହାର ଯଦି ଉପଯୁକ୍ତ ବିଚାର ନ ହୁଏ ତାହେଲେ ମୁଁ ମୋର ବାପା ସତ୍ୟସୁନ୍ଦର ସାମନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରିବି, ତାପରେ ଆପଣ ଭଲ ଭାବେ ଜାଣନ୍ତି ଯାହା ହେବ। ମୁଁ ଆସୁଛି ସାର୍, ନମସ୍କାର।
1: ଦୁଷ୍ମନ୍ତ, ତମ ଉପରେ ମୋର ଅନେକ ବିଶ୍ୱାସ ଆଉ ଭରସା ମଧ୍ୟ। ନିଅ ଏ ଚିଠିଟା ପଢ଼।
2: ସାର୍ ମୋତେ ବିଶ୍ୱାସ କରନ୍ତୁ ସାର୍, ଏ ଚିଠି ମୁଁ ଆଦୌ ଲେଖିନି, ଏତେ ନିଚ କାମ ମୁଁ କେବେ ହେଲେ କରିପାରିବିନି ସାର୍। ତା ଛଡ଼ା ଆପଣ ତ ମୋତେ ଭଲ ଭାବରେ ଜାଣନ୍ତି ସାର୍।
1: ଶିଖାର କିନ୍ତୁ ଦୃଢ଼ ବିଶ୍ୱାସ ତମେ ଏ ଚିଠି ଲେଖିଛ।
2: ତାହେଲେ ମୋର ହାତ ଲେଖା ମିଳାଇ ପାରନ୍ତି ସାର୍, ଆପଣ ଠିକ୍ ଜାଣିପାରିବେ।
1: ସେଇଟା ବଡ଼ କଥା ନୁହେଁ, ତମେ ଭଲ ଭାବରେ ଜାଣ ଶିଖା ଏ ସହରର ବିଶିଷ୍ଟ ଶିଳ୍ପପତି ସତ୍ୟସୁନ୍ଦର ସାମନ୍ତରାୟଙ୍କର ଝିଅ। ଖାଲି ସେତିକି ନୁହେଁ, କଲେଜର ମ୍ୟାନେଜିଂ କମିଟିର ସେ ହେଉଛନ୍ତି ପ୍ରେସିଡେଣ୍ଟ। ବରଂ ତମେ ଗୋଟିଏ କଥା କର, ତମେ ଶିଖାକୁ ବୁଝାଇବା ପାଇଁ ଚେଷ୍ଟା କର, ବର୍ତ୍ତମାନ ତା ଉପରେ ତମର ଭବିଷ୍ୟତ ନିର୍ଭର କରୁଛି। ଯାଅ ଶୀଘ୍ର ଏ ବିଷୟରେ କିଛି ଗୋଟିଏ ସମାଧାନ କର।
2: ଶିଖାଦେବୀ ଟିକେ ଶୁଣିବେ?
0: କଣ ଦରକାର?
2: ମୋତେ ବିଶ୍ୱାସ କରନ୍ତୁ, ଏପରି ହୀନ କାମ ମୁଁ କେବେ ହେଲେ କରିପାରିବିନି।
0: ଇଚ୍ଛା ହଉଛି ଚପଲେ ଠିକ୍ ଜବାବ ଦିଅନ୍ତି, ତମର ଜାଣିବା ଉଚିତ ତମେ ଗୋଟେ ଛୋଟ ଲୋକ ଇକର, କୋଉ ସାହସରେ ତୁମେ କଥା କରିପାରିଲ? ବାମନ ହେଇ ଚନ୍ଦ୍ରକୁ ପାଇବାର ଆଶା ତ ଅନେକ କରନ୍ତି କିନ୍ତୁ ପାଆନ୍ତି କେତେ ଜଣ।
2: ଶିଖାଦେବୀ ଏ କଣ କରୁଛନ୍ତି? ମୋ ଉପରେ ମୋ ପରିବାରର ଅନେକ ଆଶା ଅନେକ ଆକାଂକ୍ଷା କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆପଣ ଏମିତି କିଛି କରନ୍ତୁନି ଯାହା ପାଇଁ ସମସ୍ତ କଳଙ୍କ ମୋ ମୁଣ୍ଡ ଉପରେ ଲଦି ହୋଇଯିବ। ଥରେ ମୋତେ ବୁଝିବାକୁ ଚେଷ୍ଟା କରନ୍ତୁ।
0: ଚୁପ୍ କର, କଣ ବୁଝିବାକୁ ବାକି ରହିଛି? ତମେ ପୁଣି ଶିଖା ସାମନ୍ତରାୟକୁ ପ୍ରେମ କରିବ ନା? ଆଇ ସେ ଗେଟ୍ ଆଉଟ୍ ଫ୍ରମ୍ ଦିସ୍ ପ୍ଲେସ୍, ତମ ସାଙ୍ଗରେ କଥା କହିବାକୁ ମୁଁ ଘୃଣା କରେ, ଅଭଦ୍ର ଛୋଟ ଲୋକ।
2: ଶିଖାଦେବୀ ପ୍ଲିଜ୍, ଶିଖାଦେବୀ ମୋତେ ବିଶ୍ୱାସ କରନ୍ତୁ।
0: ଭଲ ଭଲରେ ଯିବ ନା ନାହିଁ, ନହେଲେ ବାଧ୍ୟ ହେଇ ପ୍ରିନ୍ସିପାଲକୁ ରିପୋର୍ଟ କରିବି।
2: ଶିଖାଦେବୀ ପ୍ଲିଜ୍, ଶିଖାଦେବୀ ଶିଖାଦେବୀ।
0: ଡ୍ୟାଡି ଆପଣ କୁହନ୍ତୁ ତ, କୋ ଏଜୁକେସନ ନାମରେ ପୁଅମାନେ ଯଦି ଝିଅମାନଙ୍କୁ ଏଭଳି ଭାବରେ ଇତର ବ୍ୟବହାର କରିବେ ତାହେଲେ ଝିଅମାନେ ସେଠି ପାଠ ପଢ଼ି ପାରିବେ କି? ଗୋଟେ ଲୋଫର, ସେ ପୁଣି ମୋ ପାଖକୁ ପ୍ରେମପତ୍ର ଲେଖିବାକୁ ସାହସ କରିବ ଡ୍ୟାଡି?
3: କିନ୍ତୁ ମା, ସବୁ କଥାର ଭାବିଚିନ୍ତି ଗୋଟାଏ କିଛି ସମାଧାନ କରିବାକୁ ପଡ଼ିବ। ମୁଁ ଚାହେଁ ନା କୌଣସି ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଜଣଙ୍କର ଜୀବନ ନଷ୍ଟ କରିଦେବି। ତୁ ଆଉ ଥରେ ଭାବି ଦେଖ ମା, ତୋର କିଛି ଭୁଲ ରହିଯାଉନି ତ?
0: ମୋର କେବେ ଭୁଲ ହବନି ଡ୍ୟାଡି, ମୁଁ ଯାହା କହୁଛି ସତ କହୁଛି। ଆପଣ ଏହି ମୁହୂର୍ତ୍ତରେ ପ୍ରିନ୍ସିପାଲଙ୍କୁ ଫୋନ କରି ସେ ବଦମାସକୁ କଲେଜରୁ ରଷ୍ଟିକେଟ୍ କରନ୍ତୁ।
3: ଠିକ୍ ଅଛି,

0: ସବୁ କରିବାର ଦକ୍ଷତା ସେଇମାନଙ୍କର ଅଛି। ପଇସା ବଳରେ ସେମାନେ ସବୁକିଛି କରିପାରିବେ। ବରଂ ଖୁବ୍ ଭଲ ହେବ, ମୁଁ ଏ ସହର ଛାଡ଼ି ଅନ୍ୟ କେଉଁ କଲେଜରେ ଆଡ଼ମିସନ୍ ନେବି।
1: ନା, ଏହା ଅସମ୍ଭବ। ତୁ ହେଉଛୁ ଏ କଲେଜର ଗୌରବ, ତୋତେ ଆମେ ଯିବାକୁ ଦେବୁ ନାହିଁ, ପରିସ୍ଥିତି ଯାହା ହେଉ ନା କାହିଁକି।
0: ଦେଖ ସମର, ତୁ ମୋର ବନ୍ଧୁ, ତୋର ଏ ସହାନୁଭୂତି ମୁଁ ଚିରଦିନ ମନେ ରଖିବି। କିନ୍ତୁ ଏ ସଂକ୍ରାନ୍ତରେ ସାରା କଲେଜରେ ଯେଉଁ ବଦନାମ ମୋର ହୋଇଗଲା, ମୁଁ ଆଉ କେଉଁ ମୁହଁରେ ସେଇ କଲେଜକୁ ଯିବି କହିଲୁ। ତା ଛଡ଼ା ଏ ସହରରେ ରହି ପରିଚିତ ଲୋକଙ୍କର ସମ୍ମୁଖୀନ ହେବାକୁ ମୋତେ ଖୁବ୍ ଲାଜ ଲାଗିବ ରେ ସମର, ତେଣୁ ମୁଁ ଠିକ୍ କରିଛି ଏ ସହର ଛାଡ଼ି ଚାଲିଯିବାକୁ।
1: ଦୁଷ୍ମତ,
0: କାରଣ ଏଇଠି ରହିଲେ ଅପମାନର ଜଳରେ ମୁଁ ତିଳ ତିଳ ହୋଇ ଜଳିଯିବି ରେ।
1: ଦୁଷ୍ମତ, ମୁଁ ଜାଣି ତୋର କିଛି ଦୋଷ ନାହିଁ, କିନ୍ତୁ ଗୋଟାଏ ବିରାଟ ଧକ୍କା ସମ୍ଭାଳି ନପାରି ପ୍ରତିବାଦ କରିବାର ସାହସ ତୁ ହରାଇ ବସିଛୁ। ଠିକ୍ ଅଛି, ମୁଁ ତତେ ବାଧା ଦେବିନି।

0: ଅପା, ତୋ ସାହସକୁ ମୁଁ ତାରିଫ କରୁଛି। ଏତେ ବଡ଼ କାମ ତୁ କେମିତି କରିପାରିଲୁ? ଗୋଟାଏ ଖାଲି ଅବଶୋଷ ରହିଯାଉଛି। ବିଚରା ଯଦି ସତରେ ନିର୍ଦ୍ଦୋଷ ହୋଇଥାଏ।
1: ମୁଁ ଯାହା କରିଛି ଠିକ୍ କରିଛି ଏବଂ ସବୁ କଥା ଭାବିଚିନ୍ତି କରିଛି। ଏମିତିକା ସାହସିକ ପଦକ୍ଷେପ ନେଲେ ଯାଇ ଏ କଲେଜର ରମ୍ୟମାନଙ୍କୁ ସାବାଡ କରିହେବ।
0: କିନ୍ତୁ ଅପା, କେତେ ଦିନ ଏମିତି ତୁ ଜିଦ୍ କରି ବସି ରହିବୁ? ଆଜି ନହେଲେ କାଲି ତୋର ବାହାଘର ହେବ, ତୁ ଜଣେ ପୁରୁଷର ସ୍ତ୍ରୀ ତ ହେବୁ, ଏକଥା ଭୁଲି ଯାଉଛୁ କାହିଁକି?
1: ଶିଖା ସାମନ୍ତରାୟର ସ୍ୱାମୀ ହେବାର ଗୌରବ ଅର୍ଜନ କରିବା ଏତେ ସହଜ ନୁହେଁ, ବୁଝିଲୁ ପାଗିଳି? ଯା, ରାତି ଅନେକ ହେଲାଣି,

0: ମୁଁ ଟିକେ ସାହେବକୁ ଦେଖା କରିବାକୁ ଚାହେଁ।
1: ଆଜ୍ଞା, ଏ ସ୍ଲିପ୍ ନିଅନ୍ତୁ, ଆପଣଙ୍କ ନାଁ ଠିକଣା ସବୁ ଲେଖିଦିଅନ୍ତୁ, ମୁଁ ସାହେବକୁ ସ୍ଲିପ୍ ଦେଇ ଆସିବି, ଡକେଇଲେ ଆପଣ ଦେଖା କରିବେ।
0: ମେ ଆଇ କମ୍ ଇନ୍ ସାର୍?
1: ୟେସ୍, କମ୍ ଇନ୍,
2: ବସନ୍ତୁ।
0: ଦେଖନ୍ତୁ ସାର୍, ବହୁତ ଦୂରରୁ ମୁଁ ଆସିଛି, ଏଇଠି ଗୋଟେ ସମିଲ କରିବି ବୋଲି ଭାବିଛି, ଆପଣ ଯଦି ଟିକେ ସାହାଯ୍ୟ କରନ୍ତି।
2: କୁହନ୍ତୁ, ମୁଁ ଆପଣଙ୍କୁ କି ପ୍ରକାର ସାହାଯ୍ୟ କରିପାରେ?
0: ଏ କ'ଣ?
2: ଆରେ କ'ଣ ହେଲା? ଆପଣ ମୋତେ ଏମିତି ଅବାକ ହୋଇ ଚାହିଁ ରହିଛନ୍ତି କାହିଁକି?
0: ନା ସାର୍, ମାନେ କଥା କ'ଣ କି?
2: କ'ଣ କହୁନାହାନ୍ତି?
0: ଏକ ରୂପ, ଏକ ଚେହେରା ସାର୍। ମୋର ଜଣେ ସାଙ୍ଗ, ତା ନାଁ ଦୁଷ୍ମନ୍ତ ମହାପାତ୍ର, କିନ୍ତୁ ଆପଣଙ୍କ ବୋର୍ଡ଼ରେ ଦେଖିଲି ଲେଖା ହୋଇଛି ଗୌତମ ମହାପାତ୍ର ଆଇଏଏସ୍। ଏହା ସମ୍ଭବ ହେଲା କେମିତି? ଅବିକଳ ସେହି ରୂପ।
1: ସମର, ଅନ୍ୟ କେହି ହେଇଥିଲେ ମୋର ଆତ୍ମ ପରିଚୟ ଦେଇନଥାନ୍ତି।
0: ଆପଣ ମୋ ନାଁ ଜାଣିଲେ କେମିତି?
1: ଆରେ ତୁ ପରା ମୋର ଘନିଷ୍ଠ ବନ୍ଧୁ, ତୋ ନାଁ କେମିତି ମୁଁ ଜାଣିବିନି? ମୁଁ ତୋର ସେଇ ଦୁଷ୍ମନ୍ତ ଯେଦିନ କଲେଜରେ ଏକ କଳଙ୍କମୟ ଇତିହାସ ସୃଷ୍ଟି କରି ଉଭେଇ ଯାଇଥିଲା, ତାପରେ ଯନ୍ତ୍ରଣା ଜର୍ଜରିତ ହୋଇ ନିଜକୁ ଗଢ଼ି ତୋଳିବାର ଶପଥ ନେଲି, ଆଉ ଆଫିଡେଭିଟ୍ କରି ନାଁ ବଦଳି ଗୌତମ ମହାପାତ୍ର ହେଲି। ଅତୀତର କଳଙ୍କିତ ଦୁଷ୍ମନ୍ତ ମହାପାତ୍ର ଆଜି ମରିଯାଇଛି, ଆଉ ତାରି କବରରେ ଆଜି ଠିଆ ହୋଇଛି ଗୌତମ ମହାପାତ୍ର ଆଇଏଏସ୍। ଆରେ ମୁଁ କେବଳ ମୋରି କଥା କହି ଚାଲିଛି, ଆଉ ତୋ ଖବର କ'ଣ?
0: ସବୁ ଭଲ। ତେବେ ବାପା ବୋଉଙ୍କର ଅବସ୍ଥା ବିଶେଷ ଭଲ ନୁହେଁ, ବୟସ ହେଇଗଲାଣି ତ।
1: ତୋର ବାହାଘର ହେଲାଣି ତ?
0: ଆରେ 2 ବର୍ଷ ହେଲା, ଆଉ ମିସେସ୍ ବର୍ତ୍ତମାନ ତାଙ୍କ ବାପା ଘରେ। ଜାଣିପାରୁଥିବୁ ନିଶ୍ଚୟ କାରଣଟା କ'ଣ?
1: ଯାହା ହେଉ, ଗୋଟିଏ ଭଲ ଖବର ଶୁଣେଇଲୁ।
0: ଆରେ ହଁ, ତୋ ସାଙ୍ଗରେ ପ୍ରାୟ 5 ବର୍ଷ ପରେ ସାକ୍ଷାତ, କାହିଁ ସେଇ ପୁରୁଣା ସହର ବିଷୟ କିଛି ପଚାରିଲୁନି?
1: ସମର,
0: ସେହି ସହର, ସେହି ଝିଅ ଯାହା ନାମ ଶିଖ, ଯାହା ପାଇଁ ତୋ ଜୀବନ ପଙ୍କରୁ ପଦ୍ମଫୁଲ ହେଇଯାଇଛି।
1: ଦେଖ, ସେସବୁ ପୁରୁଣା କଥା ଛାଡ଼।

0: ସେ କଥା ଭାବିବାକୁ ମୋର ଆଉ ଇଚ୍ଛା ନାହିଁ।
1: ଯାହା କହ ଦୁଷ୍ମନ୍ତ, ଶିକ୍ଷା ପାଇଁ କେବଳ ତୋର ଏ ରାଜ୍ୟପ୍ରାପ୍ତି।
0: ବୁଝିପାରିଲିନି।
1: ସେଦିନ ଶିକ୍ଷାଠାରୁ ସେ ଅପମାନ ପାଇନଥିଲେ, ତୁ କ'ଣ ସଫଳତାର ଶୀର୍ଷ ସ୍ଥାନକୁ ଯାଇପାରିଥାନ୍ତୁ? ଏତେ ବଡ଼ ସମ୍ମାନର ଅଧିକାରୀ ହୋଇପାରିଥାନ୍ତୁ? ଭାବି ଦେଖ, ଏସବୁ କେବଳ ଶିକ୍ଷାର ଅପମାନ ଫଳରେ ନୁହେଁ କି?
0: ଥାଉ ଥାଉ ତୋର ସେ ଶିକ୍ଷା ଉପାଖ୍ୟାନ।
1: ଆରେ ସେଇ ତ ମଜା, ସହର ପରା ଉଠୁଛି ପଡୁଛି।
0: କାହିଁକି
1: ଶିକ୍ଷାକୁ ନେଇ
0: ତୋ କଥା ଜମା ମୁଁ ବୁଝିପାରୁନି।
1: ବେଶ ଶୁଣ, ଶିକ୍ଷା ବର୍ତ୍ତମାନ ସୁଦ୍ଧା ଅବିବାହିତା, ତୁ ତ ଜାଣୁ ଶିକ୍ଷା ଶିକ୍ଷିତା ସୁନ୍ଦରୀ ଆଉ ସ୍ମାର୍ଟ, ଆଉ ତା ବାପାଙ୍କର ଅନେକ ସମ୍ପତ୍ତି, ସେଇଥିପାଇଁ ତା ପାଇଁ ଉପଯୁକ୍ତ ବର ଖୋଜା ଚାଲିଛି, ଆଉ ମୁଁ ଚାହେଁ।
0: ଥାଉ ଥାଉ, ସେଇ ଶିକ୍ଷା ପାଇଁ ତ ସହର ତ୍ୟାଗ ହୋଇଛି।
1: ଆଜି କିନ୍ତୁ ମୁଁ ନିରାଟ ସତ କଥା କହୁଛି ଦୁଷ୍ମନ୍ତ, ସେଇଦିନ ଶିକ୍ଷାକୁ ଦେଇଥିବା ଲଭ୍ ଲେଟର ମୁଁ ଲେଖିଥିଲି।
0: ସମର?
1: ହଁ ଦୁଷ୍ମନ୍ତ, କଲେଜ ଡ୍ରାମାରେ ତୋତେ ଦେଇଥିବା ଅପମାନ ମୁଁ ସହିପାରିଲିନି, ଆଉ ସେଇଥିପାଇଁ ଛାଡ଼, କିନ୍ତୁ ଫଳ ହେଲା ଓଲଟା।
0: ଆରେ ଶିକ୍ଷା କଥା ଛଡ଼ା ତୋର କ'ଣ ଆଉ କିଛି କଥା ନାହିଁ?
1: ତୋତେ ଦେଖିଲା ପରେ ସେଇ କଥା ମୋ ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଛି। କେତେ ମଜା ହୁଅନ୍ତା ଯଦି ତୁ ଆଉ ଶିକ୍ଷା ସ୍ୱାମୀ ସ୍ତ୍ରୀ ହୁଅନ୍ତ।
0: ଶିକ୍ଷା ଆଉ ମୁଁ? ବାପରେ ବାପ!
1: କାହିଁକି, ତୁ ଜଣେ IAS ଅଫିସର, ତୋତେ ସ୍ୱାମୀ ରୂପରେ ପାଇବା ପାଇଁ ଶିକ୍ଷା ଭଳି ଅନେକ ଝିଅ ଆଜି ପାଗଳ, ପ୍ରସ୍ତାବଟା କିନ୍ତୁ ମନ୍ଦ ହୁଅନ୍ତାନି।
2: ତମେ ପୁଣି ଶିକ୍ଷା ସାମନ୍ତରାୟକୁ ପ୍ରେମ କରିବ ନା? ଆଇ ସେ ଗେଟ୍ ଆଉଟ୍ ଫ୍ରମ୍ ଦିସ୍ ପ୍ଲେସ୍। ତମ ସାଙ୍ଗରେ କଥା କହିବାକୁ ମୁଁ ଘୃଣା କରେ।
0: ଠିକ ଅଛି ସମର, ତୁ ଚେଷ୍ଟା କର, କିନ୍ତୁ ଭୁଲରେ ଯେମିତି କେହି ଜାଣିପାରିବେନି।
1: ଖୁବ୍ ମଜା ହେବ ଦୁଷ୍ମନ୍ତ, ନାଗୁଣୀର ବିଷଦାନ୍ତ ଝଡ଼ି ପଡ଼ିବ, ତୋତେ ସିଏ ଯେଉଁ ଅପମାନ ଦେଇଛି ତାର ପ୍ରତିଶୋଧ ନିଆଯିବ।
0: କିନ୍ତୁ ଏ ପ୍ରସ୍ତାବ ତୁ କେମିତି ଭାବରେ ପକେଇବୁ? ତୁ ନିଜେ ଗଲେ ତ ଭୀଷଣ ଅସୁବିଧା ହେବ।
1: ଆରେ ସେସବୁ ପାଇଁ ତୁ ଜମାରୁ ବ୍ୟସ୍ତ ହୁଅନି, ମୋ ଶ୍ୱଶୁର ଆଉ ଶିଖାର ବାପା ବେଷ୍ଟ ଫ୍ରେଣ୍ଡସ୍, ମୁଁ ଭାବୁଛି ମୋ ଶ୍ୱଶୁରଙ୍କ ଜରିଆରେ ଏ ପ୍ରସ୍ତାବଟା ପକେଇବି ବୋଲି।
0: ତୁ ଯାହା କରୁଛୁ କର ସମର, ହେଲେ ସବୁ ଯେମିତି ଗୋପନରେ ହୁଏ।
1: ଆରେ ସେଥିପାଇଁ ତୁ ଜମା ବ୍ୟସ୍ତ ହୁଅନା।
3: ଆରେ ବିକାଶ, କେମିତି ଅଛୁ? କାହିଁ ବହୁତ ଦିନ ହେଲା ତୋ ସହ ମୋର ସାକ୍ଷାତ ହେଇନି।
4: କଣ କରିବି ଭାଇ, ସଂସାର ଦାୟିତ୍ୱ ଏତେ ବଢ଼ିଯାଇଛି ଯେ ଟିକେ ନିଶ୍ୱାସ ମାରିବା ପାଇଁ ପୁରୁଷତ୍ୱ ମିଳୁନି। ଆଉ ତୋ ଖବର କଣ, ତୁ ବି ତମ ଘରକୁ ଜମା ଆସୁନୁ।
3: ଠିକ ସେଇ ଅବସ୍ଥା ଭାଇ, ତୁ ତ ଜାଣିଛୁ ମୋର 2 ଝିଅ, କନ୍ୟା ପିତା ହିସାବରେ ସେମାନଙ୍କ ପାଇଁ ଉପଯୁକ୍ତ ପାତ୍ର ଠିକ କରି ସେମାନଙ୍କୁ ବିବାହ ଦେବା କ'ଣ ମୋର ଦାୟିତ୍ୱ ନୁହେଁ?
4: ନିଶ୍ଚୟ ନିଶ୍ଚୟ, ତୋ କଥାରେ ମୁଁ ସମ୍ପୂର୍ଣ୍ଣ ଏକମତ। ତେବେ କୋଉଠି ପାତ୍ର ଠିକ୍ ଠାକ୍ କଲୁ ନା କଣ?
3: ବହୁତ ଖୋଜାଖୋଜି ପରେ ଗୋଟିଏ ପାତ୍ର ମିଳିଛି, ପିଲାଟି ଆମେରିକା ଫେରନ୍ତା ଡାକ୍ତର, କିନ୍ତୁ ମୋର ଇଚ୍ଛା 2 ଯାକର ବିଭାଗରେ ଏକ ସଙ୍ଗରେ କରିଦେବା ପାଇଁ, ଦେଖାଯାଉ କଣ ହଉଛି।
4: ଆରେ ତୋ ପାଇଁ ଗୋଟେ ଭଲ ଖବର ନେଇ ଆସିଛି, ମୋତେ କଣ ଦେବୁ କହିଲୁ?
3: ତୁ ତୁମର ବନ୍ଧୁ, ତୋତେ ମୁଁ ଆଉ କଣ ଦେବି କହିଲୁ? ତେବେ ହଁ, କଥାଟା ଆଗେ କହ, ତାପରେ ସିନା ଦବା ନବା କଥା।
4: ମୁଁ ତୋ ଝିଅ ପାଇଁ ଗୋଟେ IAS ପାତ୍ର ସନ୍ଧାନ ନେଇଛି, ପିଲାଟି ଭାରି ଭଲ, ମୋ ଜୋଇର ବନ୍ଧୁ, କୋରାପୁଟରେ ପୋଷ୍ଟିଂ ହୋଇଛି।
3: ଏଇ ସତେ ନା କଣ, ତୁ ଏଇ ପ୍ରସ୍ତାବ ପାଇଁ ଶୀଘ୍ର ଲାଗି ପଡ଼, ତୁ ତ ଜାଣିଛୁ ମୋର 2 ଝିଅ, ମୋର ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମୁଁ ସେଇମାନଙ୍କୁ ହିଁ ଦେଇଦେବି।
4: କିନ୍ତୁ ସେ ପିଲାର ଗୋଟେ ସର୍ତ୍ତ ରହିଛି।
3: କଣ ସେ ସର୍ତ୍ତ?
4: ତାର ଇଚ୍ଛା ସେ ଯୋଉଠି ବାହା ହେବ କାଣିକୁଡ଼ିଟି ଯୌତୁକ ହିସାବରେ ନେବ ନାହିଁ, ଆଉ ପାତ୍ରୀ ଶିକ୍ଷିତା ଆଉ ସ୍ମାର୍ଟ ହେବା ଦରକାର। କଣ ବୁଝିଲୁ? ତ
3: ମୁଁ ଭାବୁଛି ଶିକ୍ଷା ପାଇଁ ଏ ପ୍ରସ୍ତାବଟା ଉପଯୁକ୍ତ ହେବ।
4: ତା ଠିକ ଯେ, ତୁ ଯଦି ଚାହୁଁ ମୁଁ ସେ ପାତ୍ରର ଫଟୋଟା ପଠାଇବାର ବନ୍ଦୋବସ୍ତ କରିବି।
3: ଆରେ ନା ନା ନା, ସେସବୁର କିଛି ଆବଶ୍ୟକତା ନାହିଁ, ତୁ ଶୀଘ୍ର ଏ ବିଷୟରେ ଲାଗି ପଡ଼।
4: ହଉ ଭାଇ, ମୋର ଡେରି ହେଲାଣି, ମୁଁ ଆସୁଛି। ତାହେଲେ ଶିକ୍ଷାର ମତାମତ ନେଇ ଶୀଘ୍ର ଜଣେଇବୁ, ବୁଝିଲୁ? IAS ପାତ୍ର ଯେତେବେଳେ।
3: ହଁ ମୁଁ ତତେ ଜଣେଇବି।

0: ସବୁ ମୋର ଭାଗ୍ୟ, ଭାଗ୍ୟରେ ନଥିଲେ କଣ ମୁଁ ଏମିତି ଲୋକ ହେଇଥାନ୍ତି।
1: ଏତେ ବଡ ଶୁଭ ଦିନରେ ତୁ କାନ୍ଦୁଛୁ ବୋଉ, ସେ ଘରେ ପରା ନୂଆ ବୋଉ ବସିଛନ୍ତି, ଶୁଣିଲେ କଣ ଭାବିବେ କହିଲୁ?
2: ଶୁଣୁ, ଏତେ ଦୁଃଖ ସହି ମଣିଷ କରିଥିଲେ ଶେଷରେ କଣ ଲୋକ ଓଷା କରିବ ବୋଲି, ଏଥିରେ ଭଗାରୀ ମାନେ ନାକରେ କାଠି ପୁରେଇ ହସିବେନି।
0: କାହାକୁ କହିବି, ତାର ଇଚ୍ଛା, ସେ ତ ଛୋଟ ପିଲା ନୁହେଁ, ନିଜେ ନିଜର ମୁରବି ସାଜିଲା।
2: ମା, ସେ ଯଦି ତତେ ମୁରବି ବୋଲି ମାନିଲାନି, ତୁ କଣ ଆଉ ଚାଚି ହୋଇ ମୁରବି ହୋଇଥାନ୍ତୁ ନା କଣ? ହଁ ଲଳିତା, ତୋ ବୋହୁ କଣ ଭାରତରୁ ଆଣିଛି କହିଲୁ?
0: ନା କିଛି ନାହିଁ।
2: କଣ ହେଲା, ତୋ ବୋହୁ କିଛି ଜାଣି ଯୌତୁକ ଆଣିନି?
0: କହିଲି ପରା କିଛି ଆଣିନି।
2: ଦେଲା ଦେଲା ପଟେ ମାରି, ପୁଅ ଆଏସ ପାଇଛି ବୋଲି ଗୋଡ଼ ତର ତଳେ ଲାଗୁନଥିଲା, ଏବେ ପା ମଜା। ହଉ ଚାଲୁ ତୋ ବୋହୁକୁ ଦେଖିବା।
3: କିହ ସୁକୁଟି ବୋଉ, ଝିଅ ସାଙ୍ଗରେ କଣ ଖୁବ ଗପ ଜମେଇ ଦେଇଛ?
2: ମଲା, ଟୋକା କଣ ଆଉ କିଛି ରଖିଛି? ନାକ ନିଶ ପରା ତଳେ ପକେଇ ଦେଇଛି, କୁଆଡୁ ଗୋଟିଏ ଅଜାତିଆ କନ୍ୟା ନେଇ ଆସିଛି ଯେ, ସାଙ୍ଗରେ ଭାର ନାହିଁ କି ଥୁର ନାହିଁ।
3: କଣ କହୁଛ ମୋ ସୁକୁଟି ବୋଉ?
2: ହଁ ପରା, ଖାଲି କଣ ସେତିକି, ଗୋଡଠୁ ମୁଣ୍ଡ ଯାଏ ସୁନା ଗହଣାରେ ଲାଦି ଦେଇଛି।
3: ସୁନା ଦେଇଥିବ ସୁନା, କିହ ସହରୀ ଠକ ସିଏ, ସୁନାର ଦର ଯାହା ତାର ଏତେ ତାକ ଯେ ସୁନା ଦେବ, ନକଲି ସୁନା ଦେଇଥିବ। ମା,
1: କଣ ସବୁ ଚାଲିଛି ଏଠି? ସେ ପାଖରେ ପରା ନୂଆ ବୋଉ ବସିଛନ୍ତି, ତମେ ଏଡ଼େ ପାଟିରେ କଣ ସବୁ ଆଲୋଚନା କରୁଛ? ନୂଆ ବୋଉଙ୍କ ବାପା ଘର ସବୁ ଦେବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଭାଇ ନେବା ପାଇଁ ମନା କଲେ, ଏଥିରେ ନୂଆ ବୋଉଙ୍କ ଦୋଷ କେଉଁଠି?
2: ମା, ପୁଅ ମନା କଲା ବୋଲି ସେ ଦେବେ ନାହିଁ ନା କଣ?
1: ବୁଝିଲା, ଯୌତୁକ ନେଲେ ସରକାର ଧରିବେ। ହଉ ତମମାନେ ଉଠିଲ, ନୂଆ ବୋଉଙ୍କୁ ଟିକେ ପବନ ବାଜୁ, ତମମାନେ ଯାଅ ପରେ ଆସିବ। ନୂଆ ବୋଉ, ମୁଁ ତମର ସାନ ନଣନ୍ଦ ଦେବଜାନୀ, ନେଲ ଏଇ ଜଳଖିଆଟିକ ଖାଇନିଅ, ଭାଇ ପରା ମୋତେ ବ୍ୟସ୍ତ କରୁଛନ୍ତି ତମ ସୁବିଧା ଅସୁବିଧା ବୁଝିବା ପାଇଁ।
4: ନା ମୋତେ ଭୋକ ନାହିଁ, ତମେ ବସ।
1: ନା ନୂଆ ବୋଉ, ତେଣେ ଅନେକ କାମ, ଏଇ ଘରେ ଆଉ କିଏ ଅଛି କହିଲ? ସବୁ ତ ମୋତେ କରିବାକୁ ପଡ଼ୁଛି, ମୋ ସୁନା ନୂଆ ବୋଉ ପରା, ତମେ ଟିକେ ବିଶ୍ରାମ ନିଅ, ମୁଁ ପୁଣି ଆସିବି।
5: ବୋଉକୁ ତୁ କଣ କ୍ଷମା କରିବୁନି?
0: ମୁଁ ତୋର ବୋଉ, ତତେ ଜନ୍ମ କରିଛି, ଶେଷରେ ଶେଷରେ ତୁ ମୋତେ ଏଇଆ କଲୁ, ସମସ୍ତଙ୍କ ଆଗରେ ମୋତେ ଛୋଟ କରିଦେଲୁ।
5: ନା ନା ବୋଉ, ସେମିତି କହନା, ଗୋଟିଏ ପରିସ୍ଥିତିରେ ପଡ଼ି ମୁଁ ଏମିତି କରିବାକୁ ବାଧ୍ୟ ହେଇଛି। ଶିଖାଘର ଖୁବ୍ ବଡ଼ ଲୋକ, ଚାହିଁଥିଲେ ସେମାନେ ମୋତେ ଅନେକ କିଛି ଦେଇପାରିଥାନ୍ତେ ବୋଉ, କିନ୍ତୁ ମୁଁ ସେସବୁ କିଛି ଚାହିଁନି ବୋଉ।
0: ତୁ ଚାହିଁବା ନ ଚାହିଁବାଟାକୁ ସମାଜ କଣ ଗ୍ରହଣ କରିବ?
5: ମୁଁ କିନ୍ତୁ ନିରୁପାୟ ବୋଉ।
1: ହଁ ବୋଉ, ଭାଇ ଯାହା କହୁଛନ୍ତି ସବୁ ଠିକ, ନୂଆ ବୋଉଙ୍କ ସାଥିରେ ଯେଉଁ ସ୍ତ୍ରୀ ଲୋକଟି ଆସିଛି ସେ ପରା କହୁଥିଲା ନୂଆ ବୋଉଙ୍କ ସାନ ଭଉଣୀ ସବୁ ନେଲେ, ନୂଆ ବୋଉଙ୍କ ସବୁ ଜିନିଷ ଏବେ ମଧ୍ୟ ତାଙ୍କ ବାପ ଘରେ ଅଛି। ତୁ ବିଶ୍ୱାସ କର ବୋଉ, ସେମାନେ ସବୁ ଦେବାକୁ ଚାହୁଁଥିଲେ, ଭାଇ ଜିଦ୍ କଲେ କିଛି ଆଣିବିନି ବୋଲି।
5: ବୋଉ, ପିଲାଦିନରୁ ବାପା ଚାଲିଯାଇଛନ୍ତି, ତୁ ଆମ ଦୁଇ ଜଣଙ୍କୁ ଯେଉଁ ଆଦର୍ଶରେ ଗଢ଼ିଛୁ ତାକୁ ମୁଁ ଭାଙ୍ଗି ପାରିଥାନ୍ତି କେମିତି? ତୋ ଆଶୀର୍ବାଦ ଫଳରେ ମୋର ସେସବୁ କିଛି ଅଭାବ ରହିବନି, ହେଲେ ଜାଣିଶୁଣି ତୁ ସବୁକିଛି ନଷ୍ଟ ହେବାକୁ ଦେ ନା ବୋଉ।
0: ହଁ ବୋଉ, ଘରଟା ଭାଙ୍ଗିଦେବା ଭାରି ସହଜ, କିନ୍ତୁ ସଜାଡ଼ିବା ଭାରି କଷ୍ଟ। ଭାଙ୍ଗିଦେବାକୁ ତ ଅନେକ ଆସିବେ, କିନ୍ତୁ ସଜାଡ଼ିବେ କେତେ ଜଣ? ଯିଏ ତାଙ୍କ ସହ ସାରା ଜୀବନ କଟେଇବେ ସେ ତ ସବୁ ଗ୍ରହଣ କରିନେଲେ, ତୁ କାହିଁକି ନେବୁନି? ନୂଆ ବୋଉ ଆମ ଘରକୁ ତିନି ଦିନ ହେଲା ଆସିଲେଣି, କିନ୍ତୁ ତୁ ଦିନେ ବି ତ ତାଙ୍କ ପାଖକୁ ଯାଇନୁ। ସେ ବିଚାରି ତାଙ୍କ ଘରର ସମସ୍ତଙ୍କୁ ଛାଡ଼ି ଆସିଛନ୍ତି, କେବଳ ଆମ ଘରର ଜଣେ ହେବାକୁ। ବୋଉ, ପିଲାଦିନୁ ତାଙ୍କ ମା ନାହିଁ, ତୁ ଯଦି ମା ହୋଇ ତାଙ୍କୁ ଝିଅର ସ୍ନେହ ନ ଦେବୁ ତାଙ୍କ ମନ କଣ ହେବ କହିଲୁ? ତୁ ପରା ଅନ୍ୟ ଲୋକଙ୍କୁ ଏତେ ବୁଝାଉଛୁ, ଧନ କଣ ସବୁଦିନେ ରହିବ?

ଜଣା ନାହିଁ ଶୁଣା ନାହିଁ ହଠାତ୍ କେଉଁଠାରୁ ଗୋଟାଏ କି

0: ହେଲେ ହେଲେ ମନ ଭାଙ୍ଗିଗଲେ ଆଉ ଯୋଡ଼ି ହେବ।
1: ଥାଉ ଥାଉ ମା, ମତେ ଆଉ ଲଜ୍ଜା ଦେନି। ସତ କଥା, ବୋହୁ କିଏ, ଝିଅ କିଏ? ତୁ ଆଉ ଡେରି କରନି ମା, ମୋତେ ମୋ ଘରର ଲକ୍ଷ୍ମୀ ପାଖକୁ ନେଇଯା।
2: ତୁମେ ଚିରଦିନ ସହରରେ ପଡ଼ିଛ, ଆମ ଗାଁ, ଆମ ଘର ଆଉ ଏ ପରିବେଶ ନିଶ୍ଚୟ ତୁମକୁ ଅସୁବିଧା ହେଉଥିବ। ଆରେ ଏ କ'ଣ, ତୁମେ ଓଢ଼ଣା ଟାଣି ଏତେ ଲାଜ କରୁଛ କାହିଁକି? ଆରେ ମୋ ମୁହଁକୁ ଏମିତି ଚାହିଁ ରହିଛ କ'ଣ?
1: ଏ କେମିତି ସମ୍ଭବ, ଏ ତ ହେବାର କଥା ନୁହେଁ। ତୁମେ ସେଇ ଦୁଷ୍ମନ୍ତ ନା, ଠକ, ପ୍ରତାରକ, ଡ୍ରାଇଭର ଆୟା।
2: ଡ୍ରାଇଭର ଆୟା ସମସ୍ତେ ଚାଲିଗଲେଣି ଶିଖା।
1: ମୁଁ ତୁମକୁ ଘୃଣା କରେ, କେମିତି ତୁମକୁ ସ୍ନେହ ପ୍ରେମ ଦେଇ ସମ୍ମାନ ଜଣେଇବି? ଦୟାକରି ଆମ ଘରକୁ ମୋତେ ଯିବାକୁ ଦିଅ, ନହେଲେ ନହେଲେ ମୁଁ ଚିତ୍କାର କରି ସମସ୍ତଙ୍କୁ ସବୁ କଥା କହିଦେବି।
2: ପ୍ଲିଜ୍ ଶିଖା, ଆସ୍ତେ କୁହ, ଏତେଟା ଅହଙ୍କାର ତମ ପକ୍ଷରେ ଉଚିତ ନୁହେଁ।
1: ତମେ କ'ଣ ଆଶା କରୁଛ ଯେ ତମ ଆଇଏଏସ୍ ପଦବୀ ପାଇଁ ମୁଁ ଅତୀତର ଘୃଣାକୁ ଭୁଲି ପ୍ରେମରେ ଗଦଗଦ ହୋଇ ଉଛୁଳି ପଡ଼ିବି? ସେଇଥିପାଇଁ ମୋତେ ଠକିଛ, ମୋ ବାପାଙ୍କୁ ଠକିଛ, ଗୌତମ ନାମରେ ପ୍ରତାରିତ କରି ମୋତେ ବିବାହ କରିଛ, ଏତେ ନିଚ ତୁମେ।
2: ଶିଖା, ଜୋରରେ ଚିତ୍କାର କର ନା, ଯୋଉଠି ରାତିରେ ବାସର କକ୍ଷରେ ଏପରି ଚିତ୍କାର ଶୁଣିଲେ ଅନ୍ୟମାନେ ଖରାପ ଭାବେ।
1: ଓ ମୋତେ ଧମକ ଦେଉଛ, ମୋତେ ଜବତ କରିବାକୁ ଚାହୁଁଛ ନା? ମୁଁ କିନ୍ତୁ କାହାକୁ ଭୟ କରେ ନା, ଖାତିର ବି କରେ ନା।
2: କାହିଁ କରିବ,
1: କି ଭୁଲ ମୁଁ କରିଗଲି, ନ ଜାଣି ନ ଶୁଣି ମୋର ମତାମତ ଡ୍ୟାଡିଙ୍କୁ ଦେଇଦେଲି।
2: ମୋର ବି ଭୁଲ ହେଇଯାଇଛି, ମୁଁ ଭାବିଥିଲି ଏତେ ଦିନର ବ୍ୟବଧାନ ଭିତରେ ତମର ଅନେକ କିଛି ପରିବର୍ତ୍ତନ ହୋଇଥିବ, କିନ୍ତୁ ଏବେ ଦେଖୁଛି ସେହି ଅହଙ୍କାର ତମର ଅଛି, ତମର କଦର୍ଯ୍ୟ ସ୍ୱଭାବର ଟିକିଏ ବି ପରିବର୍ତ୍ତନ ହେଇନି। ଯଦି ଜାଣିଥାନ୍ତି ତାହେଲେ ସମର କଥା ମାନି ନଥାନ୍ତି।
1: ସମର, ତମର ସେଇ ଚାମଚା ନା, ସେଇ ଲୋକଟା ଶନି ଗ୍ରହ ପରି ମୋ ପଛରେ ଲାଗି ରହିଛି, ଶେଷରେ ଚକ୍ରାନ୍ତ କରି ମୋତେ ଜନ୍ତାରେ ପକାଇ ଜନ୍ତାରେ ଛଟପଟ କରିଛି। ମୁଁ ତାକୁ କେବେ ହେଲେ କ୍ଷମା ଦେବିନି।
2: ହଁ, ସେଇ ସମର କହୁଥିଲା, ଦୁଷ୍ମନ୍ତ ବାସର ରାତିରେ ଶିଖାକୁ ଚମକାଇ ଦେଲେ କେମିତି ମଜା ହେବ, କିନ୍ତୁ
1: ନା ନା, ତମେ ମୋତେ ଠକିଛ, ମୁଁ ଯେମିତି ଏଠୁ ଚାଲିଯିବି, କେବେ ତୁମକୁ ବିବାହ କରିଛି ବୋଲି ମୁଁ ଭୁଲିଯିବି।
2: ଶିଖା, ବିବାହଟା ଖେଳ ଘର ନୁହେଁ, ମନେ ରଖ, ତୁମର ରୂପ କିମ୍ବା ଐଶ୍ୱର୍ଯ୍ୟ ମୋତେ କେବେ ହେଲେ ପ୍ରଲୁବ୍ଧ କରିନି। ତୁମରି ଅନ୍ଧ ଆଭିଜାତ୍ୟକୁ ମୁଁ ଘୃଣା କରେ, ଅତ୍ୟାଧୁନିକତାକୁ ମୁଁ ଅପସନ୍ଦ କରେ, କେବଳ ତୁମର ଅହଙ୍କାରକୁ ଭାଙ୍ଗି ଦେବା ପାଇଁ ମୁଁ ତୁମକୁ ବାଧ୍ୟ ହୋଇ ବିବାହ କରିଛି।
1: କ'ଣ ହେଲା, ମୋତେ ଉପଦେଶ ଦେଉଛ? ମୁଁ ଯଦି ଘୃଣା କ୍ଷେତ୍ରରେ ଜାଣିଥାନ୍ତି ଯେ ଅତୀତର ଦୁର୍ଘଟଣାର ନାୟକ ଦୁଷ୍ମନ୍ତ ମହାପାତ୍ର ଆଉ ଆଇଏସ୍ ଗୌତମ ମହାପାତ୍ର ଏକା ଲୋକ ବୋଲି, ତାହେଲେ ମୁଁ ବେଦିରୁ ଉଠି ଯାଇଥାନ୍ତି। ଚେହେରା ପରିବର୍ତ୍ତନ କରି ତମେ ମୋତେ ଠକିଛ, କିନ୍ତୁ ଜାଣି ରଖ ଦୁଷ୍ମନ୍ତ, ଦିନେ ତୁମକୁ ଘୃଣା କରୁଥିଲି, ଆଜି ବି କରୁଛି, ତୁମ ସହ କେବେ ହେଲେ ମୁଁ ଘରେ ବାନ୍ଧି ପାରିବିନି, ମୁଁ ଚାଲିଯିବି।
2: ଚାଲିଯିବ, ଯାଅ, କେହି ଦୁଃଖ କରିବେନି, ତମ ଭଳି ଗୋଟିଏ ଉଗ୍ର ସ୍ୱଭାବର ଝିଅକୁ ନେଇ କେବେ ଘର ବାନ୍ଧି ହୁଏ ନା। କିନ୍ତୁ ମନେ ରଖ ଶିଖା, ଥରେ ଏ ଘରୁ ଗୋଡ଼ କାଢ଼ିଲେ ଏ ଘରର ଦରଜା ସବୁଦିନେ ତମ ପାଇଁ ବନ୍ଦ ହୋଇଯିବ। ଅବଶ୍ୟ ସଙ୍ଗ ଦେବାକୁ ଅନେକ ସ୍ଥାବକ ଆସିବେ, କିନ୍ତୁ ବିବାହିତା ନାରୀକୁ କୁମାରୀର ସମ୍ମାନ କେହି ଦେବେନି, ଆଉ ଶେଷରେ ତୁମେ ନଷ୍ଟ ହେବାର ଶେଷ ସୋପାନକୁ ଓହ୍ଲେଇଯିବ। ତୁମର ଏଇ ରୂପ, ଏଇ ଅହଙ୍କାର କେହି ତୁମକୁ ଶାନ୍ତି ଦେଇପାରିବେନି, ତୁମେ କେବଳ ଝୁରିବ, ଆଉ ଝୁରି ଝୁରି ନିଶେଷ ହୋଇଯିବ।
1: ମୁଁ କଣ କରିବି ନ କରିବି ସେ କଥା ମୁଁ ଭାବିବି, ତୁମେ ମୋତେ ଫାଲତୁ ଉପଦେଶ ଦେବ କିଏ?
2: ମୁଁ କିଏ? ମୁଁ ତୁମର କେହି ନୁହେଁ ନା। ଶିଖା, ବିବାହ ବେଦୀର ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ମୋତେ ସ୍ୱାମୀ ବୋଲି ଗ୍ରହଣ କରିଛ, ତାକୁ ତୁମେ ଅଗ୍ରାହ୍ୟ କରିବ?
1: ହଁ କରିବି, କାରଣ ମୁଁ ତୁମକୁ ଘୃଣା କରେ, ଚାଲିଯାଅ, ଚାଲିଯାଅ କହୁଛି, ନହେଲେ ମୁଁ ଚିତ୍କାର କରି ସମସ୍ତଙ୍କୁ ଜଣାଇ ଦେବି।
2: ଠିକ ଅଛି, ମୁଁ ଚାଲିଯାଉଛି, ଭୁଲ ହେବି କେବେ ତୁମର ସାନ୍ନିଧ୍ୟ ଚାହିଁବିନି, ଆଜି ହେଉଛି ତମ ସହିତ ଶେଷ କଥା। ତମେ ବି ଦିନେ ଜାଣିବ ଶିଖା, ଦୁଷ୍ମନ୍ତ ମହାପାତ୍ର କୋଉ ଉପାଦାନରେ ଗଢ଼ା।
1: ମୋର କଣ ହେଇଗଲା, ମୁଁ ଏବେ କରିବି କଣ, କି ଭୁଲ ମୁଁ କଲି, ଜାଣିଶୁଣି ମୋ ଜୀବନକୁ ନଷ୍ଟ ଭ୍ରଷ୍ଟ କରିଦେଲି। ମୃଣାଳ, ତମରି ଆହତ ନିଶ୍ୱାସ ମୋତେ କ୍ଷତ ବିକ୍ଷତ କରୁଛି, ଯନ୍ତ୍ରଣା ଜୁଇରେ ଜଳି ଯାଇ ଆହତ କପତି।

0: Nuevo, nuevo, ¡eh, nuevo! ¡Cobato colo! ¡Cobato colo no quiamo! ¡Socalo de ogonare pura cola purilani!
1: ¡Utto! ¡Utto nuevo! ¡Gadhua gharku jao!
2: ¿Qué?
0: ¡Yee, ma! ମୋତେ ଏମିତି ଅନେଇ ରହିଛ କ'ଣ ବା? ମୁଁ ପରା ମଦ ନା ଏ ଘରର ସବୁ କିଛି। ହଉ ହଉ ଚାଲ ତମକୁ ଗାଧୁଆ ଘରକୁ ନେଇଯିବି।
2: କିନ୍ତୁ
0: ମଲା ମୋର ମୋତେ କ'ଣ ଗୋଟେ ଲାଜ ବା।
3: କ'ଣ କିରେ ମଦନା, କ'ଣ ନୂଆ ବୋଉଙ୍କୁ କହୁଛୁ?
0: କହିବି ଆଉ କ'ଣ କହୁଛି, ଗାଧୁଆ ଘରକୁ ଯାଇ ଗାଧୁଆ ପାଧୁଆ କର, ମା ପରା ପୂଜା ଘରେ ଅପେକ୍ଷା କରିଛନ୍ତି।
2: ହଉ ହଉ ତୁ ଯା।
0: ମୁଁ ଯାଏ ଲୋ ମା, ମୋର ତେଣେ କେତେ କାମ ହେଇଟି ଦେଇ ନୂଆ ବୋଉଙ୍କୁ ଗାଧୋଇ ପାଧୋଇ ଠାକୁର ଘରକୁ ନେଇ ଆସିବ, ବୁଝିଲ ଟି? ମୁଁ ଯାଉଛି ଲୋ ମା।
2: ନୂଆ ବୋଉ, ଏ ସେଇଟା ଆମ ଗାଧୁଆ ଘର, ତମେ ଯାଅ ଶୀଘ୍ର ଗାଧୋଇ ପଡ଼। ବୋଉ ତୁମକୁ ଠାକୁର ଘରେ ଅପେକ୍ଷା କରିଛି।
0: ହେଇତିନି ନୂଆବୁ, ତୁମ ବାପା ଆସୁଛନ୍ତି, ଡାକ ଘରକୁ ଫୋନ ନ କରିଥିଲେ ଯେ ଡାକବାଲା କହିଗଲା। ଯାଇଲୋ ମା, ମୋର କେତେ କାମ।
2: ନୂଆବୁ ତମର ବାପା ଆସିବେ, ତମେ ଆମକୁ ଛାଡ଼ି ଚାଲିଯିବ?
4: ତା ଛଡ଼ା ଉପାୟ ନାହିଁ,

0: ତମେ ତ ଜାଣ ଆମ ଦୁଇ ଜଣକୁ ବାହା ଦେଲା ପରେ ଡାଡି ଏକା ହେଇଯାଇଛନ୍ତି। ଆମ ଦୁଇ ଭଉଣୀ ଛଡ଼ା ଡାଡିଙ୍କର ତ ଆଉ କେହି ନାହିଁ।
1: ଆଉ ଆମେ ଆମେ ତୁମର କେହି ନୁହେଁ। ଆରେ ତମ ସାଙ୍ଗରେ କଥା କହୁଛି, କହୁ କହୁ ଡେରି ହେଲାଣି, ତମେ ଗଲ ନୁ ବାବୁ ଗାଧୋଇ ପଡ଼ିବ।
2: ମା ଶିଖା, କେମିତି ଲାଗୁଛି ଏଇ ପରିବେଶ?
0: ଡାଡି ଏଇଠି ଆଉ ମୁଁ ମୁହୂର୍ତ୍ତେ ରହିବାକୁ ଚାହେଁ ନାହିଁ, ମୋତେ ଶୀଘ୍ର ନେଇଚାଲ।
2: କାହିଁକି ମା, ଏଠି ତତେ କଣ କିଛି ଅସୁବିଧା ହେଲା? କାହିଁ, ମୁଁ ଦେଖୁଛି ଏଠି ସମସ୍ତେ ଖୁବ୍ ଶାନ୍ତ ଆଉ ସରଳ, କେତେ ଭଲ ଏମାନେ। ଆଉ ତୋ ଶାଶୁ ତ ଜଣେ ଆଦର୍ଶ ମହିଳା, ମାନେ କୋଟି କରି ଗୋଟିଏ, ଆଉ ନଣନ୍ଦଟି ତ ଖୁବ୍ ସରଳ। ତାହେଲେ ତୋର କଣ ଅସୁବିଧା ହେଲା ମା?
0: ଡାଡି ଏଠି ସବୁ ଭଲ, ସମସ୍ତେ ଭଲ, ହେଲେ ମୋତେ ଜମାରୁ ଭଲ ଲାଗୁନି। ମୁଁ ଆଜି ତମ ସହିତ ଯିବାକୁ ଚାହେଁ ଡାଡି।
2: ତୁ ଏକା କାହିଁକି ଯିବୁ, ଜୋଇ ବି ତୋ ସହିତ ଆସନ୍ତୁ ନା, ଚିତ୍ରା ଆଉ ମୃଣାଳ ଆସିବେ, ତାଙ୍କ ସହ ଜୋଇଙ୍କର ଭଲ ଭାବେ ଆଳାପ ପରିଚୟ ହେଇଯିବ।
0: କଣ କହିଲ ଡାଡି, ଚିତ୍ରା ଆଉ ମୃଣାଳ ଆସିବେ? ଭଲ ହୁଅନ୍ତା, କିନ୍ତୁ ଶାଶୁ ମୋତେ ଛାଡ଼ିଲେ ତ ତାଙ୍କର ଇଚ୍ଛା, ମୁଁ ଆଉ କିଛି ଦିନ ଏଇଠି ତାଙ୍କ ପାଖେ ରହିବି।
2: କିନ୍ତୁ ତୁ ତ ଏଇଖିଣି କହୁଥିଲୁ ମୋ ସହିତ ଯିବୁ ବୋଲି।
0: ହଁ, ତମକୁ ଦୁଇ ତିନି ଦିନ ହେଲା ଦେଖିନଥିଲି ତ ସେଇଥିପାଇଁ ହଠାତ୍ ମନ ହେଲା, କିନ୍ତୁ ମୁଁ ତ ଏବେ ଆଉ ଝିଅ ନୁହେଁ ଡାଡି, ମୁଁ ଏଇଖିଣି ବୋହୁ।
2: ହଁ ହଁ ମା, ତୁ ତ ଖାଲି ଝିଅ ନୁହେଁ, ଆଦର୍ଶ ପରିବାରର ବୋହୁ। ମୁଁ ଆଶା କରୁଛି ତୋର ଚାଲିଚଳନ ଆଚାର ବ୍ୟବହାରରେ ତୁ ଏପରି ପ୍ରଭାବିତ କରିବୁ ଯେ ମୋ ଝିଅର ପ୍ରଶଂସା ଶୁଣି ଶୁଣି ମୋ ଛାତି ଗର୍ବରେ ଫୁଲି ଉଠିବ। ମୁଁ ଖାଲି ଏତିକି ଚାହେଁ ମା।
3: ଏ କଣ ସମୁଦି, କଣ ଫେରିଯିବାକୁ ବାହାରିଲେଣି?
2: ସତରେ ସମୁଦୁଣୀ, ଏଠୁ ଯିବାକୁ ମୋର ଟିକିଏ ବି ମନ ନାହିଁ। କଣ କରିବି, ସିଆଡ଼େ ମୋର ଅନେକ ଦାୟିତ୍ୱ, ନଗଲେ ନ ଚଳେ। ହଁ, ଦୁଷ୍ମନ୍ତ କୁଆଡେ ଗଲେ?
3: ଏଇ ସେଇଠି ଠିଆ ହେଇଛି
2: ବାବା। ଦୁଷ୍ମନ୍ତ ଯାଉଛି, ଶିଖା ତୁମକୁ ଲାଗିଲା, ପିଲାଟି ଦିନରୁ ବହୁତ ଆଦରରେ ପଢି ଆସିଛି ତ କିଛି ଭୁଲ କରିବ ସେ ଧରିବନି। ହଉ ଯାଉଛି।

0: ଶିଖା, ତମେ ଶୋଇଛ, ଦେହ ଭଲ ନାହିଁ ନା କଣ?
1: ଛାଡ଼, ମୋ ହାତ ଛାଡ଼ କହୁଛି, ମୋ ଦେହ ଭଲ ହେଲା କି ଖରାପ ହେଲା ତମର ଜାଣିଛ କେତେ? ତମେ ଭାବିଛ ତମର ଅଭିନୟରେ ମୁଁ ଭୁଲିଯିବି?
0: ଶିଖା,
1: ତମେ ଏମିତି ଚିତ୍କାର କଲି ଭାବୁଛ ମୁଁ ଡରିଯିବି ନା? ମୁଁ ପୁଣି ଥରେ କହିଦଉଛି, ସ୍ୱାମୀ ବୋଲି ତମ ପ୍ରତି ସ୍ନେହ ପ୍ରେମ ଭଲ ପାଇବା ମୋର କିଛି ନାହିଁ।
0: ତାହେଲେ ଏଠି ରହୁଛ କାହିଁକି? ଡାଡିଙ୍କ ସାଙ୍ଗରେ ସହରକୁ ଚାଲି ଯାଇପାରିଥାନ୍ତ।
1: ଯାଇଥାନ୍ତି, କିନ୍ତୁ ଏତେ ଶୀଘ୍ର ନୁହେଁ, ଯିବାର ସମୟ ଆସିନାହିଁ।
0: ଯଦି ଯାଅ ତାହେଲେ ମନେ ରଖ ଶିଖା, ଏ ଘରର ଦରଜା ତମ ଲାଗି ସବୁଦିନ ପାଇଁ ବନ୍ଦ ହେଇଯିବ, ବାକି ଜୀବନ ତୁମର ତିଳ ତିଳ ହୋଇ ଆତ୍ମଜଳରେ ଜଳି ଜଳି ନିଶେଷ ହେଇଯିବ। ଆଉ ଜାଣି ରଖ, ଭୁଲରେ ବି ମୁଁ ତୁମକୁ ଫେରି ଚାହିଁବିନି।
1: ତମେ ଗୋଟାଏ ହୃଦୟହୀନ।
0: ହଁ, ମୁଁ ଗୋଟାଏ ହୃଦୟହୀନ। ତୁମର ଗର୍ବ, ତୁମର ଅହଙ୍କାର, ତୁମର ଔଦ୍ଧତ୍ୟ ମୋତେ ଏଥିପାଇଁ ବାଧ୍ୟ କରିଛି। ବିଶ୍ୱାସ ଲାଗିନା, ଏଭଳି ଦେବତା ବାପର ତମେ ଝିଅ କେମିତି ହେଇପାରିଲ?
1: ମତାମତ ପାଇଁ ଧନ୍ୟବାଦ, ମୋତେ ଏଇ ମୁହୂର୍ତ୍ତରେ ଆମ ଘରେ ଛାଡ଼ି ଦେଇ ଆସ।
0: ତା କେବେ ହେଲେ ସମ୍ଭବ ନୁହେଁ।
1: ତାହେଲେ ମୁଁ ଆତ୍ମହତ୍ୟା କରିବି।
0: ହଁ କର, କେହି ଦୁଃଖ କରିବେନି, ଆଉ ସବୁଠୁ ଖୁସି ହେବି ମୁଁ। କାହିଁକି ଜାଣ, ତମେ ଗୋଟାଏ କାଳ ନାଗୁଣୀ, ତମର ବିଷାକ୍ତ ନିଶ୍ୱାସର ଜ୍ୱାଳା ମୁଁ ସହିପାରୁନି। ମୁଁ ତୁମକୁ ଘୃଣା କରେ, ଆନ୍ତରିକ ଘୃଣା କରେ। ହଁ ହଁ, ମୁଁ ଚାଲିଯିବି, ଏଇ ମୁହୂର୍ତ୍ତରେ ଚାଲିଯିବି। ବୋଉ, ଅଫିସରୁ ଟେଲିଗ୍ରାମ ଆସିଛି, ମୋତେ ଯିବାକୁ ହେବ।
2: ତୁ ପରା କହୁଥିଲୁ ଆହୁରି 15 ଦିନ ଛୁଟି ଅଛି ବୋଲି।
0: ହଁ କହୁଥିଲି, କିନ୍ତୁ ସରକାରୀ କାମରେ ଆଉ ଛୁଟି କଣ?
2: ଶିକ୍ଷା ଜାଣେ?
0: ହଁ, ତାକୁ ମୁଁ କହିଛି।
2: ହଉ ତୋର ଇଚ୍ଛା। ଆରେ ମଦନା, ମଦନା
3: ଯାଉଛି ମା। କଣ କି ମା?
2: ବାବୁଙ୍କ ସାଙ୍ଗରେ ଯା, ବସ୍ରେ ବସେଇ ଦବୁ।
3: ମଲା ମୋର, ଇଏ କି କଥା ମା, ଏମିତି କଣ କିଏ ଯାଏ?
0: ମଦନା ଶୀଘ୍ର ଚାଲ, ଏ ଆଟେ ଧର, ବସ୍ ଟାଇମ ହେଇଗଲାଣି ପରା। ବୋଉ ଯାଉଛି, କାମ ସରିଲେ ମୁଁ ପୁଣି ଆସିବି ଯେ। ଆରେ ତୁ କାନ୍ଦୁଛୁ କାହିଁକି?

0: ଲା କି କଥା କହୁଛ ବାବୁ, କାନ୍ଦିବେନି, ଅନ୍ତ ଫାଡ଼ି ଜନ୍ମ ଦେଇଛନ୍ତି ଯେତେବେଳେ।
1: ଚାଲୁ
0: ହଉ ଚାଲ।
2: ଏଇ କ'ଣ ନୁଆବୋ, ତମେ ଏମିତି ଚୁପଚାପ ହେଇ ବସିଛ କାହିଁକି? ଭାଇ ଚାଲିଗଲେ ବୋଲି ମନ ଖରାପ ହଉଛି ନା କ'ଣ?
3: କାହିଁ ନା ତ,
2: ତମେ ଯେତେ ଲୁଚେଇଲେ ମୁଁ କ'ଣ ଜାଣିପାରୁନି? ଭାଇ ପୁଣି ଆସିବେନି କି? ଆରେ ଏ ତ ମଦନା ଫେରି ଆସିଲାଣି। କିରେ ମଦନା, ଭାଇ ଗଲେ?
0: ହଁ ଗଲେ।
2: କିରେ ଏମିତି କ'ଣ କହୁଛୁ?
0: କହିବିନି, ସବୁବେଳେ ବାବୁ ଗଲାବେଳେ ଏତେ ହସ ଖୁସିରେ ଯାଆନ୍ତି, ଆଉ ଏଥର ଗଲେ ଯେ ମୁହଁରେ ପଦେ ବୋଲି କଥା ନାହିଁ, ମୁହଁଟି ଶୁଖି ଯାଇଥାଏ। କଣ ହେଇଛି କେ ଜାଣି ତାଙ୍କର।
2: କିରେ ବୋକା, ହବ ଆଉ କ'ଣ, ଭାଇ ପରା ତାଙ୍କର ସବୁକିଛି ଏଇଠି ଛାଡ଼ି ଦେଇଗଲେ, ଆଉ ମନ ଖରାପ ହବନି?
3: ଦେବଜାନୀ ଭାରି ଦୁଷ୍ଟ ତୁମେ, ମୋ ପାଇଁ ସେ କାହିଁକି ମନ ଖରାପ କରିବେ?
2: କଣ ହେଲା? ଆଚ୍ଛା ନୁଆବୁ, ସତ କହିଲ, ଭାଇ ଚାଲିଗଲେ ତମକୁ ଖରାପ ଲାଗୁନି?
3: ନା ଖରାପ କାହିଁକି ଲାଗିବ?
2: ତାହେଲେ ଚାଲ ଖାଇବ।
3: ନା ଭୋକ ନାହିଁ।
2: କେମିତି ଭୋକ କରିବ, ଭାଇଙ୍କ ବିରହରେ ପରା।
3: ଏଇ ଦୁଷ୍ଟ ସତ କହୁଛି, ସେମିତି ଥଟ୍ଟା କଲେ ନା ଆମ ଘରକୁ ଚାଲିଯିବେ।
2: ଦେଖନୁ ବାବୁ, ତମେ ଏ ଘର ଛାଡ଼ି ଆଉ ଯାଇପାରିବନି, ଥରେ ବନ୍ଧନରେ ବାନ୍ଧି ହୋଇଗଲେ ସେ ବନ୍ଧନ ଆଉ ଛିନ୍ନ ହୋଇପାରେ ନା। ମୁଁ ସୁନାନୁ ବାବୁ ପରା, ଚାଲ ତମେ କିଛି ଖାଇନା, କଣ୍ଡିଟା ଖାଇନେବ।
4: ଚିଠି ନିଅ ଚିଠି।
0: ପିଅନ ବାବୁ ନମସ୍କାର, ଭଲ ଅଛଟି?
4: ହଁ ଭଲ ଅଛି, ତୁ କେମିତି ଅଛୁ?
0: ହଁ ମୋ କଥା ଆଉ କଣ ପଚାରୁଛ ଯେ, ମୋର ଭଲ ଅଛି ନା ମନ୍ଦ ଅଛି? ଏ ଘରର ଭଲ ହେଲେ ମୋର ଭଲ, ଏ ଘରର ମନ୍ଦ ହେଲେ ମୋର ମନ୍ଦ। ତିଅନ ବାବୁ, କିଏ ଚିଠି ଦେଇଛି କି?
4: କିରେ ଆଉ ଦବ କିଏ, ତମ ବାବୁ ଦେଇଛନ୍ତି, ଯା ଦେଇଦେବୁ।
0: ହଉ ହଉ ଦିଅ
4: ଚିଠି, ନିଅ ଚିଠି।
0: ନୂଆବୁ ଗୋ ଆଗ, ଏ ନୂଆବୁ ତମର ଚିଠି ଆସିଛି
3: ଦେ।
0: ନୂଆବୁ ତମେ ଚିଠି ପଢୁଥା, ମୁଁ ଯାଉଛି, ମା ତେଣେ ଅନେଇ ବସିଥିବେ ପରା, ଯାଉଛି ଲୋ ମା।
5: ଆଲୋ ମା ଶିଖା, ପୁଅ ଚିଠି ଦେଇଛି, କଣ ଲେଖିଛି, ଭଲ ଅଛି ତ?
3: ହଁ ବୋ, ସେ ଚିଠି ଲେଖିଛନ୍ତି।
5: କାହା ପାଖକୁ?
3: ତମ ପାଖକୁ
5: ଆଉ ତୋ ପାଖକୁ। ଓ ବୁଝିଲି, ସେ ଚିଠି ପଢ଼ିବା ମୋର ଦରକାର ନାହିଁ। ହେଲେ ମା ତୁ ଜମେ ବ୍ୟସ୍ତ ହୁଅନା, ସବୁ ଠିକ ହେଇଯିବ।
3: ବୋ
5: ଦେଖ ମା, ମୋ ଜୀବନରେ ବହୁତ ଝଡ଼ଝଞ୍ଜା ମୁଁ ସହିଛି, ଦୁଷ୍ମନ୍ତ ଦେବଜାନୀ ଛୋଟ ଛୋଟ ହେଇଥିଲେ, ତୋ ଶ୍ୱଶୁର ଅସମୟରେ ଆଖି ବୁଜିଦେଲେ, ମୋ ଉପରେ ବିରାଟ ଦାୟିତ୍ୱ, ଜୀବନ ସହିତ ମୁଁ ଖୁବ୍ ଲଢ଼ିଛି, ହେଲେ କେବେ ହାରି ଯାଇନି ମା। ହେଲେ ତୁ ଏ ସାମାନ୍ୟ କଥାରେ ବିଚଳିତ ହେଇ ପଡ଼ିଛୁ, ପାଠ ପଢ଼ିଛୁ, ଶିକ୍ଷିତା, ତୋତେ ମୁଁ କ'ଣ ବା ବୁଝେଇବି, ସମୟ ସବୁ କଥାର ସମାଧାନ କରିବ।
3: ବୋଉ
5: ହଁ ମା,
2: ନୂଆବୁ ତମ ବାପାଙ୍କ ଦେହ ବହୁତ ଖରାପ, ପୋଷ୍ଟ ଅଫିସକୁ ଟେଲିଫୋନ ଆସିଥିଲା, ତମକୁ ଯିବା ପାଇଁ କହିଛନ୍ତି।
5: ଆଉ କ'ଣ କହିଲେ, ଡାଡି ବର୍ତ୍ତମାନ କେମିତି ଅଛନ୍ତି?
2: ନା ଅବସ୍ଥା ଭଲ ନୁହେଁ, ହାଇ ବ୍ଲଡ୍ ପ୍ରେସର, ତମକୁ ଶୀଘ୍ର ଯିବାକୁ ଖବର ଆସିଛି।
5: କ'ଣ ହେଲା ସମୁଦ୍ର, କ'ଣ ହେଇଛି?
3: ବୋଉ ଡାଡିଙ୍କ ଦେହ ଭୀଷଣ ଖରାପ, ମୋତେ ଦେଖିବାକୁ ଖୁବ୍ ବ୍ୟସ୍ତ ହେଉଛନ୍ତି, ମୁଁ ଯିବି।
5: ହଁ ମା ତୁ ଆଉ ଡେରି କରନା, ଶୀଘ୍ର ଯା, ଏତେ ଦିନ ହେଇଗଲାଣି, ତୁ ବି ତ ତମ ଘରକୁ ଯାଇନୁ, ଗଲେ ତୋର ବି ଟିକେ ପରିବର୍ତ୍ତନ ହେଇଯିବ।
6: ଯା ହଉ ତୁ ଆସିଗଲୁ ମା, ଏଣିକି ମୋର ଆଉ କିଛି ଭୟ ନାହିଁ, ତତେ 2 ମାସ ହେଲା ନ ଦେଖି ମୋ ମନ ଯା ହଉଥିଲା ମୁଁ ଜାଣେ। ହଉ ମା ତୁ ଆଗ ଗଲୁ, ତୋ ଫ୍ରେଣ୍ଡସ ମାନଙ୍କୁ ଟେଲିଫୋନରେ ଜଣେଇଦେ ତୁ ଆସିଛୁ ବୋଲି।
7: ଆପଣ ବ୍ୟସ୍ତ ହୁଅନ୍ତିନି ଡାଡି, ମୁଁ ଆସିବା କଥା ସେମାନେ ସମସ୍ତେ ଜାଣିଯିବେ ଯେ, ତା ଛଡ଼ା ଆପଣଙ୍କର ଦେହ ଭଲ ନାହିଁ, ଆପଣ ଅଯଥା ଡିଷ୍ଟର୍ବ।

0: ପସନ୍ଦ କରେନି।
1: ଆରେ ମା, ତୁ ବୁଝିପାରିବୁନି, ଏକା ଏକା ଜୀବନ କଟେଇବାଟା କେତେ ଯେ ଯନ୍ତ୍ରଣାଦାୟକ ତାହା କେବଳ ଅନୁଭବୀ ହିଁ ଜାଣେ। ତୁ ଏ ଘର ଛାଡ଼ି ଗଲା ପରେ ଏ ଘର ଯେମିତି ଶ୍ମଶାନ ହୋଇଯାଇଛି, ମୁଁ ଚାହେଁ ତୁ ଆଗ ଭଳି ସେମିତି ଆନନ୍ଦ ଉଲ୍ଲାସରେ ଘରକୁ ପରିପୂର୍ଣ୍ଣ କରିଦେ ମା।
0: ଡାଡି, ପୁଣି ଆପଣ ବ୍ୟସ୍ତ ହେଉଛନ୍ତି, ସବୁ ହବ, ପ୍ରଥମେ ଆପଣଙ୍କ ଦେହ ଭଲ ହେଇଯାଉ, ତାପରେ ସବୁ କିଛି।
1: କିନ୍ତୁ ମା, ତୋର ସତରେ ଏତେଟା ପରିବର୍ତ୍ତନ ହବ ବୋଲି ମୁଁ କଳ୍ପନା କରିନଥିଲି। ସତରେ ତୋ ଶାଶୁଙ୍କ ଭଳି ଆଦର୍ଶ ମହିଳା କୋଟିକରେ ଗୋଟିଏ ମିଳିବା ସମ୍ଭବ ନୁହେଁ।
0: ହଁ ଡାଡି, କେବଳ ତାଙ୍କରି ପାଇଁ ମୋର ଏ ପରିବର୍ତ୍ତନ, କେତେ ଭଲ ପାଆନ୍ତି ମୋତେ, ସେ ତ ମୋର ଶାଶୁ ନୁହନ୍ତି, ମୁଁ ଭାବୁଛି ସେ ମୋର ବୋଉ, ଆଉ ଦେବଚାନୀ ସେ ତ ନଣନ୍ଦ ନୁହନ୍ତି, ସେ ଯେମିତି ମୋର ଭଉଣୀ।
2: ଅପା, ତୁ କ'ଣ ଖାଲି ତୋ ଶାଶୁଘର କଥା ଗପି ଚାଲିଛୁ? ସେ ଟେବୁଲ ଉପରେ ପରା ତୋର ଖାଇବା ବଢ଼ା ହେଇଛି, ଚାଲ ଖାଇବୁ ଚାଲ।
1: କିଛି ଖାଇଲୁନି ଯେ ମା,
2: ଆଜି ପରା ଗୁରୁବାର, ଅପା ତା ଶାଶୁର ଆଦର୍ଶ ବୋହୁ କି ନା, ସେଇଥିପାଇଁ ଖାଉନି, ବୁଝିଲା ଡାଡି? ମୁଁ କୌଣସି ଗୁରୁବାର ଫୁରବାର ମାନେନି, ମୃଣାଳ ରାଗିବେ, କହିବେ ଏସବୁ ନ ଖାଇଲେ ଶରୀର ପାଇଁ କ୍ଷତି, ଡାକ୍ତର ତ।
0: ଯା ହେଉ, ଚିତ୍ରା ମୋର ବହୁତ କଥା କହି ଶିଖିଲାଣି, ଦିଲ୍ଲୀରେ ରହି ତାର ସ୍ମାର୍ଟନେସ୍ ବଢ଼ିଯାଇଛି।
2: ନ ହେବ କେମିତି କହିଲୁ ଅପା, ପ୍ରତିଦିନ କ୍ଲବ, ପିକନିକ, ପାର୍ଟି, ସୋସିଆଲ ଫଙ୍କସନ୍ସ ଆଟେଣ୍ଡ କରି ବହୁତ କଥା ମୁଁ କହିବାକୁ ବାଧ୍ୟ ହେଉଛି। ଆରେ ହଁ, ତୋ ସାଙ୍ଗେ ଗପୁଛି କ'ଣ, ଗୋଟେ ବଡ଼ କଥା କହିବାକୁ ଭୁଲି ଯାଇଛି, ତୋର ସେ ସାଙ୍ଗ ସୁଚରିତା ମ ଏବେ ଏଇଠି ରହୁଛି ତା ସ୍ୱାମୀ ସାଙ୍ଗେ, ଦିନେ ମାର୍କେଟରେ ଦେଖିଥିଲି ତ, ତତେ ବାରମ୍ବାର କହିଛି ତା ଘରକୁ ଯିବୁ, ସେ କଲେଜ ରୋଡ଼ରେ ରହୁଛି, ଘର ନମ୍ବର 297।
0: ସତରେ ଶିଖା, ତୁ ମୋ ଘରକୁ ଆସୁ ଏ ବିଶ୍ୱାସ ମୋ ନଥିଲା,
3: ହେଇ ତ ମୁଁ ଆସିଛି, କଣ ବିଶ୍ୱାସ ହଉନି,
0: ରାଜରାଣୀ ହେଇ ଏ ଦିନ ଦରିଦ୍ର କୁଟୀରକୁ
3: ଫେର ଫାଜିଲାମି। ଆଉ ତୋ ମିଷ୍ଟରଙ୍କ ଖବର କଣ, ଘରେ ନାହାନ୍ତି?
0: ନା, ଅଫିସରୁ ଫେରୁ ଫେରୁ ଡେରି ହବ, ସବୁବେଳେ ମୁଁ ତୋ କଥା ତାଙ୍କୁ କହେ।
3: ସତରେ ମୋର ବିଶ୍ୱାସ ନଥିଲା ତତେ ପୁଣି ଥରେ ଦେଖିବି ବୋଲି।
0: ଦେଖ, ତୁ ଯେ ଆସିଲୁ ସିଏ ମୋ ପାଇଁ ଯଥେଷ୍ଟ, ଆଜି ମୋର ବଡ଼ ଭାଗ୍ୟ,
3: ଫେର ଦୁଷ୍ଟ ହିଁ ବାହାରିଲା। ହଇଲ, ତୁ କ'ଣ ଜାଣିନୁ ମୁଁ ତତେ କେତେ ଭଲ ପାଏ। ହଁ, ଚାଲୁ ଚାଲୁ ତୋ ଘର ଭିତରେ ବୁଲେଇ ଆଣିବୁ।
0: କ'ଣ ଦେଖୁଛୁ?
3: ଏଇ ଫଟୋଟା ବୋଧ ହୁଏ ତୁ ମିଷ୍ଟରଙ୍କର।
0: ହଁ,
3: ପ୍ରକୃତରେ ତୋ ଘରଦ୍ୱାର ବୁଲି ଦେଖିଲା ପରେ ତୋ ସଂସାର କେଡ଼େ ସୁଖୀ ମୁଁ ଭଲ ଭାବରେ ଅନୁଭବ କରିପାରୁଛି। ସତ କହିଲୁ, ତୋ ମିଷ୍ଟର ତତେ ଖୁବ୍ ଭଲ ପାଆନ୍ତି ନା?
0: ସତ କହୁଥିଲ ଶିଖା, ସେ ମୋତେ ଏତେ ଭଲ ପାଆନ୍ତି ଯେ ମୋର କହିବାକୁ ଭାଷା ନାହିଁ। ମୁଁ ଭାବେ ସ୍ୱାମୀଙ୍କର ସ୍ନେହ, ଶ୍ରଦ୍ଧା, ଭଲ ପାଇବା ସ୍ତ୍ରୀ ଜୀବନର ସର୍ବସ୍ୱ, ଆଉ ଦାମ୍ପତ୍ୟ ଜୀବନର ସାର୍ଥକତା।
2: ଆରେ, ମୁଁ କ'ଣ କେବଳ ମୋ କଥା କହୁଛି, ତୋ କଥା ମୋତେ କିଛି କହ ନା, ତୋ ମିଷ୍ଟର କେମିତି?
3: ଏ ଶିଖା, କ'ଣ ଭାବୁଛୁ? ନା, ଡାଡିଙ୍କ ଦେହ ଭଲ ନାହିଁ ତ, ସେ ମୋତେ ଖୋଜୁଥିବେ, ପରେ ଆସିବି, ଆସିଲେ ତ ମିଷ୍ଟରଙ୍କ ସହିତ କଥାବାର୍ତ୍ତା ହେବି।

0: ଆଉ ସଞ୍ଜୟ ବାବୁ କଣ କରୁଛନ୍ତି ବର୍ତ୍ତମାନ?
1: କରିବି ଆଉ କଣ, ଅଧମ ଉଦାହରଣ ପନ୍ଥା
0: ମାନେ
1: ଓକିଲାତି।
0: ଆଉ ପ୍ରଫେସନ କେମିତି ଚାଲିଛି?
1: ବୁଝିଲେ ଶିକ୍ଷା ଦେବୀ, କଲେଜରେ ପଢୁଥିବା ବେଳେ ଆପଣଙ୍କ ପୁରୁଷ ବନ୍ଧୁ ବୋଲି ମୁଁ ଜଣେ ନା କଣ କହୁଛନ୍ତି, କିନ୍ତୁ ସବୁଠୁ ଦୁଃଖର କଥା ଆପଣଙ୍କ ବାହାଘର ହେଲା, ଆଇଏଏସ୍ ବର ପାଇଲେ, ଅଥଚ ଏ ଅଧମ କିଛି ଜାଣିପାରିଲା।
0: ହଉ ହେଲା, ଏବେ ଆସିଛନ୍ତି ଯେତେବେଳେ ମୁହଁ ମିଠା କରିଦିଅନ୍ତୁ ନା।
1: ବୁଝିଲେ ଶିକ୍ଷା ଦେବୀ, ଯେତେ ଖାଇଲେ ବି ଏ ଖାଇବା ଜିନିଷ ଗୁଡ଼ା ତ ଦେଖିଲେ ମୁଁ ମୋଟେ ଲୋଭ ସମ୍ଭାଳି ପାରେନି। ତା ଛଡ଼ା ଏଇଭଳି ଖାଦ୍ୟ ମିଳିବା ତ ସହଜ ନୁହେଁ ନା।
0: ଯା ହଉ ସଞ୍ଜୟ ବାବୁ, ଆପଣଙ୍କ ମୋଟେ ପରିବର୍ତ୍ତନ ହେଇନି, ଆପଣ ସେଇ କଲେଜର ଦୁର୍ଦ୍ଦାନ୍ତ ହିରୋ ଛାତ୍ର ନେତା ଠିକ ସେଇଭଳି ଅଛନ୍ତି।
1: ବୁଝିଲେ ଶିକ୍ଷା ଦେବୀ, ଆପଣ ହେଉଛନ୍ତି ଆଇଏଏସ୍ଙ୍କ ଗୃହିଣୀ, ତୁଳି ତଳପରେ ଶୋଇ ସ୍ୱପ୍ନ ଦେଖୁଛନ୍ତି, ଆଉ ଆମେ ହେଲୁ ସାଧାରଣ ମଣିଷ, ବଞ୍ଚିବା ପାଇଁ ସଂଘର୍ଷ କରିବା ଆମର ଧର୍ମ, ଆମେ ଏମିତି ରହିବାକୁ ବାଧ୍ୟ।
0: ଆଉ ସଞ୍ଜୟ ବାବୁ ବିବାହ କଲେଣି?

0: ଆପଣଙ୍କ ମିସେସ୍ କୋଉଠି?
1: ଗାଁରେ ରହୁଛି, ଆଉ ପ୍ରତି ଶନିବାର ମୁଁ ଯିବା ଆସିବା କରୁଛି।
0: ଦେଖନ୍ତୁ ସଞ୍ଜୟ ବାବୁ, ଆଜି ବା ଶନିବାର, ଆପଣଙ୍କ ଘରକୁ ଯିବେନି, ଆପଣଙ୍କ ସ୍ତ୍ରୀ ଚାହିଁ ବସିଥିବେ।
1: ଆପଣଙ୍କୁ ଅନେକ ଦିନ ପରେ ଦେଖିଲି, ସେଥିପାଇଁ ଆଜି ଆଉ ଯିବିନି ବୋଲି ଭାବିଲି। ଗୋଟାଏ ବଢ଼ିଆ ପିକ୍ଚର ପଡ଼ିଛି, ଚାଲନ୍ତୁ ନା ଦେଖି ଆସିବା।
0: ନା, ମୋର ଇଚ୍ଛା ନାହିଁ।
1: କିନ୍ତୁ ଶିଖା ଦେବୀ, କିଛି ମନେ କରିବେନି, ଆପଣଙ୍କ ମୁହଁ ଦେଖି ମନେ ହେଉଛି ଆପଣ ସୁଖୀ ନୁହନ୍ତି।
0: ଜ୍ୟୋତିଷ ଭଳି ଆପଣ କଥା କହୁଛନ୍ତି, ଆପଣ କେମିତି ଜାଣିଲେ ମୁଁ ସୁଖୀ ନୁହେଁ ବୋଲି?
1: ନା ମାନେ ମାନେ କଥା କ'ଣ କି, ଆପଣ କେତେ ହାସ୍ୟମୟୀ ଲାସ୍ୟମୟୀ, କେତେ ସ୍ମାର୍ଟ, କିନ୍ତୁ ଆପଣଙ୍କୁ ଦେଖିଲେ ଜଣାପଡ଼ୁଛି ଯେମିତି ଗୋଟାଏ କିଛି ଆପଣଙ୍କ ମନରେ ଅବଶ୍ୱାସ ରହିଯାଇଛି।
0: ଆରେ ନା ନା ସଞ୍ଜୟ ବାବୁ, ମୁଁ ବହୁତ ସୁଖୀ। ମୋ ଶାଶୁ ମୋ ସ୍ୱାମୀ ମୋତେ ମୁହୂର୍ତ୍ତେ ପାଇଁ ବି ଛାଡ଼ିବାକୁ ନାରାଜ। ଏଇ ଆସୁ ଆସୁ ପରା ଦୁଇଥର ଫୋନ୍ କରିସାରିଲେଣି, ମୁଁ କାଲି ଚାଲି ଯାଉଛି।
1: ଏ କାଲି ଚାଲିଯିବେ? ଆମର ଭୋଜିଟା?
0: ଭୋଜି ନିଶ୍ଚୟ ମିଳିବ, ଆରଥରକୁ ଆସିଲେ ଆମେ ଦୁହେଁ ମିଶି ଆପଣଙ୍କୁ ଆପ୍ୟାୟତ କରିବୁ, ହେଲା ତ? ଆରେ ହଁ ସଞ୍ଜୟ ବାବୁ, ମୋର ଅନେକ କାମ ଅଛି।
1: ହଁ ହଁ ବୁଝିପାରୁଛି ଯେ, ହେଲେ କଥା କ'ଣ କି, ଆପଣ ଆଉ କେତେ ଦିନ ଏ ସହରରେ ରହିଥିଲେ ସହରଟା ଆହୁରି ପ୍ରାଣବନ୍ତ ହୋଇଯାଆନ୍ତା। ହଉ ମୁଁ ଉଠୁଛି ତାହେଲେ, ଆଉ ଥରେ ଆସିଲେ କିନ୍ତୁ ନିଶ୍ଚୟ ଖବର ଦେବେ।
2: ଅପା, ତୁ ତ ଏଠି ଏତେ ଦିନ ରହିଲୁଣି, କାଇଁ ଦୁଷ୍ମନ୍ତ ଭାଇ ତ କେବେ ତୋ ପାଖକୁ ଚିଠି ଲେଖୁନାହାନ୍ତି କି ଟେଲିଫୋନ୍ କରୁନାହାନ୍ତି? କିନ୍ତୁ ମୃଣାଳ, ତୁ ତ ଦେଖୁଛୁ ସବୁଦିନେ ଥରେ ଲେଖାଏଁ ଟେଲିଫୋନ୍ ନ କରି ସେ ରହିପାରୁନାହାନ୍ତି। ଆଜି ସକାଳେ ଟେଲିଫୋନ୍ରେ ତାଙ୍କୁ କହିଦେଲି ତମେ ଶୀଘ୍ର ଆସ। ହଁ, ତୋ ଆସିବା କଥା ବି କହିଦେଇଛି।
0: ତୋ ଭାଇଙ୍କର ସବୁବେଳେ ଟୁର୍ ପଡ଼ୁଛି, ହେଡ଼କ୍ୱାର୍ଟର୍ରେ ଆଦୌ ରହୁନାହାନ୍ତି, ଗାଁରେ ଶାଶୁ ଏକୁଟିଆ, ତାଙ୍କୁ ଛାଡ଼ିଯିବି କେମିତି କହିଲୁ? ଆଶ୍ଚର୍ଯ୍ୟ, ତତେ କେମିତି ଯେ ଦୁଷ୍ମନ୍ତ ଭାଇ ଛାଡ଼ି ରହିପାରୁଛନ୍ତି, ମୃଣାଳ କିନ୍ତୁ ରହିପାରିବେନି। କହିବେ ନହେଲେ ନାହିଁ ସେ ଚାକିରି, କିନ୍ତୁ ଚିତ୍ରା ତମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ମୁଁ ରହିପାରିବିନି। ସତେ ଲୋ ବାପା, ଏତେ ଭଲ କିଏ କାହାକୁ ପାଆନ୍ତି ମୁଁ ବିଶ୍ୱାସ କରିପାରୁନି। ତ ଦୁଷ୍ମନ୍ତ ଭାଇ ବି ଠିକ ସେମିତି, ଏଇ ତ ଆଠ ଦିନ ତଳେ ଆସିଥିଲେ, ପ୍ରତିଦିନ ଗାଁକୁ ଚିଠି ଲେଖିବେ, କହିବେ ତମେ ଚିଠି ଲେଖିଲେ ତମକୁ ଦେଖିଲା ଭଳି ମନେ ହେଉଛି।
2: ସତେ ନା କ'ଣ? ତାହେଲେ ଆମେ ଦୁଇ ଜଣ ଯାକ ଖୁବ୍ ଭାଗ୍ୟବତୀ ନା ଲୋ ବାପା?
3: ମା, ତୁ କ'ଣ ତୋ ଶାଶୁଘର ଗାଁକୁ ଯିବାକୁ ଚାହୁଁଛୁ? କେତେ ଦିନ ହେଲା ବା ଆସିଲୁ, ଏଇ ତ କାଲି ମୃଣାଳ ଆସିବେ, ଚିତ୍ରାକୁ ନେଇଯିବେ, ମୁଁ କେମିତି ରହିବି କହିଲୁ? ତୁ ଆଉ କେତେ ଦିନ ରହିଯା ମା।
0: ଡାଡି, ଗାଁରେ ଶାଶୁ ଏକା, ତାଙ୍କୁ ଏକୁଟିଆ ଛାଡ଼ି ଏଠି ରହିବା କ'ଣ ଉଚିତ ହେବ ଡାଡି?
2: ନା ଅପା, କାଲି ଛାଡ଼ି ପରଦିନ ମୃଣାଳ ଆସିବେ, ଆଉ ତୁ କହୁଛୁ କାଲି ଚାଲିଯିବୁ, ତା କେମିତି ହେବ?
3: ତୁ ଏମିତି ମଫସଲ ଗାଁ ସହିତ ନିଜକୁ ଆଡଜଷ୍ଟ କରିବୁ ଏ ବିଶ୍ୱାସ ମୋର ନଥିଲା ମା। ତୋ ସମ୍ପର୍କରେ ତୋ ଶାଶୁଙ୍କ ପ୍ରଶଂସା ଶୁଣିଲେ ମୋ ଛାତି ଗର୍ବରେ ଫୁଲି ଉଠୁଛି ମା। ଯା, ତତେ ବାଧା ଦେବାଟା ଉଚିତ ହେବନି।
4: ମା, ଏଣିକି ଆସିଲୁ, ଏଇଟା ନେ ପିନ୍ଧ।
0: ଏଇଟା ମୋର କ'ଣ ହେବ ବୋଉ, ବରଂ ଏହାରଟା ଦେବଜାନୀ ପିନ୍ଧନ୍ତୁ।
4: ନାଇଁ ମା, ଏଇଟା ଏ ବଂଶର ସ୍ମୃତି, ଯିଏ ଘରକୁ ବୋହ ହେଇ ଆସିବ ଏ ହାରଟା କେବଳ ସେ ହିଁ ପିନ୍ଧିବ, ତୁ ମନା କରନା ମା। ଆ, ତତେ ମୁଁ ପିନ୍ଧିଦେବି। ବା, ମାକୁ ଏଇଟା ବେଶ ମାନୁଛି।
0: ବୋଉ, ପିଲାଦିନ ମୋର ବୋଉ ନାହିଁ, କିନ୍ତୁ ଏବେ ଜାଣୁଛି ଆପଣଙ୍କ ସବୁ ସ୍ନେହ ମୋ ପାଇଁ ଯେମିତି ସଞ୍ଚିତ ହୋଇ ରହିଥିଲା।
4: ବୁଝିଲୁ ମା, ଏ ଦୁନିଆରେ ବଞ୍ଚିବା ପାଇଁ ମୁଁ ଅନେକ ସଂଘର୍ଷ କରିଛି, କଷ୍ଟ କରିଛି। ରାଧା ମାଧବଙ୍କୁ ଡାକୁଥିଲି ମୋତେ ମନ ଲାଖି ବୋହୁଟିଏ ଦିଅ, ତାଙ୍କର ଅପାର କରୁଣାରେ ମୁଁ ତତେ ପାଇଛି, ସେତିକି ମୋ ପାଇଁ ଯଥେଷ୍ଟ। ତୁ ସହରରେ ବଢ଼ିଛୁ, ପାଠ ପଢ଼ିଛୁ, ତୁ ବୋହୁ ପଡ଼ିବାକୁ ଗାଁରେ ସମସ୍ତେ ଧନ୍ୟ ଧନ୍ୟ କରୁଛନ୍ତି, ତୁ ବୁଝିପାରିବୁନି ମା ମୁଁ କେତେ ଯେ ଖୁସି। ହେଲେ ହେଲେ ସେ ଟୋକାଟା ମୋ ନାକ ନିଶ ତଳେ ପକେଇଦେଲା।
0: ଆପଣ ମିଛରେ ବ୍ୟସ୍ତ ହେଉଛନ୍ତି ବୋଉ, ନୂଆ କଲେକ୍ଟର ଦାୟିତ୍ୱ ନେଇଛନ୍ତି ତ, ନିଶ୍ଚୟ କାର୍ଯ୍ୟବ୍ୟସ୍ତ ଥିବେ।
4: କ'ଣ କହିଲୁ, କେବଳ ଚାକିରି ଛଡ଼ା ତାର କ'ଣ କିଛି କର୍ତ୍ତବ୍ୟ ନାହିଁ?

0: ମୁଁ ପ୍ରତି ତୁ ପ୍ରତି ତା ଚାକିରି ତା ପାଇଁ ଏତେ ବଡ଼ ଯେ ଚିଠି ଖଣ୍ଡେ ଲେଖିବ ନାହିଁ। ଏ କାମ କ'ଣ ଆମକୁ ସ୍ୱର୍ଗକୁ ନେବ? ଏଥର ଆସୁ, ଆସିଲେ ତା ସାଙ୍ଗେ ତତେ ନିଶ୍ଚୟ ପଠେଇଦେବି।
1: ନା ବୋଉ, ତମକୁ ଛାଡ଼ି ମୁଁ କୁଆଡ଼େ ଯିବିନି।
0: ସେ କି କଥା କହୁଛୁ ମା, ସ୍ୱାମୀର ସ୍ତ୍ରୀ ହେଉଛି ସହଧର୍ମିଣୀ, ମୁଁ ଆଉ କାହା କଥା ଶୁଣିବିନି। ଏଥର ମେଲଣକୁ ଆସୁ, ତାପରେ ଦେଖିବୁ ମୁଁ କ'ଣ କରିବି। ଆଉ ତ ଦୁଇ ଦିନ ରହିଲା।
1: ବୋଉ, ଭାଇ ଯେଉଁଠି କଲେକ୍ଟର ନାହାନ୍ତି, ବସନ୍ତ ଭାଇଙ୍କ ସେଇଠି ବଦଳି ହେଇଯାଇଛି।

0: ଏଥର ମେଲଣକୁ ଆସୁ, ତାପରେ ଦେଖିବୁ ମୁଁ କ'ଣ କରିବି। ଆଉ ତ ଦୁଇ ଦିନ ରହିଲା।
1: ବୋ, ଭାଇ ଯେଉଁଠି କଲେକ୍ଟର ନାହାନ୍ତି, ବସନ୍ତ ଭାଇଙ୍କ ସେଇଠି ବଦଳି ହେଇଯାଇଛି। ସେ ଗାଁକୁ ଆସିଛନ୍ତି। ଭାଇ କ'ଣ ଖବର ଦେଇଛନ୍ତି ତତେ କହିବାକୁ ସେ ଆସିଛନ୍ତି।
0: ସତେ? କାହିଁ, କୁଆଡ଼େ ଗଲା ବସନ୍ତ?
1: ସେ ଦାଣ୍ଡ ଘରେ ଠିଆ ହେଇଛନ୍ତି।
0: ଡାକ ଡାକ, ଭିତରକୁ ଡାକ।
2: ନମସ୍କାର ବଡ଼ମା।
0: ବୁଢ଼ାଟିଏ ହେଇଥା ବାପ, କେତେବେଳେ ଆସିଲୁ?
2: 2 ଘଣ୍ଟା ହେଲା। ଏ ସୁଟକେସ୍ଟା ନିଅ, ଦୁଷ୍ମନ୍ତ ପଠେଇଛି। କାଲି ତା କୋଠିକି ଯାଇଥିଲି, ପଚାରିଲି କିରେ ମେଲଣକୁ ଗାଁକୁ ଯିବୁନି, ସେ ମନା କଲା, କହିଲା ଛୁଟି ନାହିଁ, କ'ଣ ଭାରି ଜରୁରୀ କାମ ଅଛି।
0: ସେ ଏତେ ହେଲେ ଆସୁନି?
2: ନା।
0: ତୁ କେବେ ସେଠିକି ବଦଳ ହେଇଗଲୁ କି ବସନ୍ତ?
2: ମାସ ହେଲାଣି ବଡ଼ମା।
0: ତା ସାଙ୍ଗେ ତୋର ଦେଖା ହୁଏ?
2: ମଝିରେ ମଝିରେ ମୁଁ ତାର ବଙ୍ଗଳାକୁ ଯାଏ, ହେଲେ କ'ଣ ତାର ଦେଖା ମିଳେ? ସେ ପରା କୋରାପୁଟରେ କଲେକ୍ଟର, ଆମେ ସିନା ଗାଁ ଦାଣ୍ଡରେ ସାଥୀ ହୋଇ ବୁଲୁଥିଲୁ, ଏବେ ସେ ଆମ ବଡ଼ ହାକିମ। କାଲି ବାଧ୍ୟ ହୋଇ ଯାଇଥିଲି, ମୋତେ କହିଲା ରହ ଖାଇକି ଯିବୁ। କ'ଣ କହିବି ବଡ଼ମା, ଏତେ ଜିନିଷ ରନ୍ଧା ହୋଇଥିଲା ଯେ ମୋ ଆଖି ଖସି ହୋଇଗଲା, ସବୁ ଖାଲି ପର ଖାଇ ଯାଉଛନ୍ତି।
0: ତା ଦେହ କେମିତି ଅଛି? ସେ ଭଲ ଅଛି ତ?
2: ଭଲ କଥା ଆଉ ପଚାରୁଛ, ଖୁବ ଭଲରେ ଅଛି ସେ।
0: ମାନେ
2: ବଡ଼ମା, ଦୁଷ୍ମନ୍ତ ଯାହା ବାହାଘରକୁ ଆସିଥିଲା, ତାପରଠୁ ତ ସେ ତ ଆଉ ଗାଁକୁ ଆସିନି।
0: ନ ଆସିଲେ କ'ଣ ହେଲା?
2: କଥା କ'ଣ କି, ମୁଁ କ'ଣ ତାକୁ ଜାଣିନି, ପିଲାଦିନୁ ଆମେ ଦୁହେଁ କେତେ ସାଙ୍ଗ, ଏକାଠି ଖେଳିଛୁ ବୁଲିଛୁ, ହେଲେ କଥା କ'ଣ କି ବଡ଼ମା, ଲକ୍ଷ୍ମୀଙ୍କ ମୁହଁରେ ତ ଆଉ ବାଡ଼ବତ ନାହିଁ। ଯାହା ଶୁଣିଛି।
0: କ'ଣ ଶୁଣିଛୁ କହୁନୁ, କ'ଣ ଶୁଣିଛୁ?
2: ବଡ଼ମା, ଦୁଷ୍ମନ୍ତ ତା ଅଫିସରେ ଗୋଟେ ଝିଅକୁ ଷ୍ଟେନୋ ରଖିଛି। ଅଫିସରେ, କୋଠିରେ, ଟୁର୍ରେ ଗଲେ ସବୁବେଳେ ସେ ତା ସାଙ୍ଗରେ ଥାଏ।
0: କ'ଣ କହିଲୁ ତୁ, ମୋରି ଘରେ ବସି ମୋ ପୁଅ ନାଁରେ ଅପପ୍ରଚାର କରୁଛୁ, ତୋର ଏଡ଼େ ସାତ ହେଲା କେମିତି?
2: ବଡ଼ମା, ତମେ ମିଛରେ ମୋ ଉପରେ ରାଗୁଛ, ଏକଥା କ'ଣ ମୁଁ କହୁଛି? ସେଠି ଲୋକମାନେ ଆହୁରି ଅନେକ କଥା କହୁଛନ୍ତି, ମୋ ଦେହ ସଇଲାନି ବୋଲି କହୁଛି, ଯେତେ ହେଲେ ସେ ମୋର ସାଙ୍ଗ। ଏ ଜିନିଷ ଏଠି ରହିଲା ବଡ଼ମା, ମୁଁ ଯାଉଛି।
0: ସେଟା କ'ଣ ହୁଏ, ମୋ ଶତ୍ରୁ ଜିନିଷ ପଠେଇଛି, ଦରକାର ନାହିଁ, କିଛି ମୋର ଦରକାର ନାହିଁ। ଆଲୋମା ଶିଖା ଶିଖା।
1: ବୋ, ନୂଆ ବୋ ଭାଇଙ୍କ ଫଟୋ ପାଖରେ ବସି କାନ୍ଦୁଛନ୍ତି।
0: କ'ଣ ହେଲା, ସେ କାନ୍ଦୁଛି?
1: ହଁ, ତୁ ଚାଲିଲୁ ବୋ, ସେ ଘରକୁ ଚାଲ।
0: ମା, ତୁ କାନ୍ଦୁଛୁ, ଏ ଛୋଟ ଲୋକ ଗୁଡ଼ାଙ୍କ କଥାରେ କାନ ଦେଲେ ଘର ଭାଙ୍ଗିଯିବ, ତୁ ଜାଣିନୁ ମା, ସେମାନେ ଆମକୁ ଈର୍ଷା କରୁଛନ୍ତି, ଆଜି ମୋ ପୁଅ ବଡ଼ ଲୋକ ହେଇଛି ବୋଲି ଏମାନେ ମୋ ଘରେ ପାଦ ପକାଉଛନ୍ତି। ତୁ ଶ୍ୱଶୁର ଯୋଉଦିନ ମରିଗଲେ କାହିଁ କେହି ତ ସେଦିନ ଆସି ଭଲ ମନ୍ଦ ପଚାରି ନଥିଲେ।
1: ମୁଁ ଆମ ଘରକୁ ଚାଲିଯିବି ବୋ, ମୁଁ ଚାଲିଗଲେ ହୁଏତ ସେ ଏ ଗାଁକୁ ଆସିବେ, ଯେଉଁଥିରେ ତାଙ୍କର ସୁଖ ସେ କଥା କରନ୍ତୁ ବୋ।
0: ଆଲୋ ମା, ତୁ ମୋତେ ଏକୁଟି ଛାଡ଼ି ଚାଲିଯିବୁ, ମୁଁ କ'ଣ ତୋର କେହି ନୁହେଁ, ଏଇ ରାଧା ମାଧବଙ୍କ ନାଁରେ ଶପଥ କରି କହୁଛି, ତତେ କେବେ ବି ମୋ ଝିଅ ଛଡ଼ା ଅନ୍ୟ ଆଖି ଦେଖିନି, ସତ କହୁଛି। ତୁ ଚାଲିଗଲେ ମୁଁ ତତେ ଝୁରି ଦେଇ ମରିଯିବି। ମୁଁ ତ ବୁଝିପାରୁନି କାହିଁ, ଦିନେ ତ ତୁ ତାକୁ ତତେ ସେ ଚିଠି ଲେଖିବାର ଦେଖିଲିନି, ତୁ ମୋତେ କିଛି ଲୁଚାଲିଲୁ ମା, ସବୁ କଥା ଖୋଲି କହ।
1: ବୋଉ କଲେଜରେ ପଢୁଥିବା ବେଳେ ମୁଁ ତାକୁ ଅପମାନିତ କରିଥିଲି, ଆଉ ତାର ପ୍ରତିଶୋଧ ନେବା ପାଇଁ ସେ ମୋତେ ବିବାହ କଲେ। ଚଉଠି ରାତିରେ ଯେତେବେଳେ ଜାଣିଲି ଯେ ଅତୀତର ଦୁର୍ଘଟଣାର ନାୟକ ଦୁଷ୍ମନ୍ତ ମୋର ସ୍ୱାମୀ, ଅସହ୍ୟ କ୍ରୋଧରେ ମୁଁ ଫାଟି ପଡ଼ିଲି, ଆଉ ବାସର ଘରୁ ତାଙ୍କୁ ବାହାର କରିଦେଲି। ତାପରେ ଉଭୟ ଉଭୟଙ୍କୁ ଏଡ଼େଇ ଚାଲିଲି, ମନେ ମନେ ଠିକ କଲି ଆମ ଘରକୁ ଚାଲିଯିବି, ଏକଥା ବାପାଙ୍କୁ କହିପାରିଲିନି, ବାପାଙ୍କ ସହିତ ଚାଲିଯିବାକୁ ଚାହିଁଥିଲି, ହେଲେ ମୋ ସାନ ଭଉଣୀ ଚିତ୍ରା

0: ମତେ ଅସହ୍ୟ ଲାଗିଲା। ବୋଉ ତାଙ୍କର କିଛି ଦୋଷ ନାହିଁ, ବୋଉ ସବୁ ଦୋଷ ମୋର। ମୁଁ ତାଙ୍କୁ ଅପମାନିତ କରିଛି। ଆମ ଘରକୁ ଯାଇ ଦେଖିଲି ଚିତ୍ରା ଆଉ ମୋର ଅନ୍ୟ ବାନ୍ଧବୀମାନେ ସମସ୍ତେ ସୁଖୀ, କେବଳ ମୋ ଛଡ଼ା। ସେଇଥିପାଇଁ ସେଠୁ ବି ଚାଲି ଆସିଲି ବୋଉ।
1: ତୁ ଏ କଥା ଆଜି ଯାଏ ମତେ କାହିଁକି କହିନୁ ମା? ମୁଁ କଣ ତୋର କେହି ନୁହେଁ?
0: ସେ କଥା କୁହନି ବୋଉ, ପିଲାଦିନଠୁ ମା ସିନା କଣ ମୁଁ ଜାଣେ ନା, ସବୁ ମୁଁ ତୁମଠୁ ପାଇଛି। ତୁମରି ସଂସ୍ପର୍ଶରେ ଆସି ମୋ ହୃଦୟଙ୍ଗମ କଲି ଯେ ବିବାହିତ ଜୀବନରେ ସ୍ୱାମୀ ହିଁ ସବୁକିଛି। ଆଉ ସେଇଥିପାଇଁ ତାକୁ ମୁଁ ପ୍ରତୀକ୍ଷା କଲି। ଅନୁତାପର ଲୁହ ଢାଳି ତାଙ୍କୁ କ୍ଷମା ମାଗିବି। ବୋଉ ମୁଁ ଭଲ ଭାବରେ ଜାଣେ ତାଙ୍କର ମୋଠି କିଛି ଆକର୍ଷଣ ନାହିଁ। ମୁଁ ଏ ଘର ଛାଡ଼ି ଚାଲିଯିବି ବୋଉ।
1: ତୁ ଆଜି ମତେ ଏତେ ବଡ କଥା କହିପାରିଲୁ, ମତେ ତୁ ଛାଡ଼ି ଚାଲିଯିବୁ।
0: ଯାହାକୁ ତ ଜନ୍ମ ଦେଇଥିଲି ସେ ତ ମୋର ହେଲାନି, ତୁ ତ ମୋର ଝିଅ, ତୁ ତ କାହିଁକି ବୁଝିବୁ। ଯା, ସମସ୍ତେ ଚାଲି ଯା। ମୋତେ କ୍ଷମା କର ବୋଉ, ମୁଁ ତୁମକୁ ଛାଡି କୁଆଡେ ଯିବି? ଏଇଠି ତୁମ ପାଖରେ ସବୁଦିନ ରହିବି ବୋଉ।
1: ମା, ତୁ ଜମା ବ୍ୟସ୍ତ ହୁଅନା, ସବୁ ଠିକ ହେଇଯିବ।

ଶୁଣିଲେ ନାଟକ ପରାଜିତା ନାୟିକା। ରଚନା କରିଥିଲେ ସୁକାମିନୀ ନନ୍ଦ, ପ୍ରଯୋଜନା କରିଥିଲେ କୁଞ୍ଜବିହାରୀ ନନ୍ଦ, ସହଯୋଗିତା କରିଥିଲେ ଅଶୋକ ମିଶ୍ର, ସୁହାସ ମହାନ୍ତି, ବିନୋଦ ଦାସ ଏବଂ ତୁଫାନ ନାହକ। ଆକାଶବାଣୀ ଜୟପୁର, ସମୟ ମଧ୍ୟାହ୍ନ 12:05। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ହ୍ୟାପି ନ୍ୟୁ ଇୟର ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ପରିଚାଳନା ବିଶାଲ ଶେଖର।

0: ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:30। ପ୍ରଚାର କରୁଛୁ ସୋରା ଭାଷାର କାର୍ଯ୍ୟକ୍ରମ ତାରଭା। ଉପସ୍ଥାପନା କରିଛନ୍ତି ଗାଗାରିନ୍ ସାବର ଏବଂ ପୂର୍ଣ୍ଣ ସବର।

0: ରାଜମନ୍ତ୍ର ଦେଇଥିଲେ
1: ଆଉ
0: ହେଲେ ପୂର୍ବାହ୍ନ ଯୋଜନା ମିଶ୍ର ଆମେ ଜାଣିଲେ ଅଡେ ଅଡେ
1: ଯୋଜନା ଯାବରେ ବନ ତାତେ ଆନି ଜି ମନ୍ତ୍ର ନେଇକର କେନେ ହିନ୍ଦୁ ପୁରମ ବାତ ଦେଇଛି ଜେନ ଆସ ନାଇ ସେ ଅବ ନିର ସେ ନାଇ ସେ ଜେନ ଭାଇ ଗୁରୁ ନମାର ଆମେ ଗୁରୁ ମାର ନାମ ଗା ସୁଜିତେ କେନାତେ ଆସୁଡାରେ କେନାତେ କେନେ ତିଡ ଦିଆଲେ ନା ସୁତାଏ ଉପରେ ଲେ ନା ସୁତାଏ ଏତିଆ ଗାମ ପରେ ଜେନ ସତି
0: କାନ୍ତ ଆମ ନା ଭାଇ ସୋନମ ଗାମ ଲେ ଆଉ ମାପୁର ଗାମ ଲେ ବା ଆଇନ ତମ ରାନା ନା ସୁ ଜରଙ୍ଗା ନାମ ଡ୍ରେଗ ବଙ୍ଗତେ ବଙ୍ଗସାତେ ଗନା ଜେ ରେ ମତେ ମାସେ ମାସେ ସେନ୍ତମ ଉଙ୍ଗ ହେଲେ ନମି ଆଇନତେ ଆମର ଆଜି ସମୟ ଏତିନ୍ତି ସମୟ ପଶେଇ ଯେ ଗୁରୁ ଗିଲେ ଧର ଆମ କେତେ ତୁମ ରକମ ଠିକତେ
1: ଠିକତାଏ
0: ଆସୁର ତୁମ ରକମ ଠିକତେ
1: ଠିକତାଏ
0: ହଁ ଏନେଲେ ନମି ବୁଝନ୍ତି ଯେ ମାଇ ସେନ୍ତେ ଆନ ଗାଲ ଦେଖୁନେ ନେ କେତେ ଆମ ସିଏ ବ୍ରାଗେ କି ଗଇତେ ପୋ ପାଞ୍ଚ ବାର ଗଇତେ ହଁ
1: ପାଙ୍କୁଲୁ ମାନେ
0: ରୁଙ୍କୁଲେ ହଁ
1: ରୁଙ୍କୁ ନା କୁଣ୍ଡୁଆ ନା କୁଣ୍ଡୁ ସେରି ରୁଙ୍କୁଲୁ ଏନେ କିତୁ ମୁଙ୍ଗୁ ଦେଇତେ
0: ହଁ
1: ହେଲେ କିତୁ ମାନେ ଚିନ୍ତା ବଡେ ପ୍ରସନ୍ନ ଅନ୍ତିତି ତାତେ ମାତା ଗାଲ ମଙ୍ଗଳବାର ଶନିବାର
0: ମଙ୍ଗଳବାର ହେଲେ ଖାନି ଆମ ଡାନ୍ସ ଲୋଡେ ଗାଗାଲି ଗୀତଡେ ଆର୍ ଗାଗାଲି ମୁଗୀତଡେ
1: ଖାନି ରୋଗମ ନାଗାନ ନାଗିଟ
0: ମେଡିକାଲ
1: ମେଡିକାଲ ପାଖରେ କେନାତିଞ୍ଜି ଦିଟା କାମ
0: ହଁ
1: ଆଜ୍ଞା ଡିଏମ୍ ପାଖରେ କାମ ଦିଏ ଡିଙ୍ଗ ସାଙ୍ଗେ ଆଇତା ଡିଏମ୍ କାମ ଅନୁପ୍ରମି ଆଜି ଉପର ବିଟେଞ୍ଜି ହଁ ଆଇ ସାଜିବା ବହୁତ ଆର କମ ମଲ ହେଇଛି ଏଠି ସିନା ଜିନ ଓକେ କେନା ବାର ଆଲୁ ତ ନା ସେଲ ଦିନ ଦିଟା ଲେ ବୁଆ ତିଲି ଜେନ୍ଦେ ନା ଲୁମାଇ କାମ
0: ହଁ ତ ଆମ ନା ଭାଇ ମାପୁରା ଗାମ ଲେ ମନ୍ଦା ଯା ସେବା ଫ୍ରି ଗାନ ଆମ ରେକମେଣ୍ଡ ତିତେ ଗାଲ ବେନ୍ଦେ ମାସେ ମାସେ ହେନ୍ତ ହେଲେ ଉବା ଅନମ ଜି ଯଙ୍ଗନା ଆସଲେ ଯେ ବାରମ ବେର୍ତି ଜଳି ଯା
1: ଯେନ୍ତି ଜୀବନର ଯା ଆମର ତ କେନ୍ ଡାକ୍ତର ପାଇଁ ଦେଖୁ କି ଆମର ତ ଲାଗି ପକ
0: କେନେ ମଲେ ଅନ ଗାମ ଦେ ସ୍ତଙ୍ଗେର ଜି ମଲେ
1: ମଲେ ହଁ ଅକରେ ୟାଇ ଜି ଉଜି ଜିରେ ଯା ସୁଡା ନା ତରି ଗାସ କି ଦେ ୟାଇ ଜି
0: ନମେ ବାରନ କେନେ ଆସଲନ ଆସଲନ ଅଙ୍ଗେରନ ଆର ଆରେ ଗମର କତ କତ ଡକ ଡକ ଦେ
1: ଦେତ କତ ତା ତା ମଗା ମଗା ତି ଆଇ
0: ଆଚ୍ଛା ଆଚ୍ଛା
1: ଏତିନ ତ ନମି ଗୋଟେ ତାମତ ରେଗା ନତି ତାମତ ଦେଜିଙ୍ଗ ଦିନା ବଂଶ ଦୁତି ଗୋ ହଁ ଦେଜିଙ୍ଗ ତାୟମ ଏ କନାନେ ଡାଙ୍ଗରି ବସ୍ତ କାମ ରେ ପାପ ହଉ
0: ହଉ ଏ ଜଗଲା ଆସ ସେ ଜେ ମକେ ତ ବେର ବେର ନାଇ ବା ନମି ଆମି ପର ସେ ନୁ ନେ ତେନ ଦେ ଅଙ୍ଗର ଟେ ଅଙ୍ଗର ପସେ ଆ ଟେଲ ବେ ଆସଲ ଡା ସର ପସେ ଟେଲ ଲୋକେ ଆନା ତା ପର ରେଗମ ରଖନା
1: ଓ ଜାକେ ଦିଲ ଦେତି
0: ଦେତି ହଁ
1: ତି ସିରୁମାନ ସିରୁମ ଲୋମ ବୋ ମିନ ବାଗମି ପଛଟ କୁଲାନୁ ରୁଡବାଗ ଦେତି ଜି
0: ହଉ
1: ଅକେନ ଆଉତେ ବନ୍ଦା ଡୁକ୍ରିମ ବେଗଡ ବେଗଡଲେ ତାତେ ଏଞ୍ଜିନା
0: ହଁ କେତେ ତିତେ ନମି ଆବେ ଆସଲ ପୁ ଯଦି ପାଙ୍ଗୁ ରଙ୍ଗଲ ଗଲୁ ତ ନା ଡେଲେଣ୍ଡେ ଆସଲ ମେରୁ ନଙ୍ଗରା ମେଲ କତେ ଆରେକ ମର କହିତ ଦେଜା କନାସର ଗୁରୁ ନବା ଜଙ୍ଗମ ଟେମ୍ପୋ
1: ଜାଡ ତାତି ତିନ୍ଦ କନ୍ନମି ସତ୍ତା ଆସଲ ସଜନାନି ଇନକ୍ରୁ କୁ ଡେଲେ
0: ହଁ
1: ତୋ ଆ ଡୁକ୍ରି ଆଉତେ ବଙ୍ଗାମତେ ସତ୍ତା କନାନି ଇନସଲ କୁ କୁ ଦତ ବଡି ଥେଗା କି ହଁ ବଗାରି ନି ଗଲମ ନା ଦେ ନେ ଜା ଇକଲ ଦେରମ କିନ୍ତୁ ଅଙ୍ଗେର ପ୍ରିୟ ସନାଇ ସାଇ ଆପେଲେ ମନିଏ ନେ ଯା
0: ହଁ କେତେ ବେରେ ପତ ହଁ
1: କେତେ ପରି କିତୁ ନ ଆଉ ଦେଖତ ମତ ପରି ଲେ ମଗା ହଁ
0: ହଁ
1: ତ୍ୟାନି ଜିପ ଜିପ ଲେ ଦେ ଦେ ଜିଙ୍ଗ ତା ଆଙ୍ଗାଇ ପୋଙ୍ଗ ଦେ ଜିଙ୍ଗ ବସେ ଦି ଦିଉ ନା ନେ ବିସି ଦୁଆ ବରା ନେ ଜା ହଁ
0: ହଁ ଦେ ଆଙ୍ଗାଇ ଟେଲେ ନେ ଖରାପ ବେ ନା ଆମଙ୍ଗ ଆଙ୍ଗ ମଙ୍ଗ ମାନ ଆଇ ଲାଇବେ
1: ଆପେ ନା ତ ସନାଇ ସାଇ
0: ଇତେ କାଲେ ବେ ନେ ନମେ ଆବେ ଆସଲ ବଇ ପାଙ୍ଗୁରୁ ଡେଲେ ଦେ ଜେ ନାଙ୍ଗାଇ ଡେଲେ ନେ ଆନି କନା ବାର ଦେ ସେକେ ଦେତେ
1: ଜେ କନା ପାଙ୍ଗୁରୁ ନେ ଇରେ ନା ବା
0: ସରକାର ଆସଲ ଆମେ ଯେ ସ୍ନେହ ଜାଣିପଡ଼ି ଯା
1: ଯେ ସରକାର ଆମର ଆଜି ମନ ଆସିଯିବେ ମନ ଆସିଛି ନା ଆଜି ବିଶ୍ୱ କାମ ତିଜି ନା ତା ସେ

0: କେତୋଟି ଗଜଲ ଆକାଶବାଣୀ ଜୟପୁର ସମୟ ଦିନ 9:15 ଆସନ୍ତୁ ଶୁଣିବା ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଶୁଣିବା ସଜନା ଶାଗ ବିଷୟରେ। ସଜନା ଗଛକୁ ଗାଁରେ ଅନେକ ମୁଣ୍ଡି ଗଛ ବୋଲି କହନ୍ତି। ଏହାର ପତ୍ର ଫୁଲ ଓ ଛୁଇଁ ସବୁ ଖାଦ୍ୟ ଭାବେ ବ୍ୟବହାର ହୁଏ। ସଜନା ଶାଗରେ ଅନେକ ପୋଷକ ତତ୍ତ୍ୱ ଥାଏ। ଏଥିରେ ଭିଟାମିନ୍, ଲୌହ, କ୍ୟାଲସିୟମ୍ ଓ ପ୍ରୋଟିନ୍ ରହିଥାଏ। ତେଣୁ ଏହାକୁ ଖାଇଲେ ଶରୀର ସୁସ୍ଥ ରହେ। ସଜନା ଶାଗ ଚାଷ କରିବା ବହୁତ ସହଜ। ଏହି ଗଛ ଗରମ ଓ ମଧ୍ୟମ ଜଳବାୟୁରେ ଭଲ ବଢ଼େ। ହାଲୁକା ଦୋଆଶ ମାଟି ସଜନା ଚାଷ ପାଇଁ ଭଲ ହୁଏ। ପ୍ରଥମେ ଜମିକୁ ଭଲ ଭାବେ ଚଷି କରି ଘାସ ଓ ଅବାଞ୍ଛିତ ଗଛକୁ ସଫା କରିବା ଦରକାର। ପରେ ଗୋବର ସାର ମିଶାଇ ଜମିକୁ ପ୍ରସ୍ତୁତ କରାଯାଏ। ସଜନା ଚାଷ ବିହନ ଓ ଡାଳ ଦୁଇ ପ୍ରକାରରେ କରାଯାଏ। ଭଲ ଗୁଣବତ୍ତାର ବିହନ ବାଛି ଜମିରେ ପୋତିବା ଉଚିତ। ବିହନ ପୋତିବା ପରେ ହାଲୁକା ପାଣି ଦେବା ଦରକାର। କିଛି ଦିନ ପରେ ଚାରା ଗଜିଯାଏ। ଗଛ ବଢ଼ିବା ସମୟରେ ନିୟମିତ ନିରା ଓ ଗୋଡ଼ା କାମ କରିବା ଉଚିତ। ସଜନା ଗଛରେ ଅଧିକ ପାଣି ଦରକାର ହୁଏନି, କିନ୍ତୁ ଖରାଦିନରେ ସମୟ ସମୟରେ ପାଣି ଦେଲେ ଭଲ ଫଳ ମିଳେ। ଜୈବିକ ସାର ବ୍ୟବହାର କଲେ ଗଛ ସୁସ୍ଥ ରହେ ଓ ଶାଗ ଭଲ ହୁଏ। ଗଛରେ ପୋକ ଲାଗିଲେ ନିମ ତେଲ କିମ୍ବା ଜୈବିକ ଔଷଧ ବ୍ୟବହାର କରିବା ଉଚିତ। ସଜନା ଶାଗ ଖୁବ୍ ଶୀଘ୍ର ବଢ଼େ। ଗଛର ପତ୍ରକୁ କାଟି ଶାଗ ଭାବେ ବିକ୍ରି କରାଯାଏ। ବଜାରରେ ସଜନା ଶାଗର ଭଲ ଦର ମିଳେ। ଏହି ଚାଷ କରି ଚାଷୀ ଭଲ ଲାଭ ପାଇପାରନ୍ତି। ଏହାସହ ଘରେ ଖାଇବା ପାଇଁ ମଧ୍ୟ ପୌଷ୍ଟିକ ଶାଗ ମିଳେ। ସଜନା ଗଛ ପରିବେଶ ପାଇଁ ମଧ୍ୟ ଉପକାରୀ। ଏହା ଛାୟା ଦିଏ ଓ ପରିବେଶକୁ ସବୁଜ ରଖେ। ତେଣୁ ପ୍ରତ୍ୟେକ ଘର ଓ କ୍ଷେତ ପାଖରେ ସଜନା ଗଛ ଲଗାଇବା ଉଚିତ। ସଜନା ଶାଗକୁ ଘରେ ଭଜା, ଡାଲି, ଝୋଳ ଓ ବଡ଼ା ଭାବରେ ଖିଆଯାଏ। ଏହାର ଫୁଲ ଓ ଛୁଇଁ ମଧ୍ୟ ଖୁବ୍ ସ୍ୱାଦିଷ୍ଟ ହୁଏ। ଗ୍ରାମ ଅଞ୍ଚଳରେ ଅନେକ ପରିବାର ସଜନା ଗଛକୁ ନିଜ ଦୈନନ୍ଦିନ ଖାଦ୍ୟର ଅଂଶ କରିଛନ୍ତି। ଆଜିକାଲି ଜୈବିକ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ସଜନା ଶାଗକୁ ରାସାୟନିକ ସାର ଛାଡ଼ି ଜୈବିକ ପଦ୍ଧତିରେ ଚାଷ କରିହେବ। ଏହାର ଚାହିଦା ବଜାରରେ ବହୁତ ବଢ଼ୁଛି। ସହର ଅଞ୍ଚଳରେ ମଧ୍ୟ ସଜନା ଶାଗର ଭଲ ଦର ମିଳୁଛି। ସରକାର ମଧ୍ୟ ଚାଷୀମାନଙ୍କୁ ଉତ୍ସାହିତ କରୁଛନ୍ତି ଯେ ଅଧିକ ପୌଷ୍ଟିକ ଫସଲ ଚାଷ କରନ୍ତୁ। ସଜନା ଶାଗ ସେହିପରି ଗୋଟିଏ ପୌଷ୍ଟିକ ଫସଲ। ତେଣୁ ଆମେ ସମସ୍ତେ ସଜନା ଗଛ ଲଗାଇବା ଓ ଅନ୍ୟମାନଙ୍କୁ ମଧ୍ୟ ଏହି ଚାଷ କରିବାକୁ ପ୍ରେରଣା ଦେବା। ସଜନା ଶାଗକୁ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଭିଟାମିନ୍ ଏ ରହିଛି, ଯାହା ଆଖି ପାଇଁ ବହୁତ ଉପକାରୀ। ସଜନା ଗଛର ପତ୍ରକୁ ଶୁଖାଇ ଗୁଣ୍ଡ କରି ବ୍ୟବହାର କରାଯାଏ। ଏହି ଗୁଣ୍ଡକୁ ଡାଲିରେ ମଧ୍ୟ ବ୍ୟବହାର କରାଯାଏ। ଅନେକ ଲୋକ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଏହା ଖାଆନ୍ତି। କ୍ୟାଲସିୟମ୍ ଥିବାରୁ ହାଡ଼ ମଧ୍ୟ ମଜବୁତ ରୁହେ। ଗ୍ରାମ ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ଘରେ ସଜନା ଗଛ ଦେଖିବାକୁ ମିଳେ। ଏହା କେବଳ ଶାଗ ନୁହେଁ, ଏକ ଔଷଧୀୟ ଗଛ ମଧ୍ୟ ଅଟେ। ସଜନା ଗଛ ଲଗାଇବା ପରେ ଅଧିକ ଯତ୍ନ ଦରକାର ହୁଏନି। ଏହା କମ୍ ପାଣିରେ ମଧ୍ୟ ବଞ୍ଚିଥାଏ। ତେଣୁ ଖରା ଅଞ୍ଚଳରେ ମଧ୍ୟ ଏହା ଭଲ ଚାଷ ହୁଏ। ଚାଷୀମାନେ ଏହାକୁ ମିଶ୍ରିତ ଚାଷ ଭାବରେ ମଧ୍ୟ କରିପାରନ୍ତି। ଧାନ ଚାଷ, ଡାଲି ଚାଷ କିମ୍ବା ପନିପରିବା ଚାଷ ସହ ସଜନା ଗଛ ଲଗାଇଲେ ଅଧିକ ଲାଭ ମିଳେ। ସଜନା ଶାଗ ବିକ୍ରି କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଆୟ କରିଛନ୍ତି। ଏହାର ଚାହିଦା ଦିନକୁ ଦିନ ବଢ଼ୁଛି। ଆମ ଓଡ଼ିଶାରେ ସଜନା ଶାଗ ଖାଇବାର ପୁରୁଣା ପ୍ରଥା ରହିଛି। ବିଶେଷ କରି ଗ୍ରାମ ଅଞ୍ଚଳରେ ଲୋକମାନେ ସଜନା ଶାଗ ଭଜା, ସଜନା ଶାଗ ଡାଲି ଓ ସଜନା ଶାଗ ତରକାରୀ ମଧ୍ୟ କରି ଖାଆନ୍ତି। ଏହା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ବହୁତ ଉପକାରୀ ଅଟେ। ତେଣୁ ଆମେ ସମସ୍ତେ ଘର ପାଖରେ ଅତି କମ୍ରେ ଗୋଟିଏ ଗୋଟିଏ ସଜନା ଗଛ ଲଗାଇବା ଉଚିତ। ଏହା ଆମ ସ୍ୱାସ୍ଥ୍ୟ, ପରିବେଶ ଓ ଆର୍ଥିକ ଉନ୍ନତି ପାଇଁ ଭଲ ଅଟେ।
0: ପ୍ରଚାର କଲୁ ଚାଷବାସ କଥା। ବିଷୟ ଥିଲା ସଜନା ଶାଗ ଚାଷ ବିଷୟରେ। ଉପସ୍ଥାପନା କରିଥିଲେ ଗାୟତ୍ରୀ ସାହୁ, ଆକାଶବାଣୀ ଜୟପୁର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, FM ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ବବିତା ପଣ୍ଡା ଏବଂ ସନ୍ଧ୍ୟାରାଣୀ ମିଶ୍ର।

0: ଆତ୍ମନିର୍ଭରଶୀଳତା, ଦୟା, ଅନ୍ୟକୁ ଭଲ ପାଇବା ଏବଂ ନିଜକୁ ବିଶ୍ୱାସ କରିବା, ଏହିସବୁ ସଦ୍ଗୁଣକୁ ଆମେ ଯଦି ଆପଣେଇବା ତାହେଲେ ଆମ ଜୀବନ ସୁଖମୟ ହୋଇଯିବ ଏବଂ ଆମେ ଶାନ୍ତିରେ ରହିପାରିବା। ତ ଏହି ସୁଚିନ୍ତାଧାରା ସହିତ ଆରମ୍ଭ କରୁଛୁ ଆଜିର ଘର ଅଗରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ବବିତା ପଣ୍ଡା
1: ଆଉ ମୁଁ ସନ୍ଧ୍ୟାରାଣୀ ମିଶ୍ର।
0: ନମସ୍କାର।

0: ସନ୍ଧ୍ୟା
1: ହଁ ବାପା,
0: ଆମେ ଦେଖୁଛେ ଯେ ଆମ ସରକାର ପରିବାର, ସମାଜ ତଥା ଦେଶର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ସେଥିମଧ୍ୟରୁ କିଶୋରୀ ବାଳିକା ଯୋଜନା ଅନ୍ୟତମ।
1: ହଁ ଶ୍ରୋତା ଭଉଣୀ, କିଶୋରୀ ବାଳିକା ଯୋଜନା ହେଉଛି ସରକାରଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାଦ୍ୱାରା ଗ୍ରାମୀଣ ଏବଂ ସହରାଞ୍ଚଳର କିଶୋରୀମାନଙ୍କୁ ପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ସହାୟତା ଦିଆଯାଏ,
0: ତା ସହିତ ତାଙ୍କର ସମଗ୍ର ବିକାଶକୁ ନିଶ୍ଚିତ କରାଯାଏ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି କିଶୋରୀମାନଙ୍କର ପୋଷଣ ଅଭାବକୁ କମାଇବା ଏବଂ ସେମାନଙ୍କୁ ସଠିକ୍ ଖାଦ୍ୟ, ଆବଶ୍ୟକ ଭିଟାମିନ୍ ଦେଇ ଶାରୀରିକ ଆଉ ମାନସିକ ଉଭୟ କ୍ଷେତ୍ରରେ ଉନ୍ନତି କରିବାରେ ସହାୟତା କରିବା, ଯାହା ତାଙ୍କ ଭବିଷ୍ୟତକୁ ସୁଦୃଢ଼ କରିବ।
1: କିଶୋରୀ ବାଳିକା ଯୋଜନା ମାଧ୍ୟମରେ ଅନେକ କିଶୋରୀ ସ୍ୱାସ୍ଥ୍ୟ ସଚେତନତା ବିଷୟରେ ଜ୍ଞାନ ଲାଭ କରନ୍ତି, ଯାହାଦ୍ୱାରା ସେମାନେ ନିଜ ସ୍ୱାସ୍ଥ୍ୟକୁ ଭଲ ଭାବରେ ଧ୍ୟାନ ଦେଇପାରନ୍ତି,
0: ତା ସହିତ ରୋଗରୁ ଦୂରେଇ ରହିପାରନ୍ତି। ଏହି ଯୋଜନାରେ ଅଙ୍ଗନୱାଡ଼ି କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ କିଶୋରୀମାନଙ୍କୁ ନିୟମିତ ଭାବରେ ପୋଷଣ ଖାଦ୍ୟ ଦିଆଯାଏ, ତା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ମଧ୍ୟ ଦିଆଯାଏ। କିଶୋରୀ ବାଳିକା ଯୋଜନା କେବଳ ପୋଷଣରେ ସୀମିତ ନୁହେଁ, ଏହା ଶିକ୍ଷା କ୍ଷେତ୍ରରେ ମଧ୍ୟ ଝିଅମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ଏବଂ ସେମାନଙ୍କର ଆତ୍ମବିଶ୍ୱାସକୁ ବି ବଢ଼ାଇଥାଏ।
1: ଏହି ଯୋଜନା ସମାଜରେ ନାରୀ ସଶକ୍ତିକରଣକୁ ବୃଦ୍ଧି କରେ। ଏହି ଯୋଜନା ଦ୍ୱାରା ଗରିବ ପରିବାରର ଝିଅମାନେ ଉପକୃତ ହୋଇଥାନ୍ତି,
0: ଯାହା ତାଙ୍କ ଜୀବନକୁ ସହଜ କରେ ଏବଂ ସବୁ ସମସ୍ୟା ଦୂର କରିଥାଏ। ତେଣୁକରି ସରକାରଙ୍କର ସମସ୍ତ ଯୋଜନା ବିଷୟରେ ଆମେ ଜାଣିବା ଏବଂ ଅନ୍ୟକୁ ବି ସଚେତନ କରାଇବା। ତେବେ ଶ୍ରୋତା ଭଉଣୀ, ଆଗକୁ ତ ଅନେକ କଥା ହେବା, ତାହେଲେ ଏବେ ଚାଲନ୍ତୁ ମନକୁ ଛୁଇଁଲା ଭଳି ସୁନ୍ଦର ଗୀତଟିଏ ଶୁଣିନେବା।

0: ଆମେ ଜାଣିଛେ ଘର ହେଉଛି ନାରୀର ଏକ ବିଶାଳ କ୍ଷେତ୍ର। ତାର ସବୁ ଶିକ୍ଷା ଦୀକ୍ଷା ପ୍ରତିଭା ବାପାଘରୁ ଆରମ୍ଭ ହୋଇ ଶାଶୁଘର ପର୍ଯ୍ୟନ୍ତ ଲମ୍ବି ଯାଇଥାଏ। ଯେତେ ବଡ଼ ସମସ୍ୟା ହେଲେ ବି ସେ ନିଜର ବୁଦ୍ଧି ବିବେକ ଦ୍ୱାରା ସବୁ ସମସ୍ୟାର ସମାଧାନ ସେ ସୁରୁଖୁରୁରେ ତୁଲେଇ ପାରିବ। ଆଉ ଆଜିର ନାରୀ କୌଣସି କ୍ଷେତ୍ରରେ ବି କମ୍ ନୁହନ୍ତି। ଯେଉଁ ଭଉଣୀମାନେ ପାଠ ପଢ଼ିଛନ୍ତି ସେମାନେ ସରକାରୀ ଚାକିରିଟିଏ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆଉ ଯେଉଁ ଭଉଣୀମାନେ ପାଠ ପଢ଼ିନାହାନ୍ତି ସେମାନେ ବିଭିନ୍ନ ପ୍ରକାର ଏସ୍ଏଚ୍ଜି ଗ୍ରୁପ୍ କରି ସେହି ଗ୍ରୁପ୍ରେ ବିଭିନ୍ନ କାମ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତେବେ ଆଜି ଆମେ ଏହିଭଳି ଜଣେ ଭଉଣୀଙ୍କୁ ଭେଟିବା ଯିଏକି ମିଶନ ଶକ୍ତିରେ କାର୍ଯ୍ୟରତ, ତା ସହିତ ଏସ୍ଏଚ୍ଜି ଗ୍ରୁପ୍ରେ କେଫେଟିଏ କରି ଅନ୍ୟମାନଙ୍କୁ ଜୀବନ ଜୀବିକାର ବାଟ ଦେଖାଇ ପାରିଛନ୍ତି। ତେବେ ତାଙ୍କରି ସଫଳ କାହାଣୀ କିଛି ଶୁଣିବା।
1: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କ ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
2: ମୋ ନାଁ ଜ୍ୟୋତିରେଖା ଚେଟ୍ଟି, ମୁଁ ମିଶନ ଶକ୍ତି ଡିପାର୍ଟମେଣ୍ଟରେ ଜିଲ୍ଲା ସଭାପତି ଅଛି। ମୋର ବି ଗୋଟେ ଏସ୍ଏଚ୍ଜି ଗ୍ରୁପ୍ ଅଛି। May 5, 2000 ଆମେ ପ୍ରଥମ କରି ଆମେ ଗ୍ରୁପ୍ଟା କରିଥିଲୁ। ମୋ ଗ୍ରୁପ୍ର ନାଁ ହେଉଛି ପ୍ରଶାନ୍ତି ଏସ୍ଏଚ୍ଜି। 20 ଜଣ ମାଆକୁ ନେଇ ଆମେ ପ୍ରଥମେ ଗ୍ରୁପ୍ଟା କରିଥିଲୁ।
1: କେତେ ବର୍ଷ ହେଲା ମ୍ୟାଡମ୍ ଏସ୍ଏଚ୍ଜି ଗ୍ରୁପ୍ଟା କରିଛନ୍ତି?
2: ଆଜି 25 ବର୍ଷ ହେଇଯିବ।
1: ତ କେତେ ଜଣ ଭଉଣୀ ମିଶିକି ଗ୍ରୁପ୍ଟାକୁ କରିଛନ୍ତି?
2: ପ୍ରଥମେ ଆମେ 20 ଜଣ ମାଆକୁ ନେଇକି ଗୋଟେ ଗ୍ରୁପ୍ କରିଥିଲୁ।
1: ହଁ,
2: ସେତେବେଳେ ତ ଏସ୍ଏଚ୍ଜି କ'ଣ ଆମେ ଜାଣିନଥିଲୁ। ଅଙ୍ଗନବାଡ଼ିର ସୁପରଭାଇଜର ଦିଦିମାନେ ଆସିକି ଘର ଘର ବୁଲିକି ଏସ୍ଏଚ୍ଜି କରିବା ପାଇଁ ଆମମାନଙ୍କୁ ଶିଖେଇକି ପ୍ରଥମେ ଆମ ଗ୍ରୁପ୍ଟା କରିଥିଲୁ।
1: ତ ଆପଣଙ୍କ ମନକୁ କାହିଁକି ଆସିଲା ଯେ ଆମେ ଗୋଟେ ଗ୍ରୁପ୍ଟେ କରିବୁ ଆଉ କିଛି କାମ ହାତକୁ ନେବି ବୋଲିକି ଆପଣ କାହିଁକି ଭାବିଲେ ହଠାତ୍ରେ?
2: ଗ୍ରୁପ୍ କଣ କେହି ଜାଣିନଥିଲେ ବି, ଏସ୍ଏଚ୍ଜି ଗ୍ରୁପ୍ ମାନେ କଣ ପାଇଁ କରା ହବ ବି ଜାଣିନଥିଲେ। କିନ୍ତୁ ଆଜି ମା ମାନଙ୍କୁ ସଶକ୍ତ କରିବା ପ୍ରଥମ ରାସ୍ତା ହଉଛି ଏସ୍ଏଚ୍ଜି। ଏସ୍ଏଚ୍ଜି ମାଧ୍ୟମରେ ହିଁ ମା ମାନେ ସଶକ୍ତ ହେଇପାରୁଛନ୍ତି। ଦେଖନ୍ତୁ, ଆମେ ଘରେ ଖାଲି ଗୃହିଣୀ ହେଇକି ରହିଯାଇଥିଲୁ, କିଛି କାମ ବି ନଥିଲା। କିନ୍ତୁ ଏସ୍ଏଚ୍ଜି ମାଧ୍ୟମରେ ଆମେ ନିଜକୁ ଚିହ୍ନି ପାରିଲୁ, ମିଟିଂ କଲୁ, ତାପରେ ଆମେ କେମିତି ରୋଜଗାରକ୍ଷମ ହେଇପାରିବୁ। ଆଗରୁ ଦେଖନ୍ତୁ କିଛି କାମ ନାହିଁ, ଘରେ ଖାଲି ରହିଥିଲୁ। କିନ୍ତୁ ବର୍ତ୍ତମାନ ଏସ୍ଏଚ୍ଜି ମା ହେଲା ପରଠୁ ନିଜେ ମଧ୍ୟ ରୋଜଗାରକ୍ଷମ ହେଇକି ଆମେ ଆଉ ଅନ୍ୟର ହାତ ପତେଇବାକୁ ଆମକୁ ଆଉ ପଡ଼ିଲା ନାହିଁ। ନିଶ୍ଚିତ ଭାବେ କିଛି ନା କିଛି ଆମେ କାମ କରିକି ରୋଜଗାରକ୍ଷମ ହେଇ ନିଜେ ସଞ୍ଚୟ ବି କଲୁ, ଆମେ କିଛି ରୋଜଗାର ମଧ୍ୟ କରିପାରିଲୁ।
1: ବର୍ତ୍ତମାନ କୋଉ କାମ ହାତକୁ ନେଇଛନ୍ତି?
2: ବର୍ତ୍ତମାନ ଆମେ ଗୋଟେ କେଫେ ଚଲେଇଛୁ 10 ମାଆକୁ ନେଇକିରି। ସକାଳୁ ଟିଫିନ୍ ଠୁ ଆରମ୍ଭ କରି ଖରାବେଳେ ଖାଦ୍ୟ, ରାତିରେ ମଧ୍ୟ ଖାଦ୍ୟ ଆମେ କରୁଛୁ।
1: ଆପଣ ଯୋଉ କହିଲେ କେଫେ କରୁଛନ୍ତି ବୋଲି, ତ କେମିତି କଣ ଭଉଣୀ ମାନେ ମିଶିକିରି ହ୍ୟାଣ୍ଡେଲ କରନ୍ତି ଟିକେ କହିବେ କି?
2: 10 ମା ଅଛୁ ଆମ ଗ୍ରୁପରେ। ସେଇଟା ପୁରା ମାନେ ତାଙ୍କର ପାଳି କରିକି ସକାଳ ଟିଫିନ୍ରେ ଆସିବେ ଗୋଟେ 3 ମା, ପୁଣି ସେମାନେ ଯାଇକି ତାଙ୍କ ଘର କାମ ନିତ୍ୟକର୍ମ ସାରିକି ପୁଣି ଥରେ ଆସିବେ 10:30। ଯେମିତି ଲଞ୍ଚ ଟାଇମ୍ରେ ମଧ୍ୟ ସେମାନେ ସହଯୋଗ କରିବେ, ଆଉ ରାତିରେ ମଧ୍ୟ ଡିନର ପାଇଁ ମଧ୍ୟ ଆଉ 4-5 ଭଉଣୀ ଆସିକି ସହଯୋଗ କରି କାମ କରୁଛନ୍ତି।
1: ଆପଣ ଯୋଉ କହିଲେ ଲଞ୍ଚ ଡିନର ଏଗୁଡାକରେ ଆପଣ କଣ ଦିଅନ୍ତି ଟିକେ କହିବେ କି?
2: ଟିଫିନ୍ରେ ତ ସବୁ ପ୍ରକାର ଆଇଟମ୍ କରୁଛନ୍ତି, ଦୋସା, ଇଡ୍ଲି, ବରା, ଉପମା, ପୁରୀ, ଚକୁଳି ସବୁ ଯାକ ହଉଛି ସକାଳେ। ତାହିଁରେ ମିଲଟ୍ର ମଧ୍ୟ କେତେଟା ଆଇଟମ୍ କରୁଛୁ, ମାଣ୍ଡିଆ ଇଡ୍ଲି ଟିକେ, ମାଣ୍ଡିଆ

0: ବରା ଟିକେ ଲୋକଙ୍କର ମାନେ ଚାହିଦାକୁ ନେଇକି ଆମେ ସେଟା ବି କରୁଛୁ, ମାଣ୍ଡିଆ କ୍ଷୀରି ବି କରୁଛୁ।
1: ତ ଏଇଟା କୁଆଡ଼େ ପଠଉଛନ୍ତି ମ୍ୟାଡ଼ାମ?
0: ଆମର NH-27 ଡୁମରିପୋର୍ଟ ଯା ଅଛି, ସେଇ ରୋଡ ଉପରେ ହିଁ ଆମର କ୍ୟାଫେଟା ଅଛି। ଦେଖିବାକୁ ଗଲେ ଗୋଟେ ହୋଟେଲ ଚଳଉଛନ୍ତି ମା ମାନେ।
1: ତ ଆପଣଙ୍କ ବ୍ୟାଙ୍କ ତରଫରୁ କିଛି ସାହାଯ୍ୟ ମିଳିଥିଲା
0: ହଁ
1: କି?
0: ହଁ, ସାହାଯ୍ୟ ମିଳିଥିଲା ଆମର ପଞ୍ଚାୟତ ଦେଇଥିଲା ପ୍ରଥମେ ଆମକୁ 1 ଲକ୍ଷ ଟଙ୍କା ଷ୍ଟାର୍ଟ କରିବା ପାଇଁ। ତାପରେ ଆମର BLF ରୁ ବ୍ଲକ ମାସ ଅଛି କୋରାପୁଟରେ, ସେଠୁ ଆମେ 1 ଲକ୍ଷ ଟଙ୍କା ଆଣିଥିଲୁ ପ୍ରଥମେ ଷ୍ଟାର୍ଟ କରିବା ପାଇଁ। ବର୍ତ୍ତମାନ ତାକୁ ଆହୁରି ଭଲକି ମାନେ ସଜାଡ଼ିବା ପାଇଁ ବୋଲିକି ବ୍ୟାଙ୍କରୁ 20 ଲକ୍ଷ ଟଙ୍କା ଲୋନ୍ ଆଣିକି ତାକୁ ଏସି ସେଠି ବି ଲଗେଇଛୁ, ଆଉ ବଡ଼ ବଡ଼ ଫ୍ରିଜ୍ ଆଣିକି ଏବେ ଏସି ମଧ୍ୟ ଲଗେଇବା ପାଇଁ ବୋଲି ଯୋଜନା ଚଲେଇଛୁ।
1: ଯୋଉ ବ୍ୟାଙ୍କରୁ ଋଣ ଆପଣ ପାଇଲେ ତାକୁ କେମିତି କଣ ମାନେ ପଇଠ କରନ୍ତି, ଆଉ କେମିତି ନିଜ ପାଇଁ ଖର୍ଚ୍ଚ କରନ୍ତି ଟିକେ କହିବେ କି?
0: ଆମର ସବୁଦିନ ଯୋଉ ବିକ୍ରିଟା ହୁଏ, ଯାହା ଯାହା ଆମେ ଖର୍ଚ୍ଚ କରିଛୁ ତାର ଗୋଟେ ପ୍ରଥମେ ଲିଷ୍ଟ ଆଉଟ୍ କରିଥାଉ ନା, ଆଜି କଣ କଣ ଜିନିଷ ଆସିଛି ବୋଲିକି। ତାର ନେକ୍ସଟ ଦିନ ସକାଳେ କେତେ ଟଙ୍କାରେ ଆମେ ଜିନିଷ ଆଣିଥିଲୁ, କେତେ ଟଙ୍କା ବିକ୍ରି ହେଲା, ତାର ପ୍ରଫିଟରୁ ମା ମାନେ ଯେଉଁମାନେ କାମ କରିବେ ତାଙ୍କୁ ପ୍ରତ୍ୟେକ ଦିନ ପର୍ ଡେ ମା ମାନଙ୍କୁ କିଛି କିଛି ପଇସା ଦେଲା ପରେ ସେ ଯୋଉ ପଇସା ସେମାନେ ନେବେ ତାକୁ ସେମାନେ ରଖିକିରି ମାସ ପୁରିଲା ବେଳକୁ ଆମର ଲୋନ୍ ପାଇଁ ବାନ୍ଧିବା ପାଇଁ ବୋଲି ଏକତ୍ର କରୁଛୁ। ଜମା 6,000 ଟଙ୍କା ଲେଖା ଜମା କରି 60,000 ଟଙ୍କା ମନ୍ଥଲି ବନ୍ଧା ହଉଛି ବ୍ୟାଙ୍କ, ସେମିତି ସୁଝୁଛୁ।
1: ତ ଜିନିଷପତ୍ର ସବୁ କୋଉଠୁ ଆଣନ୍ତି?
0: କୋରାପୁଟ ମାର୍କେଟରୁ ଆଣୁଛୁ, ତା ପାଇଁ ଗୋଟେ ପିଲା ବି ରଖିଛୁ ଯିଏକି ଆମକୁ ସହଯୋଗ କରୁ। ମା ମାନେ ଖାଲି ରୋଷେଇବାସ କରି ଦେବେ, କିନ୍ତୁ ମାର୍କେଟିଂ କରିବା ଏଇ ଯାକ ତ ସମ୍ଭବ ନୁହେଁ, ତ
1: ହଁ,
0: ଆମେ ଗୋଟେ ପିଲା ମଧ୍ୟ ରଖିଛୁ ଯିଏକି ଆମକୁ ସାହାଯ୍ୟ କରିବେ, ତାକୁ ମଧ୍ୟ ପର୍ ଡେ ଆମେ ତା ପାରିଶ୍ରମିକ ଦଉଛୁ,
1: ତ କେମିତି କଣ ଦିଅନ୍ତି ତାକୁ ତାର ପାରିଶ୍ରମିକ?
0: ତାଙ୍କୁ ପର୍ ଡେ ଦଉଛୁ 400 ଟଙ୍କା।
1: ତ ଆପଣଙ୍କ ଘରେ କିଛି ଆପଣଙ୍କ ସାହାଯ୍ୟ ସହଯୋଗ କରୁଛନ୍ତି କି ଘର ମେମ୍ବର ମାନେ?
0: ଆମର ଘରେ ମୋର ପୁଅ ଅଛି, ଝିଅ, ତାପରେ ବୋହୂ, ସେମାନେ ସମସ୍ତେ ମଧ୍ୟ ମୋତେ ସହଯୋଗ କରନ୍ତି।
1: ଆପଣ ତ କିଛି ସମୟ ପୂର୍ବରୁ କହୁଥିଲେ କି 2000 ମସିହାରୁ ଆପଣ SHG ଗ୍ରୁପ କରିଛନ୍ତି ବୋଲି, ତ ଆକୁ ଛାଡିକି ଆଉ କଣ କଣ ସବୁ କାମ ହାତକୁ ନେଇଥିଲେ?
0: ଦେଖନ୍ତୁ, ମୁଁ ତ କହିଲି 2000 ମସିହାରେ ଗ୍ରୁପଟା ହେଇଛି ବୋଲି, ପ୍ରଥମେ ଆମେ ଗ୍ରୁପଟା କଲୁ SHG କଣ ବୋଲି ସମସ୍ତଙ୍କ ଚିନ୍ତାଧାରା ଥିଲା। ଏଇଟା SHG ରେ କଣ ଏତେ ମା, ଆଜି ଆପଣ ଦେଖିବେ 70 ଲକ୍ଷ ମା ଆମର SHG ଗ୍ରୁପରେ ଅଛନ୍ତି, 6 ଲକ୍ଷରୁ ଅଧିକ SHG ଗ୍ରୁପ ହେଲାଣି। ତ ହେଲା କିପରି, ଏଟା ଗୋଟେ ବଡ ମାନେ ଏଡ଼େ ବଡ ଧ୍ରୁମ ସୃଷ୍ଟି ହେଲା ଭଳିଆ ହେଇଛି। ତ ଯେତେବେଳେ ନୂଆ ନୂଆ ଗ୍ରୁପ ହେଇଥିଲା, କାମ କହିଲେ ଆମେ ସବୁ ହସୁଥିଲେ, ମା ମାନେ ଗ୍ରୁପରେ ମିଶୁନଥିଲେ ସେଠି ଗୋଟେ କଣ ବୋଲି ଭାବୁଥିଲେ। ପ୍ରଥମେ ଆମେ ଗ୍ରୁପ କଲୁ, 5 ଟଙ୍କା ସଞ୍ଚୟ କରିକି ପ୍ରଥମେ ଗ୍ରୁପ କରିଥିଲୁ। ଆଜି ଦେଖିବେ ମା ମାନେ ପ୍ରତ୍ୟେକ କ୍ଷେତ୍ରରେ, ଆପଣ ମାନେ କଣ୍ଟ୍ରାକ୍ଟିଂ କାମରୁ ଆରମ୍ଭ କରି ମାଣ୍ଡିଆ ଛତୁ ଚାଷ, ମାଛ ଚାଷ, ଧାନ ମଣ୍ଡି, ସିଲେଇ ୟୁନିଟ୍ କରିକି, ତାପରେ ଆମର ସ୍କୁଲରେ MDM ଠୁ ଆରମ୍ଭ କରିକି ଗ୍ରୋସରୀ ସପ୍ଲାଇ ଠୁ ଆରମ୍ଭ କରିକି, ମାନେ ଏମିତି କୌଣସି କାମ ନାହିଁ ଯୋଉଟା ମା ମାନେ କରିନାହାନ୍ତି। ଆପଣ ଦେଖିବେ ଆଜି ଘରେ ଘରେ ପ୍ରତ୍ୟେକ ମା ଗୋଟେ SHG ମେମ୍ବର, କୋଉ ଘର ଏମିତି ନାହିଁ ଯେ ଗୋଟେ SHG ମେମ୍ବର ହେଇନାହିଁ ବୋଲି। SHG ଗୋଟେ ମା ମାନଙ୍କୁ ଅଲଗା ପରିଚୟ ଦେଇଛି, ଇଏ କିଏ ଅମକ ଗ୍ରୁପର ମେମ୍ବର, ସିଏ କିଏ ଅମକ ଗ୍ରୁପର ମେମ୍ବର, ଯୋଉ ଗ୍ରୁପକୁ ନେଇକି ମା ମାନଙ୍କ ଗୋଟେ ପରିଚୟ ସୃଷ୍ଟି ହେଇଛି। ଯୋଉ ମା ମାନେ ଚାକିରି ବାକିରି କଲେ ସେ ଅଲଗା କଥା, କିନ୍ତୁ SHG ରେ ମଧ୍ୟ ଛୋଟ ଜିନିଷ ନାହିଁ ଯେ ତାଙ୍କର ପରିଚୟ ଦେଇନାହିଁ ବୋଲି। SHG ଗୋଟେ ଏମିତି ମାଧ୍ୟମ ମାଙ୍କ ପାଇଁ ଅଲଗା ପରିଚୟ ସୃଷ୍ଟି କରିଛି, ଏଇଟା ମାନେ ବଡ ସ୍ୱାଗତ ଯୋଗ୍ୟ ବିଷୟ। ଏଇଟା SHG ରେ ମେମ୍ବର ହେଇ ରହିବା, ନିଜେ ରୋଜଗାର କରିପାରିଲେ, ସଞ୍ଚୟ କରିପାରିଲେ। ଦେଖିବେ କୋରାପୁଟ ଏରିଆର ମାନେ ଗାଁ ଗହଳିର ମା ମାନେ ଯେଉଁମାନେ କଥା କହିବା ପାରୁନଥିଲେ, ସେ ଆଜି SHG ମେମ୍ବର ହେଇକିରି ବ୍ୟାଙ୍କ ଯାଇ ନିଜେ ଟଙ୍କା ଡିପୋଜିଟ୍ କରି ନିଜେ ଟଙ୍କା ଉଠେଇକି ମଧ୍ୟ ଆଣିପାରୁଛୁ। ଆପଣ ଯଦି କହି ପଚାରିବେ ଗୋଟେ ମାଙ୍କୁ ଡାକିବା ଆଜି ସଭା ସମିତିରେ ଠିଆ ହେଇକି କହିବା ପାଇଁ, SHG ନାଁରେ ପୁରା ମାନେ ଗୀତ ଗାରାଳ ଗାଇ ଚାଲିବ, ଆଉ ଏଇଟା ହଉଛି SHG ର ସଫଳତା। ମୁଁ ତ ଭାବେ ନିଶ୍ଚିନ୍ତ ଭାବେ SHG ରେ ବହୁତ ସଫଳତା ଆଜି ହାସିଲ କରିଛି ଓଡ଼ିଶାରେ।
1: ତ ମହିଳା ସଶକ୍ତିକରଣ କ୍ଷେତ୍ରରେ SHG ର ଭୂମିକା କଣ ରହିଛି?
0: ବହୁତ ବଡ ଭୂମିକା, ଯଦି SHG ନଥାନ୍ତା ବୋଧେ ପ୍ରକୃତରେ ଯୋଉ ଚାକିରି ବାକିରି ନଥିବା ମା ମାନେ ତାଙ୍କ କିଛି ପରିଚୟ ହିଁ ନଥାନ୍ତା। SHG ଅଛି ବୋଲିକି ତାଙ୍କ ଗୋଟେ ଅଲଗା ପରିଚୟ ସୃଷ୍ଟି ହେଇଛି, ଆଉ ବହୁତ ରୋଜଗାରକ୍ଷମ ହେଇଛନ୍ତି। ଆଉ ସ୍ୱାମୀକୁ କି ପୁଅକୁ କାହାକୁ ହାତ ପତେଇବାକୁ ଆଜି ପଡି ନାହିଁ, ଯେ ମା ମାନେ ରୋଜଗାର କରିକି ବରଂ ତାଙ୍କ ସ୍ୱାମୀ ତ ସାହାଯ୍ୟ କରୁଛନ୍ତି, କିନ୍ତୁ ତାଙ୍କେ ଆଉ କାହା ପାଖରେ ହାତ ପତେଇବାକୁ ପଡୁ ନାହିଁ, ବହୁତ ସ୍ୱାବଲମ୍ବୀ ହେଇଛି। ସବୁ କ୍ଷେତ୍ରରେ ତ କାମ କଲେ ସବୁ ପ୍ରତ୍ୟେକ ଜାଗା ଆଗ ମା ମାନଙ୍କୁ ସୁଯୋଗ ଦିଆହେଲା କରିବା ପାଇଁ। ଆମର ପଦମପୁରରେ ଗୋଟେ ଇଣ୍ଡଷ୍ଟ୍ରିଆଲ ପାର୍କ ହଉଛି, ଯୋଉଠି 200ରୁ ଅଧିକା ଘର ଅଛି, ସେଇଠି ମାନେ ବଡ ପୁରା 5 ଏକର ଜାଗାରେ ଗୋଟେ ଇଣ୍ଡଷ୍ଟ୍ରିଆଲ ପାର୍କ ହବାକୁ ଯାଉଛି। ସେ ପାର୍କ ରେ ଭାବନ୍ତୁ ଗୋଟେ ଗୋଟେ ଯଦି ରୁମ ଗୋଟେ ଗୋଟେ ମା ନେଇକି କାମ କରିବେ, ଛତୁ କଲେ, ଛେଳି ଚାଷ କିମ୍ବା କୁକୁଡ଼ା ଚାଷ କି ଧୂପକାଠି କି ଫିନାଇଲ କଲେ, ସାବୁନ କଲେ କିମ୍ବା ଚପଲ ବି କଲେ, ଯାହା ବି କରନ୍ତି ନା କାହିଁକି, ତାହା ବିକ୍ରି କରିବା ପାଇଁ ସରକାର ଆମକୁ ସବୁବେଳେ ସହଯୋଗ କରୁଛନ୍ତି। ସରକାର ମାର୍କେଟିଂ ପାଇଁ ତାଙ୍କୁ ସହଯୋଗ କରିବେ, ମା ମାନେ କରିକି ଆଣିକି ଗୋଟେ ଜାଗାରେ ଜମା କଲେ, ତାକୁ ଆସିକି ସରକାର ନେଇଗଲେ, ତାଙ୍କ ମାର୍କେଟିଂ ମାଧ୍ୟମ ହେଇଗଲା, ତାଙ୍କ ରୋଜଗାର ମଧ୍ୟ ପାଇଲେ, କାମ ପାଇଲେ। ଏମିତି ନାହିଁ ଯେ ଖାଲି ମା ମାନେ ଘର କାମ କରିକି ବସି ବସି ରହିବେ, ସେଇଟା ଆଉ ନାହିଁ। କେତେବେଳେ କାମ ସାରିବୁ ଯାଇ କାମ କରିବୁ, ଖଲି ପତ୍ର କରୁଛନ୍ତି, ତାପରେ ଯୋଉ ଆମର ୟୁଜ୍ ହେଉଥିବା ଗିନା ଗ୍ଲାସ ସବୁ କରିବା ପାଇଁ ସେ ଯୋଜନା ଚାଲିଛି, କରେଣ୍ଟ ବି ଆସିସାରିଲାଣି। ଆପଣ ଅଳ୍ପ ଦିନ ପରେ ଆସି ଦେଖିବେ ଆମର ପଦମପୁର ଇଣ୍ଡଷ୍ଟ୍ରିଆଲ ପାର୍କ ରେ ବଡ ଗୋଟେ ଇଣ୍ଡଷ୍ଟ୍ରିଆଲ ଭଳିଆ ହେଇକି ବାହାରିବ, ସବୁ ମା ମାନେ ସେଠି କାମ କରିବେ। କାମ କରିବାକୁ ଆଉ ପଛଉ ନାହାନ୍ତି ମା, ଖାଲି ଥରେ ତାଙ୍କୁ କହିବା ବାକି ଏ କାମ କରିବ କି, ଆଗ ଦ୍ୱାରା ମୁଁ କରିବି ବୋଲି କହିକି ବାହାରି ଯାଉଛନ୍ତି। ପଞ୍ଚାୟତରେ ମିଟିଂ ହେଲା, ଆଗରେ କୋଉ ମା ଯାଉନଥିଲେ, ବର୍ତ୍ତମାନ ପଞ୍ଚାୟତର

0: ମୋର ଯେଉଁ ଗ୍ରାମସଭା ହେଲା, ପୌରସଭା ହେଲା, ମା ମାନେ ନିଜେ ସେଇ ପୌରସଭା ଗ୍ରାମସଭାକୁ ସମ୍ଭାଳି ନେଉଛନ୍ତି। ତାଙ୍କର ଅଧିକାର କଣ ତାଙ୍କେ ଜାଣୁଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଦେଖିବେ ମା ମାନେ ସ୍ୱାବଲମ୍ବୀ ହେଇଛନ୍ତି।
1: ତ ମାସିକ ବେନିଫିଟ ବି କେତେ ପାଉଛନ୍ତି ନା ପ୍ରତ୍ୟେକ ମା ଭଉଣୀ ମାନେ?
0: ହଁ ହଁ SHG ମା ଗୋଟେ ଲକ୍ଷପତି ଦିଦି, ଯେଉଁ ଆମ ସରକାରଙ୍କ ନୂଆ ଯୋଜନା ଲକ୍ଷପତି ଦିଦି, ଏଇ ରୋଜଗାରକୁ ଦେଖିକିରି ହିଁ ଆମକୁ ସରକାର କହୁଛନ୍ତି ଆମେ ଲକ୍ଷପତି ଦିଦି ହେଇଯାଇଛୁ। ଦୁର୍ବଳ କି ଅବଳା ନାହିଁ, କିନ୍ତୁ ଆମେ ଲକ୍ଷପତି ଦିଦି ହେଇସାରିଛୁ। ରୋଜଗାର କରିକି ଆମକୁ ଗୋଟେ ସାର୍ଟିଫିକେଟ୍ ମଧ୍ୟ ଦେଇଛନ୍ତି ସରକାର ଲକ୍ଷପତି ଦିଦି ବୋଲି କହିକି, କାହିଁକିନା ଆମେ ଲକ୍ଷପତି ଅଲରେଡି ହେଇସାରିଛୁ। ସେଇଟା ଗୋଟେ ଗୌରବର କଥା।
1: ତ ଶେଷରେ ଆମର ଯୋଉ ଭଉଣୀ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଗାଁ ଗହଳିର, ଯୋଉ ଭଉଣୀ ମାନେ କିଛି କରୁନାହାନ୍ତି, ସେମାନଙ୍କୁ ଆପଣ କଣ କହିବାକୁ ଚାହୁଁଛନ୍ତି? ଦୁଇ ଧାଡ଼ିରେ କହିବେ କି?
0: ନିଶ୍ଚିନ୍ତ କହିବି ମୋ ମା ଭଉଣୀ ମାନଙ୍କୁ, ଯଦି ବା SHG ରେ କେହି ନାହାନ୍ତି, ଦୟାକରି SHG ଗ୍ରୁପ 10ଟା ମାଆକୁ ନେଇକିରି, ସାଇ ପଡ଼ିଶା ମା 10ଟା ନେଇ SHG ଗ୍ରୁପ କରନ୍ତୁ। SHG ଗଲା ମାନେ ଆପଣ ନିଜର ନିଜର ପରିଚୟ ସୃଷ୍ଟି କରିବେ, ଆପଣ ଦେଖିବେ ରୋଜଗାର କ୍ଷମ ହେଇପାରିବେ। ଆଉ ଏମିତି ଦିନ ନାହିଁ ଯେ ଆପଣଙ୍କୁ କହୁଛି ନା କୌଣସି କାମ ଆପଣ କିଏ ଦେବେ ନା ବୋଲି ନାହିଁ। ବ୍ଲକକୁ ଯାଇ ଡାଇରେକ୍ଟ ଆପଣ କାମ ମାଗିକି କରିପାରିବେ, ଆଜି ମୁଁ ଏଇ କାମ କରିବି ସେ କାମ କରିବି ବୋଲି କହିପାରିବେ। ଦୟାକରି SHG ରେ ସାମିଲ ହୁଅନ୍ତୁ ଆଉ ନିଶ୍ଚିନ୍ତ ଭାବେ ଆଗକୁ ବଢ଼ନ୍ତୁ। ମୁଁ ତ କହିଲି ନା ପୂର୍ବରୁ ମଧ୍ୟ, ଯୋଉ ମା ମାନେ ଚାକିରି କରୁଛନ୍ତି ପାଠ ପଢୁଛନ୍ତି ଅଲଗା କଥା, କିନ୍ତୁ ଆମର ଗାଁ ଗହଳି ଯୋଉ ମା ମାନେ ଅଛନ୍ତି ପାଠ ସାଠ ପଢୁନାହାନ୍ତି, ଖାଲି ଗୃହିଣୀ ହେଇ ରହିଯାଇଛନ୍ତି, ସେ ଭୁଲଟା କରନ୍ତୁ ନାହିଁ। ଦୟାକରି SHG ରେ ସାମିଲ ହୁଅନ୍ତୁ, ନୂଆରେ ଗ୍ରୁପ ଗଠନ କରନ୍ତୁ, କରିକି ଆଗକୁ ବଢ଼ନ୍ତୁ। SHG ମାଧ୍ୟମରେ ହିଁ ଆମର ପରିଚୟ ଅଛି।
1: ଧନ୍ୟବାଦ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣରେ SHG ର ଭୂମିକା କଣ ରହିଛି ସେ ସମ୍ପର୍କରେ ଆପଣଙ୍କର ମତ ଖୁବ୍ ସୁନ୍ଦର ଭାବେ ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।

0: ଶ୍ରୋତା ଭଉଣୀ, ଏବେ ତ ବାହାଘର ବ୍ରତଘର ସବୁ ସିଜନ୍ ଚାଲିଛି। ବାହାଘର କିମ୍ବା ବ୍ରତଘର ହେଉ, ଯେକୌଣସି ଗୋଟିଏ ଫଙ୍କସନ୍ଟିଏ ହେଲେ ପ୍ରଥମେ ଆମେ ଲେଡିଜ୍ ମାନେ ଚିନ୍ତା କରିଥାଉ ଯେ ଆମେ କିପରି ସୁନ୍ଦର ଦେଖାଯିବା, କେମିତି ମେକଅପ୍ ହେବା, ଆଉ କୋଉ ଶାଢ଼ୀ କିଭଳି ଭାବରେ ପିନ୍ଧି ନିଜକୁ ସଜେଇ ହେବା, ଏଥିପାଇଁ ଆମେ ବିୟୁଟି ପାର୍ଲର ଯାଇଥାଉ। ପାର୍ଲରରେ ମେକଅପ୍ କରୁଥିବା ଲେଡିଜ୍ ମାନେ ଆମ ଚେହେରାକୁ ଦେଖି ମେକଅପ୍ କରିଥାନ୍ତି। ଗୋରାମାନଙ୍କୁ କେମିତି ମେକଅପ୍ କଲେ ସୁନ୍ଦର ଦେଖାଯିବ ଏବଂ ଯିଏ ଟିକେ କଳା ଥିବ ସିଏ କେମିତି କଲେ ଆଉ ଟିକେ ସୁନ୍ଦର ଦେଖାଯିବ, ତାକୁ ନେଇକି ସେମାନେ ନିଜେ ହିଁ ବହୁତ ସୁନ୍ଦର ଭାବରେ ସେ ଝିଅଟିକୁ ସଜେଇ ଦିଅନ୍ତି। ତ ସେମାନେ ଏହି ବିଷୟରେ ଶିକ୍ଷା ବା ତାଲିମ ନେଇଥାନ୍ତି, ଯାହାଦ୍ୱାରା କି ସେମାନଙ୍କୁ ଏହି କାମ ପାଇଁ ସୁବିଧା ହୋଇଥାଏ। ତ ଏହି ବିଷୟକୁ ନେଇକି ଆମେ ଆଉ ଗୋଟେ ସାକ୍ଷାତକାର ଶୁଣିବା। ବିଷୟବସ୍ତୁ ରହିଛି ବିୟୁଟିସିଆନ ହେବା ପାଇଁ ଶିକ୍ଷା ଓ ପ୍ରଶିକ୍ଷଣ।
1: ମ୍ୟାଡାମ, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ କହିବେ କି?
2: ମୁଁ ଜ୍ୟୋତି ଶର୍ମା, ପ୍ରସାଦରାଓ ପେଟା ମେନ୍ ଲାଇନ୍ରେ ମୋର ପାର୍ଲର ଅଛି, ମୁଁ ଜଣେ ବିୟୁଟିସିଆନ।
1: ଆଜିର ଆମର ମୁଖ୍ୟ ଆଲୋଚନାର ବିଷୟଟି ହେଉଛି ବିୟୁଟିସିଆନ ହେବାକୁ ଆବଶ୍ୟକ ଓ ପ୍ରଶିକ୍ଷଣ। ଆମେ ପ୍ରଥମେ ବିୟୁଟିସିଆନ ହେବାକୁ ହେଲେ ପ୍ରଥମେ କଣ କରିବା ଉଚିତ? ମ୍ୟାଡାମ,
2: ବିୟୁଟିସିଆନ ହେବା ପାଇଁ ହେଲେ ଆମକୁ ଫାର୍ଷ୍ଟ ବିୟୁଟିସିଆନର ଯୋଉ ମତଲବ ଟ୍ରେନିଂଟା ଅଛି ସେଟା ନେବା ଉଚିତ।
1: ସେଇ ଟ୍ରେନିଂଟା ଆମେ କୋଉଠି ନେବା?
2: ଆଜିକାଲି ତ ବହୁତ ଗୁଡା ପାର୍ଲରରେ ବି ଟ୍ରେନିଂ ଦଉଛନ୍ତି, ଯେମିତିକି ପାର୍ଲର ଏକାଡେମୀ ଅଛି, ନହେଲେ ଗଭର୍ଣ୍ଣମେଣ୍ଟ ର ବି କୋର୍ସ ଆଜିକାଲି ଆସିଯାଇଛି, ଗଭର୍ଣ୍ଣମେଣ୍ଟ ର ବି ମନ୍ଥଲିର ଫ୍ରି କୋର୍ସଟା, ସେଟା ବି ନେଇପାରିବା। ସେଟା ନେଇକି ବି ଆମେ ପାର୍ଲର ଟା କରିପାରିବା। ତାଙ୍କ ପାଖରେ ଯଦି ଭଲ ଏମାଉଣ୍ଟ ଅଛି ତାହେଲେ ସିଏ ବୋଲେ ପ୍ରାଇଭେଟ ବିୟୁଟି ପାର୍ଲର ଏକାଡେମୀରେ ଯାଇକି ସିଏ ପାର୍ଲର କୋର୍ସ କରିପାରିବେ।
1: ଆମେ ମାନେ ପ୍ରାଇଭେଟ ପାର୍ଲରରେ ମଧ୍ୟ ଆମେ ଶିଖିପାରିବା। ତା ମାନେ ବିୟୁଟିସିଆନ ହେବା ପାଇଁ ପ୍ରଥମେ ଆବଶ୍ୟକୀୟ ଶିକ୍ଷା କଣ ଆବଶ୍ୟକ କି? ମ୍ୟାଡମ,
2: ପାଠ ଟିକେ ପଢିଥିଲେ କଣ ଟିକେ ଏକ୍ସଟ୍ରା ନଲେଜ ବି ତାହେଲେ, ଯେମିତିକି ଆମେ ଫେସିଆଲ ଫେସିଆଲର ତ ନା ତ ପଢିପାରିବାର ଦରକାର। ପାଠ କିଛି ପଢିନଥିବେ ସେମାନଙ୍କୁ ଟିକେ ଅଲଗା ସାଥି, ଟିକେ ପାଠ ପଢିଥିବେ ସେମାନେ ବିହେଭିଅର ବି ଭଲ କରିପାରିବେ, ଯିଏ ବି କ୍ଲାଏଣ୍ଟ ଆସିବେ ତାଙ୍କ ସହିତ।

0: କଥାବାର୍ତ୍ତା ଭଲ ହେଇପାରିବେ, ତାଙ୍କୁ ସଜେଷ୍ଟ ବି କରିପାରିବେ ଏଇଟା କର ସେଇଟା କର ଯୋଉଟା ବି ମତେ ଫିଲ୍ କର, ତାଙ୍କୁ ଏଟଲିଷ୍ଟ ପାଠ ପଢିଥିଲେ ସ୍କିନ ବିଷୟରେ ବି ସେ ଜାଣିପାରିବେ।
1: ମାନେ ଏଟଲିଷ୍ଟ ଆମକୁ ଟିକେ ପ୍ଲସ ଟୁ ଟେନ୍ଥ
0: ଟେନ୍ଥ ପ୍ଲସ ଟୁ କରିଥିଲେ ଠିକ ରହିବ।
1: ଆଉ ଯଦି ଗଭର୍ଣ୍ଣମେଣ୍ଟରେ ଯଦି ଆମେ ଯଦି ଶିଖୁଛୁ ତ ସେଥିପାଇଁ କିଛି ସେମିତି ସେତିକି ପାଠ ପଢିବା ଆବଶ୍ୟକ କି?
0: ହଁ ଏଇଟ ପାସ୍ ମାଗୁଛନ୍ତି।
1: ଏଇ ଯୋଉ ପ୍ରଶିକ୍ଷଣଟା ଆମେ ନେବା ଜରୁରୀ, ତା ମାନେ ଆମେ ଯଦି ନ ନେଇକି ଯଦି କରିବା ତ ତାହେଲେ କଣ ହବ?
0: ସେମିତି ହେଲେ ଆମେ ନିଜେ ଅନ୍ୟ ଉପରେ ଡିପେଣ୍ଡ ହେବାକୁ ପଡିବ। କିଏ ଯଦି ପାର୍ଲର କାମ ଶିଖିଥିବେ ସେମାନଙ୍କୁ ରଖିକି ଆମେ ପାର୍ଲର ଚଲେଇ ପାରିବା, ତାର କଣ ପ୍ରୋବ୍ଲେମ ହଉଛି ସେଦିନ ବନ୍ଦ ରହିବ ପାର୍ଲର।
1: କେଉଁ ଭଳି ପ୍ରଶିକ୍ଷଣ ନେବା, ହେୟର ଉପରେ କି ନେଲ ଉପରେ କି ଫେସ ଉପରେ, ଏମିତି କିଛି ସ୍ପେଶାଲ କିଛି ରହିଛି କି?
0: ଷ୍ଟାର୍ଟିଂ ତ ବେସିକ କାମ ଶିଖିବା ଜରୁରୀ, ଅନ୍ୟ କାମ ତ ଯୋଉଟା କରିବ ନ କରିବ ସେଟା ପର କଥା, କିନ୍ତୁ ବେସିକ କାମ ଜରୁରୀ ଅଛି ଯେମିତି ଆଇବ୍ରୋ ସେଭ, ହେୟାର କଟ, ଫେସିଆଲ ୱାକ୍ ଏଇଗୁଡା
1: ତମେ ବେସିକ ଜିନିଷ ଶିଖିବାକୁ ପଡିବ। ତାପରେ
0: ଯୋଉଟା ବି ଯଦି ପାର୍ଲର କୁ ବଢେଇବା ପାଇଁ ଚାହୁଁଛନ୍ତି ଯେମିତି ହେୟାର କଲର, ଷ୍ଟ୍ରେଟନିଂ, ରିବନ୍ଡିଂ ଏଇସବୁ ଅଛି ନା, ଏବେ ନାନୋପ୍ଲାଷ୍ଟିଆ ଏଇସବୁ ବୋଲେ ଅନ୍ୟ ଅନ୍ୟ କାମ ଗୁଡା ପରେ ଫାର୍ଷ୍ଟରେ ବେସିକ କାମ ହିଁ ଦରକାର ଆମକୁ ପାର୍ଲର। ରେଗୁଲାର ଆମର ଯିଏ ଆସିବେ ବେସିକ କାମ ପାଇଁ ଆସନ୍ତି, ବେସିକ କାମ ହିଁ ଫାର୍ଷ୍ଟ ଜରୁରୀ।
1: କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ମ୍ୟାଡମ ଯଦି ଆମେ କୋଉଠି ଶିଖିବାକୁ ଯିବା? ମ୍ୟାକ୍ସିମମ କେତିକି ଟଙ୍କା ହେଲେ ଆମ ପାଖେ ଥିଲେ ଆମେ ଗୋଟେ ଭଲ ଜାଗାରେ ଶିଖିପାରିବା?
0: ଯଦି ଭଲ ଏକାଡେମୀରେ ଶିଖିବେ ତ ସେଇ 60-80,000 ହେଇଯିବ। ଯଦି ବାହାରେ ଯାଇକି ଶିଖିବେ ତ 1-1.5 ଲକ୍ଷ ଲାଗିବ। ଯଦି ଏମିତି ନର୍ମାଲ ପାର୍ଲର ଗୁଡାକରେ ଶିଖଉଛନ୍ତି ଯେମିତି ଛୋଟ ଛୋଟ ପାର୍ଲର ଗୁଡାକରେ ସେଇ 20-30 ହଜାର ଟଙ୍କା ନେଇକି ବି ଶିଖଉଛନ୍ତି ବେଶୀ କାମ ଗୁଡାକ।
1: ଆଜିର ଏଇ ଦୁନିଆରେ ଜଣେ ନାରୀ କଣ ବିୟୁଟିସିଆନ ହେଇ ବା ଗୋଟେ ପାର୍ଲର ଖଣ୍ଡେ କରି ନିଜର ପରିବାରକୁ ଚଳେଇ ପାରିବ କି ମ୍ୟାଡମ?
0: ହଁ ଚଳେଇ ପାରିବ, ନିଶ୍ଚୟ ଚଳେଇ ପାରିବ। ସେ
1: ଆପଣଙ୍କର ମାନେ ଆପଣଙ୍କର ମନ୍ଥଲି ଇନକମ ମ୍ୟାକ୍ସିମମ କେତେ ଯଦି କହିବାକୁ ପସନ୍ଦ କରିବେ ତ?
0: ଏଇଟା ବିଜନେସ ନା ତ ସବୁ ମନ୍ଥରେ ସେମ୍ ନଥିବ ଏମାଉଣ୍ଟ। ହଁ ସବୁ ମନ୍ଥରେ କେବେ 30-40 କେବେ 20 ବି ହେଇପାରେ ସେମିତି।
1: ତ ଏଇ କ୍ଷେତ୍ରରେ ଜଣେ ନାରୀକୁ କେଉଁ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଯେତେବେଳେ ଫାର୍ଷ୍ଟ ଟାଇମ୍ ସେ ଶିଖିବାକୁ ବାହାରେ କି ଗୋଟେ ପାର୍ଲର ବନାଏ, ତ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ?
0: ଯେମିତିକି ଫାର୍ଷ୍ଟ ଘରେ ଯଦି ସିଏ ମ୍ୟାରିଜଟା ଝିଅ ତ ତାର ଶାଶୁ ଶ୍ୱଶୁର ଘରର ପିଲା ସମସ୍ତଙ୍କୁ ଦେଖିକି ଫାର୍ଷ୍ଟ ଘରର କାମ ନିପଟେଇକି ତାପରେ ସେ ଯିବ ଦରକାର, କାହିଁକି ସେ ଘର କାମ ବି ତ ଛାଡିକି ଯାଇପାରିବ, ଘରକୁ ବି ଦେଖିବାକୁ ପଡିବ, ତାକୁ ବାହାରେ ବି କାମ ଦେଖ।
1: ଆପଣ ଯେମିତି ନୂଆରେ କଲେ ପାର୍ଲର କଣ କଣ ସବୁ ଅସୁବିଧା ହେଇଥିବ ତ ନିହାତି?
0: ଆରେ ନୂଆରେ ପାର୍ଲର କଲା ପରେ ଯେମିତି ଆଜି କ୍ଲାଏଣ୍ଟ ଆସିଲେନି ଟିକେ ଟେନସନ ହବ, ସୁବିଧା ହିଁ ହବ, ଆଉ କିଛି ଅସୁବିଧା ହବ।
1: ତ ଜଣେ ଝିଅ ପାଇଁ ଏହି ବିୟୁଟିସିଆନ କାମଟା ଉପଯୁକ୍ତ କି?
0: ହଁ ହଁ ଉପଯୁକ୍ତ, ଏଟା ଲେଡିଜ କାମ ନା ତ ଯିଏ ବି କରିପାରିବେ, ଲେଡିଜ ମାନେ ଝିଅ ମାନେ କରିପାରିବେ।
1: ଆପଣ ଏହି କାର୍ଯ୍ୟରେ କେତେ ମାତ୍ରାରେ ସଫଳ ହେଇଛନ୍ତି ବୋଲି ଭାବୁଛନ୍ତି ମ୍ୟାଡମ?
0: ମୁଁ ତ 100% ସଫଳ ହେଉଛି।
1: ଅନ୍ୟମାନଙ୍କୁ ଶିଖଉଛନ୍ତି ନା ନିଜେ ହିଁ?
0: ମୁଁ ଶିଖଉଛି, ମୋ ପାଖରେ ଯୋଉ ଝିଅମାନେ ଯୋଉ ଶିଖିନଥିବା ଝିଅମାନେ ବି ଯଦି କାମରେ ଜଏନ ହଉଛନ୍ତି ତ ମୁଁ ତାଙ୍କୁ ଶିଖେଇକି ମୋ କାମରେ ରଖୁଛି।
1: ଆପଣ ବି ତା ମାନେ ଗୋଟେ ଟ୍ରେନର ହେଇଗଲେଣି ନାଇକି? ଆପଣ ଶେଷରେ ଆମର ଶ୍ରୋତା ଭଉଣୀ ମାନଙ୍କୁ କିଛି ମତାମତ ଦେବେ କି ଏ ସମ୍ପର୍କରେ?
0: ହଁ ଯୋଉମାନେ ଏବେ ଦେଖନ୍ତୁ କେତେ ଝିଅମାନେ କି ପାଠ ପଢିକି ବି ରହି ଯାଉଛନ୍ତି, ଜବ୍ ଫବ୍ କିଛି କରୁନାହାନ୍ତି, ସେମାନଙ୍କୁ ବି କାମ ଶିଖିବା ଜରୁରୀ। ଆଉ ଯିଏ ଜବ୍ ବି କରୁଥିବେ ସେମାନେ ବି ଶିଖିକି ନିଜର ଗୋଟେ ସ୍କିଲ ଏଟା ଗୋଟେ ସାଇଡ ଇଏ ବି ରଖିପାରିବେ। ସେ
1: ଆମର ନିଜର ଗୋଟେ ଦୋକାନ ନଥିବ, ଆମେ ତାକୁ ଭଡା ନେଇକି ସେ ମାତ୍ରାରେ ପ୍ରଫିଟ ହେବ ନାହିଁ?
0: ହବ, ଷ୍ଟାର୍ଟିଂ ଟିକେ କଷ୍ଟମର ମତଲବ ଆସିଲା ବେଳକୁ ଟିକେ ଟାଇମ ଲାଗେ, ଯୋଉଟା ବି ବିଜନେସ ଯେବେ ବି ନୂଆରେ ଷ୍ଟାର୍ଟ କରିବେ ନା ତ ଷ୍ଟାର୍ଟିଂରେ ଟିକେ ସ୍ଲୋ ହିଁ ରହେ, ତାପରେ ଯଦି ଲୋକ ଜାଣିପାରୁଛନ୍ତି ସେ ଭଲ କାମ କରୁଛି ତ ଜଣକୁ ତ ଆଉ ଜଣକୁ ସେ କହିବ ନିଶ୍ଚୟ କି ସେ ଭଲ କାମ କରୁଛି ସେଠି ଯା ବୋଲିକି, ତ ସେମାନେ ଲେଡିଜ ମାନଙ୍କର କଥାବାର୍ତ୍ତା ତ ଥାଏ ନା, ତ ସେ ଜାଗାରେ ଭଲ ଡ୍ରେସ୍ ମିଳୁଛି, ସେ ଜାଗାରେ ସେ ବିୟୁଟି ପାର୍ଲର ବେଶୀ ଭଲ ଅଛି, ଭଲ କାମ କରୁଛନ୍ତି, ସେଇଟା ବି ଥାଏ ନା, ସେମିତିରେ ବି ଆମର ବିଜନେସ ଟା ବଢିବ।
1: ବେସିକାଲି କହିବାକୁ ଗଲେ ଆମର ବ୍ୟବହାର ବି ଏଥିରେ 100%।
0: ହଁ ହଁ ବ୍ୟବହାର ଜରୁରୀ, ହଁ
1: ଭଲ ବ୍ୟବହାର ଯୋଉଠି ମିଳେ ସେଇଠି ଲୋକମାନେ ଯାଆନ୍ତି। ତ ଶେଷରେ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ କଣ କହିବେ ଯେ ସେମାନେ ମଧ୍ୟ ଏହି ପାର୍ଲର କୋର୍ସ କୁ ଆପଣେଇବେ? ମ୍ୟାଡମ
0: ମୁଁ ତ କହିବି କି ଯେତିକି ମତଲବ ଭଉଣୀ ମାନେ ଅଛନ୍ତି ଲେଡିଜ ମାନେ ଅଛନ୍ତି ମ୍ୟାରିଡ, ସେମାନଙ୍କୁ ନା କରିବା କଥା ପାର୍ଲର କୋର୍ସ କରିକି ନିଜେ ନିଜେ ନିଜର ଗୋଡରେ ଛିଡା ହେବା କଥା, ସେ ଯେତିକି ବି କମେଇବେ ଭାବନ୍ତୁ ଡେଲି 200 ଟଙ୍କା ବି କମେଇଲେନି ନିଜର, ସେଟା ତ ନିଜର ଗୋଟେ ଇନକମ କରିବା କଥା ପାର୍ଲର କୋର୍ସ କରିକି।
1: ଆପଣଙ୍କ ସହିତ କଥା ହୋଇ ଆମ ଶ୍ରୋତା ଭଉଣୀ ମାନେ ନିଶ୍ଚୟ ବହୁତ କିଛି ଜାଣିବାକୁ ପାଇଥିବେ। ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସମୟ ଦେଇଥିବା ହେତୁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

0: ତାହେଲେ ଶ୍ରୋତା ଭଉଣୀ, ଗୀତ କଥା ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତାହେଲେ ଯିବା ପୂର୍ବରୁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବେ ସେ ବିଷୟରେ କହି ରଖୁଛୁ। ଆସନ୍ତା ରବିବାର ଦିନ 1:20 ଆପଣମାନେ ଶୁଣିବେ ଆମ କାର୍ଯ୍ୟକ୍ରମରେ ସାକ୍ଷାତକାର ତମ୍ବାଖୁ ମୁକ୍ତ ସମାଜ ଗଠନରେ ମହିଳାଙ୍କ ଭୂମିକା।
1: ତାହା ସହିତ ଆଉ ଗୋଟେ ସାକ୍ଷାତକାର ବି ଶୁଣିବେ, ଆତ୍ମବିଶ୍ୱାସ ଜାଗ୍ରତ ହେବ କିପରି।
0: ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଆମ ପାଖକୁ ଜଣାଇବେ। ଆମ ପାଖକୁ ମତାମତ ଲେଖି ଜଣାଇବାର ନମ୍ଘରଟି ହେଉଛି 9438268568।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
0: ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ବବିତା ପଣ୍ଡା ଏବଂ ସନ୍ଧ୍ୟାରାଣୀ ମିଶ୍ର।

0: 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା। ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
2: ପୋଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବଚ୍ଚୋଁ ଓର କମଜୋର ବର୍ଗଙ୍କ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ, ଅନଲାଇନ ଫ୍ରଡ, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓ ସେ ନିପଟନେ କେ ଲିଏ ପୁଲିସଙ୍କ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓ ଡିଜିଟାଲ ଇନ୍ଭେଷ୍ଟିଗେସନ ମେ ଦକ୍ଷ ବନାନା ହୋଗା।
1: ପୋଲିସ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି 3ଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭି ସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
3: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की अन आंसर्ड क्वारी को असमाधित नहीं छोड़ेंगे।
1: জাতীয় পরীক্ষা এজেন্সি এনটিএ পক্ষের কমন ইউনিভার্সিটি এন্ট্রান্স টেস্ট অন্ডার গ্রাজুয়েট সিইউইটি ইউজি 2026 পরীক্ষা নিমন্তে সংশোধিত পরীক্ষা তারিখ এবং আডমিট কার্ড প্রদান ঘোষণা করা যাইছে। চলিত মাস 31 তারিখ এবং আসন্তা মাস 6 এবং 7 তারিখে এথিনিমন্তে প্রবেশিকা পরীক্ষা হব বলে এনটিএ পক্ষের কুহাযাইছে। আজি হেবাকু থিবা পরীক্ষা ঈদ উল আজহা পাই পুনর্নির্ধারিত করা যাইছে। আসন্তা রবিবার হেবাকু থিবা পরীক্ষা লাগি

ଯେଉଁମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି nta.nic.inରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନ୍କୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସାବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସାବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସାବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର ଭାଗଲପୁର ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ ଚଣ୍ଡିଗଡ଼ ରାଜସ୍ଥାନ ଛତିଶଗଡ଼ ହରିୟାଣା ହିମାଚଳ ପ୍ରଦେଶ କୋଙ୍କଣ ଗୋଆ ଓଡ଼ିଶା ପଞ୍ଜାବ ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ ଓଡ଼ିଶା ତାମିଲନାଡୁ ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ

0: 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news.

ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ରାଜ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କହିଁ ପ୍ୟାର ନା ହୋ ଯାଏ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ରାଜେଶ ମଲ୍ଲିକ, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

ଦିଲ୍ ତୋ ପାଗଲ ହେ। ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଉତ୍ତମ ସିଂହ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37,60,00,000 ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନ୍କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17,00,000 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4,00,000 ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: ବଚ୍ଚୋଙ୍କୁ ଟ୍ରାନ୍ସପରେଣ୍ଟଲି ଆପଣ ମାର୍କ କି ବାରେ ମେ ଜାନକାରୀ ମିଲେ।

ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୂଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ଦିନ 2:45। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5:00। ଅପରାହ୍ନ 5:30 ଚୈତି ଜହ୍ନରେ ଶୁଣିବେ ନାଟକ 2×4, ରଚନା ରାଜୁ ପ୍ରଧାନୀ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। ସନ୍ଧ୍ୟା 6:30 ପ୍ରଚାର କରିବୁ ବିକାଶ ମନ୍ତ୍ର ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଶୁଣିବେ ଧାରାବାହିକ ପରଜା ରାତି 8:15। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସଜମୌଜ ପ୍ରଚାର କରିବୁ ରାତି 9:30। ରାତି 10:00 ପ୍ରଚାରିତ ହେବ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଖେୟାଲ ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଏଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନ। ପୁଣିଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ତାହେଲେ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇରୁ ସିଧା ପ୍ରସାରଣ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଉଦୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ସନ୍ଧ୍ୟା ଆକାଶର ସୁନେଲି ମେଘ ପ୍ରକୃତି ରାଣୀର ସୁନ୍ଦର ବେଶ, କେବେ ନୀଳ ତ କେବେ ନାରଙ୍ଗୀ, କୋହକ ତାହାର ରଙ୍ଗ ବେରଙ୍ଗୀ।
1: ଗୀତ ଗାଏ ସିଏ ଦେଇକି ତାଳ, କେବେ ଘଡ଼ଘଡ଼ି।

0: ଭ୍ରମର ଘୁରି ବୁଲେ ସେ ଲଗାଇ ଅତର କେବେ ମଧୁଚମ୍ପା କେବେ ବଉଳ।
1: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ସନ୍ଧ୍ୟାର ସ୍ପନ୍ଦନ କାର୍ଯ୍ୟକ୍ରମକୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କ ଗହଣରେ ବିତେଇବାକୁ ଆସିଯାଇଛୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମ ସାହୁ
0: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
1: ନମସ୍କାର।

0: ସମସ୍ତ ସାଥୀ, ଆଉ ଡେରି ନକରି ଜଲ୍ଦି ଜଲ୍ଦି ଆରମ୍ଭ କରିଦେବା ଆଜିର ଆମର ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ବିଚାରରୁ।
1: ହଁ ସାଥୀ, ମନେ ରଖନ୍ତୁ ଜୀବନରେ ସବୁଠୁ ବଡ଼ ସୁନ୍ଦର ଜିନିଷ ହେଉଛି ଶାନ୍ତ ମନ, ସତ୍ୟ, ହସ ଏବଂ ନିଜ ପ୍ରତି ଭରସା। ତେଣୁ ଏହିସବୁ ଜିନିଷ ଯେମିତି ଆପଣମାନଙ୍କ ସହ ସଦାବେଳେ ରହିବ ସେଥିପ୍ରତି ଜାଗ୍ରତ ରହିବେ।

0: ସ୍ମୃତି,
1: ହଁ ଦିଦି,
0: ତମେ ପରା କହୁଥିଲ ଆଜି ତମେ ଜଣେ ଅତିଥିଙ୍କୁ ନେଇକି ଆସିବ?
1: ହଁ ଦିଦି, କହିଥିଲି ଆଉ ଆଣିଛି ମଧ୍ୟ।
0: ସତରେ? ତାହେଲେ ଚାଲ ଜଲ୍ଦି ତାଙ୍କୁ ଆମ ଶ୍ରୋତା ବନ୍ଧୁଙ୍କ ସହ ମଧ୍ୟ ଭେଟ କରାଇଦେବା।
1: ହଁ ହଁ, ଶ୍ରୋତା ବନ୍ଧୁ, ଆଜିର ଆମ ନୂତନ ପ୍ରତିଭାରେ ଆମ ସହ ଯୋଡ଼ି ହୋଇଛନ୍ତି ଜଣେ ସ୍ପେସିଆଲ ପର୍ସନ, ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା।
2: ନମସ୍କାର, ମୁଁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ସ୍ମୃତି ପ୍ରଜ୍ଞା ପାତ୍ର କହୁଥିଲି।
3: ନମସ୍କାର।
2: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
3: ମୋ ନାଁ ମୋନିକା ପଟ୍ଟନାୟକ। ମୁଁ ମୋର ପଢା ସାରିକି ମୁଁ କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପେୟାର ହଉଛି, ଆଉ ମୋର ଯେହେତୁ ସଙ୍ଗୀତ ଗୋଟେ ପ୍ୟାସନ, ତ ମୁଁ ସଙ୍ଗୀତ ବି ତା ସହିତ ପ୍ରାକ୍ଟିସ କରୁଛି।
2: ଆପଣଙ୍କୁ ଆମର ଆଜିର ଯୁବବାଣୀ କାର୍ଯ୍ୟକ୍ରମର ସ୍ପନ୍ଦନ ଅଗଣାକୁ ଅନେକ ଅନେକ ସ୍ୱାଗତ ଜଣାଉଛି।
3: ଧନ୍ୟବାଦ।
2: ଆପଣ ଯେମିତି କହିଲେ ଆପଣ ଗୋଟେ ସିଙ୍ଗର, ଆପଣ ସିଙ୍ଗର କ୍ୟାରିୟରଟା କେମିତି ଷ୍ଟାର୍ଟିଂ କରିଥିଲେ?
3: ମୋର ସିଙ୍ଗିଙ୍ଗ କରିବାଟା ମାନେ ମୁଁ ଛୁଆବେଳରୁ ମତେ ବହୁତ ଇଚ୍ଛା ଥିଲା ସିଙ୍ଗିଙ୍ଗ ପାଇଁ ପ୍ରତି, ମାନେ ମୁଁ ବହୁତ ସାରା ଜାଗା ଯାଇଥିଲି ଶିଖିବା ପାଇଁ ବୋଲି, ବଟ୍ ମୁଁ କେବେ ସ୍କୋପ୍ ପାଇନଥିଲି। ମୁଁ ଛୁଆବେଳେ କୋରାପୁଟରେ ରହିକି ପଢୁଥିଲି, ତାପରେ ମୁଁ ଜୟପୁରକୁ ଆସିଲି। ଜୟପୁରରେ ମୋ ସାଙ୍ଗର ବାବା ଜଣେ କୁର୍ବାନ ଅଙ୍କଲ, ତାଙ୍କେ ମତେ ସ୍ୱରଘୁଙ୍ଗୁରକୁ ନେଇକି ଯାଇଥିଲେ। ସ୍ୱରଘୁଙ୍ଗୁରରେ ମୁଁ ଧୀରେନ୍ ସାର୍ଙ୍କ ସହିତ ପରିଚୟ ହୋଇଥିଲି, ଧୀରେନ୍ ପଟ୍ଟନାୟକ ସାର୍ଙ୍କ ସହିତ। ସେଇଠି ମୁଁ ସ୍ୱର ମାନେ ସଙ୍ଗୀତ ପାଇଁ ଆଗକୁ ଟିକେ ପାଦ ବଢ଼େଇଲି, ତ ଧୀରେନ୍ ସାର୍ଙ୍କ ଠାରୁ ମୁଁ ସଙ୍ଗୀତ ଶିଖିଛି। ତାପରେ ପରେ ଆମ ସ୍ୱରଘୁଙ୍ଗୁରକୁ ସୁବଳ ବଳ ସାର୍ ଆସିଲେ, ନାଗପୁରରୁ ଆସୁଛନ୍ତି ସେ।

0: ତାଙ୍କ ଠାରୁ ମଧ୍ୟ ମୁଁ ସଙ୍ଗୀତ ଶିଖୁଛି, ମୁଁ ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ ତାଙ୍କ ଠାରୁ ଶିଖୁଛି।
1: ଆଚ୍ଛା, ଆପଣଙ୍କୁ ଗୀତ ଗାଇବାରେ କିଏ ପ୍ରେରଣା କରିଥିଲା?
0: ଗୀତ ଗାଇବା ପାଇଁ ପ୍ରେରଣା ମାନେ ମୁଁ ଛୁଆବେଳୁ ଏମିତି ଆଈଙ୍କ ପାଖରେ ରହିଛି, ଆଈଙ୍କ ପାଖରେ ବଢିଛି, ତ ସେମିତିରେ ଆଈ ମୋତେ ବସିକି କିଛି ପୁରାଣ ପଢିକି ଶୁଣୁଥିଲେ କି କିଛି ଗୀତ ଗୁଡାକ ବାଜୁଥିଲେ, ତାର ଲିରିକ୍ସ ଗୁଡାକ ବୁଝଉଥିଲେ, ତ ସେମିତିରେ ମୋତେ କିଛି ନିଜ ଭିତରେ ଇଚ୍ଛା ପ୍ରକଟ ହେଲା ଯେ ମୁଁ ବି ଶିଖିବି, ମୁଁ ବି ଗାଇବି। ତ ଆଈଙ୍କୁ ମୁଁ ଗୀତ ଶୁଣିବାକୁ ବହୁତ ପସନ୍ଦ, ତ ସେମିତିରେ ଆଈ ମୋତେ ପ୍ରୋତ୍ସାହନ ଦେଇଛନ୍ତି ଗୀତ ଗାଇବା ପାଇଁ, ଆଈ ମୋ ପ୍ରେରଣା।
1: ଆପଣଙ୍କର ପ୍ରଥମ ଗୀତ କ'ଣ ଥିଲା?
0: ପ୍ରଥମ ଗୀତ ମାନେ ମୁଁ କହିବାକୁ ଗଲେ ଛୁଆବେଳେ ମାନେ ଗୀତ ତ ସେମିତିରେ ଏତେ ଗାଇନି କେବେ, ଯେତେବେଳେ ମୁଁ ଫାର୍ଷ୍ଟ ଗୀତ ଗାଇଥିଲି ସେଇଟା ଥିଲା ଲତାଜୀଙ୍କର ଅଜିତ ଦାସ୍ତା ହିଁ।
1: ତାହେଲେ କେଉଁ ପ୍ରକାର ଗୀତ ଗାଇବାକୁ ଆପଣ ବହୁତ ପସନ୍ଦ କରନ୍ତି?
0: ଯେହେତୁ ମୁଁ କ୍ଲାସିକାଲ ଶିଖୁଛି ତ ମୋତେ କ୍ଲାସିକାଲ ଆଉ ସେମି କ୍ଲାସିକାଲ ଗୀତ ଗୁଡାକ ପସନ୍ଦ, ସେଇ ଗୀତ ଗୁଡାକ ମୁଁ ଗାଇବାକୁ ପସନ୍ଦ କରେ, ପୁରୁଣା ଗୀତ ଗୁଡାକ ଆଉ ଲତାଜୀଙ୍କ ଗୀତ ଗୁଡାକ, ସେଇ ଗୀତ ଗୁଡା ପସନ୍ଦ ମୋତେ।
1: ଆପଣଙ୍କ ଫେଭରେଟ୍ ସିଙ୍ଗର କିଏ?
0: ଗୀତ ପସନ୍ଦ କରେ ବହୁତରେ, ଲତାଜୀଙ୍କର ଗୀତ ପସନ୍ଦ କରେ, ଆଶା ଭୋସଲେଜୀଙ୍କର ଗୀତ ପସନ୍ଦ କରେ, ଆଉ ଶ୍ରେୟା ଘୋଷାଲ ଗୀତ ଗୁଡାକ, ଏବେ ନ୍ୟୁ ଗୀତ ଗୁଡାକ ଯାହା ଯେମିତି ଆସୁଛି ସେଗୁଡାକ, ମାନେ ମୋତେ ଟିକେ ଓଲ୍ଡ ଗୀତ ଗୁଡାକ ବହୁତ ପସନ୍ଦ, ସେଇ ଟାଇପ୍ର ଗୀତ ଗୁଡାକ ଶୁଣେ, ସେଇ ଟାଇପ୍ର ଗୀତ ଗୁଡାକ ଗାଏ।
1: ତାହେଲେ ଗୀତ ଗାଇବା ପୂର୍ବରୁ ନିଜକୁ କେମିତି ପ୍ରସ୍ତୁତ କରିଥାନ୍ତି?
0: ଗୀତ ଗାଇବା ପୂର୍ବରୁ ମୁଁ ଯୋଉଦିନ ଗୀତ ଗାଏ କିଛି ମୋର ମେଡିଟେସନ କରେ, ମୁଁ ମେଡିଟେସନ କରିକି ବ୍ରେନକୁ ଟିକେ କାମ ରଖିବାକୁ ଚେଷ୍ଟା କରେ, ଆଉ ନିଶ୍ୱାସକୁ ନିଜକୁ ଅଧୀନରେ ରଖିବାକୁ ଚେଷ୍ଟା କରେ, ଆଉ ଭୋକାଲ ଏକ୍ସରସାଇଜ ଗୁଡାକ କରେ କିଛି କିଛି, ପାଣି ପିଇକି ଗଳାକୁ ହାଇଡ୍ରେଟେଡ ରଖେ, ଏମିତି ଆଉ।
1: ଆଚ୍ଛା, ନୂଆ ସିଙ୍ଗର ମାନଙ୍କୁ ଆପଣ କିଛି ପରାମର୍ଶ ଦେବାକୁ ଚାହୁଁଛନ୍ତି କି?
0: ନୂଆ ସିଙ୍ଗର ମାନଙ୍କ ପାଇଁ ମୋର ପରାମର୍ଶ ହଉଛି ଡେଲି ପ୍ରାକ୍ଟିସ, ପ୍ରାକ୍ଟିସ କଣ୍ଟିନ୍ୟୁ କଲେ ନିଶ୍ଚୟ ଗଳା କ୍ଲିୟର ହବ, ଆଉ ସମସ୍ତଙ୍କର ନିଜ ନିଜର ୟୁନିକ୍ ଭଏସ୍ ରହିଛି, ତ ସେ ୟୁନିକ୍ ଭଏସ୍ରେ କାହା ସହିତ କପି କରିବାଟା କି କାହାକୁ ଦେଖିକି ମୁଁ ସେମିତି ଗାଇବି ଏଇଗୁଡ଼ାକ ପାଇଁ ମନା କରିବେ, ଆଉ ବହୁତ ପେସେନ୍ସ, ହାର୍ଡୱାର୍କ ଆଉ ଡେଡିକେସନ ଦରକାର ମ୍ୟୁଜିକ୍ ପ୍ରାକ୍ଟିସ, ସେଇଟା ହିଁ ଦେବି ମୁଁ ନୂଆ ସିଙ୍ଗର ମାନେ।
1: ଆଚ୍ଛା, ସଙ୍ଗ ଆପଣଙ୍କ ଜୀବନକୁ କେମିତି ପରିବର୍ତ୍ତନ କରିଛି?
0: ପରିବର୍ତ୍ତନ କହିଲେ ଏବେ ମୁଁ ଛୁଆବେଳରୁ କେବେ ବି ମ୍ୟୁଜିକ୍ ଲାଇନକୁ କେବେ ମୁଁ ଆସିନି, ତ ଏବେ 2-3 ଇୟର୍ସ ହବ, ମୋର ଘରେ ମଧ୍ୟ ସେମିତି ଏନଭାୟରମେଣ୍ଟ କିଛି ନଥିଲା ମ୍ୟୁଜିକ୍ ପ୍ରତି, ତ ପ୍ରାକ୍ଟିସ ପାଇଁ ପ୍ରାକ୍ଟିସ କରିକି ଗୀତ ଶୁଣିକି ମୋର ହେଲ୍ଥ ଡେଭଲପ୍ ହେଇଛି, ମାଇଣ୍ଡ ଡେଭଲପ୍ ହେଇଛି, ମୁଁ କିଛି କମ୍ୟୁନିକେସନ ଡେଭଲପ୍ ହେଇଛି ସରାଉଣ୍ଡିଂ ଲୋକମାନଙ୍କ ସହିତ କଥାବାର୍ତ୍ତା, ମାନେ ମୋର ମନର କଥା ଗୀତ ଥ୍ରୁରୁ ମୁଁ ଇମୋସନାଲ କନେକ୍ଟ ହେଇପାରୁଛି ଲୋକମାନଙ୍କ ସହିତ, ମୋର ଷ୍ଟ୍ରେଙ୍ଗଥ ପିସ୍ ବହୁତ ବଢ଼ ଗୀତ ଯୋଗୁଁ।
1: ସଙ୍ଗକୁ ନେଇକିନା କିଛି ସ୍ୱପ୍ନ କିମ୍ବା ଲକ୍ଷ୍ୟ ରଖିଛନ୍ତି କି?
0: ସଙ୍ଗକୁ ନେଇକି ସେମିତି ଲକ୍ଷ୍ୟ ବୋଲି କହିଲେ ଲକ୍ଷ୍ୟ ଅଛି, ଯେହେତୁ ମୋର ଧୀରେ ଧୀରେ ସଙ୍ଗୀତଟା ମୋର ପେସନ୍ ପାଲଟି ଯାଇଛି, ମୋର ଆଗରେ ଏମିତି ଜଷ୍ଟ ହବି ପାଇଁ ଗାଉଥିଲି, ତ ଏବେ ଯେହେତୁ ପେସନ୍ ପାଲଟି ଯାଇଛି ମୁଁ ଚାହୁଁଛି କିଛି ମୁଁ ସଙ୍ଗୀତରେ ଉପରକୁ ଉଠିବା ପାଇଁ, ଜୟପୁର ପାଇଁ କିଛି ନାଁ କରିବାକୁ ଚାହୁଁଛି। ଏବେ ଦେଖନ୍ତୁ ମୋତେ ଆଗରୁ କୌଣସି ଜିନିଷର ଅଭ୍ୟାସ ନଥିଲା, ସଙ୍ଗୀତ ଗାଇବାର ଅଭ୍ୟାସ ନଥିଲା, ତ ମୁଁ ଚାହୁଁଛି ଯେ ଏବେ ମୁଁ ଅନ୍ୟମାନଙ୍କ ସଙ୍ଗୀତ ଶୁଣିକି ଯାହା ଫିଲ୍ କରୁଛି, ମୋ ନିଜକୁ ଯେମିତି ଡେଭଲପ୍ କରୁଛି, ମୋର ସଙ୍ଗୀତକୁ ବି ଶୁଣିକି କେହି ଡେଭଲପ୍ ହୁଅନ୍ତୁ, ନିଜର ମାଇଣ୍ଡକୁ ଯେମିତି ଚେଞ୍ଜ ହେଇପାରିବ, ନିଜକୁ ଯେମିତି ପିସ୍ ହେଇପାରିବ, ସେମିତି ମୁଁ ଚାହୁଁଛି ଯେ ଗୋଟେ ନିଜର ପରିଚୟ ଚେଷ୍ଟା କରିବି ସଙ୍ଗୀତରେ।
1: ତାହେଲେ ଆପଣଙ୍କ ଜୀବନରେ ସଙ୍ଗୀତର ଅର୍ଥ କ'ଣ?
0: ସଙ୍ଗୀତର ଅର୍ଥ ମୋ ପାଇଁ ସ୍ୱତନ୍ତ୍ର ପରିଚୟ, ଯେମିତି ମୁଁ ସ୍ୱରଘୁଙ୍ଗୁରକୁ ଆସିକି ମୋର ଗୋଟେ ନାଁ ରହିଲା, ମୋତେ ସମସ୍ତେ ଚିହ୍ନିଲେ, ସଙ୍ଗୀତ ପ୍ରତି ମୋର ଡେଡିକେସନ ସେତିକି ବଢ଼ୁ ଯେ ମୁଁ ନିଜର ଷ୍ଟ୍ରେଙ୍ଥ ଆଣିପାରିବି, ମୋର ପିସ୍ ରହିବ, ଲୋକମାନଙ୍କ ସହିତ ମଧ୍ୟ ଇମୋସନାଲି କନେକ୍ଟ ହେବାକୁ ଚାହୁଁଛି।
1: ଆଚ୍ଛା, ଆପଣଙ୍କ ଫେଭରେଟ୍ ସଙ୍ଗ ଭିତରୁ ଗୋଟେ ଦି ଧାଡି ଶୁଣେଇ ପାରିବେ କି?
0: ହଁ, ନିଶ୍ଚୟ। पिया पिया बोले मत भला जिया, तुमने और रंगीले से सजा दुखिया, पिया पिया

0: ଏହାପରେ ଶୁଣନ୍ତୁ ବିନୋବା ଭାବେଙ୍କ ବିଷୟରେ। ବିନୋବା ଭାବେ ଭାରତର ଜଣେ ମହାନ ସମାଜ ସୁଧାରକ, ସ୍ୱାଧୀନତା ସଂଗ୍ରାମୀ ଏବଂ ଆଧ୍ୟାତ୍ମିକ ଚିନ୍ତକ ଥିଲେ। ତାଙ୍କ ଜନ୍ମ 11 ମେ 1895 ମହାରାଷ୍ଟ୍ରରେ ହୋଇଥିଲା। ସେ ମହାତ୍ମା ଗାନ୍ଧୀଙ୍କର ନିକଟ ସହଯୋଗୀ ଏବଂ ଅହିଂସା ଓ ସତ୍ୟପଥର ଅନୁସରଣକାରୀ ଥିଲେ। ସେ ଭୂଦାନ ଆନ୍ଦୋଳନ ପାଇଁ ସବୁଠୁ ଅଧିକ ପରିଚିତ। ସେ ଧନୀ ଜମିଦାରମାନଙ୍କୁ ନିଜ ଜମିର କିଛି ଅଂଶ ଗରିବ ଏବଂ ଜମିହୀନ ଲୋକଙ୍କୁ ଦାନ କରିବାକୁ ପ୍ରେରିତ କରୁଥିଲେ। ଏହି ଆନ୍ଦୋଳନ ଦ୍ୱାରା ସମାଜରେ ସମାନତା ଏବଂ ଭାଇଚାରାର ସନ୍ଦେଶ ପ୍ରସାରିତ ହୋଇଥିଲା। ଏହା ସହ ସେ ଜଣେ ଉତ୍କୃଷ୍ଟ ଚିନ୍ତକ ଏବଂ ଲେଖକ ମଧ୍ୟ ଥିଲେ। ତାଙ୍କ ଜୀବନ ସରଳତା, ସେବା ଏବଂ ମାନବତାର ଏକ ଉଦାହରଣ ଅଟେ।
1: ସାଥୀ, ଶେଷରେ ଶୁଣନ୍ତୁ ମୋରାରଜୀ ଦେଶାଇଙ୍କ ବିଷୟରେ। ମୋରାରଜୀ ଦେଶାଇ ଭାରତର ଜଣେ ପ୍ରସିଦ୍ଧ ରାଜନେତା ଏବଂ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ଜନ୍ମ 29 ଫେବୃଆରୀ 1896 ଗୁଜରାଟରେ ହୋଇଥିଲା। ସେ ସରଳ ଜୀବନ, ଶୃଙ୍ଖଳା ଏବଂ ସତ୍ୟନିଷ୍ଠା ପାଇଁ ପରିଚିତ ଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ। ସ୍ୱାଧୀନତା ପରେ ସେ ଭାରତ ସରକାରର ବିଭିନ୍ନ ମନ୍ତ୍ରଣାଳୟରେ କାମ କରିଥିଲେ ଏବଂ 1977 ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଜନତା ପାର୍ଟି ସରକାରର ନେତୃତ୍ୱ ନେଇଥିଲେ। ସେ ନୀତି, ସଂଯମ ଏବଂ ଦେଶସେବାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ।

0: ସାଥୀ ଜାଣିବା କଥା ଶୁଣୁ ଶୁଣୁ ସମୟ କେତେବେଳେ ଗଢ଼ିଗଲା ଜଣାପଡ଼ିଲା ନାହିଁ। ତେବେ ଅଧିକ ଡେରି ନ ହେବା ଆଗରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
1: ସାଥୀ, ଆଗାମୀକାଲି ଶୁକ୍ରବାରର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।

0: ତେବେ ସାଥୀ, ସମୟ ତ ହୋଇଗଲାଣି ବିଦାୟ ନେବା ପାଇଁ। ତେବେ ଆଜିର ସନ୍ଧ୍ୟା ଆପଣଙ୍କୁ କିପରି ଲାଗିଲା ନିଶ୍ଚୟ ଜଣାଇବେ। ଆମକୁ ମେସେଜ ଏବଂ ଭଏସ୍ ମେସେଜ କରିବା ପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଆମକୁ ଇମେଲ କରିବା ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଜି ପାଇଁ ଏତିକି। ଆପଣଙ୍କ ସହ ଥିଲୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
0: ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ମୋର ରେଡିଓ ଶୁଣିଥିଲେ ବା ସୋର୍ତେ ଭାଇ ବହିନୀ ମନ କି ମୁଇଁ ଚନ୍ଦରମା ଡୁଲି ଡୁଲି ଜୁଆର କରିଦେଲିନି ଭାଇ ବହିନୀ ମନ ଇ କୋରାକେ ଆମର ଟିବ୍ରୁ ମାମା ମକେ ଆଜି ଡାକିରେଲା ବୈଠକେ କରବୁ ବେ ଚନ୍ଦରମା ଆ ବୋଲିକରି ଆସିକରି ମୁଇଁ ବସଲି ଆଚି ବାବୁ ଦିନ ବୁଡ଼ି ଗଲା ଏ ମାମାର ଦେଖା ଦର୍ଶନ ନାଇଁ କାଇ ନାଇଁ ଆଦେ ଆଦେ ଆଦେ କାରେଲେ ଟୋନ ଶୁଭଲାନି କିଏ କି ଏଟା ହଁ
1: ଚନ୍ଦ୍ରମା ଖାଇଛି।

0: ମୁଇଁ କାଲି ତାନୁ ସ୍କୁଲ ଯିବି ମା, ମୁଇଁ ପାଠ ପଢ଼ିବି, ମୁଇଁ ପାଠ ପଢ଼ିବି ମା, ମୁଇଁ ସ୍କୁଲ ଯିବି।
1: ଏ ଆପା, ବୁତି ବାଟର ଚୁଡ଼ା ମିଚର ଗୋଟି ବାନ୍ଧି ଆଣିଲାଟା ଅଛେ କି ନାହିଁ?
2: ମୁଇଁ ବାଟେ ଆକା ଚାବି ଚାବି ସାରାଇଲି ବେ ତୋଟା ଯେ
1: ଦେଖନି ଡାଇନି ବଟର ଗୁ ମିଶା ନା ଅଟେ ତୋକେ ଜାନୁସ ତ ଘରେ ବୁଦ୍ରା ଅଛେ ବୋଲି ଖାରା ତାରା କେ ଗୋରୁ ଚାରାଇ ଯାଇ ରହିସି ବୁକର ପେଟେ ଜୁଲି ସୁକି ଗଲାନି ଆପକା ହାଡ଼ ମନ ସେ ଡିସଲାନି।

ଏ ତାଳି କଣ ପାଇଁ ଥିଲା ଜାଣିଲ? କାରଣ ଗଣିତ କଷା କାମ ବୁଦ୍ରା ବହୁତ ଭଲ ଭାବେ କରିଛି, ଜାଣିଲ ତ?

0: ଆଜି ଆସିଛି। ଆଉ ହଁ, ତମେ ଟିକେ ପିଆପିଇ ଛାଡ଼ି ପୁଅକୁ ସ୍କୁଲକୁ ପଠାଅ, ପାଠ ସାଠ ପଢ଼ାଅ, ଭଲ ଚାକିରିଟେ ନିଶ୍ଚୟ ସେ କରିବ।
1: କେ ସ୍କୁଲ ପଠାଇଲେ ଗୋରୁ କ୍ଷେ ଚରାଇସି ବୋଇଲାନି ମାଷ୍ଟର ହେଲେ ଇଏ ଆମର ଗୋରୁ ଚରାଇଲେ କୁଲିକେ ଗାଲେ ଡାବୁ ମିଳିଲେ ଆମେ ଖାଇବୁ, ଆମେ ନହେଲେ ଖୁନ୍ତିଟା ଖାଇବୁ ଆମେ, ମାଷ୍ଟର ଶିଖାଇ ଆଇଲା ଆଚ୍ଛା ଆଚ୍ଛା ଚିଠି ଆମର ଘରେ ମାଷ୍ଟର ମୋର ପିଲାକେ ପାଠ ପଢ଼ାଇଛି ଦେଖନି ଆବା ତମର ଜ୍ଞାନ ତମର ସବାଇଲୁ ଆମେ ଇଆରି ଇଣା ହେଇଥିବୁ ନିଏ ପିଲା ମିଶା
2: ଜୁହାର କଲି ନି ଆଜ୍ଞା, ତମେ ଖରାପ ନ ବାବା, ଏ ମୋର ଡିଆ ଏମିତି
1: ଅଗାଇର
2: ଦେଖ ପିଲା ପାଠ ପଢ଼ଲେ ପଢ ନହେଲେ ନାଇଁ ସିନା
1: ଜୀବନ
2: କାମଦାମ କି ଗୋରୁ ନ ମେଲେ ଇରେ ଜଳା ତାକେ କେଟଦା ହେଲେ ମାରି ମିଶା ଦେଇଛି ଅଗାଇର ବୋଲି କାଇ ବାଘ ମଡା ତମେ ଆଜ୍ଞା, ଏଟା ଆମର ଘରର କଥା।
3: ଆଠ
2: ବଡ଼େ ଜାଟିଆ କାମ ତୋର ତୁଇ ବିଡ଼ାଇ ଆଣୁ
4: ଦେଖଲୁ ନାଟକ ଦେଖ
2: କି ନାଇଁ
4: ଅଧିକ ଲୋ ବେଲେ ବୋଲ ନାଇଁ ଫାଟ ସାଟ ଖଣ୍ଡେ ଫୋଡ଼ବାର ପଡ଼ିଲେ ସୋରି ଭଲ ସାର କଥା ଜାଣି
2: ଓଇ ମାମା ନାଇଁ ନାଟ
4: ଭିତରେ ମିଶା ନାଟକ ଭିତରେ ମିଶା କହିଦେଲା ସେଟା ମିଶା ଶୁଣିକରି ସେଟା ଆମର ଭିତରେ ଯେନ୍ଟା ହେଲାନି ସେ ଭିତରେ ଏକା ସେଟା
2: ହେଲାନି
4: ହସି କରି ରହିଗଲେ ନହେଁ
2: ତାକେ
4: ଯେନ୍ଟା ଶିଖବା ଜିନିଷ ଅଛେ ସେଟା ଶିଖବା ଆରି ଯେନ୍ଟା ଖରାପ ଜିନିଷ ଯେନ୍ଟା କହିଲି ମୁଇଁ ମନ୍ସୁର ଖାଇବାଟା ଜୁଆ ଖେଳବାଟା
2: ଯେନ୍ଟା
4: ସଂସାର କେ ଖରାପ କରୁଛି ସମାଜ କେ ଖରାପ କରୁଛି ସେଟା ଚାଡ଼ବାର
2: ଚାଡ଼ବାର ନାଟ
4: ମିଶା ଶୁଣିଲୁ ତ ସାରଦା ହେଲେ ଏତାରି ଗୋଟେ
2: ସାରଦା ବୋଲେ ତୁଇ ତ ନାଟ ସବୁକେ ବିଡ଼ାଇ କରି ନାଟ ଶୁଣାଇ ଦେଲୁ ମୁଇଁ ତୋକେ ଗୀତ ଶୁଣାଇ ଦେବି ଆମର ଆଇ ନାଟ କରୁ ମନ ମି ଶୁନ ଭାଇ
4: ଆଲେ ଆଲେ ଆଲେ ଆଲେ ଆଲେ ଶୁନ ହଁ ନାଇଁ ସବୁ ସବୁ ଗୀତ ଶୁନ
2: ଭାଇ ଆଇ ଭାଇ ବନି ମିସା ଜାଗିରେ ବନି ଆରେ
4: ଆଲେ
2: ବାଜାଇ ଦେଲିନି
4: ହଁ ବାଜା ବାଜା ବାଜା।

ଶୁଣିଲି ଚୈତିଜନ୍ୟ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଲେଖୁରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଜି ସନ୍ଧ୍ୟା 6:30 ପ୍ରଚାର କରିବୁ ବିକାଶ ମନ୍ତ୍ର, ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ, ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଧାରାବାହିକ ପରଜା ପ୍ରଚାର କରିବୁ ରାତି 8:15। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସଜମଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30। ରାତି 10:00 ପ୍ରଚାରିତ ହେବ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖୟାଲ, ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ, ରାଗ ପୁରିଆ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ସକାଳ ବର୍ଣ୍ଣବିଭ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ ସକାଳ 17:25। ବିଷୟ ହେଲା ମୋବାଇଲ ସାଥୀ ନା ଆସକ୍ତି। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ନିବେଦିତା। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15, ସନ୍ଧ୍ୟା 6:10। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଲ ଶୁଣିବେ ପୂର୍ବାହ୍ନ 10:30। ସୁଗମ ସଙ୍ଗୀତ ଶୁଣିବେ ଦିନ 11:00। ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ, ସୁଷମା ମିଶ୍ର, କ୍ରିଷ୍ଣ ପଟେଲ, ଜ୍ୟୋତ୍ସ୍ନା ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ, ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ବିଭୂତିଭୂଷଣ ପଟ୍ଟନାୟକ। ଦିନ 11:30 ଶୁଣିବେ ବେତାର ରୂପକ ମାରାଗୁଡ଼ା, ପ୍ରଯୋଜନା କରିଛନ୍ତି କାଳିକିଙ୍କର ମିଶ୍ର, ସହଯୋଗିତା ଅଜିତ ଦାସ। ଦିନ 1:05 ଶୁଣିବେ ଗୀତ, ଶିଳ୍ପୀମାନେ ହେଲେ ତଲତା ଜିଜ୍ ଏବଂ ସୋନାଲି ରାଥୋଡ। ସେଭଳି ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ। 34 କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:15 ଶୁଣିବେ ଶୁଣିବା ହେଉ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ, କୃଷି ଓ କୃଷକ ଶୁଣିବେ ରାତି 17:30। ଏଥିରେ ଶୁଣିବେ ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଏକ ଆଲୋଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା, ଗୀତ ରଚନା କରିଛନ୍ତି ଅଶୋକ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ପ୍ରଦୀପ କୁମାର ପାତ୍ର। ନାଟକ ଆସ ସିନେମା କରିବା ଶୁଣିବେ ରାତି 9:30। ରଚନା ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ନେଇଛୁ କଥାଚିତ୍ର କଟି ପତଙ୍ଗରୁ, ଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ, ଗୀତ ରଚନା ଆନନ୍ଦ ବକ୍ସୀ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ଆସନ୍ତାକାଲି ସକାଳ 6:05। ଶିଳ୍ପୀମାନ ହେଲେ ରଘୁନାଥ ପାଣିଗ୍ରାହୀ, ବୀଣାପାଣି ପୁରୋହିତ, ପ୍ରଶାନ୍ତ କୁମାର ପାଢ଼ୀ, ଇତିଶ୍ରୀ ବେହେରା, ସୁଧାକର ପଣ୍ଡା ଏବଂ ସୁଧା ମିଶ୍ର। ରାମଚରିତ ମାନ ଶୁଣିବେ ସକାଳ 6:25।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରି ନେଇ ନାନା ଦଣ୍ଡ ଦିଅନ୍ତେ। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ରୀ ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ଶୁଣିଲେ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିଅମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶୁଣନ୍ତୁ ବିକାଶ ମନ୍ତ୍ର, କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ, ଆମ ଦେଶର ଉନ୍ନତି ପାଇଁ ବର୍ତ୍ତମାନ ସମୟରେ ଭାରତ ସରକାର ଓଡ଼ିଶା ସହିତ ସମଗ୍ର ଦେଶରେ ଅନେକ ସାମାଜିକ ଓ ଆର୍ଥିକ ଯୋଜନାମାନ କରୁଛନ୍ତି। ଆଉ ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଗ୍ରାମ ଓ ଗରିବ ଲୋକମାନଙ୍କର ଉନ୍ନତି, ବିଶେଷ କରି ନାରୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଲମ୍ବନ ଓ ସମ୍ମାନ ପାଇଁ ସହଯୋଗ କରିବା। ଏହିଭଳି ବିଭିନ୍ନ ଯୋଜନାମାନ ମଧ୍ୟରୁ ସୁଭଦ୍ରା ଯୋଜନାଟି ହେଉଛି ଅନ୍ୟତମ। ଏହି ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯାହାର ଲକ୍ଷ୍ୟ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା, ଓଡ଼ିଶାର ପ୍ରତ୍ୟେକ ମା ଭଉଣୀମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେବା, ଘରେ ଘରେ ମହିଳାମାନଙ୍କୁ ସ୍ୱାଧୀନ ଓ ସଶକ୍ତ କରିବା, ଗରିବ ଏବଂ ଆର୍ଥିକ ଅଭାବରେ ଥିବା

0: ପରିବାରର ଅର୍ଥନୀତି ସ୍ଥିତିକୁ ଉନ୍ନତ କରିବା। ତେବେ ଆସନ୍ତୁ ଏହି ସୁଭଦ୍ରା ଯୋଜନା ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ।
1: ମ୍ୟାଡାମ ନମସ୍କାର।
2: ନମସ୍କାର ଆଜ୍ଞା।
1: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଦେବେ।
2: ମୋ ନାଁ ହେଉଛି ସବିତା ପୁରୋହିତ। ମୁଁ ଜଣେ ଏସଏଚଜି ମେମ୍ବର ବି ଅଛି ଆଉ ଇସି ମେମ୍ବର ବି ଅଛି।
1: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
0: ସୁଭଦ୍ରା ଯୋଜନା।
1: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
2: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜର ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ, ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
1: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
2: ମାନେ ବର୍ଷକୁ ଦୁଇଥର ହିସାବରେ ଦିଆଯାଉଛି, ଗୋଟେ ହଉଛି ମହିଳା ଦିବସ ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି, ଏହା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି, ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା ଚତୁର୍ଥତମ କିସ୍ତିଟା ମିଳିଲା, ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
1: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀ ମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ?
2: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
1: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହୋଇଛି?
2: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2 କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେଇ 5,000 ଟିଙ୍କୁ ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ୍ କରିପାରିଲା, ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି, ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ।
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
2: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି, ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ ସେମାନେ 5 ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି, ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
1: ମ୍ୟାଡମ କୁହନ୍ତୁ ଯେ ଆପଣଙ୍କର ଯୋଉ ଏସଏଚଜି ଗ୍ରୁପ ଅଛି, ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
2: ଦେଖନ୍ତୁ ଏସଏଚଜି ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ ଏସଏଚଜି ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲ୍ଅପ୍ ହବ, ଫର୍ମଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର

0: ମହିଳା ମାନଙ୍କୁ ଯୋଗେଇ ଦେଲେ, ମହିଳା ମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯେଉଁମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ, କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହାହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ ଏସ୍ଏଚ୍ଜି ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ ଏସ୍ଏଚ୍ଜି ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍, ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ୍ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ମୋର ଜଣେ ଜିଦିଆ ପଡୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟ ଘର .gov।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12ରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ

ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସ୍ର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦୁଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.in ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ଭନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣୀ କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣୀ କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୁହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ।
ଭୁବନେଶ୍ୱରଠାରେ ଏହି ଅବସରରେ

0: ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହେଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହେଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ଟାଇମ୍ ଶିଶୁ ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇ ସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ

ଅକ୍ଷୟର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାର ଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର ତିନୋଟି ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ୍ ମାଇଲୋମା, ଏହା ପ୍ଲାଜ୍ମା କୋଷକୁ ପ୍ରଭାବିତ କରିବା ସହିତ

0: ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଲାନ୍ତି ଅନୁଭବ କରିବା, ବାରମ୍ବାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି, ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36 ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6 ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297 ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770 ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6410 ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5 ଲକ୍ଷରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଦେଶର 27 ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି। ଆଇଆଇଟି ମୁମ୍ବାଇ ଏବଂ ଟାଟା ମେମୋରିଆଲ ସେଣ୍ଟର ମିଳିତ ସହଯୋଗରେ ଦେଶରେ ପ୍ରଥମ ସ୍ୱଦେଶୀ କାର୍ ଟି ସେଲ୍ ଥେରାପି ବ୍ୟବସ୍ଥା ବିକଶିତ କରାଯାଇଛି। ଏହା ଉପଯୋଗ ମାଧ୍ୟମରେ କମ୍ ଖର୍ଚ୍ଚରେ ରକ୍ତ କର୍କଟ ଏବଂ ଲିମ୍ଫୋମା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ସଚେତନ ଏବଂ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ। ସ୍ୱେଚ୍ଛାକୃତ ରକ୍ତଦାନ ପୀଡ଼ିତଙ୍କୁ ଅଧିକ ସହଯୋଗ ପ୍ରଦାନ କରିପାରିବ। ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆଦିରୁ ଦୂରେଇ ରହିଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ରୋଗୀଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଅନନ୍ୟତାରେ ଏକତା ବାର୍ତ୍ତାକୁ ସମର୍ଥନ ମାଧ୍ୟମରେ ରକ୍ତ କର୍କଟ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ଦିଗରେ ମିଳିମିଶି କାର୍ଯ୍ୟ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର
2: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତର ଶିଳ୍ପୀ ସୌରିନ ଭଟ୍ଟ, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତରେ ସଜାଇଛନ୍ତି ଗୁଡ଼ଲି ରଥ, କଥାଚିତ୍ର ଇଡିଏଟ୍।

ଶୁଣିଲେ କଥାଚିତ୍ର କଥା ଦେଇଥିଲି ମାଙ୍କୁ। ଶିଳ୍ପୀ ଥିଲେ ବାବୁଲ ସୁପ୍ରିୟ ଏବଂ ସାଧନା ସରକମ। ଗୀତ ରଚନା କରିଥିଲେ ନିଜାମ। ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ପାଗଳ ପ୍ରେମୀରୁ, ଶିଳ୍ପୀ କୁମାର ବାପି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ରା।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
2: देश के बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है। ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करेगी।
1: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ

କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲୟାଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିଭିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲା ପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013-2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଷ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିଭିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିଭିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି

0: କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର କ୍ରୀଡ଼ା ଭିଭିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ଚେମ୍ସପୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ଆମ୍ରପଲ୍ଲୀ ଆମ୍ବର ଗୁଣ ଓ ସ୍ୱାଦକୁ ନେଇ ଏହାର ଚାହିଦା ବଢ଼ିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ମାସ 21 ତାରିଖ ସୁଦ୍ଧା 12 ଟନ୍ ଆମ୍ବ ଗ୍ରୀସ୍କୁ ରପ୍ତାନୀ ହୋଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ସପ୍ତଶଯ୍ୟା ଆଗ୍ରା ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ଓ ଜର୍ମାନୀକୁ 96 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ପଠାଯାଇଥିଲା। ଏହି ଆମ୍ବ ରପ୍ତାନୀରେ ମହିଳା ଚାଷୀଙ୍କ ଅବଦାନ ରହିଛି। ଜିଲ୍ଲାର ଭଅଁରୀନାଳୀ ଲମ୍ବୋଦରପୁର ବିମ୍ବୋଳ ଓ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଚାଷୀମାନେ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଯନ୍ତ୍ରୀ ଓ ନୋଡାଲ ଅଧିକାରୀ ଆଶୁତୋଷ ବେହେରା କହିଛନ୍ତି,
3: ଢେଙ୍କାନାଳ କ୍ଲାଇମେଟ କଣ୍ଡିସନ ଦୃଷ୍ଟିରୁ ଏମିତି ଗୋଟେ ମାଇକ୍ରୋ କ୍ଲାଇମେଟ ହେଇଛି, ଆମ୍ବର ସାଇଜ ହଉ ବା ତାର ସ୍ୱାଦ ହଉ ବହୁତ ୟୁନିକ, ଯୋଉଟାକି ଖାଲି ଆମ ଓଡ଼ିଶାରେ ନୁହଁ ଭାରତରେ ନୁହଁ ବର୍ତ୍ତମାନ ଏଇ ଢେଙ୍କାନାଳ ଆମ୍ବ ବିଶ୍ୱ ଦରବାରରେ ସୁପରିଚିତ ହେଇଯାଇଛି ବିଗତ କେଇ ବର୍ଷ ଭିତରେ। ଆମେ ଯଦି ଦେଖିବା ବିଗତ ବର୍ଷରେ ଆମ୍ବ ଆମର ଏଠୁ ରପ୍ତାନୀ କରାଯାଇଥିଲା ପ୍ରାୟ 150-180 ମେଟ୍ରିକ୍ ଟନ୍ ବିଭିନ୍ନ ଦେଶକୁ ରପ୍ତାନୀ, 7-8 କଣ୍ଟ୍ରିକୁ ଆମର ରପ୍ତାନୀ କରାଯାଇଥିଲା। ଏହି ବର୍ଷ ବି ଆମର ରପ୍ତାନୀ ଆରମ୍ଭ ହୋଇଯାଇଛି, ଯଦିଓ ଆମର ମିଡିଲ୍ ଇଷ୍ଟ କଣ୍ଟ୍ରିକୁ ଆମେ ଟିକେ ରପ୍ତାନୀ କମିଯାଇଛି, ଫିର୍ ବି ଆମର ୟୁରୋପିଆନ କଣ୍ଟ୍ରିଜ୍ ଯେଉଁଟା ଅଛି ଲଣ୍ଡନ ହଉ ଇଟାଲି ହଉ ଆୟାରଲାଣ୍ଡ ହଉ ଗ୍ରୀସ୍ ହଉ କିମ୍ବା ଦୁବାଇ ହଉ, ଆମେ ପ୍ରାୟ ଏପର୍ଯ୍ୟନ୍ତ ଏଇ ମେ ମାସରେ ଆଜି ପର୍ଯ୍ୟନ୍ତ ପ୍ରାୟ 30 ମେଟ୍ରିକ୍ ଟନ୍ ଅଧିକା ଆମେ କେବଳ ଆମ୍ରପଲ୍ଲୀ ଆମ୍ବ ଆମେ ରପ୍ତାନୀ କରିସାରିଛେ। ଯେଉଁ ରପ୍ତାନୀଟା ବି ଆମର କରାହେଇଛି ଆମର ଏଇ ଯେଉଁ ସବୁ ଏୟାର କାର୍ଗୋରେ ହେଇଛି, ଆମର ଭୁବନେଶ୍ୱରରୁ କିଛି ଯାଇଛି ଆଉ ଆମର ବାଇ ରୋଡ୍ ଯାଏ ଆମର ରେଫ୍ରିଜରେଟେଡ୍ ଭ୍ୟାନ୍ରେ କୋଲକାତା ଏୟାରପୋର୍ଟ। ଯେଉଁ ୱିମେନ୍ ମାନଙ୍କର ଇନ୍ଭଲ୍ଭମେଣ୍ଟ ଆମର ଏଠି ବି ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଅଛି ଯେଉଁଟା ବି ଏକ୍ସକ୍ଲୁସିଭଲି ହ୍ୟାଣ୍ଡେଲ ବାଇ ଦ ୱିମେନ୍ ଫାର୍ମର୍ସ ଅଲସୋ, ଆଉ ଅଲଗା ବି ଯେଉଁ ଲିଡିଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ମାନେ ଅଛନ୍ତି, ଯେଉଁ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ ଏଇ ରପ୍ତାନୀ କାରବାରଟି କରାଯାଉଛି। କେବଳ ବାହାରକୁ ନୁହଁ, ଆମର ବି ଆମେ ଦେଖିବା ଓଡ଼ିଶା ବାହାରକୁ ଦେଶ ଭିତରେ ବି ବହୁତ ସାରା ରପ୍ତାନୀ କରାଯାଇଛି। ଆମେ ଯଦି ଦେଖିବା ଏପର୍ଯ୍ୟନ୍ତ ଆମର ଯେଉଁ ଏକ୍ସପୋର୍ଟଟା ହେଲା 30 ମେଟ୍ରିକ୍ ଟନ୍ ତ ହେଇଛି, ଆଗାମୀରେ ଆମେ ପ୍ରାୟ 100 ମେଟ୍ରିକ୍ ଟନ୍ ଆମେ କରିବାକୁ ଲକ୍ଷ୍ୟ ରଖିଛୁ। ଜୁନ୍ 15 ସୁଦ୍ଧା 100 ମେଟ୍ରିକ୍ ଟନ୍ ଆମର ହେଇଯିବ।
2: ଢେଙ୍କାନାଳ ଜିଲ୍ଲା

0: ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିଏମ୍ ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବୀରବୈଷ୍ଣବ ପଟ୍ଟନାୟକଙ୍କ 113ତମ ବାର୍ଷିକୀରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜିଲ୍ଲାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 966 ଜଣ ହିତାଧିକାରୀଙ୍କୁ 5,17,13,800 ଟଙ୍କା ପ୍ରଦାନ କରିବା ସହ 350 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ କୌଣସି ପ୍ରକାର ଦାବି ଓ ଅସମ୍ମତିର ସମାଧାନ ପାଇଁ ଜୁଲାଇ 5 ରୁ ଅଗଷ୍ଟ 4 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ସେପ୍ଟେମ୍ବର 6 ପ୍ରକାଶ ପାଇବ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ଭର୍ଦ୍ଧନା ଉତ୍ସବରେ 77 ଜଣ ମେଧାବୀ ଛାତ୍ରଛାତ୍ରୀ ଓ 21 ଜଣ କ୍ରୀଡ଼ାବିତ୍ଙ୍କୁ ସମ୍ଭର୍ଦ୍ଧନା ଦିଆଯାଇଛି। ଉତ୍ସବରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଢେଙ୍କାନାଳ ମେରାମଣ୍ଡଳୀର ଅନ୍ତର୍ଜାତୀୟ ମହିଳା ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କୁ ପ୍ରୋଜେକ୍ଟ ପଏଣ୍ଟ ଓ ମାଇ ଭାରତ ତରଫରୁ ନୂଆଦିଲ୍ଲୀସ୍ଥିତ ବିଶ୍ୱ ଯୁବ କେନ୍ଦ୍ରରେ ଚଳିତ ମାସ 11 ତାରିଖରେ ଜାତୀୟ ଯୁବ ସମ୍ମାନରେ ସମ୍ମାନିତ କରାଯାଇଛି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର 3 ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନା ପକ୍ଷରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ 2026 ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ସୁବ୍ରତ ବିଶ୍ୱାସ ରାୟ ଏବଂ ବି ସୁପ୍ରଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ହରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆ ତମେ କଣ ଭାବିଲ?
4: ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
1: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
5: ବା ବା ବା, ଦିନ ହଉ କି ସେଟା ଉପରବେଳା ହଉ କି ରାତି ହଉ, ଝାଳ ଆଉ ଦେହରୁ ଶୁଖିଲା ନାହିଁ। କରେଣ୍ଟ ବିଜା ତାଇ ସାଙ୍ଗରେ ପଳେଇ ଯାଉଛି। ଅନ୍ଧାରକୁ ଦେଖାଯାଉ ନାହିଁ। ଜୁହାର ଜୁହାର,
6: ଏଠିକି ଆସ ମନେ ମନେ ଯେ
5: ନାଇଁ ଦେଖୁଛ କି ନାଇଁ, ଉପର ଓଳି ହେଇଗଲା ବୋଲେ ଗାଁରେ ଆମର କରେଣ୍ଟ ପଳେଇ ଯାଉଛି। କାହିଁକି ଏଇ ଗରମ ଅସହ୍ୟ ହେଇଗଲାଣି।
6: ଗୁଳୁଗୁଳି ଅଧିକ ହେଉଛି କି ନାହିଁ?
5: ଗୁଳୁଗୁଳି ଅଧିକ ହେଇଯାଉଛି, ଦେହରୁ ଝାଳ ଶୁଖୁ ନାହିଁ, ପାଟି ଶୁଖି ଯାଉଛି ଇଆଡେ, ଆଖି ମିଞ୍ଜି ମିଞ୍ଜି ଅନ୍ଧାର ଦୁଶୁଛି,
6: ମୁଣ୍ଡ ବୁଲେଇ ଯାଉଛି, ଦେଖୁଛ କି ନାହିଁ?
5: ବୁଲେଇ ଯାଉଛି।
6: ଆମର ତ ସବୁବେଳେ କାମ ଧାମ ଥିବ କା ସତିକି ନାହିଁ? ଚାଷୀ ବୋଲେ କାମ ଥିବ କା
5: ଥିବ କା? ଆଉ
6: ମାତ୍ର ଯତ୍ନରେ ଟିକେ କଲେ କା ଭଲ ଭାଇ, ଦେଖା ଚାହାଁ କରିକି ବେଳକୁ ପାଗକୁ ଟିକେ ଦେଖିବାର ଅଛି।
5: ଯତ୍ନ ବୋଲେ ଦେହର ଯତ୍ନ ଭଲ
6: ନାଇଁ
5: କି? ମାତ୍ର ଏଇ ଭଳିଆ ଗରମ ତାତି ଆମେ କେବେ ଦେଖିନୁ,
6: କେବେ ନାହିଁ ଭାଇ।
5: ଏବେ ଦେଖ ଗାଁରେ ଥିବା ବନ୍ଧର ପାଣି ଯାକ ମିଶା ଟିକେ ଶୁଖିଲାଣି,
6: କେତେ ଶୁଖି ଗଲା ଦେଖୁଛ? ସେ ଗରମ ବୋଲିକି ନା ନେଇକି କେତେଟା ମାଛ ମିଶାର ମରିଗଲେ ଭାଇ।
5: ପାଣିଟା ଗରମ ହଉଛି, ଯୋଉ ଚାଷୀ ଭାଇ ମାନେ ଆମର ଅଞ୍ଚଳରେ ମାଛ ଚାଷ କରୁଛନ୍ତି, ଟିକେ ବର୍ତ୍ତମାନ ସମୟରେ ଯତ୍ନ କରିବେ। ଆଉ ସେ ବୈଜ୍ଞାନିକ କହିଲା ଭଳିଆ ବନ୍ଧର ପାଣିକୁ ଟିକେ ଟିକେ ବଡ ବାଉଁଶ ହଉ କି ଲାଠିରେ ମଝିରେ ମଝିରେ ଖେଳେ, ତାଙ୍କମାନେ ପାଣି ଟିକେ ଚଞ୍ଚଳ ହବ, ମାଛ ମାନେ ମଧ୍ୟ ଟିକେ ଚଳଚଞ୍ଚଳ ହେବେ। ଆଉ ତାଙ୍କର ଖାଇବା ବ୍ୟବସ୍ଥା ମଧ୍ୟ ଠିକ ଟାଇମରେ ଦେବାର ବ୍ୟବସ୍ଥା କରିବେ। କାହିଁକି ବୋଲେ ଖରାଟା ସମସ୍ତଙ୍କର ପାଇଁ ନା, ଆଉ
6: ଭାଇ
5: ପ୍ରାଣୀ ଜଗତ ଯେମିତି ତାତି, ସେମିତି ଜୀବ ଜଗତ ମିଶା ତାତି।

0: ଗା ଭାଇ ଯେତିକି ଆମର ଗାଈ ଗୋରୁ ମିଶାରୁ ଛେଳି ମେଣ୍ଢି ରଖୁଛୁ ବୋଲ ତ ତାଙ୍କ ମନର ବି ଟିକେ ଅଧିକ ଯତ୍ନ ନେବାର ଅଛି। ଆହୁରି ଆମର ସେଦିନ ତ ସେ ଗାଁ ଛେତ୍ରରେ ଯୋଉ ଆମର କାଳିଆ ଅଛି କି ନାଇଁ, ତାର ଗାଈ ଗୋଟେ କେମିତି ହେଇଗଲା, ମୂର୍ଚ୍ଛା ହେଲା ପୁରା ପଡିଗଲା,
1: ହେଇଯିବ ନା କି ଗୁହାଳ ତମେ ନ ବାନ୍ଧୁଣୁ, ସେଟା ଖରାରେ ବାନ୍ଧବ, ଘର ବାହାରେ ବାନ୍ଧବ ବୋଇଲେ ତାଙ୍କ ମନ ପ୍ରାଣ ଅଛି, ଜୀବନ ଅଛି, ତାଙ୍କ ମାନେ ଡୋଳ ବିକଳ ହେବେ କି ନାଇଁ
0: ହେବେ ଭାଇ।
1: ଗାଈ ଗୋରୁ ଆମେ ରଖିଛେ, ପଶୁ ସମ୍ପଦ ରଖିଛେ, ଛେଳି ହଉ, କୁକୁଡ଼ା ହଉ, ବତକ ହଉ, ମେଣ୍ଢା ହଉ, ଯୋଉଟା ରଖିଛେ ବୋଇଲେ ତାଙ୍କର ପାଇଁ ମତେ ଗୋଟେ ଘର, ଗୋଟେ ଆଶ୍ରୟସ୍ଥଳୀ ଗୋଟେ କରିବାର ଅଛି। ଏବେ ଆମେ ଯେମିତି ଦେଖୁଛେ ଆମର ଅଞ୍ଚଳ ମାନଙ୍କରେ ଯୋଉଠି ପାହାଡିଆ ଜାଗା ମାନଙ୍କରେ ଛେଳି ମାନଙ୍କୁ ଭାଡି କରି ରଖୁଛନ୍ତି, ଯାହାର ଯୋଉ ଗୁହାଳ ଅଛି, ଘର ଦ୍ୱାର ଅଛି, ସେ ବ୍ୟବସ୍ଥା କରିବାର ଅଛି,
0: ସଫା ସୁତରା କରିବା, କେମିତି ଠିକରେ ବାୟୁ ଚଳାଚଳ ହେଇପାରିବ। ଆହୁରି ଯେତିକି ଆମର ବେଡା ବାଞ୍ଚୁ ବୋଲ ତ ଟିକେ ଉଦା କରିକି ଯଦି ବାସ୍ତା ମାନ ବି ପକେଇବା, ପକେଇବା ବୋଲେ ଥଣ୍ଡା ପବନ ଟିକେ ଆଇବ ଆକା।
1: ଏବେ ଦେଖ ସନ୍ଧ୍ୟା ହେଇଗଲା ବୋଲେ ଗାଈ ଗୋରୁ ଆଇଲେ ବୋଲେ ଟିକେ ଥଣ୍ଡା ପାଣି ତାଙ୍କର ପାଇଁ ରୋଗ ଦେଇଥିବାର ଅଛି। ଯେତିକି ଝରକା ମାନେ ଅଛି ବୋଲେ ଖୋଲା ଜାଗା ଯେତିକି ତାଙ୍କର ଅଛି ଗୁହାଳ ଜାଗାରେ, ଟିକେ ତମେ କହିଲା ବେଳେ ଅଖାଟା ଉଦା କରି ପାଣି ଦୁଇଥର ପରା ଦିନକୁ ଦୁଇ ବେଳା ଛିଞ୍ଚି ଦେଲେ ତାଙ୍କ ଅନୁସାରେ ଟିକେ ହାଲୁକା ଲାଗିବ,
0: ଆଉ
1: ଯଥେଷ୍ଟ ପରିମାଣର ପାଣି ହଉ କି ପେଜ ହଉ କି ଯାହା ତାଙ୍କର ଦବା ଗୋ ଖାଦ୍ୟ ଯେତିକି ଦବା କଥା ଦବାର ବ୍ୟବସ୍ଥା କରିବାର ଅଛି।
0: ଗୋଟେ କିଛି ନାହିଁ ଭାଇ, ତିନି ଚାରି ଥର ଟିକେ ସଫା ପାଣି ଦେବାର ଅଛି। ଆରେ ମଝିରେ ମଝିରେ ଆମେ ଯେମିତି ଓଆରଏସ ପିଉଛୁ ବୋଲ ତ ଗ୍ଲୁକୋଜ ପାଣି ମିଶା ଟିକେ ଟିକେ ଦେବାର
1: ଅଛି।
0: ଆହୁରି ଯୋଉ ଭାଇ ଭଉଣୀ ମାନେ ମିଶାରେ କୁକୁଡ଼ା ପାଳନ କରୁଛନ୍ତି ବୋଲ ତ ମଝିରେ ମଝିରେ ତାଙ୍କୁ କେମିତି ଟିକେ ଦେହ ସୁସ୍ଥ ରହିବ ବୋଲିକି ନା
1: ପାଉଲ୍ଟ୍ରି ଫାର୍ମ
0: ସେମିତିରେ କୁକୁଡ଼ା ବତକ ପାଳନ କରିବା ଭାଇ ଭଉଣୀ ମାନେ ମଝିସାର ତାଙ୍କ ମାନଙ୍କର ଟିକେ ଅଧିକ ଯତ୍ନ ନେବା,
1: ଅଧିକ ଯତ୍ନ କରିବାର ଅଛି। କାହିଁକି ତମେ ଦେଖିଛ ନାଇଁ ପାଉଲ୍ଟ୍ରି ଫାର୍ମର ଲାଇଟ୍ ଯାକ ବେଶୀ ଲଗେଇଥିବ,
0: ଝୁଲିକି ନା ଥିବ,
1: ଝୁଲିକି ଥିବ ଗରମ ପାଇଁ ବୋଲି। ଏବେ ଖରାଦିନ ଗରମଟା ଅଧିକା ହବ, ସେଟା ଆମେ ଯେତିକି ତାପମାତ୍ରା ଦରକାର ତାଙ୍କୁ ସେତିକି ରଖିକି ଖାଇବା ପିଇବା ବ୍ୟବସ୍ଥା କଲେ ମଧ୍ୟ ସେଟା ମାନେ ସୁରୁଖୁରୁରେ ବଢିବେ
0: ବୋଇଲେ କହିବାର ଅରଥ ବୋଇଲେ ଯତ୍ନ କଲେ କା ରତ୍ନ ମିଳିବ ଭାଇ, ଯୋଉଟା ହଉ ଆମର ଚାଷବାସ ବିଷୟରେ ସେମିତି କାହିଁକି ନାଇଁ,
1: ସେମିତି ତ ଆଉ ଜୁଏଲ ଜିନିଷ ଯତ୍ନ କଲେ ତ ରତ୍ନ ମିଳିବ, ଆଉ ଯତ୍ନ କରିବା ନାହିଁ ହେଳା କରିଲେ ତ ଭେଳା ବୁଡ଼ିଯିବ,
0: ବୁଡି ଯାଉଛି ତ ସେମିତି ମାତ୍ର ପଛେ ମୁଣ୍ଡରେ ହାତ ଦେଲେ କିଛି ହବ, ଆଗରୁ ଚିନ୍ତା କରିବାର ଅଛି ହେଲା ଯେ। ଏମିତି ତ ଆମର କଥାବାର୍ତ୍ତା ସୁଖ ଦୁଃଖର ଚାଲିଥିବ, ମାତ୍ର ଆଜି ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ କିଛି ଅଛି,
1: ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ବୋଇଲେ ଏବେ ଆମେ ଖରା ଦିନେ କଥା ହଉଛେ କି ନାଇଁ, ସେମିତି ଖରାଟିଆ ଚାଷକୁ ଧରିକିରି ଆମ ଅଞ୍ଚଳର ଚାଷୀ ଭାଇ ଭଉଣୀ ମାନେ କଣ ସବୁ ପଦକ୍ଷେପ ନେବେ, କେମିତି ପ୍ରସ୍ତୁତି ହେବେ, କଣ ସବୁ ଚାଷବାସ କରିବେ, ତାକୁ ଧରିକି ବଢିଆ ଆଲୋଚନା ଗୋଟେ ବ୍ୟବସ୍ଥା କରାଇଛି।
0: ବଢିଆ କଥା ତ ଭାଇ,
1: ହେଟ ଦେଖ ତମର ପଛ ଆଡେ ଆସିକି ଆଜ୍ଞା ବସିଲେଣି,
0: ଦେଖ ତ
1: ତମେ ପଚାରିବ ନା ମୁଇଁ କା ପଚାରିବି,
0: ନାଇଁ ଭାଇ ତମେ କା ପଚାର, ଆମେ ବସିକି ସବୁ ଶୁଣିବୁ
1: ହେଲା, ମଝିରେ ମଝିରେ ସନ୍ଦେହ ଥିବ ବୋଲେ ପ୍ରଶ୍ନ ପଚାରିବ
0: ହେଲା,
1: ହେଲେ ଆରମ୍ଭ କରିବା
0: କରିବା।
2: ନମସ୍କାର।
3: ନମସ୍କାର ଆଜ୍ଞା,
2: ଆପଣଙ୍କ ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ।
3: ହଁ, ମୋ ନାଁ ହେଉଛି ତାପସ ଚନ୍ଦ୍ର ରାୟ, ମୁଁ ବ୍ଲକ କୃଷି ଅଧିକାରୀ ହିସାବରେ କାମ କରୁଛି କୁନ୍ଦ୍ରା ବ୍ଲକରେ।
2: ଆଜ୍ଞା, ତେବେ ଯାଉ ଆଜ୍ଞା, ଆଜି ଆମେ ଆପଣଙ୍କୁ ସ୍ୱାଗତ କରୁଛୁ, ଆଉ ଆଜି ଆଲୋଚନା କରିବା ଖରାଟିଆ ଚାଷ ସମ୍ପର୍କରେ। ତେବେ ଆପଣ ଜାଣିଛନ୍ତି ଆଜ୍ଞା ଯେ ଆମର ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକାର ଜମି କିସମ ରହିଛି, ବିଭିନ୍ନ ପ୍ରକାର ଚାଷ କରାଯାଉଛି, ତ ବର୍ତ୍ତମାନ ଖରାଟିଆ ଚାଷ ବି ଚାଷୀ ଭାଇ ଭଉଣୀମାନେ ଆରମ୍ଭ କରିସାରିଲେଣି। ଆମର ଏଠି ଭିନ୍ନ ଭିନ୍ନ ଜମି ଅଛି, ଚାଷ ଭିନ୍ନ ଭିନ୍ନ ପ୍ରକାର, କିଏ ପନିପରିବା ଚାଷ କରୁଛନ୍ତି, କିଏ ଧାନ ଚାଷ କରୁଛନ୍ତି, କିଏ ଆଖୁ ଚାଷ କରୁଛନ୍ତି, ଭିନ୍ନ ଭିନ୍ନ। ତ ବର୍ତ୍ତମାନ ସମୟରେ ଯେଉଁ ଖରାଟିଆ ଚାଷ ଯେଉଁ ଭାଇ ଭଉଣୀମାନେ କରୁଛନ୍ତି, ଏ ଯେଉଁ ଡେରି କିସମ ଯେଉଁ ଆରମ୍ଭ କରୁଛନ୍ତି, ସେମାନେ କ'ଣ ସବୁ ପଦକ୍ଷେପ ନେବେ, ଯେଉଁ ଚାଷୀ ଭାଇମାନେ ପନିପରିବା ଚାଷ କରିବା ପାଇଁ ବାହାରିଛନ୍ତି ସେମାନେ କ'ଣ ପଦକ୍ଷେପ ନେବେ, ଆମେ ଯେମିତି ଗୋଟେ ଯୋଜନା ପ୍ରସ୍ତୁତ କରୁଛୁ, ସେମିତି ବର୍ତ୍ତମାନ ସମୟରେ କ'ଣ ସବୁ ପ୍ରସ୍ତୁତି କରିବେ, ବିଶେଷ କରି ଯେଉଁ ଚାଷୀ ଭାଇମାନେ ପନିପରିବା ଚାଷ କରିବା ପାଇଁ ଚାହୁଁଛନ୍ତି।
3: ଦେଖନ୍ତୁ, ପ୍ରାୟ ଆମେ ସମୟ ଦେଖିବା ଗୋଟେ ଭଲ ହେଇଛି ଚାଷୀ ଭାଇଙ୍କର, ଯଦି ସବୁଠୁ ଦେଖିବା ପନିପରିବା ଯଦି ଲାଭଟା ଯଦି ପାଇବେ, ହେଲେ ପ୍ରଥମ ଆରମ୍ଭ ହେଉଛି ବିହନ। ବିହନ ଯଦି ଆମେ ଠିକ୍ ଭାବରେ ବାଛିପାରିବା ଏବଂ ଭଲ ଆଜିକାଲି କିସମର ଭଲ ଭଲ ବିହନ ମାର୍କେଟକୁ ବି ଆସିଲାଣି, ବଜାରକୁ ଆସିଲାଣି, ସେଗୁଡ଼ାକ ଦେଖିବା ପଡ଼ିବ। ଏମିତି ବି ବିହନ ଅଛି ଯେଉଁଟାକି ଭଲ ଏଇ ଟାଇମ୍ରେ ଭଲ ହେଇପାରିବ, ସେମିତି ବି ଆମେ ଦେଖିବା ପଡ଼ିବ,
2: କାହିଁକିନା ଭଲ ମଞ୍ଜିରୁ ଭଲ ଗଛ, ଭଲ ଗଛରୁ ବି ଭଲ ଫଳ
3: ହେବା ଦରକାର। ଯେମିତି ଏବେ ଟମାଟୋ, ଯେମିତି ଆମର ବାଙ୍ଗାଲୋର, ଆମର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ ଗୋଟେ ବାଙ୍ଗାଲୋର ଅଛି, ଯଦି ଟମାଟୋ କଥା କହିବା, ଟମାଟୋ ଆମର ଏଇଠି ପ୍ରାୟ ତଳେ ଯେଉଁ ମାଳୁଛି ସେମିତି ଟମାଟୋ କରୁଛନ୍ତି, ମାତ୍ର ଆଜିକାଲି ଆମର ଯେଉଁ ତାର ବାନ୍ଧିକି ଯଦି କରିପାରିବା, ହଁ, ଯେଉଁଥିରେ ଭଲ ଭଲ କିସମ ଅଛି, ଯେମିତି ଆର୍କା ରକ୍ଷକ, ଆର୍କା ସମ୍ରାଟ, ଯେଉଁଟାକି ଗୋଟେ ଗୋଟେ ଗଛରେ 10 କେଜି ମାନେ ଟ୍ରାଏଲ୍ କରିଛନ୍ତି, 10 କେଜି ଆସୁଛି, ଏବଂ
2: ଆମ ଅଞ୍ଚଳରେ ହଉଛି,
3: ହଁ ଆମ ଅଞ୍ଚଳରେ ଏଇଟା ଆମେ ଗତ ବର୍ଷ 2 ବର୍ଷ ତଳେ ଆମେ ଆମ କୋରାପୁଟ ଜିଲ୍ଲାରେ ବି ଟ୍ରାଏଲ୍ କରିଥିଲୁ ଏବଂ ବହୁତ ବଢିଆ
2: କ୍ୱାଲିଟି।
3: ଆର୍କା ସମ୍ରାଟ ଆଉ ଆର୍କା ରକ୍ଷକ ଉନ୍ନତ କିସମ, ହଁ, ଏଇଗୁଡ଼ା ଯେଉଁ ଭେରାଇଟି ଅଛି, ଏଇଗୁଡ଼ା ଭେରାଇଟି ଆମକୁ ଦେଖିବା ପଡ଼ିବ ଯେଉଁଟାକି ଭଲ ହେଇପାରୁଛି, ଏବଂ ଚାଷୀମାନେ ତାକୁ ଯଦି କରିବେ ଭଲ ରେଟ୍ ବି ପାଇବେ, ଏବଂ କାହିଁକିନା ଖରା ଟାଇମ୍ରେ ଏବେ ଯଦି ଲଗେଇଲେ ଏବଂ ସେଇଟା ମେ ଜୁନ୍ରେ ବାହାରିବ, ଏବଂ ସେହି ଟାଇମ୍ରେ ପନିପରିବାର ଦର ଟିକେ ଅଧିକା ଥାଏ, ଏବଂ ସେହି ହିସାବରେ ସେମାନେ ଟିକେ ଅଧିକା ଲାଭବାନ ପାଇପାରିବେ।
2: ଯେତେବେଳେ ଟମାଟୋ କଥା ଉଠିଲା, ଆମେ ତ ଦେଖୁଛେ ବର୍ଷ ତମାମ ଟମାଟୋର ଚାଷଟା କରାଯାଉଛି, ଆଉ ଟମାଟୋ

0: ସବୁବେଳେ ରହୁଛି, କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଆପଣ କହିଲେ ଖରାଦିନରେ ଆମର ବିଶେଷ କରି ଟମାଟୋର ଅଭାବ ରହିଯାଉଛି ଆଉ ତା ରେଟ୍ ବି ଦରଟା ବି ଅଧିକ ରହୁଛି, ଯଦି ଆମେ ବ୍ୟବସାୟିକ ଭିତରେ ଯଦି ଟମାଟୋ ଚାଷ କରିବା କ'ଣ ସବୁ ଅଧିକ ଚିନ୍ତା କରିବାକୁ ପଡ଼ିବ?
1: ବ୍ୟବସାୟିକ ହିସାବରେ କହିଲେ ଦେଖନ୍ତୁ, ଆମ ଯେତେ ବି ଯେଉଁମାନେ କରୁଛନ୍ତି ସେମାନେ ବର୍ଷ ସାରା ଟମାଟୋ ବର୍ଷ ସାରା ହେଇପାରୁଛି, କିନ୍ତୁ ଆମ ସମସ୍ତେ ଦେଖିବାକୁ ପଡ଼ିବ ମାର୍କେଟରେ କେତେବେଳେ ତାର ଦର ବଢ଼ୁଛି କେତେବେଳେ ଚଢ଼ୁଛି, ଏଇଗୁଡ଼ାକୁ ଆଖି ଆଗରେ ସବୁବେଳେ ଗୋଟେ ପ୍ଲାନିଂ ହିସାବରେ ଯଦି ଆମେ କରିବା ଯେ କେଉଁ ମାସରେ ବଢ଼ିଲା କେଉଁ, ଆମ ମାର୍କେଟକୁ ଷ୍ଟଡି କରିବାକୁ ପଡ଼ିବ, ତାକୁ ପୁରା ନିର୍ଭୀତ କରିବାକୁ ପଡ଼ିବ,
0: ବଜାର ଚାହିଦାଟାକୁ
1: ନଜରରେ ସବୁବେଳେ ରଖିବାକୁ ପଡ଼ିବ, ଏବଂ ସେହି ପାଞ୍ଚ ବର୍ଷ ଦଶ ବର୍ଷର ଡାଟାକୁ ନେଇକି ତାକୁ ଯଦି ଆମେ ଟିକେ ଭଲ ଭାବରେ ଚାଷୀ ଭାଇମାନେ ବି ଦେଖିଲେ ଯେ କେଉଁ ରାଇଟ୍ରେ ବଢ଼ୁଛି, ହେଲେ ସେହି ହିସାବରେ ତାକୁ ଭାଗମାପ ଦେଇକି ଯଦି ଆମେ ତଳି ପକାଇବା ଏବଂ ସେହି ଠିକ୍ ଟାଇମ୍ରେ ଯେଉଁ ଟାଇମ୍ରେ ଟମାଟୋ 80 ଟଙ୍କା ହେଉଛି 100 ଟଙ୍କା ହେଉଛି ଯେଉଁ ଟାଇମ୍ରେ ବାହାର କରିପାରିବା ଯଦି, ହେଲେ ହି ଭଲ ଲାଭ ହୋଇପାରିବ।
0: ତେବେ ଆଜ୍ଞା, ବର୍ତ୍ତମାନ ସମୟରେ ଆଧୁନିକ ଉପାୟରେ କିମ୍ବା ଆମର ବୈଜ୍ଞାନିକ ଉପାୟରେ ଏଇ ଯେଉଁ ତଳି କଥା କହିଲେ କିମ୍ବା ତାକୁ ଆମେ ରୋଇବା କଥାଟା କହିଲେ, କେମିତି କ'ଣ ବ୍ୟବସ୍ଥା କରାଯାଇଛି?
1: ଦେଖନ୍ତୁ, ଆମେ ସାଧାରଣତଃ କ'ଣ କରୁଛୁ, ଆମେ ନା ଯେତେବେଳେ ତଳି ଆମର ଯେଉଁ ମଞ୍ଜି ଆଣୁଛୁ, ଆଣିକି କ'ଣ କରୁଛୁ, ସେଟା ଆମେ ବେଡ୍ ପ୍ରସ୍ତୁତ କରୁଛୁ ଏବଂ ବୁଣିଲା, ଯେମିତି ଧାନ ବିହନ ବୁଣୁଛୁ ସେମିତି ବୁଣି ଦେଉଛୁ। କିନ୍ତୁ ଆଜି ଯଦି କହିବା, ଆଜିକାଲି ଟ୍ରେ ଆସିଲାଣି, ପ୍ଲାଷ୍ଟିକ ଟ୍ରେ, ପ୍ରୋ ଟ୍ରେ କହୁଛନ୍ତି, ନଡ଼ିଆ କତା ସହିତ ଜିଆ ଖତ ମିଶେଇକି ଏବଂ ଖତ ମିଶେଇକି ତାକୁ ଯଦି ଆମେ ଲଗେଇ ପାରିଲେ 30 ଦିନ 35 ଦିନରେ ଚାରାଟା ବହୁତ ବଢ଼ିଆ ହୋଇପାରିବ ଏବଂ ତାର ଚେର ଛିଣ୍ଡିବନି ପୁରା ଲାଗିକି। ଆମେ ଯଦି ଯେତେବେଳେ ପାଣି ପକାଉଛୁ, ଗୋଟେ ଦୁଇ ଦିନ ଲଗେଇବୁ, ତାର ଦୁଇ ଦିନ ପୂର୍ବରୁ ପାଣି ବନ୍ଦ କରିଦେବେ, ତାକୁ ଗୋଟେ ଯଦି କାଢ଼ିବେ, ଗୋଟେ ଗୋଟେ ପୁରା ତଳି କାଢ଼ିପାରିବେ ଏବଂ କାଢ଼ି ଲଗେଇ ପାରିବେ। ଏବଂ ଆମର ଯଦି ଆଉ ଟିକେ ଆଧୁନିକ କହିବେ, ଯଦି ନାଇଁ ଆଜିକାଲି ମାନେ ଆମର ଯେଉଁ ପଲିଥିନ ବି ଆସୁଛି, ଯଦି ଆମର ସେଇଟା ବି ପଲିଥିନ ପକେଇକି ତାକୁ ଯଦି କହିବେ, ଘାସ ନିୟନ୍ତ୍ରଣ କରିବାକୁ ପଡ଼ିବନି ଏବଂ ଡ୍ରିପ୍ରେ ବି ଲଗେଇଲେ ଆଉ ଟିକେ ଭଲ ଭାବରେ ହୋଇପାରିବ। ଏଇସବୁ ଯଦି ପ୍ଲାନିଂ କଲେ ହେଲେ ଭଲ ଭାବରେ ହୋଇପାରିବ।
0: ଏସବୁ ଉନ୍ନତ କୌଶଳ କହିଲେ, ତା ସହିତ ଆମେ ଯଦି ଜୈବିକ ଖତ ବ୍ୟବହାର କରିବା କେମିତି ହୁଅନ୍ତା?
1: ଜୈବିକ ଖତ ଯଦି ଆମେ କହୁଛୁ, ଆଜିକାଲି କିଛି କିଛି ମାନେ ଚାଷୀ ଭାଇମାନେ ବି ଜୈବିକ ହିସାବରେ ବି ଚାଷ କରୁଛନ୍ତି। ଆମର ବହୁତ କିଛି ଯୋଜନା ଅଛି, ଯେମିତି ପରମ୍ପରାଗତ କୃଷି ବିକାଶ ଯୋଜନା, ସେଗୁଡ଼ା ଯେଉଁ ଅଛି, ହଁ, ଯେଉଁଥିରେକି ଆମେ ଜୀବ ଅମୃତ ବ୍ୟବହାର କରିପାରୁଛୁ ଏବଂ ବହୁତ ଭଳିଆ ଯେମିତି ଆମର ଜିଆ ଖତ ବ୍ୟବହାର କରୁଛୁ, ହଁ, ଏଥିରେ ବି ବହୁତ ଭଲ ଉତ୍ପାଦନ ବି ହୋଇପାରୁଛି।
0: ଆଜ୍ଞା, ଏଇ ଯେଉଁ ଟମାଟୋ କିସମ କହିଲେ, ଆଜ୍ଞା କିସମଟା ଆମେ କେଉଁଠୁ ପାଇବା? ଆଜ୍ଞା,
1: ଏଥିରେ ଆମର କ'ଣ ହେଉଛି, ଆମେ ଯଦି ମାର୍କେଟରେ ଯଦି ଆମେ ଦେଖିବେ, ମାର୍କେଟରେ ଆମର ସେଇଟା ସେଇ ଭେରାଇଟି ଗୋଟେ 10 ଗ୍ରାମକୁ ଆମକୁ 500, 600, 400 ଏମିତି ପଡ଼ିଯାଉଛି। କିନ୍ତୁ ଆପଣ ଯଦି ଆମର ଏବେ ଅନଲାଇନ୍ ସିଷ୍ଟମ, ସମସ୍ତେ ଆଜିକାଲି ସମସ୍ତେ ଜାଣିଛନ୍ତି, ମୋବାଇଲ୍ ବ୍ୟବହାର କରୁଛନ୍ତି, ଯୁବପିଢ଼ିମାନେ ସବୁ ମୋବାଇଲ୍ ବି କରୁଛନ୍ତି, ଆମର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ, ତାଙ୍କର ୱେବସାଇଟ୍ରେ ଗଲେ ଆପଣ ସିଧାସଳଖ ସେଇଠି ଆପଣ ରେଜିଷ୍ଟ୍ରେସନ୍ କରିବେ ଏବଂ ଆପଣଙ୍କର ପେମେଣ୍ଟ କରିଦେବେ, ଆପଣଙ୍କର ସିଧା ଡେଲିଭରି ହୋଇଯିବ ପୋଷ୍ଟାଲ୍ରେ।
0: ଆଉଥରେ ସେ ସାଇଟ୍
1: ଇଣ୍ଡିଆନ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ,
0: ବାଙ୍ଗାଲୋର। ସେ ସାଇଟ୍କୁ ଆମେ ଯଦି ବାଙ୍ଗାଲୋର ଯିବା ମାନେ ତାର କିସମ ବିଷୟରେ ଜାଣିବ,
1: ତା କିସମ ବିଷୟରେ ଜାଣିହେବ, କେମିତି ଆଣିପାରିବେ, କେତେ ପଇସା ଲାଗିବ, ଡିଟେଲ କେତେ ତାଙ୍କର ପ୍ୟାକେଟ କେତେ ଅଛି, ମାନେ ଆଭେଲେବୁଲ କେତେ ଅଛି, ମାନେ ଚାଷୀମାନେ କେତେ ସେଠି ପାଇପାରିବେ, କେତେ ମାନେ ଉପଯୁକ୍ତ କରିପାରିବେ, ସବୁ କିସମର ସେଠି ଅଛି, ଆପଣ ସେଠି ଅର୍ଡର କଲେ ବି ଆପଣ ପାଇପାରିବେ।
0: ତାପରେ ବିହନ କାଣି ବିଶୋଧନ କେମିତି କରାଯିବ?
1: ବିଶୋଧନ କହିବା, ଆମେ ଯଦି କହିବା ଯେମିତି ଆଜିକାଲି କେମିକାଲ ଯଦି କହିବା, ଥିରାମ ଏଇରେ ସେ ପ୍ରାୟ କରୁଛନ୍ତି, ବେବିଷ୍ଟିନ୍ କରୁଛନ୍ତି, କାର୍ବେଣ୍ଡିଜି, ମାନକଜେବ, ଏହିସବୁ ଦ୍ରବ୍ୟ ଜାତୀୟ ଆମର ଫିମ୍ପି ଜାତୀୟରେ କରୁଛନ୍ତି। କିନ୍ତୁ ଯଦି କହିବା ଆମର ଜୈବିକ ହିସାବରେ କହିବା, ହେଲେ ଆମର ବୀଜ ଅମୃତ, ଗାଈମୂତ୍ର, ଗାଈ ଗୋବର ଏବଂ ଚୂନ ଟିକେ ଦେଇକି ତାକୁ ଭଲ ଭାବରେ ଟ୍ରିଟମେଣ୍ଟ କରିକି ଆମର ଯେଉଁ ବୀଜ ଅମୃତ ସେମିତି ବ୍ୟବହାର କରିକି ବିଶୋଧନ କରିପାରିବା।
0: ଆଜ୍ଞା, ଆମେ ବାରମ୍ବାର ଆମର ଶ୍ରୋତା ବନ୍ଧୁମାନଙ୍କୁ କହିଥାଉ ଯେ ପନିପରିବା ଚାଷରେ ଆମେ ଯେତେ କମ୍ ରାସାୟନିକ ସାର କିମ୍ବା ଔଷଧ ପ୍ରୟୋଗ କରିବା ସେତେ ଭଲ। ଆଜ୍ଞା, ଏଇ ଯେଉଁ ଆମେ ବାରମ୍ବାର ଆମେ ଏନ୍ପିକେ ସାର ବ୍ୟବହାର କରୁଛେ, ବାରମ୍ବାର ଫସ୍ଫରସ୍ ଦେଉଛେ, ପଟାସ୍ ଦେଉଛେ, ଏଇସବୁକୁ ଆମେ ବ୍ୟବହାର ଛଡ଼ା ଅନ୍ୟ କ'ଣ ଉପାୟ କଲେ ଭଲ ରହିବ? ଆଜ୍ଞା,
1: ଦେଖନ୍ତୁ, ଆମେ ଏଇଟା ସବୁଦି କହିବା, ଆମେ ରାସାୟନିକ ଉପରେ ବେଶୀ ଅଧିକା ସବୁବେଳେ ତାକୁ ଆମେ ବେଶୀ ପକାଇବା କଥା ନୁହଁ। କିନ୍ତୁ ଆମେ ଯଦି ତାର ଆମେ ଯଦି ମାଟିକୁ ପରୀକ୍ଷା କରିକି ଯଦି ଆମେ ସାରଟା ପକାଇବା ହେଲେ ବହୁତ ଭଲ, କାହିଁକିନା ସେଇଟା ମାଟିର ବି ଉର୍ବରତା ସବୁଦିନ ପାଇଁ ରହିବ ଏବଂ ଆମ ଆସନ୍ତା ପିଢ଼ି, ଯେତେ ଆମେ ଆସୁଛୁ ଯେଉଁ ପିଢ଼ିମାନଙ୍କ ପାଇଁ, ଆମ ପିଲା ଛୁଆ ନାତି ନାତୁଣୀ ଯେଉଁ ଦେଖୁଛନ୍ତି ଚାଷୀ ଭାଇମାନଙ୍କୁ, ଯଦି ସେ ଯଦି ମାଟିକୁ ବି ବଞ୍ଚେଇକି ରଖିବାର ଅଛି ଏବଂ ତାର ଯେଉଁ ଜୀବାଣୁ ଅଛି ସେ ଜୀବାଣୁର ଯଦି ମାତ୍ରାଟାକୁ ଯଦି ମାଟିରେ ସବୁବେଳେ ବଢ଼େଇକି ରଖିବା, ହଁ, ହେଲେ ହିଁ ଉତ୍ପାଦନଟା ସବୁଦିନ ଭଲ ହେଇ ରହିବ।
0: ଆଜ୍ଞା, ବଢ଼ିଆ କଥା କହିଲା। ଆଜ୍ଞା, ତେବେ ଯେଉଁ ମାଟି ପରୀକ୍ଷା କଥା ବି ବାହାରିଲା, ମାଟି ପରୀକ୍ଷା କେତେ ଫସଲ ପରେ ଆମେ ମାଟି ପରୀକ୍ଷା କରିବା କଥା? ଆଜ୍ଞା,
1: ଦେଖନ୍ତୁ, ମାଟି ଆମର ଯଦି ପରୀକ୍ଷା କହୁଛୁ, ଆମର ଏମିତି ଗୋଟେ ସିମିଲିଗୁଡ଼ାରେ ଅଛି ସଏଲ ଟେଷ୍ଟିଂ ଲ୍ୟାବ୍ ଗୋଟେ ଅଛି, ସେଇଠି ଆମେ ମାଟି ପରୀକ୍ଷା ଯେଉଁଟା ମାଗଣାରେ ହୋଇପାରିବ ଏବଂ ସେଥିରେ ଆମେ କ'ଣ କରିବା, ଯେଉଁ ମାଟିରେ ଆମେ ଯେଉଁ କରୁଛୁ, ଯେଉଁ ଚାଷବାସ ଯେଉଁଠି କରୁଛୁ, ସେଇଠି ଆମର କିଛି ନମୁନା ଆମର ଜେଡ୍ ଆକାରରେ ଯଦି ସେପ୍ରେ ଯଦି କହିବା, ସେଇଠି ମାଟି ଗୋଟେ ଗୋଟେ ଜାଗାରେ 6 ଜାଗାରୁ ନେବା ଏବଂ ଗୋଟେ ଅଧେ କେଜି ଟାଇପ୍ ଅଧେ କେଜିର ମାଟି ହୋଇଗଲା ପରେ ତାକୁ ଭଲ ଶୁଖେଇକି ଗୋଡ଼ି ମାଟି ସବୁ କାଢ଼ିଦେଇକି ଆମ ଲାବୋରେଟୋରୀରେ ଯଦି ଆମେ ଦେଇପାରିବା କି ଆମର ଯେଉଁଠି

0: ବ୍ଲକରେ କୃଷି ଅଧିକାରୀ ଅଛନ୍ତି, ତାଙ୍କୁ ଯାକ ମାନେ ସହଯୋଗରେ କରିକି ତାକୁ ଆପଣ ମାଗଣାରେ ବି ଟେଷ୍ଟ ବି କରିପାରିବେ।
1: ଆଜ୍ଞା, ତେବେ ଯାଉ ଆଜ୍ଞା, ଆପଣ ଆସିଲେ ଆଉ ବୈଠକକୁ ଖରାଟିଆ ଚାଷ ସମ୍ପର୍କରେ ଗୁଡ଼ାଏ ତଥ୍ୟ ଆମର ଚାଷୀ ଭାଇ ଭଉଣୀମାନେ ଦେଲେ, ଏଣୁ ଅନୁଷ୍ଠାନ ତରଫରୁ ତଥା ବୈଠକ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର,
0: ଧନ୍ୟବାଦ, ନମସ୍କାର।
1: କାଁ ଆଜ୍ଞା, କଥାବାର୍ତ୍ତା ହଉ ହଉ ସରିଗଲାଣି ସିନା, ତମେ ଆଉ କିଛି ପଚାରିଲ ନାହିଁ।
2: ତମେ ତ ଦେଖୁଛି ଗୋଟେ ପରେ ଗୋଟେ କେଡେ ସୁନ୍ଦର ପଚାରୁଛ, ମୁଇଁ ତ କାବା ହେଇକିନା ଶୁଣୁଛି।
1: କଥାବାର୍ତ୍ତା ଭିତରେ କରେଣ୍ଟ ମିଶା ପଳେଇ ଆଇଲା, ଏଇ ପଙ୍ଖାଟା ବୁଲାଇନ ମତେ ବଡ ଆରାମ ଲାଗୁଥିଲା,
2: ପବନ ଟିକେ ବାଜିଲା
1: ଏମିତି କଥାବାର୍ତ୍ତା ଭିତରେ ପଙ୍ଖା ଯେତେବେଳେ ବୁଲିଲା, ବୈଠକ ଟିକେ ଥଣ୍ଡା ହେଲା, ବଢିଆ ଗୀତ ଗୋଟେ ଶୁଣିଲେ କିନ୍ତୁ ହୁଅନ୍ତା।
2: ବ୍ୟବସ୍ଥା କରିଛ ହେଲେ
1: ସବୁ ଯାକ ନା
2: ଶୁଣିବା
1: ଶୁଣିବା ହେଲେ।

0: ପୁରା ଗୀତ ଗୁଡିକ ଲୋକ ଦେଖ ତ ଗାଁ ଗହଳିର ଗୀତ ଶୁଣିଲେ କା ଆମକୁ ଟିକେ ମନ
1: ପରିବେଶ ସବୁ ଜାଗା ଦୁଷି ଯାଉଛି ପୁରା ଆଖି ଆଗରେ
0: ସତ ତ ଭାଇ ଆମେ ତ ସବୁ ରକମର କଥା ଶୁଣୁଛେ ବିଶେଷଜ୍ଞ ଆଜ୍ଞା ମନଠୁ ଆଲୋଚନା ମାନେ ଶୁଣୁଛେ ଆହୁରି ଗୀତ ଶୁଣିକି ବି ସାର ମନ ପ୍ରଚଳିତ କରୁଛେ କା
1: ଆନନ୍ଦ କରୁଛେ ନା
0: ମାତ୍ର ଚାଷୀ ଭାଇର ଅନୁଭୂତିର କଥା ମିଶାର ଅଛି କା ଏବେ ଆମର ପଣସ ଫୁଟ ବାଟେ ଯାଇଥିଲି ଭାଇ
1: ପଣସ ଫୁଟ ବାଗରା ବାଟେ
0: ହଇ ହଇ ହଇ ଗୋଟେ ଚାଷୀ ଭାଇ କେମିତି ଚାଷବାସ କରୁଥିଲେ ତାଙ୍କର ବିଲ ବାଡ଼ିରେ କାମ ଅକା ଲାଗିଥିଲା ଆମର ପୁରା ବୋଲେ ଆମେ ବି କୋଉଟା ଟିକେ ଶିଖିବା କି ନାହିଁ
1: ଆରେ ଯାହାର ଯୋଉ ଅଭିଜ୍ଞତାଟା ସିଏ ତାଙ୍କେ ଜାଣିବେ ସେଟା ହେଲେ ସବୁ ଶୁଣିବା ହେଲେ
0: ଶୁଣିବା ଭାଇ ବାବୁ ଜୁହାର
2: ଜୁହାର
0: ନା ଟିକେ କହିବ କି
2: ମୋ ନାଁ କୃଷ୍ଣ କମାରଣୀ
0: କୋଉଠି ରହୁଛନ୍ତି ଭାଇ
2: ମୁଁ ପଣସପୁଟ ବାଗରା ରହୁଛି
0: ପଣସପୁଟ ବାଗରାଟା ଆମର କୋଉ ପଞ୍ଚାୟତ କୋଉ ବ୍ଲକ ରେ ଯାଉଛି
2: ତାଙ୍କ ପଞ୍ଚାୟତ ଯାଉଛି ଜୟପୁର ବ୍ଲକ
0: ଜୀବନା ଖାନା କେମିତି ଭାଇ
2: ଜୀବନା ଖାନା ଏମିତି କାମଦାମ କରିକି ଚାଲୁଛି
0: କାମଦାମ ବୋଲେ ଏଠି ତ ବିଲ ବାଡ଼ିରେ କାମ ଲାଗିଛି
2: କାମ ଲାଗିଛି ବୋଲେ ସେମିତି ଚାଷ କାମ କରିକି ଖାଉଛୁ ଆହୁରି
0: ହେଲେ ଚାଷୀ ଘର ପିଲା
2: ଚାଷୀ ଘର ପିଲା
0: ବୟସ କେତେ ହବ ଭାଇ
2: ମୋର 45
0: ଚାଳିଶ ପାଞ୍ଚ ଘରେ କିଏ କିଏ ଅଛନ୍ତି
2: ଘରେ ମାଇନା ମୁଁ ଦୁଇଜଣ ଝିଅ ଗୋଟେ ଅଛି ବାହାଘର ସରିଲୁଣି
0: ସରିଲାଣି ଚାଷ କରୁଛନ୍ତି ବୋଇଲେ ଭାଇ କେତେ ପରା ନିଜର ଜମି ଅଛି
2: ନିଜର ଜମି ଏମିତି ଏକର ଟି ଏକା ଅଛି
0: ଗୋଟେ ଏକର
2: ହଁ ଗୋଟେ ଏକର
0: ଆରି ଭାଗ ଚାଷ ଆହୁରି କରୁଛୁ
2: ଭାଗ ଚାଷ ହଁ ପାଗ ତଳର ଆମର ମିଳିବ ବୋଲେ ଭାଗ ଚାଷ ମିଶା କରୁଛୁ
0: ହେଲେ ସେ ଏକର ଜମିରେ କି କି ଚାଷ ହଉଛି ଭାଇ
2: ଏକର ଜମି କାଲି ଧାନ କରୁଛୁ ଆହୁରି ଏମିତିକା କୋଉ ପନିପରିବା ଟିକେ ବାଇଗଣ କୋବି
0: ଆଜିକାଲି
2: ତ ହାଇବ୍ରିଡ୍ ଏକା ବାହାରୁଛି ହାଇବ୍ରିଡ୍ ଦେଶୀ ନାହିଁ
0: ହେଲେ 45 ବର୍ଷ ହେଲାଣି ତମକୁ ଆଗର ଠାନୁ ତ ଯେମିତି ହେଲେ ମା ବାପା ସବୁ ସାଙ୍ଗରେ ବିଲ ବାଡ଼ି ଯାଉଥିବ ବାପା ଦାଦି ମାନଙ୍କ ସହିତ
2: ହଁ ଯାଉଥିଲୁ
0: ହେଲେ କେତେ ବର୍ଷ ହେଲା ଚାଷବାସ କଲଣି
2: ଚାଷବାସ ବାପା ମା ମରିଗଲା ପରେ ଏକା ଆମେ ଚାଷବାସ ରହୁଥିଲୁ ନହେଲେ କାଲି ଇଆଡେ ସିଆଡେ କାମଦାମ କରି ବୁଲବାର
0: ବୁଲବାର ବିଲବାଡ଼ିବାର
2: ଟିକେ ନହେଲେ ଟିକେ ବୁଲା ବୁଲି କରି ଆସିବା କଥା
0: ହେଲେ ପାଖାପାଖି ଗୋଟେ 20-25 ବର୍ଷ ହେଲା ଚାଷ କରୁଛୁ
2: ହଁ 30 ଭିତରେ ହେଲାଣି ଚାଷ କରିକି
0: 30 ବର୍ଷ ହେଲାଣି ଚାଷ
2: କରୁଛୁ
0: ଗୋଟେ କଥା କୁହ ଭାଇ ପିଲାବେଳେ ତମର ଦେଖିଲା ବେଳକୁ ମାଟି କେମିତି ଥିଲା ଏବେ କେମିତି ଅଛି
2: ପିଲାବେଳ ମାଟି ବୋଲେ ଆମର ଗଛ ପତ୍ର କୁଆ ପାଣି ଯାକ ଉତରିକିନା ଆହୁରି ଯାନ ଭଲ ହଉଥିଲା ଏବେ କିସ ହଉଛି ସାର ନ ଦେବୁ ବୋଲେ ଆଉ ଚାଷ ହବାର ଚାନ୍ସ ନାହିଁ
0: ସାର ଦେବାକୁ ବାଧ୍ୟ
2: ସାର ଦେବାକୁ ବାଧ୍ୟତା
0: ହେଲେ ଆଗରେ ତ ଦେଖ ମାଟିରେ କେଞ୍ଚୁଆ ମିଶାରିଥିଲେ ଆରି ଗୋବର ଖତ ଦଉଥିଲେ
2: ବାପା ମା ତ ଦଉଥିଲେ ଗୋବର ଖତ ଆଉ ଜରଣ ପାଣି ଯାକ ଏମିତି ପର୍ବତ କୁଆ ପତ୍ର କୁଆ ପାଣି ଯାକ ସେଟା ଦାନ କେମିତି ଆଣ୍ଠୁ ଲେଖା ଲମ୍ବା ଆଇବାର ଆଉ ଦାନ ବି ଅଜନ ଭାତ ଖାଇଲେ ବି ଟିକେ ମିଠା ଥିବାର ଏବେ ଆଉ ସେ ଅସ ମାରବାରଟା ଖାଇଲେ ବି ଟିକେ ଚାବରା ଚାବରା ଚାବରା ଲାଗୁଥିବ
0: ସ୍ୱାଦ
2: ନାହିଁ
0: ହେଲେ ସ୍ୱାଦ ନାହିଁ ବୋଲେ ଖାଲି ଉଷ ମାରି ମାରି ଏମିତି କରିଦେଲୁ ଯେ ଆରି ଉଷ ଜବର ମାରିଲେ ଭୁଲ କି ମାଟିକୁ ଗୋବର ଖତ ହଉ ଜିଆ ଖତ ଦେଲେ ମିଶାର ତ ହବ
2: ହବ ମାଇଁ ନା ହେଲେ କି ଅଣ୍ଡ୍ରା ହେଲେ ବି ଗୋବର ଖତ ଜମିରେ ବୋହିବା ପାଇଁ ଅଳସୁଆ କାଲି ସାର ଏକା ଯେତିକି ପଡୁ କିଣିକରି ଆଣିକି ମାରବାର
0: ଖାଲି କିଣା ଖତା
2: କିଣା ଖତା
0: ଆରି ଘରେ ଗାଈ ଗୋରୁ କିଛି ରଖିନ
2: ନା ଗାଈ ଗୋରୁ କିଛି
0: କିଛି ନାହିଁ ଛେଲି ମେଣ୍ଢି କୁକୁଡ଼ା ପତ୍ର କିଛି ନାହିଁ ହେଲେ ଧାନ ଯେତେବେଳେ କରୁଛ ଆରମ୍ଭରୁ ବିହନ କୋଉଠୁ ଆଣୁଛ
2: ବିହନ ଆମର ଦୋକାନ ମାନଙ୍କୁ ବିକୁଛନ୍ତି
0: ଜୟପୁର
2: ଏକା ଜୟପୁର ଆଜିକାଲି ତ ପାଖ ତଳେ ଏମିତି ଟାଙ୍କୁଆ ଗାଁ ଗାଁକୁ ଆଣୁଛନ୍ତି ବିହନ ଯାକ
0: ଆମର ସାର୍ଟିଫାଇଡ୍ ବିହନ ବୋଲୁଛନ୍ତି ପ୍ରାମାଣିକ ବିହନ ଆମର ସରକାର ଦେଲାଟା ସେଠୁ ଆଣୁଛ କି କେମିତି
2: ହଁ ସେଇଟା ବି ଆଣୁଛୁ
0: ଆଣୁଛୁ ହେଲେ ବିହନ ଆଣୁଛ ତାକୁ ଏମିତି ଆଣିକି ସିଧା ପକେଇ ଦେବାର କି ତାକୁ ଆହୁରି ଏମିତି କାହିଁରେ ଉଷ ଗୋଳଉଛ ବିଶୋଧନ କରୁଛ
2: ସେ ଧାନ ଆଣୁଛୁ କୋଲ ପାଣିରେ ବତରାଇ ଦେଉଛୁ ବତରାଇଲା ପରେ
0: କେତେ ଦିନ ବତରାଇବାର
2: ତାକୁ ଆଜି ସନ୍ଧ୍ୟାରେ ବତରାଇଲୁ କାଲିକୁ ଚାଡି ଦେଇକି ସନ୍ଧ୍ୟାରେ ବେଟବାର ବୋଲେ କେମିତି ହେଲେ 24 ଘଣ୍ଟା ଦରକାର ତାକୁ ବତରାଇବ ତା ଅତାରେ ବେଟିକିନା ଫାଲ ଗାଦାରେ ନେଇ ତୁପି ଦେଇକିନା ତା ଅତାରେ ଟିକେ ଟିକେ ଗାଧା ପାରବ ତା ଅତାରେ ତାର ସନ୍ଧ୍ୟାରେ ଦିନ ଚାରା ଦିନ ଗରମ ପାଣି ଦେବାକୁ ପଡୁଛି
0: ହେଲେ ପୋଲା ପକେଇଲା ବେଳେ କିଛି ଯତ୍ନ କରି କରୁଛ କି ହଁ
2: ଭଲ ହଉ ବୋଲିକି ତାକୁ ଔଷଧ ଫସଧ ଦେଇକିନା ସେ ଆମେ ଜାଣିବା ଲୋକ ହେଲେ ଗୋବର କଥ ପତ୍ର ଟିକେ ଦେଇକିନା ତା ଉତ୍ତାରେ ଔଷଧ ଦେଇକିନା ପୋଲା ପକାଇଦେଲେ ସପ୍ତାହ ଭିତରେ ପୋଲା ହଉଛି
0: ହେଇଯାଉଛି କେତେ ଦିନର ପୋଲାକୁ ନେଇକି ଆମେ ନିଜର ମୁଖ୍ୟ ଜମିରେ ଲଗେଇବାର
2: 20-25 ଦିନ ଭିତରେ ଲଗାଇବାର ପୋଲା ଜୁଡ଼ି ଗଲେ ଆଉ ପିଲ୍ ଦେବ ନାହିଁ
0: ରୁଆ ବୋଲେ

0: ମାମୁଲ ରୁଆ କରୁଛ କି ଯେମିତି ଆଗରେ କରୁଥିଲ ନା ଏବେ ଧାଡି ରୁଆ କରୁଛ?
1: ନାଇ ମାମୁଲ ରୁଆ କରୁଛୁ,
0: ମାମୁଲ ରୁଆ କଲ ତ ବୋଳ ହେଇଯିବ ବୋଲବେ
1: ନାଇ ଟିକେ ଦୂର ଦୂର ଦେଖିକି ନା ଅଧେ ଲୋକ ଡରି ମିଶା ବାନ୍ଧୁଛନ୍ତି ଆମର ପରା ଲୋକ ବୋଇଲେ ଆଉ କୋଉଠି ଡରି ପରି ଲୋକ ଆହୁରି କୁଲି ଉଠେଇବାର ଅଛି ଇଏ ସେ ବିଚାର ବୋଲିକିନା କାଲି ଦେଖିକିନା ମାମୁଲରେ ରଖିଦେବି।
0: ଗଛକୁ ଗଛ କେତେ ଛାଡ଼ବାର?
1: ଗଛକୁ କିଛି ନାଇଁ, ଏଟା କେତେ ଛଅ ଇଞ୍ଚ ଥିବ, ଛଅ ଇଞ୍ଚ ଛାଡ଼ବାର ଅଛି।
0: ଏମିତି ଛାଡି ଛାଡି କଲେ କି ଲାଭ ଭାଇ?
1: ବୋଲେ ପିଲ ଦେବ ଟିକେ
0: ଭଲ ହବ, ଭଲ ହବ।
1: ଗୋଟେ ଗୋଟେ ଗଛରେ 20-25 ପିଲ ଏମିତି ମିଶା ଆଇବ
0: ବୋଲେ ସୂର୍ଯ୍ୟ କିରଣ ମିଶାର ଭଲ ବାଜବ,
1: ଭଲ ବାଜବ, ସେତେ ରୋଗ ଆଇବା ପାଇଁ ଚାନ୍ସ ହବ।
0: ହେଲେ ତାର ପରେ ଯତ୍ନ କେମିତି କରୁଛ ଏବେ ଜମିର ନେଇକି ପୋଲାକୁ ଲଗେଇଦେଲ, ତାର ପରେ ଯତ୍ନ ବୋଲେ କେମିତି କରୁଛ?
1: ଯତ୍ନ ବୋଲେ ତାକୁ ରୋପା ସରିକିନା ଆମେ ଗୋଟେ 10 ଭିତରେ ୟୁରିଆ ପଟାସ ଟିକେ ଦେଉଛୁ, ଘାସ ହେଲେ ନିଜା ନିଜେ କରବାର ଅଛି, ଯଦି ରୋଗ ଫୋଗ ହବ ନାଇଁ ବୋଲେ ଆଗରେ ଟିକେ ଔଷଧ ଆଣିକରି ଫ୍ରି କରୁଛୁ।
0: ସବୁ କିଣା ଏକା?
1: ସବୁ କିଣା,
0: କିଛି ନିଜେ ବନେଇବାଟା ନାଇଁ।
1: ନାଇଁ
0: ହେଲେ ଯୋଉ ନିଜାଣି କହିଲ ଘରେ ମାଇଜି ପିଲାମାନେ ମିଶାର କରୁଛନ୍ତି କି? ଘାସ ବଛା
1: ଯାଇକିନା ଘରେ ମାଇକିନା ପିଲା ଏମିତି ବୁତି ଗୋଟେ 2-3 ଜଣ ଉଠେଇକିନା ମିଶା ନେଇକିନା ଘାସ ବାସା ବାସି କରୁଛୁ, ଘାସ ମାରବା ଔଷଧ ବି ମିଳୁଛି। ହେଲେ ମାରିଲେ ତାର ଠିକ ଟାଇମରେ ପାଣି ସମାନ ବାନ୍ଧବାର ଅଛି ନା ବେଲେ ଗଛଟା ଲାଲ ଧରବ, ସେଟା ହାତରେ ବାତବାଟା ଆଉ ସବୁଠୁ ବେଷ୍ଟ
0: ସୁବିଧା। ସେଟା ବି ନିଜେ ଏକା ଲାଗି କରୁଛ?
1: କରୁଛୁ।
0: ପିଲ ସାର ହିସାବରେ କି କି ସାର ଦଉଛ ଯେତେବେଳେ ପିଲ ମାରୁଥିବ?
1: ଆମେ କାଲି ୟୁରିଆ ପଟାସ ଏକା ଦଉଛୁ,
0: ଆର କିଛି
1: ନାହିଁ।
0: ହେଲେ ଏସୁ ଯଦି ଏତିକି ସାର ଲାଗିଲା ଆର ବରଷକୁ ଆର ଟିକେ ଅଧିକ ସାର ଦଉଛ କି ନା କେମିତି ଜାଣୁଛ?
1: ସାର
0: ଅଧିକ ଦେଲେ ଜାଣୁଛୁ ମାଟି ଖରାପ ହେଇଯାଉଛି, ମାତ୍ର ବାଧି ହଉଛୁ ନା କି?
1: ବାଧ୍ୟ ଦେବାର ଅଛି,
0: ନଦେଲେ
1: ତ ହଉନି, ବିଲକୁଲ ଚାଷ ହଉନି।
0: ଭଲ କରି ଟିକେ ଧାନ ପାଇବାର ଅଛି ବୋଲେ ତାକୁ କି କି ବିଷୟ ପ୍ରତି ଧ୍ୟାନ ଦେବାର ଅଛି ଚାଷୀ ଭାଇ?
1: ସେଭାବେ ବୋଲେ ଆମର ସବୁ ରହିଲା ଔଷଧ ସାର ନିଜା କେଳା ପାଣି କାଞ୍ଜି ସବୁ ମେନ୍ ରହିଲା।
0: ହେଲେ ଗୋଟେ ଏକର କେତେ ପରା ଧାନ ହଉଛି?
1: ପାଣି ଚିଉରି ପାଇଁ ବୋଲିକରି ଏକରାକୁ ବେଶୀ ହେଲେ କେତେ 15 କ୍ୱିଣ୍ଟାଲ ଖଣ୍ଡେ ଆଇବ।
0: ପନିପରିବା ମିଶାର ଲଗେଇଛି ବୋଇଲ ଭାଇ, କି କି ପନିପରିବା ଲାଗିଛି?
1: ପନିପରିବା ବୋଲେ ବାଇଗଣ ଟିକେ କୋବି ବିନ୍ସି ଏମିତି ଯାକ ଲଗାଇଛ
0: ସବୁ ଲଗାଇଛ? ତାର ବିହନ କୋଉଠୁ ଆଣିଛ?
1: ତାର ବିହନ ସେ ଜୟପୁର
0: ବିକ୍ରି ବଟା ବୋଲେ କୋଉଠି କରୁଛ?
1: ମାର୍କେଟ।
0: ହେଲେ ଭଲ ପନିପରିବା ବି ହଉଛି?
1: ହଁ ଭଲ ପନିପରିବା।
0: ସେଠି ଟିକେ ଜବର ପାଣି ଲୁଡ଼ା କି ଧାନରେ ଲୁଡ଼ା?
1: ପାଣି ସେତେ ଦରକାର ନାହିଁ, ଧାନରେ ବି ପାଣି ଦେଖିକି ଚପାଇବାର ଅଛି।
0: ଅଧିକ ଲାଭ କାହିଁରେ ପନିପରିବା କି ଧାନରେ?
1: ପନିପରିବାରେ ଆହୁରି ଲାଭ, ଦିନକୁ ପଇସା ସେଟା ଆହୁରି।
0: ଆରେ ଏବେ ତ ଏଠି ବିଲ ବାଡ଼ରେ କାମ ଲାଗିଛି ଭାଇ, ଏଇଟା କିସ ଲାଗୁଛି?
1: ଏଟା ରସୁଣ,
0: ରସୁଣ ଲଗଉଛ?
1: ହଁ।
0: ଏଠି ମାଟି ପୁରା ସିଆର ସିଆର କରୁଛ, ଗାର ଟାଞ୍ଚ, ଏଇଟା କିସ କରୁଛ ଭାଇ?
1: ସେ ଗାର ସିଧାରେ ରସୁଣ ଲଗାଇ ଲଗାଇ ଯାଉଛୁ। ଆମର ସେ ଡିଏପି ଗୋବର ଖତ ସେଟା ଦଳା ସେ ଗୁଣ୍ଡ ସେଟା ପକାଇଛୁ, ପେପର ମିଲରୁ ନା କୋଉଠି ଆଣିଛ?
0: ସେଟା ତ ମାଟିର ଉର୍ବରତା ବଢେଇବ। ହେଲେ ଏ ଯୋଉ ଲମ୍ବା ଲମ୍ବା ଗାର ଟାଣିଛ ସିଆର କରିକିନା, ଏ ଗାର କି ପାଇଁ ଟାଣିଛ ଭାଇ?
1: ସେଠି ରସୁଣ ଲଗାଇ ଲଗାଇ ଯାଉଛୁ ଲାଇନ କୁ,
0: ସେଟା ମିଶାର ଛାଡି ଛାଡି
1: ଲଗାଇ ଛାଡି ଛାଡି କରି ଲଗାଇଛୁ
0: ବୋଲେ ଗଛକୁ ଗଛ କେତେ ଛାଡ଼ବାର?
1: ମିନିମମ 5 ଇଞ୍ଚ ଛାଡିକିନା ଲଗାଇଛୁ।
0: ରସୁଣ ଚାଷରେ ଯତ୍ନ କେମିତି ନେବାର ଭାଇ? ଏବେ ସିନା ଲଗେଇଦେଲ, ତାପରେ ପାଣି କେବେ ଚେପେଇବ?
1: ପାଣି ଆଜି ଲଗାଇକିନା ପାଣି ଦେଇଦେବୁ,
0: ତାପରେ
1: ତାର ଆଉ ଶୁକବ ବୋଲେ ଆଉ କେତେ ଦିନ ଗଲା ଆଉ ତାର ପାଣି ଚପାଇବ?
0: ତାକୁ ମିଶାର ରୋଗ ପୋକ ଲାଗୁଛି?
1: ହଁ ରୋଗ ପୋକ ଲାଗବ ତାକୁ ବି।
0: ତୁମେ ମିଶାର ତ ଆଗରୁ କାଠ ହେଲେ ଦେଖିକିନା ଶିଖିଥିବ, ରସୁଣ ହେଲା ବୋଲି କେମିତି ଜାଣିବ ଭାଇ?
1: ତାର ପତ୍ରଟା ମରିଯିବ, ଅଲଦିରେ ଶୁଖି ଯାଉଛି ପତ୍ର, ସେମିତି ଶୁଖିଲା ଆଉ ତାର ରସୁଣ କାଢ଼ବାର
0: କାଢ଼ବାର। ହେଲେ ରସୁଣ ଯେତେବେଳେ ଖୋଳିବ, ଖୋଳିକିନା ତାକୁ କିଛି ସଫା କରିକିନା ଶୁଖେଇବାର କି ନା ସେମିତି ନେଇକି ଡାଇରେକ୍ଟ ବିକିଦେବା?
1: ନା ନାଇଁ ତାକୁ ସଫା କରବାର ଅଛି, ଖାଡ଼ିକିନା ମାଟି ଫାଟି ଲାଗିଥିବ କି ନା ସେଟା ସବୁ ସଫା କରବାର ଅଛି।
0: ହେଲେ ସବୁ ବେପାରିକା ଦେଇ ଦଉଛ?
1: ହଁ ବେପାରିକ ଦେଇ ଦଉଛୁ।
0: ହେଲା, ହେଲେ ଯନ୍ତ୍ରପାତି କିଛି ରଖିନ
1: ନା
0: କି ତମର କିଛି ନାହିଁ?
1: ନା
0: ସରକାର ବାବୁ ମୁଁ ସହିତ କେବେ ଯୋଗାଯୋଗ କରୁଛ କି ନାହିଁ?
1: ସରକାର ବାବୁ ସଙ୍ଗରେ ତ ଆଉ ବଡ ବଡ ଲୋକ ତ କରୁନାହାନ୍ତି, ହେଲେ ଆମେ ଆଉ କୋଉଠି ଚଟିଆ ଚାଷୀ କରିହବ?
0: ଦେଖ ଗାଁରେ ମିଶାର ତ ଚାଷୀ ମାନଙ୍କର ମିଟିଂ ହଉଥିବ, କେତେ ପ୍ରକାର ସୁବିଧା ପାଇଁ ଆସୁଥିବେ ବାବୁ ମାନେ, ତମେ କେବେ ଯୋଗାଯୋଗ କରିନ?
1: ନା
0: ନାଇଁ। ହେଲେ ସରକାର ସୁବିଧା କିଛି ପାଇନ? ଲୋନ ଫୋନ ନେଇନ?
1: ଲୋନ ଫୋନ କିଛି ନେଇ,
0: ନିଜର କଷ୍ଟରେ
1: ନିଜର କଷ୍ଟରେ।
0: ଯା ହଉ, ଚାଷବାସରେ ଖୁସିରେ ଅଛ? ହେଲେ
1: ଚାଷବାସରେ ଖୁସିରେ
0: ଅଛ? ହଉ ଭାଇ, ତମର ଆଗକୁ ଚାଷ ମିଶାରେ ଏମିତି ଭଲରେ ହଉ, ରହିଲୁ ଭାଇ,
1: ନମସ୍କାର।
2: ମନ ପାଇଲା କି ନାଇଁ? ବଢିଆ ସବୁ ଯାକ କଥା ତମେ ପଚାରଲ, ଆଉ ସେ ଭାଇଟା ବଡ ସୁନ୍ଦର କହିଲେ ସବୁ ଯାକ। ମୁଇଁ କହିଲା ଭଳିଆ ଗା, ଯୋଉ ଚାଷୀ ତାଙ୍କର ଚାଷବାସ କରୁଛନ୍ତି ତାଙ୍କେ ତାଙ୍କେ ଗୋଟେ ଗୋଟେ ବୈଜ୍ଞାନିକ ଗା, ତାଙ୍କର ଜମିରେ କଣ ସବୁ ସୁବିଧା ଅସୁବିଧା ଭଲ ମନ୍ଦ ତାଙ୍କେ ଗୋଟେ ଚିନ୍ତା କରିକି ଯୋଜନା କରୁଛନ୍ତି।
0: ଏବେ ଦେଖୁ ତ ନୂଆ କରି ରସୁଣ ଚାଷ ଆରମ୍ଭ କରୁଛି କହିଲେ, ତାଙ୍କେ ବି ଜଣଙ୍କଠୁ ଦେଖିକିନା ଶିଖିଲେ
2: ଶିଖିଲେ
0: ଆରମ୍ଭ କଲେ ଏକା ଜାଣିବା ନା ସୁବିଧା କିସ ହଉଛି ଅସୁବିଧା କିସ ହଉଛି କେତେ।

0: ଲାଭ କେତେ ନଷ୍ଟ ବୋଲି
1: ଶିଖିଲେ ଶିଖିବା ଜାଣିଲେ ଜିଣିବା
0: ସତ
1: କଥା ଆଉ ଆମେ ଜାଣିଲେ ତ ଜିଣିବା ଆଉ ସବୁ ଜିନିଷ ଆଗକୁ ବଢିବା ଯେ ବଢୁ ବଢୁ ଦେଖ ସିଆଡେ ସମୟ ମିଶା ବଢିଗଲା ଆଉ ଅଧିକ କଥାବାର୍ତ୍ତା ହବା ନାହିଁ ବୈଠକରୁ ହେଲେ ଉଠିବା ନା କେମିତି
0: ଯିବା ହେଲେ ଗୋଟେ ଗୋଟେ ଯିବା
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଶୁଣିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମ ଗୀତର ଶିଳ୍ପୀ ଶାନ୍ ଏବଂ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର, କଥାଚିତ୍ର ଲଭ ମାଷ୍ଟର।

ଶକ୍ତି ଏବଂ ଶୈଳଭୂମା। ଗୀତ ରଚନା କରିଛନ୍ତି ଅମୃତି। ସଙ୍ଗୀତ ନିର୍ଦ୍ଦେଶନା ଦେବୀତୋଷ ଆଚାର୍ଯ୍ୟ। କଥାଚିତ୍ର ତୁ ଅମୃତ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତରେ ଶିଳ୍ପୀ ଥିଲେ ଅରବିନ୍ଦ ଏବଂ ପମି। ଗୀତ ରଚନା କରିଥିଲେ ନିର୍ମଳ ନାୟକ। ସଙ୍ଗୀତରେ ସଜାଇଥିଲେ ବିଦ୍ୟୁତ ରୟ। କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଧାରାବାହିକ ନାଟକ ପରଜା। ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି। ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ବେତାର ରୂପାନ୍ତର କରିଛନ୍ତି ସତ୍ୟନାରାୟଣ ମହାପାତ୍ର।

0: ପରଜାର ସପ୍ତମ ଭାଗରେ ଆପଣମାନେ ରାମିର ପ୍ରରୋଚନାରେ ଝିଲି ରୋଡ୍ କଣ୍ଟ୍ରାକ୍ଟରର ଗୁମାସ୍ତା ସହ ଏକ ଅଶାଳୀନ ସମ୍ପର୍କ ସ୍ଥାପନ କରିଥିବାର କଥା ଶୁଣିଥିଲେ। ଶୁକ୍ରୁ ପରଜା ଧରମ ଦ୍ୱାର ଆସି ଗୁମାସ୍ତାର ସବୁ ପ୍ରଲୋଭନକୁ ପାଦରେ ଠେଲି ଦେଇ ଝିଲି ଓ ବିଲିକୁ ପୁଣି ସରସୁପଦର ନେଇଗଲା। ଝିଲି ମନରୁ କିନ୍ତୁ ତା କୁଲି ଜୀବନର କଥା ଲିଭିଲାନି। ତାପରେ ନନ୍ଦିବାଲି ନାମକ ଜଣେ ପରଜା ଯୁବକ ବିଲି ପାଇଁ ଶୁକ୍ରୁ ଘରେ ଘର ଜୁଇଁ ରହିବାକୁ ରାଜି ହେଲା। ଏ କଥା ଝିଲିକୁ ଆହୁରି ବ୍ୟତିବ୍ୟସ୍ତ କଲା। ଆଉ ତାପରେ
1: ଆଜିଠୁ ମୁଇଁ ଧାଙ୍ଗଡ଼ା ପୋଷାକରେ ରହିବି ହେଲା। ଆହୁରି କିଛି ଜମି ଦେବେ କି? ଦେଖେ କହିବାର ଅଛି ବୋଲି ଏବେଠୁ କହିଥା, ପଛେ ମାତ୍ର ମୁଇଁ ଆଉ ନେବି ନାହିଁ। ହେଁ, ଆହୁରି ଗୋଟେ କଥା ଶୁଣେ, ଗୋଟେ ବଖରା ନହେଲେ ଦୁଇ ବଖରା ଘର କିଏ ବିକିବେ କିରେ? ହେ ନାଇଁ ଗୋ, ଯାହାକୁ ଲୁଡ଼ା ସିଏ ମତେ ସିଧା ସିଧା ଆସିକିରି କହୁ, ଇ ସରସୁପତର ଗାଁ ଭଲ ଅଛି ବୁଝିଲୁ, ଏଠିରେ ଧାଙ୍ଗିଡ଼ି ମନେ ସାରିଆ ଦାନୁ ସାରିଆ ଫୁଲୁ ବୁଝିଲୁ କି ନାଇଁ ଗୋ? ହେଁ, ହେଠି ବାରି କହ, ଏଠୁ କି ମନେକର ପାଇଁ ଆଗା ଏ ଗାଁରେ ମୁଁ ରହିବି? ଦେଖ ଏ ଗାଁରେ ଜମି ଧରିଲି ଧରିଲି ନାଇଁ, ବଗିଚା କରିବି ଏଠି। ହେଁ, ଏ ଘର ବୋଲେ କି ସହ ଘର ଗୋଟେ କରିବି। ହେଁ, ଘର କରିକିରି ସେଠି ଧାନ ମାଣ୍ଡିଆ ଏଇଟା ମାନେ ସବୁ ରଖିବି ଗାଦିଆ ଘର ପରା। ଆର ତୁମକୁ ଯେତେବେଳେ ଲୁଡ଼ା ସେତେବେଳେ ଋଣ ଦେବି
2: ଦେବ।
1: ଶୁଣେ, ଟଙ୍କା ଉଧାର ଦେବି, ଆହୁରି ଗତି ରଖିବି, ବେଶୀ ବେଶୀ ଗତି ରଖିବି ଏଠି ମୁଇଁ। ହେଁ, ତମର ଗାଁକୁ ବାଟଘାଟ ତିଆରି କରାଇବି, ଚୁଆ ମନେ ବନ୍ଧାଇବି, ହେଁ ପୋଖରୀ ମନେ ଖୋଳେଇଦେବି ବୁଝିଲୁ କି? ତମର ଗାଁକୁ କିସ୍ କରିଦେବି ବୋଇଲେ ତମ ବୁଝିପାର ମନେରେ ନାଇଁ ସାହେବ ମନେ ଆସୁଛନ୍ତି ନାଇଁ କି? ସେ ସାହେବ ମନର ସାଙ୍ଗେ ମୋର ବେଶୀ ଭଲ ଚଳ ପ୍ରଚଳ। ହେଁ, ତାଙ୍କ ସାଙ୍ଗେ ବୋଲେ ମତେ କହ ନାଇଁ ନିହାରି,
2: ଦେଖିଲୁନି
1: ମୁଇଁ କହିଲେ ସେମାନେ ଶୁଣବେ, ତମେ କହିଲେ ଶୁଣବେ ନାଇଁ ବୁଝିଲୁ କି?
2: ଆମେ କହିଲେ କହନ୍ତି ଶୁଣବେ।

0: ସାଙ୍ଗେ କିଏ ଯଦି ଲାଗଲା ବୋଇଲେ ଛାଡ଼ିବି ନାହିଁ, କ୍ୟାସ୍ ରବା ଦବା କରିଦେବି ତାକୁ, ବୁଝିଲ କି? ମତେ ମାନି କରି ଯେ ଚଳିଲା ତାର ଖେସ୍ ପିଟାଇ ଦେବି, ବୁଝିଲ? ମୋର ସାଙ୍ଗେ ନାଇଁ କିରେ ନାଇଁ କହ, ଏ ବାରିକ ଶୁଣ, ସବୁ ଲୋକ ଶୁଣ, ଗୋଟେ ସାହେବ ଗୋଟେ ଲାଗଲା, ଅଧିକାରୀ ଗୋଟେ ଲାଗଲା, ଲାଗବାକୁ ତାକୁ ବସନ କରିଦେଲି, ସବୁ ବସମ ହେଇଗଲା ସେ, ବୁଝିଲ? ହେଲେ ମୋର ଗତି ମାନଙ୍କୁ ବୋଲେ ମତେ ବେଶୀ ଶ୍ରଦ୍ଧା, ବୁଝିଲ? ସେମାନେ ମୋର ପିଲା ପରା କି ନାହିଁ, ଏ ମୁଇଁ ସେମାନଙ୍କର ଭଲ ମନ୍ଦ ସବୁ ବୁଝିବି, ମୁଇଁ ପଇସାକୁ ଦେଖବା ଲୋକ ନାହିଁ, ଗତି ମନ କାମ କରିଦେଲେ ଧାନ ବାସ୍ତା ଯଦି ବୁଝିଦେଲେ ବୋଲେ ସମାନ ଥାଉ, ସାଙ୍ଗେ ସାଙ୍ଗେ ମତେ କହ, ଫେଣମ ଖ, ଲଙ୍ଗା ଖ, ବିଡ଼ି କହ, ପଇସା ଦେଇ ଆକା ଦେବି, ଫିଙ୍ଗି ଦେବି ପଇସା ମୁଇଁ, ବୁଝିଲ? କ୍ଷେତ୍ର ପଇସା ମୋର ଯାଇଛି, ବୁଡ଼ି ଯାଇଛି, ମାଡ଼ ଖାଇଛି, ପାଣିରେ ଯାଇଛି, ବୁଝିଲୁ? ଚିନ୍ତା ନାହିଁ, ଆଗେ ଧର୍ମ ଆଗେ ଦୟା ତାର ପଛେ ପଇସା। କେତେ ଗତିରେ ଗୋଟେ ନାଇଁ ଦୁଇଟା ନାଇଁ ଶହେ ଶହେ ଗତି ଋଣ ନ ସୁଝି କରି ମୁର୍ ଯାଉଛନ୍ତି, ବୁଝିଲ? ତାଙ୍କର ପିଲା ଛୁଆ ମାନେ ହଁ ସେମାନେ ଥିଲେ, ସେମାନେ ଋଣ ସୁଝିବା ଥାକି ଋଣ ଛାଡ଼ି ଦେଲିନି, ସେମାନଙ୍କେ ଋଣ
1: ଛାଡ଼ିଲୁନି,
0: ସେତିକି ଏଖା ନାଇଁ ଦରକାର ବେଲେ ମୁଇଁ ତମକେ ତମର ଭଲ ମନ୍ଦ ହଁ କିଏ ମୁଲା ଗଲା ଦଶା ବୁଡ଼ ବିବା ସାଇଜ କରିବି ମୁଇଁ ଏକା ଡାଙ୍ଗଡ଼ି ବସା କରି ଯିବା ନାଚ ଟିକେ ଦେଖବା ଆଜି ଗୀତ ଟିକେ ଶୁଣବା ଚାଲ ମୋ ସାଙ୍ଗେ ଚାଲ ବୁଝିଲ କି ତୁମର ଗାଁରେ ରାସ୍ତାରେ ଫୁଡ଼ି ଯିବା କହୁଛି ନାହିଁ କି ଏ ରାସ୍ତାକୁ ସମାନ ଠିକ କରିଦେବି ସମାନ ଏଇଟା ତ ଦାଙ୍ଗଡ଼ି ବସା ଖଟିଆ ଦିଅ ଖଟିଆ ଦିଅ ମୁଇଁ ବସିଛି ବସ ବସ ନାଇଁ ବସ ତଳେ ବସ ତଳେ ବସ ଏ ଠକିମାନ ଗୀତ ଗା ଗୀତ ଗା ଗୀତ ଗା ଗୀତ ଗା
2: ଏ ଗୀତ ଗା ରେ
0: ନାଚା ନାଚା ନାଚା ସବୁ ଲୋକ ନାଚା ଏରେ କିସ୍ଟା କିସ୍ଟା କାକୁଲୁଡ଼ା କହିଦିଅ ମୋର ପାଖରେ ହଁ ପଛେ ଆରି ତୁମକୁ ମନ ପଡ଼ିଲେ ମୁଇଁ ନଥିବି ନିତି ଖଦି କି ଖାଡ଼ୁ କି ଖାଜା କି ଲାଡ଼ୁ କି ପିଠା ଯଟା ଯାକୁଲୁଡ଼ା କହିଦିଅ ଏଠି ଆଗ କୁହ ଏଦେ ନିଜେ ଶ୍ରଦ୍ଧା ହୁଅ ମୋତେ ମିଶା ଖୁସି କର ହଁ ଯୋଉଟା ମାଗିଲା ସେଟା ଦେବି ଆରମ୍ଭ କରିଦିଅ ନା ନାଚ ଆରମ୍ଭ କର ମଲି ମଲି ମଲି ମଲି ସିଲମା ରାମା ନାଚା ନାଚା ନାଚା ଭଲ ଲକ୍ଷ ନାଚା
3: ସାହୁକାର ଏ ସାହୁକାର ଆମକୁ ଏବର ଚୁଟି ଦେ ଏ ସାହୁକାର ତୋର ପାଇଁ ଏତେ କାମ କଲୁ ସାହୁକାର ଇନାମ ନ ଦେଉଛ କି
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ଯା ଖାଲି କି ନାମ
3: କେତେ କାଲି ଦେନି ସାହୁକାର ହେଲେ
0: ଖାଲି କି ଦେହ ଧର୍ମ ସବୁ ଖାଲି କି
3: ସାହୁକାର
0: ଯା ଯା
3: ଦେହ
0: ଯା ଏ ମଧୁ ମଧୁ ତୁଇତା ତୁଇତା ଯା ଇଶାକ ଯା ଯା ହଁ ତୋର ସାଙ୍ଗେ କଥା ଅଛି ମଧୁ ଡ୍ୟାସିଲ ମାର ମୁଁ ଟିକେ ମତେ ଟିକେ ଖାଇଦେବି ହଁ ସେ କାଞ୍ଚ ଟିକେ ଦେ କାଞ୍ଚ ଟିକେ ଦେ ଡ୍ୟାସିଲ ମାର ଡ୍ୟାସିଲ ମାର ବେଶୀ ଅନ୍ଧାର ବେଶୀ ଅନ୍ଧାର ଏଠି ମଧୁ ଏଠି କିଏ କୁଆଡ଼େ ନାହିଁ ବୁଝିଲ ତ ଗୋଟେ ଟଙ୍କା ତ ଦେବି ଗୋଟେ କାହିଲେ ଟୁକି ଗୋଟେ ଦାଙ୍ଗଡ଼ି ଗୋଟେ ଡାକି ଆଣ ଏବେ ଆଣିବୁ ତ ଏଠି ନହେଲେ ରାତି ଏଠି ଶୋଇ ହବ ନାହିଁ ହଉ ଗୋଟେ ଲୋକ ବେଶୀ ଡର ଲାଗିଯିବ ମତେ କିଏ ହେଲେ ଗୋଟେ ସାଙ୍ଗରେ ଥିବ ହଁ ଡାକ ଡାକ ଏ ଗାଁରେ କିଏ ମିଶା ନାହାନ୍ତି ହଁ ଭିତରକୋଟ ଗାଁ କି ସୁନ୍ଦରପାଲି ଲୋକ ସେଠି ହଁ ଖଦି ଗୋଟେ ଗୁଡ଼ା ଇଏ କରି ମୋର ସାଙ୍ଗେ ଚାଲି ଯାଇଥାନ୍ତୁ ହଁ କିଏ ମିଶା ଜାଣି ନ ପାରତେ ସେ ପଚାରିଲେ ମୁଇଁ କାଲି କହିଦେଇଥି ମୁଇଁ ହଁ ହଁ ବୋଲି କହିଦି ଏ କାମ ମୁଇଁ ମିଶା କରିପାରି ହଁ ସବୁ ଟୁକିମାନଙ୍କୁ ମୁଇଁ ଜାଣିଛି ଆଉ ଏ ରାତି ମଜା ବେଳେ ହଁ ତୁଇ ଏତି ମୋତେ କହିଲୁ ସ୍ନେହି ସମସ୍ତେ ଶୋଇଲେଣି ବୋଲି ହଁ ଡାକ ଶୁଣ ଶୁଣ ଯା କାହା କହିଲି ଡାକ କର ଯା ଆଣ ଯା
4: ଆଗରୁ କହିଲେ ଏତା ନାଇଁ କି
0: ଏତେ ଟାଇମ ଗଲା କେତେ ମଜା ରାତି ହେଲା ଏ ମଧୁ କେଡ଼େ ବେଲେ ଆସି କି କିଏ ଜାଣେ ଏ କବାଟ ପାଖେ କିଏ କୁସର ଖାସର ଫୁସର ଫାସର କରିଲାନି ହଁ ମସଲା ପରା ଶୁଭିଲାନି ଅନ୍ଧାର ରାତି କିଏ କୁବାଟେ ନାହିଁ ହଁ ସମାନ ବେଲାରେ ଯାଏ ନାହିଁ ଆଖି ରହିବ।

0: ତୋର ଭାଇକି ନେଇକି ଲାଗିଲେ ଭାଗ ଏ ଆହୁରି ମୋର ଋଣ ଟଙ୍କା ହେରେ ସତ୍ୟନାଶିଆ ମୋର ଟଙ୍କା ବୁଡ଼େଇ ଦେବାକୁ ଚାଲାକ କାଢ଼ୁଛୁ ନାଇଁ କି ବେକ 20 ଟଙ୍କା ଦେଇଥିଲି 3 ବର୍ଷ ଆଗା ଗତି କରିଛି ଆହୁରି ସୁଧ କଳନ୍ତର ସବୁ ମିଶିକିରି କ୍ଷେତେ କି କ୍ଷେତେ ହେଇଗଲାଣି ଏ ବଳଦ ବିକ ତୋର ଫୋଡ ବିକ ତୋର ମୁଇଁ ବିକ ମୋର ଟଙ୍କା ବିକି ଶୁଛେ ସେ 4 ଲକ୍ଷ ଚଳିବ ନା ଏଠି ବୁଝିଲ ଟଙ୍କା ବିକି ଶୁଛ ଶୁଛେ ଟଙ୍କା ବିକି
1: ବାବା ମୋର ବାଇକ ତୁ ବୋର୍ଡ କେ ପଠାଇଲୁ ମୋର ବାଇକ ତୁ

0: ఆఫీస్ రాకొచ్చు రే. తొత్త పండై పెట్టి పెట్టి గెప్పలా గప్పలా కట్టు. మీ బాక్కు సిగే తెలిగిరే అర భాయికి కావలిగిరే మరో టంకా బుడే ఒకటి చలై కడుచు బాగోకు సిగే తెలి తన భాయికి కావలిగిరి ତୋର ସାଙ୍ଗେ ମିଲ୍କ ଉପରେ ତା ଯିବ ସେମାନେ କରବେ ମୋର ପାଖରେ ଚାଲାକି ଚଳବ ନାହିଁ
1: ଶୁଣିଲେ ନାଟକ ପରଜା। ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ, ବେତାର ରୂପାନ୍ତର କରିଥିଲେ ସତ୍ୟନାରାୟଣ ମହାପାତ୍ର। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଶୁଣନ୍ତୁ ସାରଙ୍ଗୀ ବାଦନ। ଶିଳ୍ପୀ ଉସ୍ତାଦ ସାବ୍ରି ଖାନ୍ ପରିବେଷଣ କରିଛନ୍ତି ରାଗ ପୁରିଆ କଲ୍ୟାଣ।

ଶୁଣିଲେ ସମାଚାର ସନ୍ଧ୍ୟା କ୍ରମରେ ନ୍ୟୁଜ୍ 8 ଏବଂ ପରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମୌଜ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ଆଜି ସକାଳୁ ସକାଳୁ ମୋ ଶ୍ରୀମତୀ ମାନେ ମୋ ଘରଣୀ ମୋତେ ହଠାତ୍ ପଚାରିଲେ, ଆଚ୍ଛା ତମେ ତ ମୋତେ ବାହା ହେଇଛ, କିନ୍ତୁ ମୁଁ ତୁମକୁ ସୁନ୍ଦରୀ ଲାଗେ କି ନାହିଁ କହିଲ? ସକାଳୁ ସକାଳୁ ସ୍ତ୍ରୀଙ୍କର ଏଇଭଳିଆ ପ୍ରଶ୍ନ ଶୁଣି ମୁଁ ଟିକେ ରହିଗଲି। ଭାବିଲି, ଆରେ ସକାଳୁ ସକାଳୁ ସ୍ତ୍ରୀ କାହିଁକି ଏମିତି ପଚାରିଲେ? ଟିକେ ଭାବିକି କହିଲି, ବୁଝିଲ ଶ୍ରୀମତୀ, ତମେ ନା ରାଗିଲେ ବହୁତ ସୁନ୍ଦର ଦେଖାଯାଉ। ଏଭଳି ଉତ୍ତର ଶୁଣି ସ୍ତ୍ରୀ ଭାରି ଖୁସି ହେଇଗଲେ। ଖୁସି ହେଇ କହିଲେ, ସତରେ? ଆରେ ମୁଁ ଏକଥା ଜାଣିନଥିଲି ତ। ସ୍ତ୍ରୀ ପଚାରିଲେ, ଆଚ୍ଛା କହିଲ, ମୁଁ ରାଗିଲେ କାହିଁକି ସୁନ୍ଦରୀ ଦିଶେ? ମୁଁ ବି ସ୍ତ୍ରୀଙ୍କର ଏଇ ପ୍ରଶ୍ନର ଉତ୍ତର ଦେବା ପାଇଁ କହିଲି, ବୁଝିଲ, ତମେ ରାଗିଲେ ନା ମୋ ସହିତ ଜମା କଥାବାର୍ତ୍ତା କରନି, ତେଣୁ ସେତେବେଳେ ହିଁ ତମ ମୁହଁ ଦେଖିଲେ ଲାଗେ ତମେ ଭାରି ସୁନ୍ଦରୀ। ଆଜ୍ଞା, ହସ ହେଉଛି ଏମିତି ଏକ ଔଷଧ ଯାହାର କୌଣସି ସାଇଡ୍ ଇଫେକ୍ଟ ନାହିଁ, ମାନେ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୁହାଯାଏ ମାନେ ଜୀବନରେ ଯେତେ କାମ ଯେତେ ଟେନସନ୍ ଥାଉ ନା କାହିଁକି, ଯଦି ଆମେ ଟିକେ ହସିବା ମନ ହାଲକା ହୋଇଯିବ। ତେଣୁ ହସୁଥାନ୍ତୁ, ଖୁସିରେ ରୁହନ୍ତୁ, ଆଉ ଅନ୍ୟମାନଙ୍କୁ ମଧ୍ୟ ହସାନ୍ତୁ। ନମସ୍କାର, ଜୁହାର। ଆରମ୍ଭ କରୁଛୁ ସାପ୍ତାହିକ ହାସ୍ୟରସର କାର୍ଯ୍ୟକ୍ରମ ସଜ ମଉଜ। ଆଜି ଗୁରୁବାର ରାତି 9:30। ସପ୍ତାହକ ଥରେ ଆପଣମାନେ ନିଶ୍ଚୟ ଅପେକ୍ଷା କରିଥାନ୍ତି ଏହି ସଜମଉଜ କାର୍ଯ୍ୟକ୍ରମ ଶୁଣିବାକୁ। କିନ୍ତୁ ଆପଣମାନଙ୍କୁ ଆମେ ଯାହା ଅନୁରୋଧ କରିଥିଲୁ ଯେ ହସ କଥା ପଠାନ୍ତୁ, ମଜା କବିତା ପଠାନ୍ତୁ, କୌତିକିଆ ପ୍ରଶ୍ନ ପଚାରନ୍ତୁ, କିନ୍ତୁ କୌଣସି ଶ୍ରୋତା ଆଜି ପର୍ଯ୍ୟନ୍ତ ଆମ ପାଖକୁ ହସ କଥା କି ମଜା କବିତା କି କୌତିକିଆ ପ୍ରଶ୍ନ ଜମା ପଠାଉ ନାହାନ୍ତି। ତେଣୁ ପୁଣି ଥରେ ଅନୁରୋଧ କରୁଛୁ, ଆପଣମାନେ ଦୟାକରି କିଛି କିଛି ହସକଥା, ନିଜେ ରଚନା କରିଥିବା ମଜା କବିତା ଆଉ କୌତୁକିଆ ପ୍ରଶ୍ନ ନିଶ୍ଚୟ ପଠାନ୍ତୁ। ତେବେ ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ସଜମଜ କାର୍ଯ୍ୟକ୍ରମରେ ଆଜି ଆମେ ଅଛୁ, ମୁଁ ରଞ୍ଜନ କୁମାର ବେହେରା,
1: ଆଉ ମୁଁ ସୁପ୍ରଭା,
2: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
3: ଆଉ ମୁଁ ମୃତ୍ୟୁଞ୍ଜୟ,
4: ଆଉ ମୁଁ ସୁଶୀଲ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
5: ନମସ୍କାର।
0: ଆଜି ସଜମଜ କାର୍ଯ୍ୟକ୍ରମରେ ରହିଛି ହସ କଥା ଆଉ ବ୍ୟଙ୍ଗ କବିତା। ତାହେଲେ ଆଉ ଡେରି କରିବା ନେଇ କାର୍ଯ୍ୟକ୍ରମ ଭିତରକୁ ଯିବା। ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ମା ପୁଅ କଥା ହଉଛନ୍ତି, ବର୍ତ୍ତମାନ ସେମିତି ଏକ ହସ କଥା ଶୁଣିବା।
6: ବଢିଆ ପାଗଟା ହେଇଛି ଆଜି, ପମି କଥା ମନେ ପଡ଼ିଲାଣି, ଟିକେ ଫୋନ କରିଦବା ଆଉ। କୁଆଡେ ଗଲା? ପମି ଯା ପମିକୁ ଟିକେ ଫୋନ କରିଦବା। ପମି,
7: ହଁ ହ୍ୟାଲୋ।
6: ହ୍ୟାଲୋ ପମି, ଜାନୁ
7: କିଏ କହୁଛ?
6: କ'ଣ ଜାନୁ, ଚିହ୍ନି ପାରୁନାହାନ୍ତି କି? ଆରେ ମୁଁ କହୁଛି ପରା, ମୁଁ ତମର ଜାନ, ତମେ ମୋର ଜାନୁ ଆଉ ମୁଁ ତମର ଜାନ।
7: ଆଚ୍ଛା, ବଣ୍ଟି କହୁଛ କି?
6: ଏବେ ଯାଇକି ବୁଝିଲେ ଆଉ, ହଁ ହଁ ହଁ ମୁଁ ପରା ବଣ୍ଟି କହୁଛି।
7: ଆଚ୍ଛା ବଣ୍ଟି,
6: ହଁ
7: ତମ ପାପାଙ୍କ ନା ସୁନ୍ଦରଲାଲ ତ୍ରିପାଠୀ ନା?
6: ହଁ ଜାନୁ।

0: ଠିକ କହୁଛ ତମେ।
1: ଆଉ ତମ ଜେଜେ ବାପାଙ୍କ ନାଁ କାନ୍ତିଲାଲ ତ୍ରିପାଠୀ ନା?
0: ହଁ ଠିକ କଥା। ତ ହେଲେ ମୁଁ ତ ଜାଣୁ ତମକୁ କେବେ ଏସବୁ କଥା କହିନି, ତମେ କେମିତି ଜାଣିଲ?
1: ବଦମାସ, ତୁ ନା କାହାକୁ ଫୋନ ଲଗେଇଛି ଜାଣିଛୁ ନା?
0: କଣ ଜାଣୁ ଏମିତି କଣ କହୁଛ, ମୁଁ ପୁରା ପମିଙ୍କୁ ଫୋନ କରିଛି।
1: ତୁ ଆଉ ଥରେ ଟିକେ ଫୋନ ଦେଖେ, ତୁ ତୋର ଡିଅର ପମିକୁ ନାଇଁ, ତୋର ମମିକୁ ଫୋନ କରିଛୁ।
0: ନାଇଁ ନାଇଁ ସରି ସରି, ରଙ୍ଗ ନମ୍ବର ରଙ୍ଗ ନମ୍ବର।
2: ସାଧାରଣତଃ ଦେହ ଖରାପ ହେଲେ ବା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଆମେ ଡାକ୍ତରଙ୍କୁ ଖୋଜୁ। ବର୍ତ୍ତମାନ ସେମିତି ଏକ ମାନେ ସମସ୍ୟା ହେଇଛି, ଡାକ୍ତରଙ୍କୁ ଖୋଜା ପଡ଼ିଛି। କ'ଣ ପାଇଁ ଖୋଜା ପଡ଼ିଛି ଟିକେ ଶୁଣନ୍ତୁ।
0: ରାଧୁଆ, ରେ ରାଧୁଆ, ଆଜି କ'ଣ କି ପେସେଣ୍ଟ ଆସିନାହାନ୍ତି? କ'ଣ ଆଜି ଗୋଟେ ଖାଲି ଖାଲି? ହେଟି ହେଟି, କାହାର ଗୋଟେ କଲ୍ ଆସିଲାଣି, ବୋଧେ ପେସେଣ୍ଟ ହେଇଥିବ, ରିସିଭ୍ କରିବା, ଦେଖିବା ଦେଖିବା। ହ୍ୟାଲୋ,
3: ଆଜ୍ଞା ଆଜ୍ଞା ସାର୍, ନମସ୍କାର ନମସ୍କାର ଆଜ୍ଞା।
0: ହଁ ନମସ୍କାର ନମସ୍କାର
3: ଆଜ୍ଞା। ଡକ୍ଟର ବାବୁ, ଡକ୍ଟର ବାବୁ ଟିକେ ଘରୁ ଜଲ୍ଦି ଆସନ୍ତୁ ଆଜ୍ଞା।
0: ହଁ ଘରକୁ ଜଲ୍ଦି ଆସିବି, କ'ଣ ହେଲା, କିଛି ବଡ଼ ପ୍ରୋବ୍ଲେମ୍ ଅଛି କି?
3: ଆଜ୍ଞା ମୋର ସାନ ପୁଅଟା କ'ଣ ହେଲା କି ପେନ୍ ଟି ଗିଳି ଦେଇଛି ଆଜ୍ଞା।
0: କ'ଣ ପେନ୍?
3: ହଁ
0: ପେନ୍ ଗିଳି ଦେଇଛି
3: ଆଜ୍ଞା।
0: ସତ କହୁଛନ୍ତି?
3: ଆଜ୍ଞା।
0: ଓହୋ, ଏଇଟା ତ ସିରିୟସ୍ କେସ୍। ଓହୋ ଠିକ୍ ଅଛି ଠିକ୍ ଅଛି, ଆସୁଛି ଆସୁଛି, ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ଆଚ୍ଛା ଆପଣଙ୍କର ପୁଅ ତ ପେନ୍ ଗିଳି ଦେଲେ, ଆପଣ କ'ଣ କରୁଥିଲେ, ଆପଣ ଦେଖିବା କଥା ନା? ନାଇଁ
3: ଆଜ୍ଞା, ଗିଳି ଦେଇଛି ତ, ଭୁଲରେ ଗିଳି ଦେଇଛି।
0: ଠିକ୍ ଅଛି ଠିକ୍ ଅଛି, ମୁଁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚୁଛି। ଆପଣ ଏବେ କ'ଣ କରୁଛନ୍ତି?
3: ଆଜ୍ଞା ହଁ କ'ଣ କରିବି, ପେନ୍ସିଲରେ କାମ ଚଳଉଛି ଆଉ।
2: ବର୍ତ୍ତମାନ ଗୋଟେ ଟ୍ୟୁସନ ଜାଗାକୁ ଯିବା, ଟ୍ୟୁସନରେ ସାର୍ ଅଛନ୍ତି, ପିଲାମାନେ ଅଛନ୍ତି, କିନ୍ତୁ କ'ଣ ସେମାନଙ୍କର ଘଟଣା ହେଇଛି ଟିକେ ମନ ଦେଇ ଶୁଣନ୍ତୁ। ସମସ୍ତେ ଆସୁଛ କି ରାଜି?
0: ହଁ ସାର୍ ସମସ୍ତେ ଆସୁଛୁ। ହଁ ସାର୍ ସାର୍
2: ସବୁବେଳେ ଲେଟ୍, ଯାହା ତ ପଡୁଛି କହିବାକୁ ନାହିଁ, ତା ବାପା ଆସି ପୁଣି ପାଟି କରିବ, ମୋ ଝିଅ କମ୍ ମାର୍କ କାହିଁକି ଆଣିଲା, ଏଇଟା ହେଲା ସେଇଟା ହେଲା, ମୁଁ ପଇସା ଦଉଛି, ଟ୍ୟୁସନ ପଢୁଛି, କିଛି ନାହିଁ, ଚପଲ ଛିଣ୍ଡିଗଲା, ଚାଲି ଚାଲି ଖାଲି ପାଦରେ ଆସିଥାନ୍ତୁ, ଟ୍ୟୁସନ ଟାଇମ ହେଇଯାଉଛି, ଡେରିରେ ଆସୁଛ।
0: ଏ ମାସର ଚାରି ନମ୍ବର ଥର ତାର ଚପଲ ଛିଣିଲା ସାର।
2: ହଁ ସବୁବେଳେ ଛିଣ୍ଡି ତାର। ହଉ ହଉ ଶୁଣ, ଆଜି ତ ଟିକେ ଡେରିରେ ଟ୍ୟୁସନ ଆରମ୍ଭ ହେଇଛି, ଆଉ ତମମାନେ ସବୁ ହୋମୱାର୍କ କରିକି ଆସୁଛ ତ? ମାନେ ମୁଁ ଗୋଟେ ସାଧାରଣ ଜ୍ଞାନ ବୁଦ୍ଧି ପରୀକ୍ଷା କରିବି, ତମମାନଙ୍କ ଭିତରେ ଯିଏ ବୋକା, ହଁ ପୁଅ ପିଲା ହେଲେ ବୋକା, ଝିଅ ପିଲା ହେଲେ ବୋକି, ହେଲା? ଆଚ୍ଛା ଯିଏ ତମମାନଙ୍କ ଭିତରେ ସେମିତି ବୋକା ମାନେ ଠିଆ ହେଇଯାଉ, ହେଲେ ରାମୁ
0: ସାର୍
2: ତୁ ଠିଆ ହେଇ ପଡ଼ିଲୁ?
0: ହଁ ସାର୍ ଠିଆ ହେଇଛି ମୁଁ।
2: ମୁଁ କଣ କହିଥିଲି, ତମମାନଙ୍କ ଭିତରେ ଯିଏ ବୋକା ସିଏ ହିଁ ଠିଆ ହବ।
0: ହଁ ସାର୍ ମୁଁ ବୁଝିଲି ସାର୍।
2: ହଁ ହଁ ଛିଡ଼ା ହେଇ ପଡ଼ୁ, ତାମାନେ ବୋକା?
0: ନା ନା ଆପଣ କଣ କହିଲେ କି, ଯିଏ ବୋକା ସେ ଠିଆ ହବ।
2: ହଁ
0: ଆପଣ ଏକୁଟିଆ ଠିଆ ଥିଲେ ତ, ସେଥିପାଇଁ ଆସି ଠିଆ ହେଲେ ମତେ ଟିକେ ଭଲ ଲାଗିଲାନି, ଆପଣ ଏକୁଟିଆ ବୋକା ହେବେ।
2: ହଁ ଆଜ୍ଞା, ସଜମଜରେ ହସ କଥାକୁ ଟିକେ ବ୍ରେକ୍ କରିବା, ଆଉ ଶୁଣିବା ଆପଣ ମାନଙ୍କର ଅତି ପସନ୍ଦର ମାନେ ଯାହାକୁ ଆପଣ ମାନେ ଅପେକ୍ଷା କରିଥାନ୍ତି, ବ୍ୟଙ୍ଗ କବିତା। ଆଉ ଏଇ କବିତାଟି ଏଇ କିଛିଦିନ ତଳେ ତ ଆପଣମାନେ ସାବିତ୍ରୀ ଅମାବାସ୍ୟା ପାଳନ କରିସାରିଛେ, ଏଇ ସାବିତ୍ରୀ ଅମାବାସ୍ୟାକୁ ନେଇ ଏଇ ମଜା କବିତାଟି ଏହାକୁ ପଠାଇଛନ୍ତି ଆମର ସଜମଜର ନିୟମିତ ଶ୍ରୋତା ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଜୟପୁରରୁ। ଶୁଣିବା ଆଉ ସବୁଥର ପରି ପଢ଼ି ଶୁଣୁଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
4: ଆଉ ଆଜ୍ଞା ଏ ମଜା କବିତାର ନାଁ ହେଲା ସତ୍ୟବାନକୁ ସରକାର ସାହା।
2: ବାପରେ,
4: ଅଫିସରୁ ଆସୁ ଆସୁ ଘର ନେଇ ପଚାରିଲେ, ଏଇଠି ଶୁଣୁଛ ସାବିତ୍ରୀରେ ମୋ ପାଇଁ କଣ କିଣୁଛ?
2: ଆରେ ବା,
4: କହିଲି ବିଶ୍ୱାସ କରିବନି ଧନ, ମୋର ତମ ପାଇଁ ବହୁତ କିଛି କିଣିବାକୁ ମନ। ତମେ ତ ଜାଣିଛ ଯଶସ୍ୱୀ କରିଛନ୍ତି ମନା, ତେଣୁ ଇଚ୍ଛା ଥିଲେ ବି କିଣି ହବନି ସୁନା, ଶାଢୀଟା କିନ୍ତୁ ନିଶ୍ଚୟ ଆଣିବା, ସୋରୁମ୍ରୁ ନୁହେଁ ଆମ ଘର ପାଖ ଦୋକାନରୁ କିଣିବା।

0: ଜାଗା
1: ତମେ ଯେମିତିକା ଲୋକ ଗୋଟେ ଶାଢୀ ପାଇଁ 15 ଶୋରୁମ୍ ରାଉଣ୍ଡ ମାରିବ,
0: ନିଶ୍ଚୟ
1: ଅଯଥାରେ 5 ଲିଟର ପେଟ୍ରୋଲ ସରିବ, ଇନ୍ଧନ ସଞ୍ଚୟ କରିବା ପାଇଁ ମାନ୍ୟବରଙ୍କ କଥା ମାନେ ଆଜିଠୁ ବର୍ଷେ ଯାଏ ବଜାର ବୁଲି ଯିବାର ପ୍ରଶ୍ନ ଉଠୁ ନାହିଁ। ଭାବିଥିଲି ତମ ପାଇଁ ଅନଲାଇନ୍ରୁ କିଣିଦେବି, ଆମେରିକାନ ଜୋତା, ଇଟାଲିଆନ ବ୍ୟାଗ, ଚାଇନା ଫୋନ, ଆଉ ଦୁବାଇ ଅତର। ହେଲେ ଠିକ ବେଳକୁ ବିଦେଶୀ ଜିନିଷ କିଣିବାକୁ ମନା କଲେ ପ୍ରାଇମ ମିନିଷ୍ଟର, ମୋ ମନ ଭାରି ଦୁଃଖ
0: ହେଇଥିବ,
1: ମୋ ମନ ଭାରି ଦୁଃଖ। ଇଚ୍ଛା ଥିଲେ ବି ତମକୁ କିଛି କିଣି ଆଣି ଦେଇପାରୁ ନାହିଁ। ତମେ କହୁନ, ଦେଶର ନାଗରିକ ହିସାବରେ ଆମର କର୍ତ୍ତବ୍ୟ ବୋଲି କିଛି ରହିବା ଉଚିତ କି ନାହିଁ? ସୁଖିଗଲା ଘରଣୀଙ୍କ ମୁହଁ ଶୁଣି ମୋ ବଚନ। ମୁଁ ମନେ ମନେ ଭାବୁଥାଏ, ଠିକ ସାବିତ୍ରୀ ବେଳରେ ମାନନୀୟ ବୁଝିଛନ୍ତି ସତ୍ୟବାନ ଅନ୍ତର କଷଣ। ଘରଣୀ କହିଲେ, ଛାଡ଼, ମୋର ତ କପାଳ ଫଟା, କାହାକୁ କହିବି ଆଉ? ମୁଁ କହିଲି, ହଁ ପରା, ଦେଖୁନ କେମିତି ସାବିତ୍ରୀ ଉପରେ ସରକାର ସାଧୁଛନ୍ତି ଦାଉ। ମୁଁ କହିଲି, ହେଇଟି ଶୁଣ, ଜଳିଲାଣି ପେଟ ଭୋକରେ,
0: ନିଶ୍ଚୟ
1: କରୋଡି ବେଗେ ଯାଇ ଆଣ ଆଉ ଛାଣ ଟିକେ ବରାକି ପକୁଡ଼ି। ଘରଣୀ କହିଲେ, କଣ ହେଲା, ପକୁଡ଼ି ଖାଇବ? ବୁଝିପାରୁଛ ତ ଆଦରଣୀୟଙ୍କ କେତେ ବଡ ଅପମାନ ହେବ? ଯୋଉ ଭାଷଣ ତମେ ଶୁଣିଛ ସେଇ ଭାଷଣ ମୁଁ ବି ଶୁଣିଛି। ଖାଇବା ତେଲ ଆଉ ଗ୍ୟାସ ଖର୍ଚ୍ଚ କମ କାଇଦା ବି ମୁଁ ଜାଣିଛି। ଆଜିଠୁ ଘରେ ଆଉ ହବ ନାହିଁ ତେଲ ଭଜା, ମସଲା ତରକାରୀ, ଭାତ ସାଙ୍ଗରେ ନେଇତି ଖାଇବା ଆଳୁ ବାଇଗଣ ଟମାଟୋ ଭେଣ୍ଡି ପୋଡା ପୋଡି, ଆଉ ସକାଳ ସଞ୍ଜ ଜଳଖିଆରେ ଶସ୍ତା ସୁନ୍ଦର ବିନା ତେଲରେ ଝାଲ ମୁଢି। ମୁଁ ଆଉ କଣ କରନ୍ତି, ଶୁଖିଗଲା ମୋର ମୁହଁ।
0: ଯାହା ଆମେ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କୁ ଧନ୍ୟବାଦ ଦେଉଛୁ, ସେ ଗୋଟେ ମଜା କବିତା ଆମର ସଜମଜ କାର୍ଯ୍ୟକ୍ରମକୁ ପଠାଇଛନ୍ତି। ତାଙ୍କୁ ଅନୁରୋଧ କରୁଛୁ ସେ ଆହୁରି ଏମିତି ପଠାଇବେ ସଜମଜକୁ। ବର୍ତ୍ତମାନ ଶୁଣିବା ହସ କଥା। ଆଜ୍ଞା, ଏଇଠି ଗୋଟେ ଦୋକାନବାଲା ଆଉ ଗ୍ରାହକଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି, ଟିକେ କଣ କଥାବାର୍ତ୍ତା ଚାଲିଛି ମନ ଦେଇ ଶୁଣ।
2: ଆସନ୍ତୁ ଆସନ୍ତୁ, ଗରମରେ ଥଣ୍ଡା ଥଣ୍ଡା ଆଖୁ ରସ, ଆସନ୍ତୁ ଆସନ୍ତୁ, ଖୁବ ମଜାଦାର ଆଖୁ ରସ, ଆସନ୍ତୁ ଆସନ୍ତୁ, ମ୍ୟାଡାମ ଆସନ୍ତୁ, ଆରେ ଆରେ ଆସନ୍ତୁ,
0: ଚାଲ ଚାଲ,
1: ବର୍ତ୍ତମାନ ଏଇ ବନେଇକି ରଖିଛି ଆପଣଙ୍କୁ ଏଇ ଗ୍ଲାସରେ, ଦେଖନ୍ତୁ ଗ୍ଲାସରେ ପ୍ରସ୍ତୁତ ହେଇକି ରହିଛି, ଲେମ୍ବୁ ଟିକେ ଚିପଡ଼ା ହେଇଛି, ଇଏ କଳା ବରଫ ପଡ଼ିଛି, ଆଉ କଳା ଲୁଣ ବ୍ଲାକ ସଲ୍ଟ ବି ଟିକେ ପଡ଼ିଛି, ଆଉ ନିଅନ୍ତୁ ପିଅନ୍ତୁ,
3: ଭଲ ଲାଗିବ ତ?
1: ଆପଣ ଚାଖିକି ଦେଖନ୍ତୁ ପ୍ରଥମେ କେମିତି ଲାଗିଲା। ଶୁଣନ୍ତୁ, ଆପଣ ଯେତେ ଥର ଯାଉଥିବେ ଏଇ ରାସ୍ତାରେ ଏଇଠି ମୁଁ ଅଛି, ଆସନ୍ତୁ ଆହୁରି ଆସନ୍ତୁ।
3: ନାଇଁ, ମନ ମାନେ ପୁରା ତାଜା ହେଇଗଲା, ବହୁତ ବଢିଆ।
1: ମୁଁ ଜାଣିଛି ପରା,
3: ଏଇ ଯୋଉ ଆଖୁ ରସଟା ବହୁତ ବଢିଆ ଥିଲା, ସେଇଟା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ମ୍ୟାଡାମ ଶୁଣନ୍ତୁ, ଇଏ ଆପଣ ଧନ୍ୟବାଦ ରା ଯୋଉ କହିଲେ, ଆରେ ଆଖୁ ରସଟା କାର ଆଖୁରୁ ବାହାରିଛି ନା ଆଉ।
3: ଆଚ୍ଛା,
1: ହଁ
3: ତ ଧନ୍ୟବାଦ ଆଖୁ ରସକୁ ଦିଆଯିବ?
1: ହଁ, ଆଖୁ ରସକୁ ତ ଦିଆଯିବ।
3: ଆଚ୍ଛା, ଆମେ ଆଖୁ ରସକୁ ଧନ୍ୟବାଦଟା ଦବା ଯେ,
1: ହଁ ଦବା କଥା,
3: କିନ୍ତୁ ଆଖୁ ରସଟା ଗ୍ଲାସରେ ତିଆରି କରିକି ଦେଲେ କି? ଆପଣ ହିଁ ତ ଦେଲେ ନା?
1: ମୁଁ ଦେଲି ସିନା, ଏ କଥା ହଉଛି ମୋର ହାତ ଗୋଡ ଏସବୁ ମିଶିଲା, ଏସବୁ ତିଆରି ହେଲା, ଏସବୁ ହଉଛି ଉପରବାଲାର କାମ।
3: ଡାକିଲି
1: ମାନେ ଆପଣ ଆଖୁ ରସ ତିଆରି କର ବୋଲି କହିଲେ, ଆଖୁ ରସ ପିଇଲେ ପଇସାଟା।

ପ୍ରଚାର କଲୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଦେଶିଆ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତର ଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ, ଗୀତ ରଚନା ସୁଖଦେବ ବାରିକ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ପରବର୍ତ୍ତୀ ଗୀତର ଶିଳ୍ପୀ ସ୍ନେହା ବେପର୍ତ୍ତା, ଗୀତ ରଚନା କରିଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ନିହାରଞ୍ଜନ ମହାନ୍ତି।

ପ୍ରଚାର କଲୁ ଦେଶିଆ ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଶିଳ୍ପୀ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ପରିବେଷଣ କରିଛନ୍ତି ରାଗ ପୁରିଆ।

ଆପଣ ଯେଉଁ ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ମନରୁ। ଦ୍ୱୈତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

ଶୈଳଭାମା ମହାପାତ୍ର। ସକାଳ 9ଟାରେ ଶୁଣିବେ ଗୀତିଧାରା ଏବଂ 9:30 ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଦିନ 11:30 ଶୁଣିବେ ବେତାର ରୂପକ ମାରଗୁଡ଼ା, ପ୍ରଯୋଜନା କରିଛନ୍ତି କାଳିକିଙ୍କର ମିଶ୍ର, ସହଯୋଗିତା ଅଜିତ ଦାସ। ଦିନ 1:05 ଶୁଣିବେ ଗୀତ, ଶିଳ୍ପୀମାନେ ହେଲେ ତଲତଜିଜ ଏବଂ ସୋନାଲି ରାଥୋଡ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ହାଲୋ ଗୁଞ୍ଜନ। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:15 ଶୁଣିବେ ଶୁଣିମା ହେଉ, ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 7ଟାରେ ଏବଂ 8ଟାରେ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଶୁଣିବେ ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଏକ ଆଲୋଚନା। ନାଟକ ଆସ ସିନେମା କରିବା ଶୁଣିବେ ରାତି 9:30। ରଚନା ନରେନ୍ଦ୍ରନାଥ ପଟ୍ଟନାୟକ, ପ୍ରଯୋଜନା କରିଛନ୍ତି ରଞ୍ଜନ କୁମାର ବେହେରା। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 10ଟାରେ। ରାତି 10:30 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଆପଣ ପ୍ରିୟ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।